ଆକାଶବାଣୀ ଜୟପୁର। ଆଜି ବୁଧବାର 1948 ଶକାବ୍ଦ ଭାଦ୍ରପଦ 6 ଦିନ 2026 ମସିହା ଅଗଷ୍ଟ ମାସ 19 ତାରିଖ। ଆପଣଙ୍କୁ ଶୁଭବିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଟ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57।

0: ଶୁଣିଲେ ରାମଚରିତ ମାନସର 112ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ଶ୍ରୋତୃବୃନ୍ଦ, ଜଣେ ଇଂରେଜ ଲେଖକ କହିଥିଲେ, ଭଲ ଚରିତ୍ର ଗୋଟିଏ ଫୁଟବଲ ଭଳି ଅଟେ, ତାହାକୁ ଯେତେ ଉପରକୁ ଫୋପାଡ଼ିବ ତାହା ଭୂମି ଉପରେ ପଡ଼ି ସେତିକି ଉପରକୁ ଉଠିବ। କିନ୍ତୁ ଲୋକ ଦେଖାଣିଆ ମାନ ମର୍ଯ୍ୟାଦା ଗୋଟିଏ ଅଣ୍ଡା ଭଳି, ଏହାକୁ ଉପରକୁ ଫୋପାଡ଼ିଲେ ତଳେ ପଡ଼ି ନଷ୍ଟ ହୋଇଯାଏ। ଆମେ କଥା ପ୍ରସଙ୍ଗରେ କହୁ, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ଏହି ଚରିତ୍ର ଶବ୍ଦଟି ପ୍ରାଚୀନ ଶବ୍ଦ ସଦାଚାର ହିଁ ଅଟେ। ସତ୍ ଶବ୍ଦର ଅର୍ଥ ହେଲା ସଜ୍ଜନ ବା ସାଧୁ। ଏହି ସଜ୍ଜନମାନଙ୍କର ଆଚରଣ ହିଁ ସଦାଚାର। ଯେଉଁ ବ୍ୟକ୍ତି ସମସ୍ତ ଦୋଷ ତ୍ରୁଟିଠାରୁ ନିଜକୁ ଦୂରେଇ ରଖି ଭଲମନ୍ଦକୁ ବିବେଚନା କରି ସତ୍ କାର୍ଯ୍ୟ କରନ୍ତି, ସେ ହେଲେ ସଜ୍ଜନ ବା ସାଧୁ ପୁରୁଷ। ଆଚାର ଶବ୍ଦର ଅର୍ଥ ହେଲା ବ୍ୟବହାର, ଚରିତ୍ର, ଶୀଳ, ବିଚାର ଇତ୍ୟାଦି। ସୁଧୀବୃନ୍ଦ, ପୂର୍ବକାଳରେ ଆମର ଏହି ପବିତ୍ର ଭାରତବର୍ଷରେ ବିଭିନ୍ନ ଗୁରୁକୁଳ ତଥା ଆଶ୍ରମମାନଙ୍କରେ ଯେଉଁ ଶିକ୍ଷା ପଦ୍ଧତି ତଥା ଧର୍ମଶାସ୍ତ୍ର ଥିଲା, ସେଥିରେ ଜୀବନ ଦର୍ଶନ ତଥା ଅନେକ ନୀତି ଉପଦେଶ ଭରପୁର ରହିଥିଲା। ସୁନ୍ଦର ବାତାବରଣ ମଧ୍ୟରେ ଗୁରୁକୁଳରେ ଶିକ୍ଷା ଲାଭ କରିବା ଦ୍ୱାରା ଶିଷ୍ୟମାନଙ୍କୁ ସଚ୍ଚିନ୍ତା ସତ୍ଜ୍ଞାନ ଲାଭ କରିବା ସହିତ ସମସ୍ତ ଶାସ୍ତ୍ରର ଅଧିକାରୀ ହେବାର ସୁଯୋଗ ମିଳୁଥିଲା। କିନ୍ତୁ ବର୍ତ୍ତମାନର ଏ ଯେଉଁ ବିବର୍ତ୍ତନ ଧାରାରେ ଯୁଗ ପରିବର୍ତ୍ତନ ହେବା ସହିତ ପରିବେଶ ଏବଂ ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ ଘଟିଛି। ଆଜିର ଏହି ଜଡ଼ବାଦୀ ବିଜ୍ଞାନ ଯୁଗରେ ଆମର ଦିନଚର୍ଯ୍ୟା ମଧ୍ୟରେ ଶାସ୍ତ୍ର, ପୁରାଣ, ହିତୋପଦେଶ ଆଦିର ତ ସ୍ଥାନ ନାହିଁ। ପାଶ୍ଚାତ୍ୟ ସଂସ୍କୃତି, ପାଶ୍ଚାତ୍ୟ ଆଚାର ବିଚାରକୁ ଆପଣେଇ ନେଇ ଆମର ସନାତନ ଧର୍ମ, ପରମ୍ପରା, ଇତିହାସ ସବୁ ତ ଭୁଲିଗଲୁଣି। ସଂସ୍କାରିତ ପରିବାର, ଉନ୍ନତ ସମାଜର ଗଠନ କିପରି ସମ୍ଭବ ହୋଇପାରିବ ଆପଣ ହିଁ ବିଚାର କରନ୍ତୁ। ଜଣେ ଚିନ୍ତାଶୀଳ ବ୍ୟକ୍ତି କହିଥିଲେ ଯେ, ଯଦି ଧନ ନଷ୍ଟ ହୋଇଗଲା ତାହେଲେ ଭାବିନିଅ ଯେ କିଛି ନଷ୍ଟ ହୋଇନାହିଁ, ଯଦି ସ୍ୱାସ୍ଥ୍ୟ ନଷ୍ଟ ହୋଇଗଲା ବୁଝିନିଅ ଯେ କିଛିଟା ନଷ୍ଟ ହୋଇଗଲା, କିନ୍ତୁ ଯଦି ଚରିତ୍ର ନଷ୍ଟ ହୋଇଗଲା ତାହେଲେ ବୁଝିନିଅ ଯେ ସବୁକିଛି ନଷ୍ଟ ହୋଇଗଲା। ସ୍ମୃତିବୃନ୍ଦ, ଆଜି ଆମ ଦେଶ କାହିଁକି ସାରା ବିଶ୍ୱରେ ମାନବ ଚରିତ୍ରର ଘୋର ଅବନତି ଘଟୁଛି? ଏହାରି ଫଳରେ ଛଳ, କପଟ, ଚୋରି, ଅନାଚାର, ବ୍ୟଭିଚାର, ହତ୍ୟା, ଦୁଃଖ, ଯନ୍ତ୍ରଣା, ନିର୍ଯାତନା, ଦାରିଦ୍ର୍ୟ ଆଦି ନାନା ସଙ୍କଟରେ ପଡ଼ି ସଚରାଚର ପ୍ରାଣୀ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ରସାତଳଗାମୀ ସମାଜକୁ ସୁଧାରିବାକୁ ହେଲେ ଆମର ସନାତନ ଧର୍ମର ରୀତିନୀତି ସଂସ୍କାରକୁ ଜୀବନରେ ବ୍ରତ ରୂପେ ଗ୍ରହଣ କରିବା ସହିତ ଧର୍ମପଥକୁ ଅନୁସରଣ କରିବାର ଆବଶ୍ୟକତା ବର୍ତ୍ତମାନ ଆସିଯାଇଛି। ସୁଧୀବୃନ୍ଦ, ବାଲ୍ମୀକି ରାମାୟଣରେ ଉଲ୍ଲେଖ ଅଛି ଯେ ଧର୍ମ ଦ୍ୱାରା ସମ୍ପତ୍ତିର ଉଦ୍ଭବ ହୋଇଥାଏ, ଧର୍ମ ଦ୍ୱାରା ସୁଖ ଆନନ୍ଦ ପ୍ରାପ୍ତ ହୋଇଥାଏ ଏବଂ ସଦାଚାର ଦ୍ୱାରା ମନୁଷ୍ୟକୁ ସବୁକିଛି ପ୍ରାପ୍ତ ହୋଇଯାଏ। ଋଷିମୁନିମାନେ କହିଛନ୍ତି ଯେ ଶୌଚ, ତପସ୍ୟା, ସତ୍ୟ ଆଉ ଦାନ ହେଉଛି ଧର୍ମର ଚାରୋଟି ସ୍ତମ୍ଭ। ଯଦି ଭଗବତ ଆରାଧନା, ଆତ୍ମସଂଯମ, ପରୋପକାର ଏବଂ ସେବା ଏହା ସହିତ ଯୋଡ଼ି ହୋଇଯାଏ ତାହେଲେ ଜୀବନ ଧନ୍ୟ ହୋଇଯାଏ। ମୁଖ୍ୟତଃ ଚରିତ୍ର ହିଁ ଧର୍ମର ପ୍ରାଣ ଅଟେ। ସଦାଚାର ତଥା ଅନ୍ୟ ସବୁ ସଦ୍ଗୁଣଗୁଡ଼ିକୁ ଆଶ୍ରୟ କରିବା ଦ୍ୱାରା ହିଁ ଉତ୍ତମ ଚରିତ୍ର ନିର୍ମାଣ ହୋଇଥାଏ। ଅହିଂସା, ଦୟା, ମୈତ୍ରୀ, ସମତା, ନିଃସ୍ୱାର୍ଥପରତା, ନିରପେକ୍ଷତା ଇତ୍ୟାଦି ସଦ୍ଗୁଣ ହେଉଛି ଚରିତ୍ର ନିର୍ମାଣର ଚାବିକାଠି। କାରଣ ଗୋଟିଏ ଜାତି, ସମାଜ, ଦେଶ ବା ରାଷ୍ଟ୍ରର ଉନ୍ନତି ସେହି ଦେଶର ଚରିତ୍ରବାନ ନାଗରିକମାନଙ୍କ ଉପରେ ହିଁ ନିର୍ଭର କରିଥାଏ। ଆମର ଜୀବନଯାତ୍ରାକୁ ସୁଗମ କରିବା ସହିତ ପ୍ରକୃତ ମାର୍ଗଦର୍ଶନ ପ୍ରଦାନ ପାଇଁ ବେଦ, ଉପନିଷଦ, ପୁରାଣ, ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଦର୍ଶନଶାସ୍ତ୍ର ଆଦି ଅନେକ ଗ୍ରନ୍ଥ ଗନ୍ତାଘରେ ପଡ଼ି ରହିଛି। କର୍ମମୟ ଜୀବନରୁ କିଛି ସମୟ ବାହାର କରନ୍ତୁ, ଏସବୁ ପଢ଼ନ୍ତୁ, ବୁଝନ୍ତୁ। ଏଥିରେ ନିହିତ ଥିବା ଦିବ୍ୟ ସନ୍ଦେଶଗୁଡ଼ିକୁ ନିଜ ଜୀବନର ଆଦର୍ଶ ରୂପେ ଗ୍ରହଣ କରିବା ନିମନ୍ତେ ପ୍ରୟାସ କରନ୍ତୁ। ଏହାଦ୍ୱାରା ଚିର ସୁଖ, ଅସୀମ ଶାନ୍ତି ତଥା ବସୁଧୈବ କୁଟୁମ୍ବକମର ଯଥାର୍ଥ ଅନୁଭବ ହେବା ସହିତ ଆଦର୍ଶ ଜୀବନ ଗଢ଼ିବାରେ ଏହା ସହାୟକ ହେବ।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନ କଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆଲୋଚନା କରିବା, ବର୍ଷାଦିନେ ଆଳୁ ଚାଷ ଆମେ କିପରି କରିବା। ଆମ ରାଜ୍ୟର ସମୁଦ୍ର ପତନଠାରୁ ଅଧିକ ଉଚ୍ଚରେ ଥିବା ସ୍ଥାନରେ କେତେଜଣ ଚାଷୀ ବର୍ଷାଦିନେ ଆଳୁ ଚାଷ କରୁଛନ୍ତି? ତେବେ ଆଳୁ ଚାଷ କରୁଥିବା ଚାଷୀ ଭାଇ ଭଉଣୀମାନେ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସାଧାରଣତଃ ଚାଷୀ ଭାଇ ଭଉଣୀମାନେ ଆଳୁ ଚାଷ ପାଇଁ କୁଫ୍ରି ଜ୍ୟୋତି, କୁଫ୍ରି ହିମାଲିନ କିସମ ବ୍ୟବହାର କରନ୍ତି। ବର୍ଷାଦିନେ ମଧ୍ୟ ଏହି ଦୁଇଟି କିସମକୁ ବ୍ୟବହାର କରି ଚାଷୀ ଚାଷ କରିପାରିବେ। ପ୍ରାମାଣିକ ବିହନ ଦ୍ୱାରା ଚାଷରୁ ଅଧିକ ଅମଳ ମିଳିପାରିବ। ତେଣୁ ଚାଷ ପାଇଁ ସର୍ବଦା ଛାଇ ଆଉ ବାୟୁ ଚଳାଚଳ ହେଉଥିବା ଖୋଲା ସ୍ଥାନରେ ଆଳୁକୁ ରଖିବା ଉଚିତ। ବର୍ଷାଦିନେ ବିହନକୁ ଡିଥେନ୍ M45ରେ ବିଶୋଧନ କରି ଏକର ପିଛା 8-10 କ୍ୱିଣ୍ଟାଲ ଗୋଟା ହିସାବରେ ଲଗାନ୍ତୁ। ଏହା ପୂର୍ବରୁ ଜମିକୁ ଅତି କମ୍ରେ 3-4 ଅଡ଼ ଗଭୀର ଚାଷ କରି ମାଟିକୁ ଗୁଣ୍ଡ ଅବସ୍ଥାରେ ରଖିବା ଦରକାର। ବର୍ଷାଦିନେ ଆଳୁ ଚାଷ ପାଇଁ ଗୋଡ଼ାଣିଆ ଉଚ୍ଚ ଜମି ବାଛନ୍ତୁ। ଖାଲୁଆ ବା ପାଣି ଜମୁଥିବା ଜାଗାରେ ଆଳୁ ଲଗାନ୍ତୁ ନାହିଁ। ଆଳୁ ଲଗାଇବା ସମୟରେ ଏକର ପ୍ରତି 100 କିଲୋଗ୍ରାମ ଡିଏପି ଏବଂ 75 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବାର 20 ଦିନ ପରେ ଏକର ପ୍ରତି 45 କିଲୋଗ୍ରାମ ଯବକ୍ଷାରଜାନ ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ, ଯାହାକି ଗଛ ବଢ଼ିବାକୁ ସାହାଯ୍ୟ କରିଥାଏ। ବର୍ଷାଦିନେ ଆର୍ଦ୍ରତା ଅଧିକ ରହୁଥିବାରୁ ସାଧାରଣତଃ ଆଳୁ ଗଛରେ ଫିମ୍ପିଜନିତ ସମସ୍ୟା ଦେଖାଦେଇଥାଏ। ସେହି ସମସ୍ୟାରୁ ରକ୍ଷା କରିବା ପାଇଁ ସମୟ ଅନୁସାରେ ଫିମ୍ପିନାଶକ ଔଷଧ ମଧ୍ୟ ସିଞ୍ଚନ କରନ୍ତୁ। ବର୍ତ୍ତମାନ ଜାଣିବା ଆଳୁ ଚାଷରେ କିପରି ଆମେ ଜଳସେଚନ କରିବା। ପଟାଳିରେ ଆଳୁ ଲଗାଇବା ପରେ ପ୍ରଥମେ ସିଞ୍ଚା ପାଣି ପ୍ରୟୋଗ କରନ୍ତୁ। ଏପରି ପାଣି 2 ଦିନରେ ଥରେ ଦେବାକୁ ପଡ଼ିବ, ଯଦ୍ୱାରା ଗଛଗୁଡ଼ିକ ସହଜରେ ମାଟିରୁ ବାହାରିପାରିବ। ପ୍ରଥମ ଥର ହୁଡ଼ା ଟେକିବା ପରେ ପରବର୍ତ୍ତୀ ଜଳସେଚନ ସିଆରାରେ କରନ୍ତୁ। ସେତେବେଳେ ମାଟିର ବତର ଦେଖି ଆବଶ୍ୟକ ପରିମାଣରେ ଜଳସିଞ୍ଚନ କରନ୍ତୁ। ସାବଧାନ ରହିବେ ଯେପରି ପାଣିର ପରିମାଣ ମଧ୍ୟ କମ୍ ରହିବ ନାହିଁ ଏବଂ ଆବଶ୍ୟକ ପରିମାଣଠାରୁ ଯେପରି ଅଧିକା ପାଣି ମଧ୍ୟ ନ ଜମେ। ସବୁବେଳେ ଆଳୁ ଚାଷରେ 2/3 ଜଳସେଚନ କଲେ ପାଣି ପାଇଁ ଆଳୁ ଚାଷ ଲାଗି ଆଉ କୌଣସି ବିପଦ ନଥାଏ। ଆଳୁ ଗଛ ପାକଳ ହୋଇଗଲେ ଆଳୁ ଖୋଳିବାର 2 ସପ୍ତାହ ଆଗରୁ ଆଳୁ କିଆରୀରେ ଜଳସେଚନ ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ଜାଣିବା ଆଳୁ ଚାଷରେ ଦେଖାଯାଉଥିବା କେତୋଟି ରୋଗ ଓ ତା'ର ପ୍ରତିକାର ସମ୍ବନ୍ଧରେ। ଆଳୁ ଚାଷ ଲାଗି ସାଧାରଣତଃ ଉଇ ଆଉ କାଣ୍ଡକଟା ପୋକ ମାରାତ୍ମକ ଅଟନ୍ତି, ଯାହାଦ୍ୱାରା ଫସଲର ଅଧିକ କ୍ଷତି ହୋଇଥାଏ। ଏମାନଙ୍କୁ ଦମନ କରିବା ଲାଗି ବିହନ ଲଗାଇବା ଆଗରୁ କିମ୍ବା ହୁଡ଼ା ଟେକିବା ସମୟରେ 100 ଲିଟର ପାଣିରେ 2.5 ଲିଟର 35% ଆଲ୍ଡ୍ରିନ୍ କିମ୍ବା 400 ଲିଟର ଶତକଡ଼ା 20% ହେପ୍ଟାକ୍ଲୋର ମିଶାଇ ପାଣି ସିଞ୍ଚା ସାହାଯ୍ୟରେ ପ୍ରତି ଏକର ପ୍ରତି ସିଞ୍ଚନ କରିଦିଅନ୍ତୁ। ଆଳୁ ଚାଷରେ ଜଉଆ, ହଳଦୀଗୁଣ୍ଡି, କାଙ୍କଡ଼ିଆ ପୋକମାନଙ୍କୁ ଦମନ କରିବା ଲାଗି ପ୍ରତି ଏକର ପିଛା 100 ମିଲିଲିଟର ଡିମେକ୍ରନ୍ 2.5 ଲିଟର ପାଣିରେ ମିଶାଇ ଜମିରେ ପ୍ରୟୋଗ କରିବେ। ଆଳୁ ଚାଷ ସମୟରେ ବିଶେଷ ଭାବରେ କୁହୁଡ଼ି ଦେଖାଗଲେ କିମ୍ବା ମେଘୁଆ ପାଗ ଲାଗି ରହିଲେ ଆଳୁ ଫସଲରେ ପତ୍ରପୋଡ଼ା ରୋଗ ଦେଖାଦେଇଥାଏ। ରୋଗ ଓ ପୋକମାନଙ୍କୁ ଦମନ କରିବା ପାଇଁ ରୋଗନାଶକ ଔଷଧ ଆଉ ପୋକମରା ଔଷଧକୁ ମିଶାଇ ଜମିରେ ସ୍ପ୍ରେ କରିବାକୁ ପଡ଼ିବ। ଯେତେବେଳେ ଆଳୁ ଗଛର ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ ସେତେବେଳେ ଆଳୁ ଖୋଳିବାକୁ ପଡ଼ିବ। ଆଳୁ ଖୋଳିବା ଆରମ୍ଭ କରିବେ ଚାଷୀ ଭାଇ ଭଉଣୀମାନେ। ଆଳୁ ଖୋଳିବା ସମୟରେ ଆଳୁଗୁଡ଼ିକ ଯେପରି କଟି ନ ଯାଏ ସେଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ। ଆଳୁ ଅମଳ କରିବା ସଙ୍ଗେ ସଙ୍ଗେ ଅଖାବସ୍ଥାରେ ପୁରାଇ ରଖିବା ଦରକାର। ଆଳୁ ପାକଳ ହେବା ଆଗରୁ ଆଦୌ ଖୋଳିବେ ନାହିଁ, ଯାହାଦ୍ୱାରା ଆଳୁର ଅମଳ ମଧ୍ୟ କମିଯାଇଥାଏ। ଏହିପରି ଭାବରେ ଆଳୁ ଚାଷର ଯଦି ଚାଷୀ ଭାଇ ଭଉଣୀମାନେ ଯତ୍ନ ନେବେ ତାହେଲେ ନିଶ୍ଚିତ ରୂପରେ ଅଧିକ ଅମଳ ପାଇପାରିବେ ଏବଂ ଲାଭବାନ ମଧ୍ୟ ହୋଇପାରିବେ।
0: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି। ଆଜି ଏଥିରେ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।
2: ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ଗଣ୍ଡ ଭାଇ ଭଉଣୀମାନେ ଗାଧୋଇବାକୁ ଯିବା ସମୟରେ ଗାଉଥିବା ଗୀତ।

0: ଜରୁରୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी संप्रति वार्ता श्रूयंताम प्रवाचिका ऋचा झा।

ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ବିବିଧା ସକାଳ 7:25। ଏଥିରେ ଶୁଣିବେ ଇଦ୍ରୁତ ପ୍ରଜନକ ପରୀକ୍ଷଣ ରିଆକ୍ଟର ପରମାଣୁ ଉର୍ଜା ବିଭାଗରେ ବୈଜ୍ଞାନିକ ଅଧିକାରୀ ଭାବରେ କାର୍ଯ୍ୟରତ ସ୍ଥିତପ୍ରଜ୍ଞ ପଟ୍ଟନାୟକଙ୍କ ସହ ସାକ୍ଷାତକାର। ସକାଳ 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:35 ଶୁଣିବେ ସୁରଲହରୀ, ଶିଳ୍ପୀ ହେଲେ ମଦନ ମୋହନ ଖିଲାଡ଼ି ଏବଂ କସ୍ତୁରୀ ରଥ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45, ଶିଳ୍ପୀ ଅଭିଜିତ, ନିବେଦିତ, ଶ୍ରୀଚରଣ ଏବଂ ସୁଭାଶିଷ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30, ଦିନ 11:00 ଶୁଣିବେ ସଙ୍ଗୀତ ନାଟିକା ନୀଳାଦ୍ରୀ ବିହାରୀ, ରଚନା ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର। ଦିନ 12:30 ଶୁଣିବେ ସୋରା ଭାଷାର କାର୍ଯ୍ୟକ୍ରମ ତାର୍ଭା। ଦିନ 12:50 ଶୁଣିବେ କେତୋଟି ଭକ୍ତି ଗୀତ, ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା, ସୁଧା ମିଶ୍ର, ସୁବାସ ଦାସ ଏବଂ ମୋନାଲିସା ପଣ୍ଡା। ଦିନ 1:05 ଶୁଣିବେ କେତୋଟି ସୁଗମ ସଙ୍ଗୀତ। ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20। ଏଥିରେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଆଲେଖିକାରେ ସ୍ଥାନ ପାଇଛି ଭାରତୀ ଦେବୀଙ୍କ କବିତା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ସକାଳ 7:02। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ।

ଅଛନ୍ତି ଲହରିକା ପଟ୍ଟନାୟକ। ଝାଡ଼ଖଣ୍ଡ ଓ ତତ୍ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଝାଡ଼ଖଣ୍ଡ ଓ ବିହାର ମଧ୍ୟ ଦେଇ ଗତି କରିବା ସହ ଏକ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଗତ 24 ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାର ବହଳଦାଠାରେ ସର୍ବାଧିକ 273 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଅପରପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶାରେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ର

0: ସ୍ଥିତିର ସମୀକ୍ଷା କରି ପ୍ରାରମ୍ଭିକ ଆକଳନ ଅନୁସାରେ 1,000 କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ 370,000ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ 15 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ 4 ଆଇନଜୀବୀଙ୍କ ନାମ ସୁପାରିଶ କରିଛନ୍ତି। ଆଇନଜୀବୀ ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜିତ ରାୟ ଏବଂ ଗୌତମ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ କଲେଜିୟମର ଗତକାଲି ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ପରେ ବିଚାରପତି ନିଯୁକ୍ତି ସମ୍ପର୍କିତ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ସଂଖ୍ୟା 33 ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ 17 ବିଚାରପତି ରହିଛନ୍ତି। କେନ୍ଦ୍ର ସରକାର ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ପରୀକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ ଘୋଷଣା କରିଛନ୍ତି। ଏ ଅନୁସାରେ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ 4-ସ୍ତରୀୟ ଯାଞ୍ଚ ବ୍ୟବସ୍ଥା ଗ୍ରହଣ କରାଯିବା ସହ 600 ବିଶେଷଜ୍ଞଙ୍କୁ ଅବ୍ୟାହତି ଦିଆଯାଇଛି। ଏନ୍ଟିଏର କାର୍ଯ୍ୟାଳୟ ସ୍ଥାନାନ୍ତର କରାଯାଇ ଏହା ପରିସରରେ ସିଆଇଏସ୍ଏଫ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ଓ କଟକରେ ଯାତାୟତ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଦ୍ୱୈତ ନଗରୀର ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଶ୍ରୀ ମାଝି ଦୁଇ ସହରର ସଡ଼କ ଏବଂ ଏହାର ପାରିପାର୍ଶ୍ୱିକ ଅଞ୍ଚଳକୁ ଅଧିକ ସୁନ୍ଦର ଓ ସୁସଂଗଠିତ କରି ଗଢ଼ିତୋଳିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହାସହ ନିରବଚ୍ଛିନ୍ନ ଗମନାଗମନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଭାଗଗୁଡ଼ିକର ରାଜସ୍ୱ ସଂଗ୍ରହ ସହ ବଜେଟ୍ ଅର୍ଥ ଖର୍ଚ୍ଚ ଓ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ବିସ୍ତୃତ ଭାବେ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ସୋମବାର ଦିନ ଜନ ଅଭିଯୋଗର ଶୁଣାଣି କରିବେ। ଏଥିପାଇଁ ଆଜି ପୂର୍ବାହ୍ନ 11:00 ଅନ୍ଲାଇନ୍ ପଞ୍ଜିକରଣ ଆରମ୍ଭ ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦେଶ ଶିକ୍ଷାବୃତ୍ତି ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ 50 ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ ମାଧ୍ୟମରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଭୁବନେଶ୍ୱର ଲୋକସେବା ଭବନରେ ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାର ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ପ୍ରତିଭାଙ୍କୁ ପ୍ରୋହାହନ ଦେବା ସହିତ ଜିଲ୍ଲାରେ ସୁଦୃଢ଼ ଉଦ୍ୟୋଗୀ ପରିବେଶ ଗଠନ ଲକ୍ଷ୍ୟ ନେଇ ଜିଲ୍ଲା ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍କତି ସୁରମା ପାଢ଼ୀ ଯୋଗ ଦେଇଥିଲେ। ଏଥିରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ରାଜ୍ୟର ଷ୍ଟାର୍ଟଅପ୍ ପରିବେଶ ଏବଂ ଓଡ଼ିଶା ଷ୍ଟାର୍ଟଅପ୍ ନୀତି 2016 ଅଧୀନରେ ବିଭିନ୍ନ ସରକାରୀ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା। ପୁରୁଣା ସ୍କୃତିକୁ ସାଇତି ରଖିବାର ଏକ ଉତ୍କୃଷ୍ଟ ମାଧ୍ୟମ ହେଉଛି ଫଟୋ ବା ଛବି। ଜୀବନରେ ଫଟୋର ମହତ୍ତ୍ୱ ଓ ଫଟୋଗ୍ରାଫରଙ୍କ କଳାକୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଘର। 1849 ଜାନୁଆରୀ 9 ଫ୍ରାନ୍ସର ଜୋସେଫ୍ ନାଇସ୍ପୋର୍ ଏବଂ ଲୁଇସ୍ ଟାଗୁଏରେ ମିଳିତ ଭାବେ ଏହି ଦିବସକୁ ଆରମ୍ଭ କରିଥିଲେ। ଆଜି ମଧ୍ୟ ବିଶ୍ୱ ମାନବିକତା ଦିବସ ପାଳନ କରାଯାଉଛି। ମାନବ ସେବାରେ ଜୀବନ ଉତ୍ସର୍ଗ କରିଥିବା ଓ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଓ ସମର୍ଥନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଅତ୍ୟଧିକ କମ୍ପ୍ୟୁଟର ଓ ମୋବାଇଲ ଫୋନ୍ର ବ୍ୟବହାର ଏକ ମାନସିକ ରୋଗ କି? ଆଲୋଚନା କରିଛନ୍ତି ଡାକ୍ତର ଅଶ୍ରୁମୋଚନ ସାହୁ।
2: ଆଧୁନିକ ସମାଜରେ ଯୁବପିଢ଼ିଙ୍କ ମଧ୍ୟରେ ଇଣ୍ଟରନେଟ୍ ଓ ମୋବାଇଲର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଏହି ଦୁଇଟି ସାଧନ ଶିକ୍ଷା, ବ୍ୟବସାୟ, ମନୋରଞ୍ଜନ ଓ ସମ୍ପର୍କ ବିନିମୟ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଉପଲବ୍ଧି ଭାବରେ ଯୁବପିଢ଼ିଙ୍କୁ ଅତିମାତ୍ରାରେ ଆକୃଷ୍ଟ କରିଚାଲିଛି। ମାତ୍ର ଏହାର ବହୁଳ ବ୍ୟବହାର ସ୍ୱାସ୍ଥ୍ୟଗତ ସମସ୍ୟା, ବୃତ୍ତିଗତ ସମସ୍ୟା ସହିତ ଅନେକ ସାମାଜିକ ସମସ୍ୟା ସୃଷ୍ଟି କରୁଛି। ଅନ୍ୟାନ୍ୟ ମାନସିକ ରୋଗ ପରି ଏହା ଏକ ରୋଗ, ଯାହାକୁ ଇଂରାଜୀରେ ଇଣ୍ଟରନେଟ୍ ଆଡିକ୍ସନ୍ ବା ଟେକ୍ ଆଡିକ୍ସନ୍ କୁହାଯାଉଛି। ଏହି ରୋଗର ନାମକରଣ ପ୍ରଥମେ ଆମେରିକାର ପ୍ରସିଦ୍ଧ ମନୋଚିକିତ୍ସକ ଡକ୍ଟର ଇଭାନ୍ସ ଗୋଲ୍ଡବର୍ଗ 1996 କରିଥିଲେ। ତାଙ୍କ ମତରେ

0: ମଦ ବ୍ରାଉନ୍ ସୁଗାର ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ପରି ଏହା ମଧ୍ୟ ଏକ ନିଶା ଏବଂ ଏଥିରେ ଅତିମାତ୍ରାରେ ଆସକ୍ତ ହେଲେ ଏହା ଛାଡ଼ିବା କଷ୍ଟସାଧ୍ୟ। ଅନ୍ୟାନ୍ୟ ନିଶା ସେବନ କରିବା କିଛିଦିନ ପରେ ଯେପରି ମାନସିକ ଅବସ୍ଥା ସନ୍ତୁଳନ ରକ୍ଷା କରିପାରେ ନାହିଁ, ସେହିପରି ଇଣ୍ଟରନେଟ୍ର ବହୁତ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କର ରାସାୟନିକ ଅସନ୍ତୁଳନ ସୃଷ୍ଟି ହୁଏ ଏବଂ ବ୍ୟକ୍ତିଟି ରୋଗାକ୍ରାନ୍ତ ହୋଇଥାଏ। ଯଦିଓ ଆମ ଦେଶରେ ଏ ରୋଗର ନିରାକରଣ ପାଇଁ ବ୍ୟାପକ ଅଧ୍ୟୟନ ଓ ଅନୁସନ୍ଧାନ ହୋଇନାହିଁ, ତଥାପି ସତର୍କତା ଓ ସଚେତନତା ଆମକୁ ଅନେକ ଦିଗରୁ ସୁରକ୍ଷିତ ରଖିବ, ଏଥିରେ ସନ୍ଦେହର ଅବକାଶ ନାହିଁ। ବର୍ତ୍ତମାନ ଆସନ୍ତୁ ଜାଣିବା ଜଣେ ବ୍ୟକ୍ତି ଇଣ୍ଟରନେଟ୍ ଆଡିକ୍ସନ୍ ହେବାର କାରଣ କ'ଣ। ଅନ୍ୟାନ୍ୟ ନିଶାଦ୍ରବ୍ୟ ପରି ପ୍ରଥମେ ବ୍ୟକ୍ତି ଜଣକ ଇଣ୍ଟରନେଟ୍ର ବ୍ୟବହାର ସାଧାରଣ ଭାବେ କରିଥାଏ, ମାତ୍ର ଏହାର ଅପବ୍ୟବହାର ଏବଂ ମାତ୍ରାଧିକ ବ୍ୟବହାର ବ୍ୟକ୍ତିକୁ ନିଶାସକ୍ତ କରିଥାଏ। ବ୍ୟକ୍ତି ଜଣକ ପ୍ରଥମେ ଅଜ୍ଞାତ ବା ଜ୍ଞାତ ବ୍ୟକ୍ତି ସହିତ ଏହି ମାଧ୍ୟମରେ ଭାବ ବିନିମୟ କରିଥାଏ। ଏହାକୁ ବ୍ୟବହାର କରିବାରେ ଆଇନଗତ ପ୍ରତିବନ୍ଧ ନଥିବାରୁ ସେ ମନ ମୁତାବକ ବ୍ୟବହାର କରିଥାଏ, ଏପରିକି ବାସ୍ତବ ଦୁନିଆରେ ଯାହା ଅପ୍ରକାଶ୍ୟ ସେ ନିଃସଙ୍କୋଚରେ ଏହି ମାଧ୍ୟମରେ ପ୍ରକାଶ କରିପାରେ। ନିଶାସକ୍ତ ବ୍ୟକ୍ତିମାନେ ବହୁ ସମୟ ଇଣ୍ଟରନେଟ୍ରେ ରାଜନୈତିକ ଖବର, ଚଳଚ୍ଚିତ୍ର, ଅର୍ଥନୈତିକ ଖବର ରଖିବା ପାଇଁ ବ୍ୟଗ୍ର ହୋଇଥାନ୍ତି ଏବଂ ଅତ୍ୟଧିକ ସମୟ ନିଜର ଦୈନନ୍ଦିନ କାର୍ଯ୍ୟକୁ ଭୁଲି ଏହି କାର୍ଯ୍ୟରେ ନିମଗ୍ନ ରୁହନ୍ତି। ପର୍ଣ୍ଣୋଗ୍ରାଫି ଓ ସାଇବର ସେକ୍ସ ପ୍ରକାରର ନିଶାସକ୍ତ ବ୍ୟକ୍ତିମାନେ ନଗ୍ନ ଚିତ୍ର ଓ ଚଳଚ୍ଚିତ୍ର ଦେଖିବାରେ ଲିପ୍ତ ରହିଥାନ୍ତି। ଚାଟ୍ ରୁମ୍, ଅନ୍ଲାଇନ୍ ଡେଟିଂ, ସୋସିଆଲ ନେଟୱାର୍କିଂ, ଫେସବୁକ୍, ହ୍ୱାଟ୍ସଅପ୍, ହ୍ୟାଙ୍ଗଆଉଟ୍, ଟ୍ୱିଟର, ଲିଙ୍କଡ୍ଇନ୍ ଆଦି ସୋସିଆଲ ନେଟୱାର୍କିଂ ମଧ୍ୟରେ ନିଶାସକ୍ତ ବ୍ୟକ୍ତିମାନେ ନିଜ ଭାବ ବିନିମୟ କରିଥାନ୍ତି। ଅନ୍ଲାଇନ୍ ଗେମ୍ଲିଂ, ସାଇବର ସେକ୍ସ, ସୋସିଆଲ ନେଟୱାର୍କିଂ ଆଦି ପ୍ରକାର କିଶୋର ଓ ଯୁବ ସମ୍ପ୍ରଦାୟ ମଧ୍ୟରେ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି। ଇଣ୍ଟରନେଟ୍ ଆଡିକ୍ସନ୍ ରୋଗୀର ଶାରୀରିକ ଏବଂ ମାନସିକ ଲକ୍ଷଣଗୁଡ଼ିକ ହେଲା ଆଖି ଶୁଖିଲା ଲାଗିବା କିମ୍ବା ପାଣି ଗଣିବା, ମୁଣ୍ଡ ଭାରି ଲାଗିବା ବା ବିନ୍ଧିବା ଓ ମେରୁଦଣ୍ଡ ସମସ୍ୟା ଦେଖାଦେବା, ହାତ ଗଣ୍ଠି ବିନ୍ଧିବା ବା କାର୍ପାଲ୍ ଟନେଲ୍ ସିଣ୍ଡ୍ରୋମ୍, ଆଙ୍ଗୁଳି ବିନ୍ଧିବା, ଅହେତୁକ ଓଜନ ହ୍ରାସ ବା ବୃଦ୍ଧି ହେବା, ନିଦ୍ରାହୀନତା ଓ ଛାନିଆ ଲାଗିବା ଏବଂ ଏକାନ୍ତ ରହିବା ପାଇଁ ଭଲ ପାଇବା। ଇଣ୍ଟରନେଟ୍ ବ୍ୟବହାର ପାଇଁ ଦୃଢ଼ ଇଚ୍ଛାଶକ୍ତି ପୋଷଣ କରିବା ଏବଂ ଏହା ବ୍ୟବହାରକୁ ଅବଦମିତ ନ କରିପାରିବା। ଇଣ୍ଟରନେଟ୍ ଆଡିକ୍ସନ୍ ଯୋଗୁଁ ବହୁତ ସାମାଜିକ ବିଶୃଙ୍ଖଳା ମଧ୍ୟ ଦେଖାଯାଏ, ଯେପରିକି ପାରିବାରିକ ବିଶୃଙ୍ଖଳା, ବିବାହ ବିଚ୍ଛେଦ। ଇଣ୍ଟରନେଟ୍ ଆଡିକ୍ସନ୍ ବ୍ୟକ୍ତିଙ୍କ ଚିକିତ୍ସା ସମ୍ପର୍କରେ ଆସନ୍ତୁ ଜାଣିବା। ଏହି ରୋଗର ଲକ୍ଷଣଗୁଡ଼ିକ ଦେଖାବା ମାତ୍ରେ ମାନସିକ ରୋଗ ବିଶେଷଜ୍ଞ ସହ ପରାମର୍ଶ କରିବା ଉଚିତ। ଏହି ରୋଗ ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଏବଂ ବ୍ୟବହାରିକ ଚିକିତ୍ସା ରୋଗର ଉପଶମ ପାଇଁ ସାହାଯ୍ୟ କରିଥାଏ। ରୋଗୀକୁ ଉତ୍ତମ ସାମାଜିକ ବ୍ୟବହାର ଶିଖାଇବା ସହିତ ପରିବାର, ବନ୍ଧୁବର୍ଗ ଏବଂ ଶୁଭେଚ୍ଛୁଙ୍କ ସହିତ ସମୟ ଅତିବାହିତ କରିବା ଏବଂ ବିବାହ, ବ୍ରତ ଓ ପିକନିକ୍ ଆଦିରେ ଭାଗ ନେବା ପାଇଁ ଉତ୍ସାହ କରିବା ଆଦି ବ୍ୟବହାରିକ ଚିକିତ୍ସାର ଅନ୍ତର୍ଭୁକ୍ତ। ଏହି ଚିକିତ୍ସା ଦ୍ୱାରା ରୋଗୀଟି ନିଜ ରୋଗ ବିଷୟରେ ଆସ୍ତେ ଆସ୍ତେ ଜାଣେ ଓ ନିଜ ବିଚାରଧାରାକୁ ପରିବର୍ତ୍ତନ ପାଇଁ ଚେଷ୍ଟା କରେ। ଏହା ଆରୋଗ୍ୟ ହେବା ପାଇଁ 3-6 ମାସ ସମୟ ଲାଗିଥାଏ। ସର୍ବଶେଷରେ ଏତିକି କୁହାଯାଇପାରେ ଯେ ଏହି ଜ୍ଞାନକୌଶଳ ମାନବ ସମାଜର ଅଗ୍ରଗତି ଓ ଭାବ ବିନିମୟ ପାଇଁ ଉଦ୍ଦିଷ୍ଟ। ମୁଦ୍ରା ପରି ଏହାର 2 ପାର୍ଶ୍ୱ ରହିଛି। ସକାରାତ୍ମକ ଦିଗରୁ ଚିନ୍ତା କଲେ ଏହି ଇଣ୍ଟରନେଟ୍ ସମାଜ ପାଇଁ ଯେତିକି ହିତକାରୀ, ନକାରାତ୍ମକ ଦିଗରୁ ଚିନ୍ତା କଲେ ସେତିକି ଭୟାବହ। ଯଦି ଏହା ମାନବ ସମାଜର ହିତ ସାଧନ ଅପେକ୍ଷା କ୍ଷତି ଅଧିକ କରେ, ତେବେ ଏହାର ବହୁଳ ବ୍ୟବହାର ପ୍ରତି ସଂଯମ ଆଚରଣ କରିବା ବାଞ୍ଛନୀୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଶୁଣୁଥିଲେ ଆଲୋଚନା, ଅତ୍ୟଧିକ କମ୍ପ୍ୟୁଟର ଓ ମୋବାଇଲ ଫୋନ୍ର ବ୍ୟବହାର ଏକ ମାନସିକ ରୋଗ କି। ଆଲୋଚକ ଡକ୍ଟର ଅଶ୍ରୁମୋଚନ ସାହୁ, ଆକାଶବାଣୀ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରୀକ୍ଷା ପ୍ରଶ୍ନପତ୍ର ଯାଞ୍ଚକୁ ଅଧିକ ସୁଦୃଢ଼ କରିବା ପାଇଁ ଏନ୍ଟିଏ ପକ୍ଷରୁ ଗ୍ରହଣ କରାଯିବ ଚାରିସ୍ତରୀୟ ତଦାରଖ ବ୍ୟବସ୍ଥା। ଅନିୟମିତତା ଅଭିଯୋଗ ନେଇ ବାତିଲ ହୋଇଥିବା 44 ନିଯୁକ୍ତି ପରୀକ୍ଷାର ତାଲିକା ପ୍ରକାଶ କଲେ ଝାଡ଼ଖଣ୍ଡ ସରକାର। ତାମିଲନାଡୁକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶବ୍ୟାପୀ ଘରୋଇ ପିଏନ୍ଜି ସଂଯୋଗକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେବ ପ୍ରୋହାହନମୂଳକ ଯୋଜନା। ଏବଂ ଶ୍ରୀଲଙ୍କା ବିପକ୍ଷରେ ଗାଲେ ଟେଷ୍ଟ ବିଜୟ ପାଇଁ ଭାରତ ଆବଶ୍ୟକ କରୁଛି 6 ୱିକେଟ୍। ପରୀକ୍ଷା ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେତେକ ପଦକ୍ଷେପ ଗ୍ରହଣ କରିଛି।

ସୁରକ୍ଷା ଦଳକୁ ପୁନର୍ଗଠନ କରାଯାଇଛି। 600 ବିଶେଷଜ୍ଞଙ୍କ ବଦଳରେ ନୂତନ ବିଶେଷଜ୍ଞଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶିକ୍ଷା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ପରୀକ୍ଷା ପ୍ରଶ୍ନପତ୍ର ଯାଞ୍ଚକୁ ଅଧିକ ସୁଦୃଢ଼ କରିବା ପାଇଁ ଏନ୍ଟିଏ ପକ୍ଷରୁ ଏକ ଚାରିସ୍ତରୀୟ ତଦାରଖ ବ୍ୟବସ୍ଥା ସ୍ଥାପନ କରାଯିବ। ଆଗାମୀ 2-3 ସପ୍ତାହ ମଧ୍ୟରେ 20-25 ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଏନ୍ଟିଏ ପଦକ୍ଷେପ ଗ୍ରହଣ କରୁଛି। ସିଆଇଏସ୍ଏଫ୍ ସୁରକ୍ଷା ବ୍ୟବସ୍ଥା ସହିତ ଏନ୍ଟିଏ କାର୍ଯ୍ୟାଳୟଗୁଡ଼ିକୁ ନୂତନ ପରିସରକୁ ସ୍ଥାନାନ୍ତରିତ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରୀକ୍ଷା ସୁଗମ ପରିଚାଳନା ପାଇଁ ସମସ୍ତ ଆବଶ୍ୟକୀୟ ସୁରକ୍ଷିତ ଭିଭିଭୂମି ବ୍ୟବସ୍ଥା ସ୍ଥାପନ କରିବାକୁ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏନ୍ଟିଏ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଅନିୟମିତତା ଅଭିଯୋଗ ନେଇ ବାତିଲ ହୋଇଥିବା 44 ନିଯୁକ୍ତି ପରୀକ୍ଷାର ତାଲିକା ଗତକାଲି ଝାଡ଼ଖଣ୍ଡ ରାଜ୍ୟ ସରକାର ପ୍ରକାଶ କରିଛନ୍ତି। 8 ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶିତ ଏହି ତାଲିକା ସମ୍ପର୍କରେ ସୂଚନା ଦେଇ ସରକାର କହିଛନ୍ତି, 2014 ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ପିଡିପିଏଲ୍ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକ ଅନ୍ତର୍ଭୁକ୍ତ। ଏହି ପରୀକ୍ଷାଗୁଡ଼ିକ ମାଧ୍ୟମରେ ଡ୍ରଗ୍ସ ଇନ୍ସପେକ୍ଟର, ସହକାରୀ ପ୍ରଫେସର, ଡେପୁଟି କଲେକ୍ଟର, ଦନ୍ତ ଚିକିତ୍ସକ, ସହକାରୀ ଇଞ୍ଜିନିୟର, ସିଭିଲ୍ ଜଜ୍, ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର, ବନାଞ୍ଚଳ ରେଞ୍ଜ ଅଧିକାରୀ ଆଦି ପଦବୀ ପୂରଣ କରାଯାଇଥିଲା। ଜେପିଏସ୍ସି ଏବଂ ଜେଏସ୍ଏସ୍ସିରେ ଏକ ଆଭ୍ୟନ୍ତରୀଣ ତଦନ୍ତ ସେଲ୍ ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏହା ମାଧ୍ୟମରେ ଅନୁଷ୍ଠିତ ପରୀକ୍ଷାଗୁଡ଼ିକର ଅନିୟମିତତା ସମ୍ଭନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଫାଷ୍ଟ୍ରାକ୍ କୋର୍ଟ ଗଠନ ନେଇ ଝାଡ଼ଖଣ୍ଡ ହାଇକୋର୍ଟକୁ ଅନୁରୋଧ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି। ବରିଷ୍ଠ ଆଇଏଏସ୍ ଅଧିକାରୀ ଅମିତାଭ କୌଶଲଙ୍କ ଅଧ୍ୟକ୍ଷତାରେ ଏକ ସଂସ୍କାର କମିଟି ଗଠନ କରାଯାଇଛି। 2 ମାସ ମଧ୍ୟରେ ଏହି କମିଟି ତା'ର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ। ସୂଚନାଯୋଗ୍ୟ, ଗତ ସୋମବାର କ୍ୟାବିନେଟ୍ ବୈଠକରେ ଏହି ପରୀକ୍ଷା ବାତିଲ ସଂକ୍ରାନ୍ତ ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 2 ଦିନିଆ ତାମିଲନାଡୁ ଗସ୍ତରେ ଯିବେ। ଶ୍ରୀ ଶାହା ସନ୍ଧ୍ୟାରେ ଚେନ୍ନାଇଠାରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ଚେନ୍ନାଇ ନିକଟସ୍ଥ କୋଭାଲମ୍ଠାରେ ଆସନ୍ତାକାଲି ଶ୍ରୀ ଶାହା ଦକ୍ଷିଣ ଭାରତ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ। ଏଥିରେ ତାମିଲନାଡୁ, କେରଳମ୍, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବେ। ଭାରତ ଜାପାନ ବର୍ଦ୍ଧିତ ସହଭାଗିତା ଏବଂ ଦ୍ୱିପାକ୍ଷିକ ରଣନୈତିକ ସମ୍ପର୍କ ଉପରେ ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତରେ ନିବେଶ ତଥା ସହଭାଗିତାକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଜାପାନୀ ବ୍ୟବସାୟୀ ଗୋଷ୍ଠୀଙ୍କୁ ମନ୍ତ୍ରୀ ଶ୍ରୀ ଗୋଏଲ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଜାପାନୀ ପ୍ରତିନିଧି ମଣ୍ଡଳୀକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ ଗତ ଆର୍ଥିକ ବର୍ଷରେ 27.5 ବିଲିୟନ୍ ଡଲାରରେ ପହଞ୍ଚଥିଲା। ଏପରିକି ଭାରତରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ କ୍ଷେତ୍ରରେ ଜାପାନ ପଞ୍ଚମ ବୃହତ୍ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ମୁମ୍ବାଇ ଅହମ୍ମଦାବାଦ ଅତ୍ୟନ୍ତ ଦ୍ରୁତଗାମୀ ରେଳ ପ୍ରକଳ୍ପ, ଦିଲ୍ଲୀ ଅହମ୍ମଦାବାଦ ବେଙ୍ଗାଲୁରୁ ଏବଂ ଚେନ୍ନାଇରେ ଜାପାନ ସହାୟତାରେ ମେଟ୍ରୋ ବ୍ୟବସ୍ଥା ଏବଂ 8 ରାଜ୍ୟରେ ଥିବା 11 ଜାପାନ ଶିଳ୍ପ ଟାଉନ୍ସିପ୍ ଦ୍ୱିପାକ୍ଷିକ ସମ୍ପର୍କର ଦୃଢ଼ତାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଜାପାନର ୟାମାନାସି ପ୍ରଦେଶରୁ ଏହି ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ଇଣ୍ଡିଆ ରେଟିଙ୍ଗ୍ସ ଆଣ୍ଡ ରିସର୍ଚ୍ଚ ସଂସ୍ଥା ଚଳିତ ଆର୍ଥିକ ବର୍ଷ ଦେଶର ଜିଡିପି ଅଭିବୃଦ୍ଧି 6.8% ରହିବ ବୋଲି ଆକଳନ କରିଛି। ଗତ ମେ ମାସରେ 6.7% ରହିବ ବୋଲି ଆକଳନ କରାଯାଇଥିଲା। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ 10 ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଏହି ସଂସ୍ଥା କହିଛି, ଏଲ୍ନିନୋ ପ୍ରଭାବରେ ଅଭିବୃଦ୍ଧି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଚଳିତ ଆର୍ଥିକ ବର୍ଷ ପାଇଁ ଆକଳନ କରିଥିବା 7.6%ର ଅଭିବୃଦ୍ଧିଠାରୁ ଏହା ହ୍ରାସ ପାଇବାର ଆଶଙ୍କା ରହିଛି ବୋଲି ଏହି ମୂଲ୍ୟାଙ୍କନ ସଂସ୍ଥା ସତର୍କ କରାଇଛି। ଏଲ୍ନିନୋ ପ୍ରଭାବ ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଇବାର ଆଶଙ୍କାକୁ ଦୃଷ୍ଟିରେ ରଖି ଖୁଚୁରା ମୂଲ୍ୟ କ୍ଷେତ୍ରରେ ଆହ୍ୱାନ ସୃଷ୍ଟି ହୋଇପାରେ ବୋଲି ଏହି ସଂସ୍ଥା ଆକଳନ କରିଛି। ଦେଶବ୍ୟାପୀ ଘରୋଇ ପିଏନ୍ଜି ସଂଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଏକ ପ୍ରୋହାହନମୂଳକ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ସ୍ୱଚ୍ଛ, ନିରାପଦ ଏବଂ ସୁଲଭ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଣକୁ ଏହା ଅଧିକ ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି। ଏହି ଯୋଜନା ଆସନ୍ତା ମାସ 1 କାର୍ଯ୍ୟକାରୀ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛି। ଯୋଜନା ଅଧୀନରେ ସହରାଞ୍ଚଳ ଗ୍ୟାସ୍ ବିତରଣ କମ୍ପାନୀଗୁଡ଼ିକୁ ପିଏନ୍ଜି ନେଟ୍ୱାର୍କକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ପ୍ରୋହାହନ ପ୍ରଦାନ କରାଯିବ। 6 ମାସ ମଧ୍ୟରେ 2 ପର୍ଯ୍ୟାୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଯୋଜନା ଅଧୀନରେ ସହରାଞ୍ଚଳ ଗ୍ୟାସ୍ ବିତରଣ ସଂସ୍ଥାଗୁଡ଼ିକ ତରଳ ପ୍ରାକୃତିକ ଗ୍ୟାସ୍ କ୍ରୟ କରିବାକୁ ପ୍ରୋହାହିତ ହେବେ। ଏହାଦ୍ୱାରା ସାମଗ୍ରିକ ଭାବେ ଗ୍ୟାସ୍ ବିତରଣ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ। ମନ୍ତ୍ରଣାଳୟ ଦେଇଥିବା ସୂଚନା

0: ସମଗ୍ର ଦେଶରେ ଏବେ 1,74,00,000 ଘରୋଇ ପିଏନ୍ଜି ସଂଯୋଗ ରହିଛି। ଏହି ଯୋଜନା ଅଧୀନରେ ଆହୁରି ବ୍ୟାପକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଝାଡ଼ଖଣ୍ଡ ଏବଂ ତତ୍ସଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଝାଡ଼ଖଣ୍ଡ ଓ ବିହାର ମଧ୍ୟ ଦେଇ ଗତି କରିବା ସହ ଏକ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଗତ 24 ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲା ବହଳଦାଠାରେ ସର୍ବାଧିକ 273 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ 1,380 ଗ୍ରାମର 9,40,000 ଲୋକ ପ୍ରଭାବିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ସ୍ଥିତିର ସମୀକ୍ଷା କରି ପ୍ରାରମ୍ଭିକ ଆକଳନ ଅନୁଯାୟୀ 1,000 କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ 3,70,000 ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ ଏବଂ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଚତୁର୍ଥ ପର୍ଯ୍ୟାୟ ଗୋଲଟେବୁଲ୍ ବୈଠକ ଆସନ୍ତାକାଲି ସିଙ୍ଗାପୁରଠାରେ ଅନୁଷ୍ଠିତ ହେବ। ଭାରତ ପକ୍ଷରୁ ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ପ୍ରମୁଖ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଗସ୍ତ ଅବସରରେ ଏହି ପ୍ରତିନିଧି ମଣ୍ଡଳୀ ସେମାନଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା ଏବଂ ସିଙ୍ଗାପୁରର ଶୀର୍ଷ ନେତୃତ୍ୱଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ନୂତନ ତଥା ଉଦୀୟମାନ କ୍ଷେତ୍ରରେ ସହଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। 2022 ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀଠାରେ ପ୍ରଥମ ଦ୍ୱିପାକ୍ଷିକ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। 2024 ଅଗଷ୍ଟରେ ସିଙ୍ଗାପୁରରେ ଦ୍ୱିତୀୟ ଏବଂ 2025 ଅଗଷ୍ଟ ମାସରେ ନୂଆଦିଲ୍ଲୀଠାରେ ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗାଲେ ଟେଷ୍ଟରେ ବିଜୟ ପାଇଁ ଭାରତ ଆଉ 6 ୱିକେଟ୍ ଆବଶ୍ୟକ କରୁଛି। ଅନ୍ୟପକ୍ଷରେ ମ୍ୟାଚ୍କୁ ଜିତିବା ପାଇଁ ଶ୍ରୀଲଙ୍କା 288 ରନ୍ ଆବଶ୍ୟକ କରୁଛି। ଆଜିର ପଞ୍ଚମ ଦିନର ଖେଳ ଶ୍ରୀଲଙ୍କା ତା'ର ଦ୍ୱିତୀୟ ଇନିଂସ୍ର ଗତକାଲିର ସ୍କୋର 4 ୱିକେଟ୍ରେ 84 ରନ୍ରୁ ଆରମ୍ଭ କରିବ। ଦ୍ୱିତୀୟ ଇନିଂସ୍ରେ ଭାରତ ଶ୍ରୀଲଙ୍କା ସମ୍ମୁଖରେ 372 ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପ୍ରଥମ ଇନିଂସ୍ରେ ଭାରତ 462 ରନ୍ ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ 193 ରନ୍ ସଂଗ୍ରହ କରିଥିଲା। ଡୋନାଲ୍ଡ କପ୍ ଫୁଟବଲ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଆଜି ଇଷ୍ଟବେଙ୍ଗଲ ଏଫ୍ସି ଏବଂ ସ୍ୱୋର୍ଟିଂ କ୍ଲବ ଦିଲ୍ଲୀ ମଧ୍ୟରେ ଖେଳାଯିବ। କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ବିଡବ୍ଲ୍ୟଏଫ୍ ବିଶ୍ୱ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳି ଗତକାଲିର ମ୍ୟାଚ୍ରେ ସେମାନଙ୍କ ପ୍ରତିପକ୍ଷଙ୍କ ବିପକ୍ଷରେ ବିଜୟୀ ହୋଇଛନ୍ତି। ନୂଆଦିଲ୍ଲୀରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକରେ ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍ ଅଷ୍ଟ୍ରିଆର ପ୍ରତିପକ୍ଷଙ୍କୁ ପରାସ୍ତ କରିଛନ୍ତି। ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଗତକାଲିର ମ୍ୟାଚ୍ ଜିତି ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକ ବର୍ଗରେ ଉନ୍ନତି ହୁଦା ମ୍ୟାମାର ପ୍ରତିଯୋଗୀଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପରୀକ୍ଷା ପ୍ରଶ୍ନପତ୍ର ଯାଞ୍ଚକୁ ଅଧିକ ସୁଦୃଢ଼ କରିବା ପାଇଁ ଏନ୍ଟିଏ ପକ୍ଷରୁ ଗ୍ରହଣ କରାଯିବ 4-ସ୍ତରୀୟ ତଦାରଖ ବ୍ୟବସ୍ଥା। ଅନିୟମିତତା ଅଭିଯୋଗ ନେଇ ବାତିଲ ହୋଇଥିବା 44 ନିଯୁକ୍ତି ପରୀକ୍ଷାର ତାଲିକା ପ୍ରକାଶ କଲେ ଝାଡ଼ଖଣ୍ଡ ସରକାର। ତାମିଲନାଡୁକୁ ଆଜିଠାରୁ 2-ଦିନିଆ ଗସ୍ତରେ ଯିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶବ୍ୟାପୀ ଘରୋଇ ପିଏନ୍ଜି ସଂଯୋଗକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେବ ପ୍ରୋହାହନମୂଳକ ଯୋଜନା ଏବଂ ଶ୍ରୀଲଙ୍କା ବିପକ୍ଷରେ ଗାଲେ ଟେଷ୍ଟ ବିଜୟ ପାଇଁ ଭାରତ ଆବଶ୍ୟକ କରୁଛି 6 ୱିକେଟ୍। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ବିବିଧା କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା।

ଜୀବନଟା ଦିନ ଓ ରାତି ଭଳି, କେବେ ଆଲୋକରେ ଭରିଯାଏ, କେବେ ପୁଣି ଅନ୍ଧାରରେ ହଜିଯାଏ। ଦିନ ଯେତେବେଳେ ଆମକୁ ହସିବାର କାରଣ ଦିଏ, ରାତି ସେତେବେଳେ ଆମକୁ ନିଜ ଭିତରେ ଚାହିଁବାର

0: ସୁଯୁକ୍ତି
1: ଜୀବନର କିଛି ଦିନ ଏମିତି ଥାଏ ଯେଉଁଦିନ ଲାଗେ ସବୁକିଛି ଆମ ସପକ୍ଷରେ ଅଛି, ଆଉ କିଛି ରାତି ଏମିତି ଆସେ ଯେଉଁଥିରେ ଆଖି ବନ୍ଦ କରିଲେ ବି ମନର ଯନ୍ତ୍ରଣା ଶୋଇବାକୁ ଦିଏ ନାହିଁ।
0: ଏହି ଦୁଇଟି ହିଁ ଜୀବନର ସତ୍ୟ। ଯଦି କେବଳ ଦିନ ଥାଆନ୍ତା ତେବେ ଆଲୋକର ମୂଲ୍ୟ ବୁଝିପାରିନଥାନ୍ତି, ଆଉ ଯଦି କେବଳ ରାତି ଥାଆନ୍ତା ତେବେ ଆଶାର ଅର୍ଥ ହିଁ ରହିନଥାନ୍ତା। ସେଥିପାଇଁ ଦୁଃଖ ଆସିଲେ ତାକୁ ଜୀବନର ଶେଷ ଭାବିବା ନୁହେଁ, ଏହାକୁ ଆଗାମୀ ସକାଳର ପ୍ରସ୍ତୁତି ଭାବିବା। ଏହି ପଦ କଥା ସହ ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମରେ। ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା,
1: ନମସ୍କାର।

0: ଦ୍ରୁତ ପ୍ରଜନକ ପରୀକ୍ଷଣ ରିଆକ୍ଟର ଇନ୍ଦିରା ଗାନ୍ଧୀ ପରମାଣୁ ଗବେଷଣା କେନ୍ଦ୍ର ଏବଂ ପରମାଣୁ ଉର୍ଜା ବିଭାଗ, ଏହି ତିନୋଟି ନାମ ଭାରତର ପରମାଣୁ ବିଜ୍ଞାନର ଅଗ୍ରଗତି ଓ ଆତ୍ମନିର୍ଭରତାର ଏକ ଗୌରବମୟ ଅଧ୍ୟାୟ।
1: କଳ୍ପକମ୍ ମାଟିରେ ବିଜ୍ଞାନର ଯେଉଁ ନିରବ ସାଧନ ଚାଲିଛି ତାହାର ପ୍ରଭାବ କେବଳ ଏକ ଗବେଷଣା କେନ୍ଦ୍ରର ସୀମା ମଧ୍ୟରେ ନୁହେଁ, ଏହା ସାରା ଦେଶର ଶକ୍ତି ସୁରକ୍ଷା ଏବଂ ଭବିଷ୍ୟତ।
0: ବୈଜ୍ଞାନିକ ଓ ଗବେଷକମାନଙ୍କର ଅକ୍ଲାନ୍ତ ପରିଶ୍ରମ ଦେଶର ପରମାଣୁ ଗବେଷଣାକୁ ନୂଆ ଦିଗ ଦେଉଛି।
1: ଏହିସବୁ ସଫଳତା ପଛରେ ଅଛି ଅନେକ ବୈଜ୍ଞାନିକଙ୍କର ନିରବ ତପସ୍ୟା, ଯେଉଁମାନେ ନିଜର ଜ୍ଞାନ, ସମୟ ଏବଂ ପରିଶ୍ରମକୁ ଦେଶର ଭବିଷ୍ୟତ ପାଇଁ ସମର୍ପିତ କରିଛନ୍ତି। ଆମର ଆଜିର ଅତିଥି ସ୍ଥିତପ୍ରଜ୍ଞ, ଯିଏକି ଦ୍ରୁତ ପ୍ରଜନକ ପରୀକ୍ଷଣ ରିଆକ୍ଟର ଇନ୍ଦିରା ଗାନ୍ଧୀ ପରମାଣୁ ଗବେଷଣା କେନ୍ଦ୍ର ପରମାଣୁ ଉର୍ଜା ବିଭାଗରେ କାର୍ଯ୍ୟରତ, ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ଭାଇ ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
3: ନମସ୍କାର
2: ଭାଇ, ଟିକେ ଆପଣ ଆପଣଙ୍କର ପରିଚୟ ଦେଇ ଦିଅନ୍ତୁ।
3: ମୁଁ ହେଉଛି ସ୍ଥିତପ୍ରଜ୍ଞ ପଟ୍ଟନାୟକ, ମୁଁ ବର୍ତ୍ତମାନ ପରମାଣୁ ଉର୍ଜା ବିଭାଗ ଅନ୍ତର୍ଗତ କାମ କରୁଛି ବୈଜ୍ଞାନିକ ଅଧିକାରୀ ହିସାବରେ ଇନ୍ଦିରା ଗାନ୍ଧୀ ପରମାଣୁ ଅନୁସନ୍ଧାନ କେନ୍ଦ୍ର ଫାଷ୍ଟ ପିରିଅଡ ଟେଷ୍ଟ ରିଆକ୍ଟରରେ।
2: ଭାଇ ଆପଣ ଜଣେ ବୈଜ୍ଞାନିକ ସାଇଣ୍ଟିଷ୍ଟ,
3: ତ
2: ଆପଣ ଯୁବପିଢ଼ିଙ୍କୁ ଜଣେଇ ଦିଅନ୍ତୁ କି ଯେ ଜଣେ ସାଇଣ୍ଟିଷ୍ଟ ହେବା ପାଇଁ କଣ କଣ ପଢିକି ଯିବାକୁ ପଡିବ, କେଉଁ ସ୍ତର ଦେଇକି ଯିବାକୁ ପଡେ।
3: ପରମାଣୁ ଉର୍ଜା ବିଭାଗରେ ସାଇଣ୍ଟିଷ୍ଟ ହେବା ପାଇଁ ଆପଣଙ୍କର ଏଇଥର ଇଞ୍ଜିନିୟରିଂ କରିକି ଆସିପାରିବେ, ନହେଲେ ସାଇନ୍ସ ବ୍ୟାକଗ୍ରାଉଣ୍ଡ ଯୋଉମାନେ ଫିଜିକ୍ସ କେମିଷ୍ଟ୍ରି ଥିବେ ସେମାନେ MSc ଥ୍ରୁରେ ଆସିପାରିବେ। ଇଞ୍ଜିନିୟରିଂ ଲୋକଙ୍କର ଇଲେକ୍ଟ୍ରିକାଲ, ମେକାନିକାଲ, କମ୍ପ୍ୟୁଟର ସାଇନ୍ସ, ଇନ୍ଷ୍ଟ୍ରୁମେଣ୍ଟେସନ ସବୁ ବ୍ରାଞ୍ଚ ମାନଙ୍କର ଗେଟ୍ ଏକ୍ସାମ ଥ୍ରୁରେ ରିକ୍ରୁଟମେଣ୍ଟ ହୁଏ। ଗେଟ୍ ଥ୍ରୁରେ ସର୍ଟ ଲିଷ୍ଟ ହେଲା ପରେ ଇଣ୍ଟରଭ୍ୟୁ ହୁଏ, ଇଣ୍ଟରଭ୍ୟୁରେ ସିଲେକ୍ସନ ହେଲା ପରେ ଫାଇନାଲି ମେଡିକାଲ ଟେଷ୍ଟ, ଦେନ୍ ରିକ୍ରୁଟମେଣ୍ଟ ଫାଇନାଲାଇଜ୍ ହୁଏ। ସେଣ୍ଟ୍ରାଲାଇଜ୍ ରିକ୍ରୁଟମେଣ୍ଟ ବମ୍ବେ ଥ୍ରୁରେ ହୁଏ। ସବୁ ବର୍ଷ ବାହାରେ ଏକ୍ସାମ ଡିସେମ୍ବର ମାସରେ DRT ଅନଲାଇନ୍ ଏକ୍ସାମ ସର୍ଚ୍ଚ କଲେ ଗୋଟେ ୱେବସାଇଟଟା ଖୋଲିବ, ସେଇଠି ଆପ୍ଲାଏ ହୁଏ ଗେଟ୍ ଥ୍ରୋରେ। ଇଞ୍ଜିନିୟରିଂ ବାଲାଙ୍କର ଗେଟ୍ ଥ୍ରୋରେ ଆଉ ସାଇନ୍ସ ବାଲାଙ୍କର ଗେଟ୍ ଥ୍ରୋରେ ଅଛି, ଆଉ ସେପାରେଟ୍ ଏକ୍ସାମ ବି ହୁଏ DRC ର। ଏସବୁ ଡିସେମ୍ବର ମାସ ଆଖପାଖି ବାହାରେ, ଆଉ ରିକ୍ରୁଟମେଣ୍ଟ ଜୁଲାଇ ମାସରେ ହେଇଯାଏ।
2: ଏଇ ଯୋଉ ଯାତ୍ରାଟା ଭାଇ ପାଖାପାଖି କେତେ ବର୍ଷର ଯାତ୍ରାଟା ରୁହେ?
3: ଯାତ୍ରା ଗୋଟେ ଏକ୍ସାମ ହିଁ ଦେବାକୁ ପଡେ। ଏକ୍ସାମ ଇଣ୍ଟରଭ୍ୟୁ ଯେମିତି କହିଲି ଫାଷ୍ଟ ଜଣେ, ଯେମିତି ମୋର କଥା କହିବି, ମୁଁ BTECH ପରେ ଏକ୍ସାମଟା ଦେଇଥିଲି, ମୋର ସେମ୍ ବର୍ଷ ହିଁ କ୍ଲିୟର ହେଇଥିଲା। ସେଥିରେ ମୁଁ ପାସ୍ ହେଲା ପରେ ୱିଦିନ୍ ଫ୍ୟୁ ମନ୍ଥ ଜଏନିଂ ଆସେ, ଫେବୃଆରୀରେ ଏକ୍ସାମ ହେଇଥାଏ, ଦେନ୍ ଆପଣଙ୍କ ରେଜଲ୍ଟ ବାହାରିକି ରିକ୍ରୁଟମେଣ୍ଟ ହେଲା ବେଳକୁ ଜୁଲାଇ ହେଇଯାଇଥାଏ ଇଣ୍ଟରଭ୍ୟୁ ସରିଲା ବେଳେ। ତାପରେ ଅଗଷ୍ଟରୁ ଜଏନ୍ କଲା ପରେ ଗୋଟେ ବର୍ଷ ଟ୍ରେନିଂ ହୁଏ BR ଆଟମିକ ରିସର୍ଚ୍ଚ ସେଣ୍ଟର ବମ୍ବେରେ। ଗୋଟେ ବର୍ଷ ଟ୍ରେନିଂ ପରେ ଅଲଗା ଅଲଗା ଡିପାର୍ଟମେଣ୍ଟ ଯୋଉଠି ଅଛି ପରମାଣୁ ଉର୍ଜା ବିଭାଗର ସେଇଠି ପଠା ହୁଏ ସାଇଣ୍ଟିଷ୍ଟ ହିସାବରେ।

0: ଏହି ବିଭାଗରେ ଯୋଉ ଆପଣ କାର୍ଯ୍ୟରତ ଏବେ ଅଛନ୍ତି, ଏଥିରେ ଆପଣଙ୍କର ବେସିକାଲି କାମ କ'ଣ ରହିଛି?
1: ପରମାଣୁ ଉର୍ଜା ବିଭାଗରେ କାମ ବହୁତ ସାରା ଗ୍ରୁପ ଅଛି ପରମାଣୁ ଉର୍ଜା ବିଭାଗରେ, ଯାହାର ଯୋଉ ଗ୍ରୁପ କି ଯୋଉ ଡିଭିଜନ କି ଯୋଉ ସେକ୍ସନ ହିସାବରେ ହେଇଥାଏ ସେ ଅନୁସାରେ ୱାର୍କ ପ୍ରୋଫାଇଲ ସମସ୍ତଙ୍କର କିଛି କିଛି ଭେରିଏସନ୍ ଥାଏ। ଯେମିତି ଆମର ଡେଭଲପମେଣ୍ଟ, ପ୍ରୋକ୍ୟୁରମେଣ୍ଟ, କମିଶନିଂ ସବୁ କାମ ରହିଥାଏ। ଯୋଉ ଡିପାର୍ଟମେଣ୍ଟର ଯୋଉ ଏଜେଣ୍ଡା ଅଛି ସେ ଅନୁସାରେ ଆମକୁ କାମ କରିବାକୁ ପଡେ। ଗ୍ରୁପ ୱାଇଜ କିଛି କିଛି ଟାସ୍କ ଆସେ, ସବୁ ବର୍ଷ ପାଞ୍ଚଟା ଟାର୍ଗେଟ ଏମିତି ଆସେ, ସେ ହିସାବରେ ଆମେ କାମ କରୁ। ଯେମିତିକି ଏନର୍ଜି ପ୍ରଡକ୍ସନ, ଇଲେକ୍ଟ୍ରିସିଟି ପ୍ରଡକ୍ସନ, ହାଇ ଇଞ୍ଜିନିୟରିଂ ଫିଲ୍ଡରେ R&D ଆକ୍ଟିଭିଟିସ ଉପରେ କାମ କରୁଛି, ରିସର୍ଚ୍ଚ ଡେଭଲପମେଣ୍ଟ ଉପରେ, ଦେନ୍ ଫୁଡ୍ ଏଗ୍ରିକଲଚର ଉପରେ ବି, ଯେମିତି ଆମର ମଞ୍ଜିମାନଙ୍କର ଇରାଡିଏସନ କରିକି ନ୍ୟୁକ୍ଲିୟର ରେଡିଏସନ ପକେଇ ବହୁତ ଜଣ ସେଫ୍ ରହିବ, ଏଗ୍ରିକଲଚରରେ ବି କାମ କରୁଛନ୍ତି, ମେଡିକାଲ ଫିଲ୍ଡରେ ବି କାମ କରୁଛନ୍ତି, ତ ବହୁତ ବ୍ରଡ୍ ଫିଲ୍ଡରେ ଆଟମିକ ଏନର୍ଜି କାମ କରୁଛି।
0: ଏହି କ୍ଷେତ୍ରରେ ଆପଣ ଏତେ ବର୍ଷ ହେଲାଣି କାମ କରି ଆସୁଛନ୍ତି, ଏ ଭିତରେ କିଛି ସ୍ମରଣୀୟ ମୁହୂର୍ତ୍ତ, ମେମୋରେବଲ୍ ମୋମେଣ୍ଟ ଆପଣଙ୍କର?
1: ହଁ, ମେମୋରିଏବଲ୍ ମୋମେଣ୍ଟ ବହୁତ ସାରା ଅଛି। ମୁଁ 2016 ଜଏନ୍ କରିଥିଲି, ତାପରେ ଆମର ଗୋଟେ ଭଲ ଆଚିଭମେଣ୍ଟ ହେଇଥିଲା ଯେ ଆମର ଫାଷ୍ଟ ପିରିଡ୍ ଟେଷ୍ଟ ରିଆକ୍ଟର ଯୋଉଟାକି ଏବେ ରିସେଣ୍ଟଲି ହାଇଡ୍ରୋଜେନ୍ ପ୍ରଡକ୍ସନ ରିଲେଟେଡ୍ ଆକ୍ଟିଭିଟିସରେ ଇନଭଲ୍ଭ ଥିଲା। ସେଟା ଆମେ ଫାଷ୍ଟ ଥର ତାର ମୁଁ ଜଏନ୍ କଲା ବେଳକୁ ସେଟା 20 MW ଥିଲା, ସେଟା 32 MW, 40 MW ପାୱାର ଆମେ ଆଚିଭ୍ କଲୁ ସେଥିପାଇଁ। ତାପରେ ଲେଟର ଷ୍ଟେଜ୍ରେ ଆମର ଆଟମିକ ଏନର୍ଜିରେ ପ୍ରୋଟୋଟାଇପ୍ ଫାଷ୍ଟ ପିରିଡ୍ ରିଆକ୍ଟର ପ୍ରାକ୍ଟିକାଲ ହେଇଥିଲା ଏପ୍ରିଲ ମାସରେ, ଦେନ୍ ଏବେ ହାଇଡ୍ରୋଜେନ୍ ପ୍ରଡକ୍ସନ ବି ହେଇଛି ଫାଷ୍ଟ ପିରିଡ୍ ଟେଷ୍ଟ ରିଆକ୍ଟରରୁ। ଏସବୁ ଗୋଟେ ଇମ୍ପୋର୍ଟାଣ୍ଟ ମାଇଲଷ୍ଟୋନ୍ ଆକ୍ଟିଭିଟିସ ସବୁ, ମାନେ ମୁଁ ଜଏନ୍ କରି 8-10 ବର୍ଷ ଭିତରେ।
0: ଆପଣଙ୍କର ଯୋଉ କାମ କରିବା କ୍ଷେତ୍ରରେ ଇଣ୍ଡିଭିଜୁଆଲ କାମ ରୁହେ ନା ଆପଣଙ୍କର ୟୁନିଟ ରୁହେ?
1: ନା, ଏଇଟା ଗ୍ରୁପ ଆକ୍ଟିଭିଟି। ଗ୍ରୁପ ଆକ୍ଟିଭିଟିରେ ଡିପାର୍ଟମେଣ୍ଟାଲ ର ଏଜେଣ୍ଡା ଅଛି, ଦେନ୍ ସେ ଏଜେଣ୍ଡାର କିଛି ପାର୍ଟ ଗୋଟେ ଗ୍ରୁପ ଗୋଟେ ସେକ୍ସନ କୁ ଆସେ, ଦେନ୍ ସେ ସେକ୍ସନ କୁ ଆମକୁ ଏକ୍ଜିକ୍ୟୁଟ କରିବାକୁ ପଡେ। ଆମକୁ ଯୋଉ ଭଳିଆ କାମ ଆମର ମାନେ ଆମ ଗ୍ରୁପ ଯୋଉଟା ଅଣ୍ଡରଟେକ୍ କରୁଛି ତାର କିଛି ପାର୍ଟ ଆମକୁ କରିବାକୁ ପଡେ। ତ ଇଣ୍ଡିଭିଜୁଆଲି ଆମେ ଟାର୍ଗେଟ ଦଉ, କିନ୍ତୁ ଓଭରଅଲି ଯୋଉ ଗୋଲ୍ଟା ଡିପାର୍ଟମେଣ୍ଟର ଗୋଲ୍ ଥାଏ ସେଇଟାକୁ ହିଁ ପାସ୍ ଅନ୍ ହୁଏ, ମାନେ ଟପ୍ ମ୍ୟାନେଜମେଣ୍ଟରୁ ମିଡିଲ ମ୍ୟାନେଜମେଣ୍ଟ, ଲୋୟର ମ୍ୟାନେଜମେଣ୍ଟ ଆଉ ଅଦର ୱାର୍କର ମାନଙ୍କ ଉପରେ।
0: ଜଣେ ସାଇଣ୍ଟିଷ୍ଟ ହେବା ପାଇଁ ଆପଣ ଇନ୍ସପିରେସନ କାହାଠାରୁ ପାଇଥିଲେ?
1: ଇନ୍ସପିରେସନ ଯେମିତି ମୁଁ ଯେତେବେଳେ ଛୋଟ ଥିଲାବେଳେ ସ୍କୁଲ ଟାଇମରୁ ହିଁ ମତେ ମୋ ପ୍ୟାରେଣ୍ଟସ ଇନଭଲ୍ଭ କରୁଥିଲେ ଯୋଉ ସାଇଣ୍ଟିଫିକ ଆକ୍ଟିଭିଟିସରେ, ଯେମିତି ବିଜ୍ଞାନ ମେଳା ହଉଛି ସ୍କୁଲରେ, ସାଇନ୍ସ ସେମିନାର, ସାଇନ୍ସ କଂଗ୍ରେସ, ସେମିତି ସବୁ କମ୍ପିଟିସନ ଜାଗାରେ ପାର୍ଟିସିପେଟ କରୁଥିଲେ। ତ ସେଥିରୁ ମୋର ଧୀରେ ଧୀରେ ମାନେ ମୁଁ ତୃତୀୟ ଶ୍ରେଣୀରୁ ବିଜ୍ଞାନ ମେଳାରେ ପାର୍ଟିସିପେଟ କରୁଥିଲି, ତ ସେଇଥିରୁ ଧୀରେ ଧୀରେ ମୋର ତ ଇନକ୍ଲିନେସନ ଥିଲା ସାଇନ୍ସ ଆଉ କିଛି ମାନେ ଡେଭଲପମେଣ୍ଟ ଆକ୍ଟିଭିଟିସରେ ଇନଭଲ୍ଭ ହେବା ପାଇଁ। ଦେନ୍ ମୁଁ ଇଞ୍ଜିନିୟରିଂ କରିଥିଲି, ଇଞ୍ଜିନିୟରିଂ ମୋତେ ଆହୁରି ଇଣ୍ଟରେଷ୍ଟିଂ ଲାଗିଲା। ଏଣ୍ଡ ଇଞ୍ଜିନିୟରିଂ କଲା ପରେ ଯେତେବେଳେ ମୁଁ ଜାଣିଲି ଯେ ନାଇଁ ଗୋଟେ ଅପରଚୁନିଟି ଅଛି, ଇଞ୍ଜିନିୟରିଂ ଲାଇନ୍ରେ ହିଁ ଆମେ ନ୍ୟୁକ୍ଲିୟର ଇଞ୍ଜିନିୟରିଂ କରିପାରିବା, ଦେନ୍ ସାଇଣ୍ଟିଷ୍ଟ ହେବାର ବି ସ୍କୋପ୍ ଅଛି। ତ ସେଥିପରେ ମୁଁ ସେଇଟା କରିଥିଲି, ଗେଟ୍ ଥ୍ରୋରେ ଭଲ ରାଙ୍କ ଆଣିଥିଲି ଗେଟ୍ରେ, ଦେନ୍ ମୋର ସିଲେକ୍ସନ ହେଇକି ମୁଁ ଏଠି ଆସିଥିଲି, ERC ବମ୍ବେ ଜଏନ୍ କରିଥିଲି ମୁଁ 2016, ଦେନ୍ ତାପରେ ମୋର ଚେନ୍ନାଇରେ ପୋଷ୍ଟେଡ୍ ଅଛି।
0: ପ୍ରାୟତଃ ଯାହା ବି ଆପଣ କରନ୍ତି ସେସବୁ ଦେଶ ପାଇଁ କାମ ହୁଏ, ତ ଗୋଟେ ଦେଶ ପାଇଁ କିଛି କରିବା ପାଇଁ ଆପଣଙ୍କୁ କିଛି ପ୍ରୋଜେକ୍ଟ ଆସେ, ସେ ପ୍ରୋଜେକ୍ଟ କୁ କମ୍ପ୍ଲିଟ କରିବା ପାଇଁ କିମ୍ବା ପ୍ରୋଜେକ୍ଟ ଷ୍ଟାର୍ଟ କରିବା ପୂର୍ବରୁ ଷ୍ଟ୍ରାଟେଜି କ'ଣ ରୁହେ ମନରେ?
1: ଷ୍ଟ୍ରାଟେଜି ଦେଖନ୍ତୁ, ତ ପ୍ରୋଜେକ୍ଟ ଯାକ ଆଟମିକ ଏନର୍ଜି ପ୍ରୋଜେକ୍ଟ ବହୁତ ମାନେ ହାଇ ଜେଷ୍ଟେସନ ପିରିୟଡ୍, ମାନେ ବହୁତ ଲଙ୍ଗ ପ୍ରୋଜେକ୍ଟ ଯାକ ଆସେ, ସେମିତି ନାହିଁ କି ବର୍ଷେ 2 ବର୍ଷ ପ୍ରୋଜେକ୍ଟ, ତାର ପ୍ଲାନିଂ ବହୁତ ଆଗରୁ ହୁଏ, ମେ ବି ଗୋଟେ 10 ବର୍ଷ 20 ବର୍ଷ ପ୍ରୋଜେକ୍ଟ ଯାକ ବି ଅଛି, ଯୋଉଟାକି ପାର୍ଟ ପାର୍ଟ ରେ ଡିଭାଇଡ୍ କରି 5-5 ବର୍ଷ 2-2 ବର୍ଷରେ ଏମିତି ହେଇକି ଆସିଥାଏ, ମାନେ ଓଭରଅଲ୍ ଗୋଲ୍ଟା ବହୁତ ଲଙ୍ଗ ଥାଏ। ତ ସେଇଟା ଯେତେବେଳେ ଆସିବ ସେଟା ବ୍ରେକ୍ ଡାଉନ୍ କରିକି ନେକ୍ସଟ ଷ୍ଟେଜ୍ କୁ ଦିଆ ହୁଏ, ଦେନ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ସେ ଆମେ ଦେଖିବୁ କୋଉ ଜିନିଷଟା କିଣିବାକୁ ପଡିବ କି କୋଉଟା ନାଇଁ ମିଳୁନି, ଫରେନ୍ରେ ବି ମିଳୁନି ବୋଲି ଆମକୁ ଡେଭଲପ୍ କରିବାକୁ ପଡିବ। ତ ଏଇସବୁ ହିସାବରେ ୱାର୍କ ବ୍ରେକ୍ ଡାଉନ୍ ହୁଏ, ତାପରେ ଜିନିଷ ଆସିଲା ପରେ ତାକୁ କନେକ୍ଟ କରିକି ତାକୁ କମିସନିଂ କରିବା ବି ଗୋଟେ ଚ୍ୟାଲେଞ୍ଜ ରହିଥାଏ। ତ ଏମିତି ମ୍ୟାନେଜମେଣ୍ଟ ଟପ୍ ମ୍ୟାନେଜମେଣ୍ଟରେ ପ୍ଲାନ୍ ହୁଏ, ଯୋଉଟାକି ମାନେ ମଲ୍ଟି ଇୟର ମଲ୍ଟି ଡିକେଡ୍ ପ୍ଲାନ୍ ଯାକ, ଏଭଳିଆ ପ୍ଲାନିଂ ଏକ୍ଜିକ୍ୟୁସନ୍ ହେଇକି ଆସେ ନେକ୍ସଟ ଲେଭେଲରେ।
0: ପରମାଣୁ ଉଦ୍ୟୋଗଟା ଆମ ଦୈନନ୍ଦିନ ଜୀବନ ସହିତ କିପରି ଜଡିତ ଭାଇ?
1: ଡେଲି ଲାଇଫରେ ଯୋଉ ୟୁଜଫୁଲନେସ୍ ରହିଛି ତାର ବହୁତ ଆସ୍ପେକ୍ଟ ଅଛି, ଯେମିତିକି ଗୋଟେ ଆପଣଙ୍କର ଯୋଉ ଇଲେକ୍ଟ୍ରିସିଟି ରହିଲା, ଯୋଉଟାକି ବହୁତ ପ୍ରାଇମେରୀ ଆସ୍ପେକ୍ଟ ଆପଣ ୟୁଜ୍ କରୁଛନ୍ତି ଇଲେକ୍ଟ୍ରିସିଟି, ବୁଝିଲେ, ସେଇଟା ଆପଣଙ୍କ ନ୍ୟୁକ୍ଲିୟର ପାୱାର କର୍ପୋରେସନ ଥ୍ରୋରେ ଆମର ବହୁତ ସାରା ପ୍ରେସରାଇଜ୍ଡ ହେଭି ୱାଟର ରିଆକ୍ଟର୍ସ ଅଛି, ଯୋଉମାନେ କି କମର୍ସିଆଲ ଅପରେସନ କରୁଛନ୍ତି, ଏନର୍ଜି ଜେନେରେଟ୍ ହେଉଛି, ଜେନେରାଲ ଗ୍ରିଡ୍ କୁ ଫିଡ୍ ହେଉଛି। ତା ଛଡ଼ା ଷ୍ଟ୍ରାଟେଜିକ ଆକ୍ଟିଭିଟିସ୍ ଯେମିତି ଆପଣ ଦେଖିଲେ ଯୋଉ ପୋଖରାନ

ଟୁର୍ ଯେ ପିସ୍ଫୁଲ୍ ନ୍ୟୁକ୍ଲିୟର ଏକ୍ସପ୍ଲୋଜନ୍ ରହିଲା ତ ସେଗୁଡା ବି ଦେଶର ଡିଫେନ୍ସ ଆଉ ଷ୍ଟ୍ରାଟେଜିକ୍ ଅଟୋନୋମି ପାଇଁ ବି ୟୁଜ୍ ହେଇଛି ଜିନିଷ। ତା ବାଦେ ଫୁଡ୍ ଏଗ୍ରିକଲଚର କେସ୍ରେ ବି ଯେମିତି ରହିଛି ଯେ ଆପଣଙ୍କର ଫୁଡ୍ କେମିତି ଆମେରିକାକୁ କିଛି ଆମ୍ବ ଯିବ ଆପଣଙ୍କର ଏତେ ମାସ ସମୁଦ୍ରରେ ଯିବ ବୋଲେ ସେ ଆମ୍ବ ଖରାପ ହେଇଯିବ ମାନେ ପୋକ ପୋକ ଲାଗିଯିବେ ସେଥିପାଇଁ ଯୋଉ ଆଳୁ କି ଆମ୍ବ ଯାଉଛି ତାଙ୍କ ଉପରେ କିଛି ରେଡିଏସନ୍ ପକେଇ ଛାଡ଼ିଲେ ସେମାନେ କିଛି ମାସ ସେଫ୍ଲି ଯିବେ ତାଙ୍କ ଉପରେ ପୋକ ଫୋକ କିଛି ହେବେନି। ଏଇଟା ସବୁ ଏଗ୍ରିକଲଚର ଅଛି। ସେମିତି ମେଡିକାଲ ସାଇନ୍ସରେ ବି ବହୁତ ପ୍ରକାର ଆପ୍ଲିକେସନ ଅଛି ଯେମିତି ଆଟମିକ ଏନର୍ଜିର ଏଜୁକେସନ ୱିଙ୍ଗ ଅଛି R&D ୱିଙ୍ଗ ଅଛି ଆଉ ଇଣ୍ଡଷ୍ଟ୍ରିଆଲ ୱିଙ୍ଗ ବି ଅଛି। ଏଜୁକେସନ ୱିଙ୍ଗରେ ଆପଣ ଯୋଉ ନାଇଜର ଦେଖୁଛନ୍ତି ନାଇଜର ଭୁବନେଶ୍ୱର ରହିଲା ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ନେକ୍ସଟ ମ୍ୟାଥମେଟିକାଲ ସାଇନ୍ସ IMSC ଚେନ୍ନାଇ ଏମାନେ ସବୁ HRI ହରିଶ୍ଚନ୍ଦ୍ର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏଗୁଡ଼ା ସବୁ ଏମାନେ ସବୁ ନ୍ୟୁକ୍ଲିୟର ଫିଜିକ୍ସ ଉପରେ କାମ କରୁଛନ୍ତି ମାନେ ଫଣ୍ଡାମେଣ୍ଟାଲ ସାଇନ୍ସ ଉପରେ କାମ କରୁଛନ୍ତି। ଯୋଉମାନେ R&D ୟୁନିଟ୍ ଅଛନ୍ତି ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର ଇନ୍ଦିରା ଗାନ୍ଧୀ ସେଣ୍ଟର ଫର ଆଟମିକ ରିସର୍ଚ୍ଚ RRKT ଇନ୍ଦୋର ରାଜା ରାମନ୍ନା ସେଣ୍ଟର ଫର ଆଡଭାନ୍ସ ଟେକ୍ନୋଲୋଜି ଏମାନେ ସବୁ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଆକ୍ଟିଭିଟିସରେ କାମ କରୁଛନ୍ତି। ତା ବାଦ କିଛି କର୍ପୋରେସନ ଅଛନ୍ତି ନ୍ୟୁକ୍ଲିୟର ପାୱାର କର୍ପୋରେସନ ଯୋଉମାନେ କି କମର୍ସିଆଲ ପ୍ରଡକ୍ସନ କରୁଛନ୍ତି ଇଲେକ୍ଟ୍ରିସିଟିର ଏମିତି ବହୁତ ସାରା ଆସ୍ପେକ୍ଟ ଅଛି ଆଟମିକ ଏନର୍ଜି ଯୋଉଟାକି ମାନେ ପବ୍ଲିକ ଲାଇଫରେ ଆମକୁ ଆଫେକ୍ଟ କରୁଛି ବହୁତ ବ୍ରଡ୍ ସ୍କେଲ ଅଛି।

0: ଭାରତରେ ପରମାଣୁ ଶକ୍ତି କ୍ଷେତ୍ରରେ ଆଜିର ସ୍ଥିତି କ'ଣ ବୋଲି ଆପଣ ଭାବନ୍ତି?
1: ଭାରତରେ ଯେମିତି ଫ୍ୟୁଚର ଆପଣ ଦେଖିବେ ଯେ ଆପଣ ପ୍ୟାରିସ କ୍ଲାଇମେଟ ଆଗ୍ରିମେଣ୍ଟରେ ଆପଣଙ୍କର ଯୋଉ ଡିକାର୍ବୋନାଇଜେସନ କରିବାର କି ଆପଣଙ୍କର ଗ୍ଲୋବାଲ ୱାର୍ମିଂ କୁ କଣ୍ଟ୍ରୋଲ କରିବା ପାଇଁ ଧୀରେ ଧୀରେ ଆମେ କାର୍ବନ ଡିପେଣ୍ଡେଣ୍ଟ ସୋର୍ସେସ ରୁ ଆମେ କମ୍ କରିବାକୁ ଚାହୁଁଛୁ। ଯେମିତି ଏବେ ଇଣ୍ଡିଆର ଏନର୍ଜି ସିନାରିଓ ଦେଖିବେ ମ୍ୟାକ୍ସିମମ୍ 70% ଏନର୍ଜି ଆପଣଙ୍କର ଥର୍ମାଲ ଏନର୍ଜି ମିଳୁଛି। ଥର୍ମାଲ ଏନର୍ଜି ମାନେ ଆପଣଙ୍କ ବଏଲର ରେ କୋଇଲା ଜାଳିକି ସେ କୋଇଲାରେ ଇଲେକ୍ଟ୍ରିସିଟି ବାହାରୁଛି ଆଉ ୟୁଜ୍ ହେଉଛି ଦେଶରେ। ସେଇଥିରେ ଆପଣ ଯଦି ଇଲେକ୍ଟ୍ରିକ ଭେହିକଲ ଚଲେଇଲେ ତ ଆପଣଙ୍କର କଣ ହେଲା, ସେ ଏନର୍ଜିଟା ଆପଣ କହୁଛନ୍ତି ତ ମୁଁ ଇଲେକ୍ଟ୍ରିକ ଜଳେଇକି ଗାଡି ଚଳଉଛି ବୋଲି, କିନ୍ତୁ ସେ ଇଲେକ୍ଟ୍ରିକଟା କୋଇଲା ଜାଳିକି ଆସିଲା, ବୁଝିଲେ ନା? ତ ଏମିତି ହେଇକି ଆଉ ଯୋଉଟା ଆପଣ ବ୍ଲାଷ୍ଟ ଫର୍ନେସ ରହିଲା, ଯୋଉ ଲୁହା କାରଖାନା, ଆଉ ସବୁ ଜାଗାରେ ସେମିତି ହେଭିଲି କୋଲ ଡିପେଣ୍ଡେଣ୍ଟ ହେଇକି ରହିଛି। ତ ଆପଣଙ୍କୁ ଡିକାର୍ବୋନାଇଜ କରିବା ପାଇଁ ସବୁଠୁ ବେଟର ରିସୋର୍ସ ହେଉଛି ଆମର ନ୍ୟୁକ୍ଲିୟର। ତା ଛଡା ସୋଲାର ୱିଣ୍ଡ ବି ଅଛି, କିନ୍ତୁ ସୋଲାର ୱିଣ୍ଡ ଟିକେ ପ୍ରେଡିକ୍ଟେବୁଲ ରହୁନି, ଯେମିତି ତ ସବୁବେଳେ ରହିବନି, ସୋଲାର ରାତିରେ ରହୁନି, ସେଟା ପାଇଁ ବ୍ୟାଟେରୀ ପାଇଁ ହେଭିଲି ଡିପେଣ୍ଡେଣ୍ଟ ହେଉଛି। କିନ୍ତୁ ନ୍ୟୁକ୍ଲିୟରଟା ଗୋଟେ ବେସ୍ ଲୋଡ ଷ୍ଟେସନ ଭଳିଆ କାମ କରିପାରୁଛି, ଯେମିତି ଗୋଟେ ଥର୍ମାଲକୁ ନ୍ୟୁକ୍ଲିୟର ହିଁ ରିପ୍ଲେସ କରିପାରିବ। ସେଇଟା ପାଇଁ ମାନେ ଡିକାର୍ବୋନାଇଜେସନ ପାଇଁ ନ୍ୟୁକ୍ଲିୟର ଗୋଟେ ଷ୍ଟ୍ରଙ୍ଗ ହୋଲ୍ଡ।
0: ଜଣେ ସାଇଣ୍ଟିଷ୍ଟ ହିସାବରେ ଭାଇ କୋଉ କୋଉ ସାଇଣ୍ଟିଫିକ ମିଶନରେ ଆପଣ ଜଡିତ ଅଛନ୍ତି?
1: ବର୍ତ୍ତମାନ ମୁଁ ଫାଷ୍ଟ ବ୍ରିଡ୍ ଟେଷ୍ଟ ରିଆକ୍ଟରରେ କାମ କରୁଛି, ଯୋଉଟା କି ମାନେ ସେକେଣ୍ଡ ଷ୍ଟେଜ ଅଫ୍ ଇଣ୍ଡିଆନ ନ୍ୟୁକ୍ଲିୟର ପାୱାର ପ୍ରୋଗ୍ରାମ। ଭାରତର ନ୍ୟୁକ୍ଲିୟର ପାୱାର ପ୍ରୋଗ୍ରାମକୁ ତିନି ଷ୍ଟେଜରେ ଡିଭାଇଡ କରାଯାଇଛି। ଫାର୍ଷ୍ଟ ଷ୍ଟେଜ ଅଲରେଡି ସକ୍ସେସଫୁଲ ହୋଇସାରିଛି, ତାର କମର୍ସିଆଲାଇଜେସନ ଏବେ ଏନ୍ପିସିଏଲ୍ ନ୍ୟୁକ୍ଲିୟର ପାୱାର କର୍ପୋରେସନ ଚଲାଉଛି ପ୍ରେସରାଇଜ୍ଡ ହେଭି ୱାଟର ରିଆକ୍ଟରରେ। ମୁଁ ବର୍ତ୍ତମାନ ଫାଷ୍ଟ ବ୍ରିଡ୍ ଟେଷ୍ଟ ରିଆକ୍ଟର କରୁଛି, ଯୋଉଟାକି ଯେତିକି ଫୁଏଲ କନଜ୍ୟୁମ୍ କରିବ ତାଠୁ ଅଧିକ ଫୁଏଲ ଜେନେରେଟ୍ କରିବ। ତ ଫ୍ୟୁଚରରେ ଇଣ୍ଡିଆ ଏନର୍ଜି ଇଣ୍ଡିପେଣ୍ଡେଣ୍ଟ ହେଇପାରିବ, ଆମର ଆଉ ଯୋଉ ଇମ୍ପୋର୍ଟ ଯୋଉ କରିବାକୁ ପଡୁଛି ଏନର୍ଜି ସୋର୍ସ ସେଟା ଉପରେ ଆମର ବର୍ଡନ କମିବ, ନ୍ୟୁକ୍ଲିୟର ମେଟେରିଆଲ ବି ଇମ୍ପୋର୍ଟ କରିବା ରିକ୍ୱାରମେଣ୍ଟ କମିଯିବ। ଯେହେତୁ ଏ ରିଆକ୍ଟର ଯେତିକି ଚାଲିବ ଇଲେକ୍ଟ୍ରିସିଟି ବି ଜେନେରେଟ୍ କରିବ, ନିଜ ଫୁଏଲ ବି ନିଜେ ସେତିକି ପ୍ରଡ୍ୟୁସ୍ କରିବ। ସେଥିପାଇଁ ଗୋଟେ ଆଡଭାନ୍ସ ଟେକ୍ନୋଲୋଜି ଆମେ ସେଇଟା ଉପରେ ମୁଁ 10 ବର୍ଷ ହେଲାଣି କାମ କରୁଛି ଇଣ୍ଡିଆରେ। ତା ଉପରେ ପାଖାପାଖି 1985ରେ ଫାଷ୍ଟ ପିରିୟଡ୍ ଟେଷ୍ଟ ରିଆକ୍ଟର କ୍ରିଟିକାଲ ହେଇଥିଲା, ସେପଟୁ ଗୋଟେ ଜେନେରେସନ ଅଫ୍ ସାଇଣ୍ଟିଷ୍ଟ କାମ କରୁଛନ୍ତି। ମୁଁ ତ ଲାଷ୍ଟ 10 ବର୍ଷ ହେଲାଣି ଜଏନ୍ କରିଛି। ସେଥିରେ ଆମେ ପ୍ରଥମ ରିଆକ୍ଟର କମ୍ ପାୱାରରେ ଥିଲା, ତାକୁ କ୍ରିଟିକାଲ କରାହେଲା 1985 ମସିହାରେ, ତାପରେ ହିଁ ଆମେ ଫୁଲ୍ ପାୱାର ଏବେ ପହଞ୍ଚିଛୁ 40 MW। ତାପରେ ଏବେ ହାଇଡ୍ରୋଜେନ୍ ପ୍ରଡକ୍ସନ ଉପରେ ବି ଗୋଟେ ୟୁନିକ୍ କପର କ୍ଲୋରାଇଡ୍ ସାଇକେଲ, ଯୋଉଟା BRC ଡେଭଲପ୍ଡ ସାଇକେଲଟା, ସେଥିରେ ଆମେ ନ୍ୟୁକ୍ଲିୟର ହିଟ୍ ୟୁଜ୍ କରିକି ହାଇଡ୍ରୋଜେନ୍ ପ୍ରଡକ୍ସନ କରୁଛୁ।

0: ଯୋଉଟା କି ମାନେ ଫାର୍ଷ୍ଟ ଟାଇମ୍ ହେଇଛି ମାନେ ଇଣ୍ଡିଆରେ, ଇଣ୍ଟରନ୍ୟାସନାଲି ବି ମାନେ ବହୁତ ରେୟାର ଡାଇରେକ୍ଟ ନ୍ୟୁକ୍ଲିୟର ହିଟର ପ୍ରଡ୍ୟୁସ୍ କରିବା। ଅଲଗା କଣ୍ଟ୍ରି ଯୋଉଠି ହେଇଛି ସେମାନେ ହିଟର ୟୁଜ୍ କରିକି 200-300 ଡିଗ୍ରୀ ରୁ ରେଜ୍ କରିକି ସେ ଟେମ୍ପରେଚର ରେଜ୍ କରିକି ଆଚିଭ୍ କରୁଛନ୍ତି। କିନ୍ତୁ ଆମେ ଯେହେତୁ ଆମ ରିଆକ୍ଟର ଅପରେଟିଂ ଟେମ୍ପରେଚର ହିଁ ବହୁତ ହାଇ ରହୁଛି, 500 ଡିଗ୍ରୀ ପାଖାପାଖି ରହୁଛି, ଆମେ ଡାଇରେକ୍ଟ ନ୍ୟୁକ୍ଲିୟର ହିଟରୁ ହାଇଡ୍ରୋଜେନ୍ ପ୍ରଡ୍ୟୁସ୍ କଲୁ। ସେଟା ଗୋଟେ ବହୁତ ବଡ ଆଚିଭମେଣ୍ଟ। ଏଇଟା ହିଁ ଲାଟେଷ୍ଟ ଏଇ କାମରେ ଆମେ ଇନଭଲ୍ଭ ଥିଲୁ। ଆଉ ଆର ଗୋଟେ ଲାର୍ଜେଷ୍ଟ ସ୍କେଲ ଗୋଟେ ପାୱାର ପ୍ଲାଣ୍ଟ ହେଇଛି, ପ୍ରୋଟୋଟାଇପ୍ ଫାଷ୍ଟ ୱିଡର ରିଆକ୍ଟର, ଯୋଉଟା କି ମାନେ ଆମର 1200 MW ଥର୍ମାଲ ଆଉ 500 MW ଇଲେକ୍ଟ୍ରିକାଲ ତର ପ୍ଲାଣ୍ଟଟା, ଯୋଉଟା କି ଏବେ ରିସେଣ୍ଟଲି ମାନେ କ୍ରିଟିକାଲ ହେଇଥିଲା, ପ୍ରେସ୍ କରିଥିଲେ ମାନେ ଟ୍ୱିଟରରେ ଛାଡ଼ିଥିଲେ ଯେ ବଡ ଆଚିଭମେଣ୍ଟ ବୋଲି।
1: ଭାରତର କ୍ଲିନ୍ ଏନର୍ଜି ଟ୍ରାନ୍ଜିସନରେ ଭାଇ ନ୍ୟୁକ୍ଲିୟର ଏନର୍ଜି ଏବଂ ହାଇଡ୍ରୋଜେନର ଭୂମିକା କ'ଣ ରହୁଛି?
0: ବହୁତ ଷ୍ଟ୍ରଙ୍ଗ ଭୂମିକା ରହିବ। ଯେମିତି ଆମର ଆଗରୁ ଗୋଟେ ଅଣ୍ଡରଷ୍ଟାଣ୍ଡିଂ ଥିଲା ଯେ ନ୍ୟୁକ୍ଲିୟର ତ ଆମର ବେସ୍ ଲୋଡ୍ ହଉଥିଲା, କିନ୍ତୁ ଏଠି ଏମିତି ଥିଲା ଯେ ଫଲୋଜ୍ ଦ ପାୱାର ପ୍ଲାଣ୍ଟ, ନଟ୍ ପାୱାର ପ୍ଲାଣ୍ଟ ଫଲୋଜ୍ ଦ ଗ୍ରିଡ୍, ଏମିତିଆ ନଥିଲା। ଜେନେରାଲି କ'ଣ ହୁଏ ହୁଏ ତ ପ୍ଲାଣ୍ଟକୁ ବଢ଼େ, ଅର୍ ଗ୍ରିଡ୍ରେ କମ୍ ଡିମାଣ୍ଡ ଥିଲା, ପାୱାର ପ୍ଲାଣ୍ଟକୁ କମ୍ ପାୱାର ପ୍ରଡ୍ୟୁସ୍ କରିବାକୁ ପଡ଼େ। କିନ୍ତୁ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ କେସ୍ ଏଇଟା ଅଲଗା ଥିଲା ଯେ ଆମର ଫିକ୍ସଡ୍ ପାୱାର ନ୍ୟୁକ୍ଲିୟର ପାୱାର ଜେନେରେଟ୍ କରିବ, ତ ତାକୁ ଆମକୁ ଗ୍ରିଡ୍କୁ ଫିଡ୍ ହେବ। ଏବେ କ'ଣ ହେଉଛି, ହାଇଡ୍ରୋଜେନ୍ ଜେନେରେସନଟା ପସିବୁଲ୍ ହେଲା, ଗୋଟେ କୋଉ ଜେନେରେସନ ଫାସିଲିଟି ଆକ୍ଟିଭ୍ ହେଇପାରିବ, ଯେତେବେଳେ ଗୋଟେ ଏକ୍ସେସ୍ ପାୱାର ପ୍ରଡ୍ୟୁସ୍ ହେଉଛି ଗ୍ରିଡ୍କୁ ସେତିକି ଦରକାର ନାହିଁ, ତ ଆମେ ସେଟାକୁ ହାଇଡ୍ରୋଜେନ୍ ପାଇଁ ଡାଇଭର୍ଟ କରିପାରିବୁ। ଏହାଦ୍ୱାରା ହେଇପାରିବ କି ଯୋଉଟା ଆମର ଡିଫିକଲ୍ଟ ଟୁ ଡିକାର୍ବୋନାଇଜ୍ ସେକ୍ଟର ଯୋଉଗୁଡ଼ାକ ଅଛି, ଯେମିତିକି ଆମର ଇଏ ରହିଲେ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍ କି ଆଲୁମିନିୟମ ଇଣ୍ଡଷ୍ଟ୍ରି, ଆପଣ ଓଡ଼ିଶାରେ ଜାଣିଥିବେ ନାଲକୋ କି ସେଲ୍ ଯୋଉଗୁଡ଼ା ଅଛି, ସେମାନେ ସବୁ ନାଲକୋରେ ଆପଣଙ୍କ ଆଲୁମିନାରୁ ଆଲୁମିନିୟମ ସେପରେଟ୍ କରିବା ପାଇଁ ଆପଣ ବହୁତ ସାରା ଇଲେକ୍ଟ୍ରିସିଟି ଦରକାର ହୁଏ, ତ ସେଥିପାଇଁ ସେମାନେ କ'ଣ କରନ୍ତି, ଗୋଟେ କ୍ୟାପ୍ଟିଭ୍ ଥର୍ମାଲ ପାୱାର ପ୍ଲାଣ୍ଟ ରଖନ୍ତି ନିଜ ଏରିଆରେ, ତ ଯୋଉଠିକି କୋଲ୍ ବେସ୍ଡ ପାୱାର ପ୍ଲାଣ୍ଟ ଥିବ, ତାଙ୍କେ ନିଜେ ଏନର୍ଜି ଇଲେକ୍ଟ୍ରି ଜେନେରେଟ୍ କରିବେ, ନିଜେ ୟୁଜ୍ କରିବେ, ବୁଝିଲେ। ତ ଆମର ଯୋଉ ଷ୍ଟିଲ୍ ଯୋଉ ପ୍ରଡକ୍ସନ୍ ହେଉଛି, ଷ୍ଟିଲ୍ ପ୍ରଡକ୍ସନରେ ବହୁତ କୋଇଲା ବର୍ନ ହେଉଛି। ଏବେ ଗୋଟେ ଇଣ୍ଟରନ୍ୟାସନାଲ ନୂଆ କନ୍ସେପ୍ଟ ଚାଲିଛି ଗ୍ରୀନ୍ ଷ୍ଟିଲ୍, ମାନେ ସେ ଷ୍ଟିଲ୍ ପ୍ରଡ୍ୟୁସ୍ କରିବା ପାଇଁ ଆପଣଙ୍କର ବହୁତ କମ୍ ମାତ୍ରାରେ କାର୍ବନ୍ ରିସୋର୍ସ ୟୁଜ୍ ହେଇଥିବ। ଯେହେତୁ ଆମେ ଯଦି ଆମେ ନ୍ୟୁକ୍ଲିୟର ରିଆକ୍ଟରରୁ ହାଇଡ୍ରୋଜେନ୍ ପ୍ରଡ୍ୟୁସ୍ କରିପାରିଲେ, ଏ ଯୋଉ କପର କ୍ଲୋରାଇଡ୍ ସାଇକେଲ ୟୁଜ୍ କରିକି, ତ ସେଇଟା ୟୁଜ୍ କରିକି ଆମେ ଯୋଉ ଡିଫିକଲ୍ଟ ଟୁ ବି କାର୍ବୋନାଇଜ୍ ସେକ୍ଟର ଯୋଉଗୁଡ଼ାକ ଅଛି, ଯେମିତି ଷ୍ଟିଲ୍ ହେଲା, ସିପିଂ ଇଣ୍ଡଷ୍ଟ୍ରିରେ ସିପ୍ ଯାକ ବି ଡିଜେଲ ଫିଜେଲରେ ଆମର ଚାଲୁଛି, ତ ସେସବୁ ବି ଯଦି ଟ୍ରାନ୍ସପୋର୍ଟ ଏଗୁଡ଼ା ସବୁ ଆମର ଯଦି ଆଲୁମିନିୟମ ଇଣ୍ଡଷ୍ଟ୍ରି ସବୁ ଯଦି ଆମର ଆସିପାରିଲେ ହାଇଡ୍ରୋଜେନ୍ ସାଇକେଲକୁ, ତ ବହୁତ ମାତ୍ରାରେ ଆମେ ଡିକାର୍ବୋନାଇଜ୍ କରିପାରିବା, ଆମର ଦେଶର ଇମ୍ପୋର୍ଟ ବର୍ଡନ୍ ବି ବହୁତ କମିଯିବ। ଆଉ ଯୋଉ ପ୍ୟାରିସ୍ କ୍ଲାଇମେଟ୍ ଏଗ୍ରିମେଣ୍ଟ ଗୁଡ଼ା ଯୋଉ ହେଇଛି, ଯୋଉ ଆମେ କାର୍ବନ୍ ଡାଇଅକ୍ସାଇଡ୍ ଜେନେରେସନ୍ଟା ଯୋଉ କମେଇବା ପାଇଁ ଯୋଉ କମିଟମେଣ୍ଟ ଅଛି, ସେଇଟା ବି ଆଚିଭ୍ ହେଇପାରିବ।

0: ନ୍ୟୁକ୍ଲିୟର ହିଟ୍ ବ୍ୟବହାର କରିକି ହାଇଡ୍ରୋଜେନଟା କେମିତି ତିଆରି ହୁଏ ଭାଇ?
1: ଆର ଯୋଉ ପ୍ୟାଟେଣ୍ଟ ଟେକ୍ନୋଲୋଜିଟା BRC ଡେଭଲପ୍ କରିଛି, ସେ ହେଉଛି କପର କ୍ଲୋରାଇଡ୍ ଥର୍ମୋ କେମିକାଲ ସାଇକେଲ। ସେଠି ଗୋଟେ ଥର୍ମାଲାଇଜର ଥାଏ, ଗୋଟେ ହାଇଡ୍ରୋଲାଇଜର, ଗୋଟେ ଇଲେକ୍ଟ୍ରୋଲାଇଜର ଥାଏ। ଯଦି ଆମେ ନର୍ମାଲ ପାଣିର ଇଲେକ୍ଟ୍ରୋଲିସିସ୍ କରୁଛୁ, ମାନେ କିଛି ନାହିଁ, ଖାଲି ଡାଇରେକ୍ଟ ଇଲେକ୍ଟ୍ରିସିଟି ଆଣିଲେ DC, ତାକୁ ଆମେ ପାଣିକୁ ଦେଇଦେଲେ, ତ ସିଏ କ'ଣ ହବ, ହାଇଡ୍ରୋଜେନ ଅକ୍ସିଜେନ ଅଲଗା ହଉଛି, ସେଇଟା ତ ସ୍କୁଲରେ ସମସ୍ତେ ଦେଖିଛନ୍ତି ନାଇଁ କି? କିନ୍ତୁ ସେଇଠି ଜିନିଷଟା କ'ଣ ହଉଛି ନା, ହାଇଡ୍ରୋଜେନ ଅକ୍ସିଜେନର ଯୋଉ ବଣ୍ଡଟା, ସେଟା ଗୋଟେ ଆପଣଙ୍କର ହାଇ ଏନର୍ଜି ବଣ୍ଡଟା, ଇଲେକ୍ଟ୍ରୋଭାଲେଣ୍ଟ ବଣ୍ଡଟା, ସେଟା ତ ଆପଣଙ୍କର ହାଇଡ୍ରୋଜେନକୁ ଅକ୍ସିଜେନରୁ ଅଲଗା କରିବା ପାଇଁ ବହୁତ ଆମାଉଣ୍ଟର ଏନର୍ଜି ଦରକାର ପଡ଼େ, ବୁଝିଲେ? ତ ସେଥିପାଇଁ ଆପଣ ଯଦି ପାଣିରୁ ଖାଲି ଇଲେକ୍ଟ୍ରିକ ୟୁଜ୍ କରିକି ହାଇଡ୍ରୋଜେନ ଅକ୍ସିଜେନ ଅଲଗା କରିବାକୁ ଚାହିଁବେ, ଆପଣଙ୍କର ଯେତେ ଇଲେକ୍ଟ୍ରିକ ଖର୍ଚ୍ଚ ହବ, ତାଠୁ କମ୍ ହାଇଡ୍ରୋଜେନ ବାହାରିବ, ସେଟା ଗୋଟେ ୟୁଜଫୁଲ ମେଥଡ ହୁଏନି କେବେ ବି। ସେଥିପାଇଁ ସେଇଟା ହିଁ ଗୋଟେ ଡ୍ରବ୍ୟାକ୍ ହେଇକି ଥିଲା। ତ ଏବେ କଣ କରୁଛନ୍ତି, ଆମେ ନା ଯୋଉ ପାଣି ଥାଉଛି ସେ ପାଣିର ଟେମ୍ପରେଚର କମ୍, ହାଇ ଟେମ୍ପରେଚର ନେଉଛୁ ନ୍ୟୁକ୍ଲିୟର ହିଟ୍ ୟୁଜ୍ କରିକି। ତାପରେ ଆମର ଯୋଉ କପର କ୍ଲୋରାଇଡ୍ ସାଇକେଲରେ ଗୋଟେ ଥର୍ମାଲାଇଜର, ଗୋଟେ ହାଇଡ୍ରୋଲାଇଜର, ଗୋଟେ ଇଲେକ୍ଟ୍ରୋଲାଇଜର, ଏଇସବୁ କେମିକାଲ ପ୍ରୋସେସ ୟୁଜ୍ କରିକି ଆମେ ଥର୍ମୋ କେମିକାଲ ପ୍ରୋସେସରେ ଆମେ ୱାଟରଟାକୁ ସ୍ପ୍ଲିଟ୍ କରୁଛୁ, ଯୋଉଟାକି ଆମର କମ୍ ଏନର୍ଜିରେ ହେଇଯାଉଛି। ମାନେ ଫାଇନାଲି ଏଇଠି ବି ଇଲେକ୍ଟ୍ରୋଲାଇଜର ଅଛି, ଯୋଉଟାକି ଆପଣ ଗୋଟେ ଭୋଲ୍ଟେଜ୍ ଦେଇକି, ବହୁତ ମିନିମମ ଭୋଲ୍ଟେଜ, 2 ଭୋଲ୍ଟ ପାଖାପାଖି ଭୋଲ୍ଟ ଦେଇକି ଆମର ହାଇଡ୍ରୋଜେନ ଅକ୍ସିଜେନ ସେପାରେଟ୍ ହେଇଯାଉଛି। ଆଗରୁ ଯୋଉ ଇଲେକ୍ଟ୍ରିସିଟି ଦେଇକି ହାଇଡ୍ରୋଜେନ ଅକ୍ସିଜେନ ଅଲଗା କରୁଥିଲେ, ସେତେବେଳେ ଯେତିକି ଇଲେକ୍ଟ୍ରି ଲାଗୁଥିଲା ତାକୁ କମ୍ ହାଇଡ୍ରୋଜେନ ବାହାରୁଥିଲା। କିନ୍ତୁ ଏଇ ମେଥଡରେ ଆମେ ଯୋଉ ଗଲେ ଥର୍ମୋକେମିକାଲ ପ୍ରୋସେସରେ ଗଲେ, ନ୍ୟୁକ୍ଲିୟର ହିଟ୍ରୁ ଏତେ ହାଇ ଟେମ୍ପରେଚରରେ ଯାଇକି ସେଇଠି ଥର୍ମୋକେମିକାଲ ପ୍ରୋସେସରେ ସ୍ପ୍ଲିଟ୍ କଲେ, ତ ସେଇଟାରେ ଆମକୁ ଏନର୍ଜିଟା କମ୍ ଲାଗିବ। ମାନେ ଯେତିକି ଇଲେକ୍ଟ୍ରିସିଟି ଆମେ ଖର୍ଚ୍ଚ କରିବା, ସେ ଅନୁସାରେ ପ୍ରପୋର୍ସନ ବହୁତ ହାଇଡ୍ରୋଜେନ ମିଳିବ, ସେଇଟା ହିଁ ମାନେ ମେଜର ଆଚିଭମେଣ୍ଟ।

0: ଭାରତର ଫ୍ୟୁଚର ଏନର୍ଜି ବିଷୟରେ ଆପଣଙ୍କର ମତ କ'ଣ ରହିବ ଭାଇ?
1: ଭାରତର ଫ୍ୟୁଚର ଏନର୍ଜି ପାଇଁ ଏବେ ଯଦି ଦେଖନ୍ତୁ, ଆମର ନ୍ୟୁକ୍ଲିୟର କୁ ଗଭର୍ଣ୍ଣମେଣ୍ଟ ବହୁତ ଆଗ୍ରେସିଭଲି ପୁଶ୍ କରୁଛି ଯେ ନ୍ୟୁକ୍ଲିୟର କାମକୁ ଟ୍ରାନଜିଟ୍ କରିବା ପାଇଁ, କାରଣ ନ୍ୟୁକ୍ଲିୟର ଆମର ବେସ୍ ଲୋଡ୍ ପାୱାର ପ୍ଲାଣ୍ଟ ଭଳିଆ ୟୁଜ୍ ହେଇପାରିବ। ଆଉ ଯେହେତୁ ଇଣ୍ଡିଆରେ ଆପଣଙ୍କର ଥୋରିୟମ୍ ରିଜର୍ଭ ବହୁତ ଅଧିକ ଆମାଉଣ୍ଟ ର ଅଛି, ମାନେ ୱାର୍ଲଡ ର 1/4 ଥୋରିୟମ୍ ଇଣ୍ଡିଆ ଯୋଉ ଓଡ଼ିଶା କେରଳ ଏମାନଙ୍କ ସବୁ କୋଷ୍ଟାଲ ବେଲ୍ଟରେ ଗୋଟେ ମୋନାଜାଇଟ୍ ସ୍ୟାଣ୍ଡ ଅଛି, ଯୋଉଟା ଥୋରିୟମ୍ର ମେଜର ରିଜର୍ଭ ବୋଲି କହୁଛନ୍ତି। ଥୋରିୟମ୍ ୟୁଜ୍ ଯଦି କରିବା ଆମେ ନେକ୍ସଟ 300 ଇୟର୍ ଯାଏଁ ଯଦି ଖାଲି ନ୍ୟୁକ୍ଲିୟର ହିଁ ଯଦି ଏନର୍ଜି ସପ୍ଲାଇ କଲା, ତ ସଫିସିଏଣ୍ଟ ଏନର୍ଜି ରିସୋର୍ସ ଆମ ପାଖରେ ଅଛି। ଯେମିତି ଏବେ ଆପଣଙ୍କର ଯୋଉ ଗ୍ଲୋବାଲ ଯୋଉ ଅଏଲ ସପ୍ଲାଇଟାକୁ ଯେମିତି ମିଡିଲ ଇଷ୍ଟର୍ନ କଣ୍ଟ୍ରି ମାନେ କଣ୍ଟ୍ରୋଲ କରୁଛନ୍ତି, ସେମିତିଆ ଯଦି ନ୍ୟୁକ୍ଲିୟର ଗୋଟେ ମେନ୍ ଫୁଏଲ ସୋର୍ସଟାକୁ ଯଦି ଇଣ୍ଡିଆ ହିଁ କଣ୍ଟ୍ରୋଲ କଲା, ତ ଇଣ୍ଡିଆର ବହୁତ ଭଲ ମନୋପଲି ହେଇପାରିବ ନ୍ୟୁକ୍ଲିୟର ଟେକ୍ନୋଲୋଜି ଏରିଆରେ। ତ ସେଥିପାଇଁ ଆମେ ଥୋରିୟମ୍ ବେସ୍ଡ ରିଆକ୍ଟର ଆଉ ଫାଷ୍ଟ ବ୍ରିଡର ରିଆକ୍ଟର ଉପରେ ଗଭର୍ଣ୍ଣମେଣ୍ଟ ଆଗ୍ରେସିଭଲି କାମ କରୁଛି, ଯେମିତି ଆମେ ନିଜ ଫୁଏଲ ନିଜେ ବନେଇ ପାରିବା ଫାଷ୍ଟ ବ୍ରିଡର ରିଆକ୍ଟର ୟୁଜ୍ କରିକି। ଆଉ ଯୋଉଟା ସେକେଣ୍ଡ ଷ୍ଟେଜ୍ ପ୍ରୋଗ୍ରାମ ଯୋଉଟା ଆମେ କାମ କରୁଛୁ, ଦେନ୍ ଥାର୍ଡ ଷ୍ଟେଜ୍ ଆସିବ, ମେ ବି ଆହୁରି ବହୁତ ବର୍ଷ ଲାଗିବ, ମେ ବି ଡିକେଡ୍ସ ଲାଗିବ। ଥାର୍ଡ ଷ୍ଟେଜ୍ ଆସିଲା ପରେ ଆମେ ଥୋରିୟମ୍ର ମାସ୍ ୟୁଟିଲାଇଜେସନ୍ କରିପାରିବା। ତା ଛଡ଼ା ଆମର ଯୋଉ ଡିଫିକଲ୍ଟ ଟୁ ଡିକାର୍ବୋନାଇଜ୍ ସେକ୍ଟର ଯୋଉଗୁଡ଼ାକ ଅଛି, ଇଣ୍ଡଷ୍ଟ୍ରି ଯାକ କି ଟ୍ରାନ୍ସପୋର୍ଟ ସେକ୍ଟର, ଆମେ ହାଇଡ୍ରୋଜେନ୍କୁ ଗଭର୍ଣ୍ଣମେଣ୍ଟ ପୁସ୍ କରୁଛେ, ଏବେ ଗ୍ରୀନ୍ ହାଇଡ୍ରୋଜେନ୍କୁ। ଏବେ ଯୋଉ ଅଲରେଡି ହାଇଡ୍ରୋଜେନ୍ ମିଳୁଛି, ମାନେ ମାର୍କେଟରୁ ଯୋଉ ହାଇଡ୍ରୋଜେନ୍ କିଣିବାକୁ ମିଳୁଛି, ତ ସେଇଟା ଆକ୍ଚୁଆଲି ଆମର ଗ୍ରେ ହାଇଡ୍ରୋଜେନ୍। ହାଇଡ୍ରୋଜେନ୍ ମିଥେନ୍ରୁ ପ୍ରଡ୍ୟୁସ୍ ହେଉଛି ଜେନେରାଲି, ନ୍ୟୁକ୍ଲିୟର ରିଆକ୍ଟର ନାହିଁ ଯୋଉଟାକ, ସେମାନେ ମିଥେନ୍ରୁ ହାଇଡ୍ରୋଜେନ୍ ପ୍ରଡ୍ୟୁସ୍ କଲେ ସେଇ ପ୍ରୋସେସ୍ରେ ହିଁ ଆମର କାର୍ବନ୍ ଡାଇଅକ୍ସାଇଡ୍ ଜେନେରେଟ୍ ହେଇଯାଏ। ତ ଯଦି ହାଇଡ୍ରୋଜେନ୍କୁ ପ୍ରଡ୍ୟୁସ୍ କରିବା ପାଇଁ ହିଁ ଆମର କାର୍ବନ୍ ଡାଇଅକ୍ସାଇଡ୍ ଜେନେରେଟ୍ ହେଇଯାଉଛି, ତ ଆମେ ସେ ହାଇଡ୍ରୋଜେନ୍ଟାକୁ ଗ୍ରୀନ୍ କହିପାରିବା କି? କହିପାରିବନି, ଯୋଉଟା ସବୁ ଗ୍ରେ ହାଇଡ୍ରୋଜେନ୍। ଯଦି ନ୍ୟୁକ୍ଲିୟର ରିଆକ୍ଟର ଆମେ ଯଦି ଥର୍ମୋକେମିକାଲ ପ୍ରୋସେସ୍ରେ ହାଇଡ୍ରୋଜେନ୍ ପ୍ରଡ୍ୟୁସ୍ କରୁଛେ, ତ ସେଇଟା ଗ୍ରୀନ୍ ହାଇଡ୍ରୋଜେନ୍ରେ ଯିବ। ଏବେ ଗଭର୍ଣ୍ଣମେଣ୍ଟର ଏଇ ଏଜେଣ୍ଡା ଅଛି ଯେ ଆମେ ଫ୍ୟୁଚରରେ ଏନର୍ଜି ଇଣ୍ଡିପେଣ୍ଡେନ୍ସ ପାଇବା ପାଇଁ ଆମକୁ ନ୍ୟୁକ୍ଲିୟର ଉପରେ ହେଭିଲି ରିସର୍ଚ୍ଚ କରିବାକୁ ପଡିବ, ଇନଭେଷ୍ଟ କରିବାକୁ ପଡିବ। ଦେନ୍ ଆଉ ଯୋଉ ଡିଫିକଲ୍ଟ ଡିକାର୍ବୋନାଇଜ୍ ସେକ୍ଟର ଯାକ ଅଛି, ସେଇଟା ହାଇଡ୍ରୋଜେନ୍ ଗୋଟେ ପ୍ରମିସିଂ ୱେ ଶୋ କରୁଛି, ଯୋଉଟା ଆମେ ମୁଭ୍ କରିପାରିବା ଆଗକୁ। ଆଉ ଆମର ଯୋଉ ମିଡିଲ୍ ଇଷ୍ଟର୍ଣ୍ଣ କଣ୍ଟ୍ରି କି ଅଲଗା ୱାର୍ଲଡ ସପ୍ଲାଇ ଚେନ୍ ଉପରେ ସେଟା ଡିପେଣ୍ଡେଣ୍ଟ ହେବାକୁ ପଡିବନି। ମେ ବି ଆମର ଯୋଉ ପ୍ଲାନ୍ ଅଛି ସେ ମେ ବି ସେଞ୍ଚୁରିଜ୍ ପାଇଁ ରହିଛି, 300 ବର୍ଷ ପାଇଁ ଏମିତି। ଯଦି ଆମେ ଥୋରିୟମ୍ ସାଇକେଲକୁ ପଳାଇ ଆସିଲେ, ତ ନେକ୍ସଟ 300 ବର୍ଷ ଯାଏଁ ଏନର୍ଜି ଇଣ୍ଡିପେଣ୍ଡେଣ୍ଟ ହେଇପାରିବ ଇଣ୍ଡିଆ। ଏହିଁ ଗଭର୍ଣ୍ଣମେଣ୍ଟର ମାନେ ଲଙ୍ଗ ଟର୍ମ ପ୍ଲାନ୍, ତା ପାଇଁ ଛୋଟ ଛୋଟ ପ୍ଲାନ୍ କରିକି ଆମେ ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋଗ୍ରେସ୍ କରୁଛୁ।

0: ଯେଉଁ ଯୁବପିଢ଼ିମାନେ ଆପଣଙ୍କୁ ଶୁଣିକି ଆପଣଙ୍କ ଭଳିଆ ସାଇଣ୍ଟିଷ୍ଟ ହେବାକୁ ଚାହୁଁଛନ୍ତି ବା ଆଶା ରଖିଛନ୍ତି, ଆପଣ ସେମାନଙ୍କୁ କ'ଣ ବାର୍ତ୍ତା ଦେବାକୁ ଚାହିଁବେ, କ'ଣ ମେସେଜ ଦେବାକୁ ଚାହିଁବେ?
1: ଯଦି ଜଣଙ୍କ ମନରେ ପ୍ରକୃତରେ ଇଚ୍ଛା ଅଛି ସାଇଣ୍ଟିଷ୍ଟ ହେବା ପାଇଁ, ମନରେ କ୍ୟୁରିଓସିଟି ଅଛି କରିବା ପାଇଁ କିଛି ଜିନିଷ, ତ ଏବେ ତ ଇଣ୍ଟରନେଟ୍ର ଯୁଗ, ସବୁ ଇନଫର୍ମେସନ ରିସୋର୍ସ ସବୁ ଆଭେଲେବୁଲ ଅଛି। କେହି ବି ଜଣେ ପଢାପଢି କରିକି ଯଦି ଗେଟ୍ ଏକ୍ସାମ୍ କ୍ଲିୟର କରିପାରୁଛି, ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ ଇଞ୍ଜିନିୟରିଂ, ସେଟା IITs ମାନଙ୍କ ଦ୍ୱାରା କଣ୍ଡକ୍ଟ କରାହଉଛି, କିନ୍ତୁ ତା ଥ୍ରୁରେ ରିକ୍ରୁଟମେଣ୍ଟ ବି ହଉଛି, ତ କ୍ଲିୟର କରିକି କେହି ବି ଜଏନ୍ କରିପାରିବେ ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟରେ। ଏଇଟା ଭାରତ ସରକାରଙ୍କର ଗ୍ରୁପ୍ ଏ ଗ୍ୟାଜେଟେଡ୍ ପୋଷ୍ଟ, ତ ଜେନେରାଲି ସାଲାରି ଅଲଗା ଜିନିଷରେ ଗଭର୍ଣ୍ଣମେଣ୍ଟ କେୟାର କରୁଛି। ଗ୍ରୁପ୍ ଏ ଗ୍ୟାଜେଟେଡ୍ ପୋଷ୍ଟ ମାନେ ଯେମିତି ଆମର UPSC ସିଭିଲ ସର୍ଭିସ କ୍ଲିୟର କରିବା ସହିତ ଏଇଟା ପେ ଷ୍ଟ୍ରକ୍ଚରରେ ସେମ୍, ଏଇ ଆପଣଙ୍କୁ ପରଫର୍ମାନ୍ସ ରିଲେଟେଡ୍ ଇନ୍ସେଣ୍ଟିଭ୍ସ ବି ରହୁଛି, ଯେ ଆପଣ ଯଦି ଭଲ ପରଫର୍ମାନ୍ସ ଦେଉଛନ୍ତି ତ ପେ ଆପଣଙ୍କର ରେଗୁଲାର ପେର ବେସିକ୍ର ଆକ୍ଚୁଆଲି ଆପଣଙ୍କର 30-40% ଏକ୍ସଟ୍ରା ବି ଆପଣଙ୍କୁ ମିଳିପାରେ, ସେଇଟା ପରଫର୍ମାନ୍ସ ଉପରେ ଡିପେଣ୍ଡ କରୁଛି। ତ ମେନ୍ ଜିନିଷ ରହିଲା ଆପଣ

ଟେକ୍ନିକାଲ ଜିନିଷରେ ପୁରା କ୍ଲାରିଟି ରହିବାକୁ ପଡିବ, ମାନେ ଘୋଷା ଘୋଷି କରିକି ଆସିଥିବେ ବୋଲେ ସେମିତି ସେଟା ଜଣା ପଡିଯିବ, ସେଟା ସ୍କ୍ରିନ୍ ଆଉଟ୍ ହେଇଯାଉଛନ୍ତି, ସେମିତି ପିଲା ସେଟା ରିକ୍ରୁଟ୍ ହଉନାହାନ୍ତି। ଯୋଉମାନେ ଡିଟେଲ ଟେକ୍ନିକାଲି ବୁଝିଥିବେ ତ ସେମାନେ ହିଁ ନ୍ୟୁକ୍ଲିୟର ଇଣ୍ଡଷ୍ଟ୍ରିରେ କାମ କରିପାରିବେ, ସେମାନେ ସିଲେକ୍ସନ ବି ସେମାନଙ୍କର ହିଁ ହଉଛି, କାରଣ ଏଇଟା ଗୋଟେ ହାଇ ରିସ୍କ ଇଣ୍ଡଷ୍ଟ୍ରି, ଯଦି ଆପଣଙ୍କର କିଛି ଗୋଟେ ଭୁଲ ଜିନିଷ ହେଇଗଲା ତାର କନ୍ସିକ୍ୱେନ୍ସ ବହୁତ ହାଇ, ସେଥିପାଇଁ ବହୁତ ହାତେ ମାପି ଚାଖଣ୍ଡେ ଚାଲିଲା ଭଳିଆ କାମ କରିବାକୁ ପଡୁଛି। ତ ସେଥିପାଇଁ ଯୋଉମାନେ ଟେକ୍ନିକାଲି ବହୁତ ସାଉଣ୍ଡ, କିଛି ନୂଆ ସିଚୁଏସନ ପ୍ରୋବ୍ଲେମ ଦେଖିଲେ ବି ଯେଉଁମାନେ ସଲ୍ଭ କରିପାରିବେ ସେମାନଙ୍କର ହିଁ ସିଲେକ୍ସନ ହବ। ତ ଏବେ ଯେହେତୁ ମେଟେରିଆଲ ସବୁ ଆଭେଲେବୁଲ ଅଛି ଅନଲାଇନ୍, ଯେମିତି ଆମର ଗଭର୍ଣ୍ଣମେଣ୍ଟର ସ୍ୱୟଂ ପୋର୍ଟାଲ ଅଛି, NPTEL ପୋର୍ଟାଲ ଅଛି, ତ ସେଇ ପୋର୍ଟାଲରୁ ଆପଣ ଯଦି ଲୋକାଲ ସ୍କୁଲରେ କି କଲେଜରେ ଆପଣଙ୍କୁ ପ୍ରପର ଷ୍ଟଡି ମେଟେରିଆଲ କି ମାନେ ପ୍ରପର ପ୍ରଫେସର ମିଳୁନାହାନ୍ତି, ତ ଆପଣ ଅଲରେଡି IIT ପ୍ରଫେସର ମାନଙ୍କର ଲେକ୍ଚର ଅଲରେଡି ଆଭେଲେବୁଲ ଅଛି ସ୍ୱୟଂ ପୋର୍ଟାଲରେ କି NPTEL ପୋର୍ଟାଲରେ, ଯୋଉଟା ଆପଣ ଦେଖିକି ସଲ୍ଭ କରିକି ନଲେଜ ଗେନ୍ କରିପାରିବେ, ଦେନ୍ ଏଇ ସବୁ ଟପ୍ କ୍ୟାଡର ଏକ୍ସାମ ଯାକ କ୍ଲିୟର କରିକି ଆପଣ ସାଇଣ୍ଟିଷ୍ଟ ହେଇପାରିବେ, ଯୋଉଟାକି ଆପଣଙ୍କର ଫ୍ୟାମିଲି ବି ସିକ୍ୟୁର ରହିଲା, ସାଲାରୀ ଷ୍ଟ୍ରକ୍ଚର ବି ଠିକ୍ ଅଛି, ଆଉ ଆପଣଙ୍କର କିଛି ଗୋଟେ ଜବ୍ ସାଟିସ୍ଫାକ୍ସନ ବି ରହିପାରିବ। କଥା ହଉଛି ଆପଣଙ୍କର କେତିକିରେ ଆପଣଙ୍କ କଣ ଦରକାର ଲାଇଫରେ, ସେଟା ଯେତେବେଳେ ଆପଣ ଡିସାଇଡ୍ କରିଦେବେ ତାପରେ ମୁଭ୍ କରିବା ବହୁତ ଇଜି ଆଜିକା ଟାଇମ୍ରେ। ଆମ ଟାଇମ୍ରେ ତ ସେତେ ଇଣ୍ଟରନେଟ୍ର ସେତେ ଇଏ ନଥିଲା, କିନ୍ତୁ ଏବେ ଯୋଉଟା ଅଛି ଜଣେ ଗାଁ ଗହଳିର ପିଲା ହେଇଥାଉ କି ସହରର ପିଲା ହେଇଥାଉ, ସମସ୍ତଙ୍କ ପାଇଁ ଆକ୍ସେସିବିଲିଟିଟା ବହୁତ ବେଟର।

0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ବହୁତ କିଛି ଜାଣିଲୁ ଆମେ ଆପଣଙ୍କ ଠୁ। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡମ।
2: ଆଜିର ଅତିଥି ଥିଲେ ସ୍ଥିତ ପ୍ରଜ୍ଞ, ଯିଏ ଦ୍ରୁତ ପ୍ରଜନକ ପରୀକ୍ଷଣ ରିଆକ୍ଟର ଇନ୍ଦିରା ଗାନ୍ଧୀ ପରମାଣୁ ଗବେଷଣା କେନ୍ଦ୍ର ପରମାଣୁ ଉର୍ଜା ବିଭାଗରେ କାର୍ଯ୍ୟରତ। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ଆଶା, ଆଜିର ଅତିଥିଙ୍କ ସହିତ ହୋଇଥିବା କଥାବାର୍ତ୍ତା ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଆପଣମାନେ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଆମ ପାଖକୁ ପଠାଇ ପାରିବେ। ତେବେ ଆପଣମାନଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ,
2: ମୁଁ ରଞ୍ଜନ,
3: ମୁଁ ସସ୍ମିତା।
2: ନମସ୍କାର।

ଶୁଣିଲେ ବିବିଧା କାର୍ଯ୍ୟକ୍ରମ। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:35ରେ ଶୁଣିବେ ସୁର ଲହରୀ, ଶିଳ୍ପୀ ହେଲେ ମଦନ ମୋହନ ଖିଲାଡ଼ି ଏବଂ କସ୍ତୁରୀ ରଥ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ, ଶିଳ୍ପୀ ଅଭିଜିତ, ନିବେଦିତା, ଶ୍ରୀଚରଣ ଏବଂ ସୁଭାଶିଷ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। ସକାଳ 9:30ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30, ଦିନ 11:00 ଶୁଣିବେ ସଙ୍ଗୀତ ନାଟିକା ନୀଳାଦ୍ରି ବିହାରୀ।

ରଚନା ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର। ଦିନ 12:30 ଶୁଣିବେ ସୋରା ଭାଷାର କାର୍ଯ୍ୟକ୍ରମ ତାରଭା। ଦିନ 12:50 ଶୁଣିବେ କେତୋଟି ଭକ୍ତି ଗୀତ। ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା, ସୁଧା ମିଶ୍ର, ସୁବାସ ଦାସ ଏବଂ ମୋନାଲିସା ପଣ୍ଡା। ଦିନ 1:05 ଶୁଣିବେ କେତୋଟି ସୁଗମ ସଙ୍ଗୀତ। ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20। ଏଥିରେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଆଲେଖିକାରେ ସ୍ଥାନ ପାଇଛି ଭାରତୀ ଦେବୀଙ୍କ କବିତା ଜୀବାତ୍ମା, ଡକ୍ଟର ସୁମିତା ବେହେରାଙ୍କ ଗଳ୍ପ ମାମା ତୁ ମିଛ କହିଲୁ ଏବଂ ଗାଳ୍ପିକା କବୟିତ୍ରୀ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ସହ ଆଳାପ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ। ଏଥିରେ ଆମ ସମୟର ଯୁବବାଣୀ କ୍ରମରେ ଉପସ୍ଥାପିକା ସ୍ମିତାରାଣୀ ଜେନାଙ୍କ ସହ ସାକ୍ଷାତକାର ଶୁଣିବେ। ଜଣା ଅଜଣାରେ ବିଜୟଲକ୍ଷ୍ମୀ ପଣ୍ଡିତ ଏବଂ ରାଜେନ୍ଦ୍ର ଲେହେରୀଙ୍କ ସମ୍ପର୍କରେ ଜାଣିବେ। ହ୍ୟାଲୋ ଶାରଦା ଲାଗ୍ବା ଗୀତ ଶୁଣିବେ ଅପରାହ୍ନ 5:30। ରାତି 7:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଚିରସବୁଜ କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15। ଶିଳ୍ପୀ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା, ରଚନା ସୋରାଂଶୁ ପଟ୍ଟନାୟକ, ସ୍ୱର ସଂଯୋଜନା ଧୀରେନ୍ ମୋହନ ପଟ୍ଟନାୟକ। ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଶୁଣିବେ ରାତି 9:30। ଏଥିରେ ଶୁଣିବେ ସାକ୍ଷାତକାର ଖେଳାଳି କବିତାଙ୍କ ସହ, ପରେ ଶୁଣିବେ ଆଲୋଚନା ଚେସ୍ ଖେଳର ଜନ୍ମ ସମ୍ପର୍କରେ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
0: ତେବେ ଉଦ୍ୟୋଗଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
0: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
0: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
0: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ ଓଡ଼ିଶା ଜୀବିକା ମିଶନ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁରଲହରୀ କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ମଦନ ମୋହନ ଖିଲାଡ଼ି, ଗୀତ ରଞ୍ଜିତ କୁମାର ଦାସ, ସଙ୍ଗୀତ ସନ୍ନ୍ୟାସୀ ପରିଛା।

ଶେଷରେ ଶିଳ୍ପୀ ମଦନମୋହନ ଖିଲାଡ଼ି ଏବଂ କସ୍ତୁରୀ ରଥ। ଗୀତ ରଞ୍ଜିତ କୁମାର ଦାସ, ସଙ୍ଗୀତ ସନ୍ନ୍ୟାସୀ ପରିଛା।

ଥିଲେ ମଦନମୋହନ ଖିଲାଡ଼ି ଏବଂ କସ୍ତୁରୀ ରଥ। ଗୀତ ରଚନା କରିଥିଲେ ରଞ୍ଜିତ କୁମାର ଦାସ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସନ୍ନ୍ୟାସୀ ପରିଛା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଶିଳ୍ପୀ ଅଭିଜିତ ଏବଂ ନିବେଦିତା। ଗୀତ ରଚନା ପଞ୍ଚାନନ। ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ପରବର୍ତ୍ତୀ ଶିଳ୍ପୀ ଶ୍ରୀଚରଣ ଏବଂ ସାଥୀ। ଗୀତ ଅରୁଣ ମନ୍ତ୍ରୀ। ସଙ୍ଗୀତ ପ୍ରେମାନନ୍ଦ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ସାୟା ଚଳଚ୍ଚିତ୍ରରୁ, ଶିଳ୍ପୀ ଅଲକା ୟଗ୍ନିକ ଏବଂ ଉଦିତ ନାରାୟଣ, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଏମ୍ଏମ୍ କ୍ରିମ୍।

ପରବର୍ତ୍ତୀ ଗୀତଟି ଶୁଣିବା ଡାକ୍ ଦ ଫାୟାର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ, ଗୀତ ସମୀର, ସଙ୍ଗୀତ ରାଜେଶ ରୋଶନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ବେଟା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅନୁରାଧା ବଡ଼ୱାଲ ଏବଂ ବିପିନ ସଚଦେବା। ସମୀରଙ୍କ ରଚନା, ସଙ୍ଗୀତ ଆନନ୍ଦ ମିଲିନ୍ଦ।

ଦିୱାନା ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ କୁମାର ସାନୁ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ସାଜନ ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ଅନୁରାଧା ପଡ଼ୱାଲ, ରଚନା ସମୀର, ସଙ୍ଗୀତ ନାଦିମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ସମୟ ଖେଳୁଛି ଚକାଭୁଁରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା ବଡ଼ୱାଲ ଏବଂ ଅଭିଜିତ ନିମାଇ ମହାନ୍ତିଙ୍କ ଗୀତ, ସଙ୍ଗୀତ ମଳୟ ମିଶ୍ର।

ପରବର୍ତ୍ତୀ ଗୀତଟି ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ପାମେଲା ଜେନ, ଗୀତ ରଚନା ଦେବଦାସ ଛୋଟରାୟ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

ଆପଣମାନେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣିବା ତୋ ପାଇଁ ଚଳଚ୍ଚିତ୍ରରୁ ଶିଳ୍ପୀ ଶକ୍ତି ମିଶ୍ର ଏବଂ ତପୁ ମିଶ୍ର, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

ପରବର୍ତ୍ତୀ ଗୀତଟି ଶୁଣିବା ବାଜି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ନିଜାମଙ୍କ ଗୀତ, ସଙ୍ଗୀତ ମଳୟ ମିଶ୍ର।

ନାରୀ ନୁହେଁ ତୁ ନାରାୟଣୀ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ କୁମାର ବାପି। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଥିଲେ ସ୍ୱରୂପ ନାୟକ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଉଦିତ ନାରାୟଣ ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

ପରବର୍ତ୍ତୀ ଗୀତଟି ବନ୍ଧନ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ସାନୁ, ଦେବ କୋହଲିଙ୍କ ଗୀତ, ସଙ୍ଗୀତ ଆନନ୍ଦରାଜ ଆନନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଦେବଦାସ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ଗୀତ ରଚନା ନୁସରତ ବଦର, ସଙ୍ଗୀତ ନିର୍ଦ୍ଦେଶନା ଇସ୍ମାଇଲ ଦରବାର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ସମଗ୍ର ସଂସାରର ଅତୁଳନୀୟ ବିଭବ ଚାରୁକଳା କାରୁକଳାର ଅପୂର୍ବ ସମାହାରରେ ପରିପୂର୍ଣ୍ଣ ଏହି ପବିତ୍ର ପୁଣ୍ୟଭୂମି ଉତ୍କଳ,
1: ଯାହାର ମହାତ୍ମ୍ୟ କେବଳ ଇତିହାସରେ ନୁହଁ ବରଂ ବୈଦିକ ଯୁଗର ସତ୍ୟଦ୍ରଷ୍ଟାଙ୍କର ଦୃଷ୍ଟିରେ ମଧ୍ୟ ଉଦ୍ଭାସିତ।
0: ଏହି ପୂତ ପବିତ୍ର ଭୂମିର ପରମାରାଧ୍ୟ ଦେବତା ନୀଳାଚଳ ବିହାରୀ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ, ଯାହାଙ୍କର ଗୁଣକୀର୍ତ୍ତନ କରି କେତେ ସାଧୁ ସନ୍ଥ ମହାପୁରୁଷ ନିଜର ସମସ୍ତ ଚିନ୍ତା ଓ ଚେତନାକୁ ତାଙ୍କରି ପଦତଳେ ସମର୍ପଣ କରିଦେଇଛନ୍ତି।
1: ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଚେତନା ବହୁ ପୁରାଣ ବହୁ କିମ୍ବଦନ୍ତୀରେ ପରିଦୃଷ୍ଟ।
0: ସେଇ ପରମବ୍ରହ୍ମ ଦାରୁରୂପୀ ଜଗନ୍ନାଥଙ୍କର ଆବିର୍ଭାବର ଆଲେଖ୍ୟ ଆଜିର ଏହି ସଙ୍ଗୀତ ନାଟକର ବିଷୟବସ୍ତୁ।

ଆହା, ମୋର କି ଭାଗ୍ୟ, ଆଜି ବ୍ରାହ୍ମଣ ଦେବତାଙ୍କର ଦର୍ଶନ ମିଳିଲା। ଆସ ଆସ ବିଦ୍ୟାପତି, ବସ ସେଇ ସେଇ ମିରିଗ ଛାଲ ଉପରେ ବସ।

0: ଆହା, ମୋର କି ଭାଗ୍ୟ, ଆଜି ବ୍ରାହ୍ମଣ ଦେବତାଙ୍କର ଦର୍ଶନ ମିଳିଲା। ଆସ ଆସ ବିଦ୍ୟାପତି, ବସ ସେଇ ସେଇ ମିରିଗ ଛାଲ ଉପରେ ବସ। ମା ଲଳିତା, ଲଳିତା, ଲୋଟାଏ ପାଣି ଆଣିଲୁ ମା? ମା, ତୁ ଏହାଙ୍କ କଥା କହୁଥିଲୁ ତ?
1: ହଁ ବାପା।
0: ଇଏ ହେଉଛନ୍ତି ଜଣେ ବ୍ରାହ୍ମଣ ଯୁବକ, ନାଁଟା ନାଁଟା
2: ବିଦ୍ୟାପତି।
0: ହଁ ହଁ, ବିଦ୍ୟାପତି। ବୁଝିଲ ବାପ, ଇଏ ମୋର ଗୋଟିଏ ବୋଲି ଅଳି ଅଳି ଝିଅ, ପ୍ରଭୁ ନୀଳମଣିଙ୍କ କୃପାରୁ ଏହାକୁ ପାଇଛି।
2: ନୀଳମଣି, ଏମିତି ଠାକୁରଙ୍କର ନାମ ତ ମୁଁ କେବେ ଶୁଣିନି।
0: କଣ ଭାବୁଛ? ନିଅ ନିଅ, ଗୋଡ଼ ଧୋଇ ନିଅ, ବୁଲି ବୁଲି ହାଲିଆ ହିଁ ଯାଇଥିବ। ଏଇ ଗରିବ ଘରେ ଯାହା କିଛି ଅଛି ଖାଇନେଇ ବିଶ୍ରାମ କର। ମା ଲଳିତା, ଅତିଥିଙ୍କର ସେବା କରିବୁ।
1: ହଉ ବାବା।

0: ମା ଲଳିତା
1: ଲଳିତା
2: ଏ କଣ ତୁମେ ଦୁହେଁ ଏମିତି ମୌନ ହୋଇ ବସିଛ ଯେ
3: ବାବା ଏ ପ୍ରତିଜ୍ଞା କରିଛନ୍ତି ଆଜିଠାରୁ ଅନ୍ନ ଜଳ ଛୁଇଁବେ ନାହିଁ
2: କାହିଁକି
3: ଘଟଣାଟା ମୁଁ କହିବି ଯେ ହେଲେ ତୁମେ ରାଗିବ
2: ନା ମା ମୁଁ କଦାପି ରାଗିବିନି
3: ସତ କହୁଛ
2: ହଁ ସତ କହୁଛି
3: ତେବେ ଶୁଣ।

0: ଏଇ କଥା ଦେଖ ବାପା, ମୁଁ ଯେଉଁ ସ୍ଥାନକୁ ଯାଉଛି ଆଜି ଯାଏ ସେ କଥା କେହି ମୋତେ ଜାଣନ୍ତିନି। ତା ଗୋଟି ଗୁପ୍ତ ସ୍ଥାନ, ତୁମେ ବି ସେଠାକୁ ଯାଇ କରିବ କ'ଣ?
1: ନାଇଁ ବାବା, ତାଙ୍କୁ ଥରେ ସେ ସ୍ଥାନକୁ ନେଇଯାଅ, ସେ ତ ତମ ପୁଅ, ତାଙ୍କଠାରେ କପଟ କରିବା କ'ଣ ଉଚିତ ହବ?
0: ନା ମା, ମୁଁ କ'ଣ ତାଙ୍କୁ କପଟ କରୁଛି? ହେଲେ ମୋର ମନ ଚାହୁନି।
1: ତାହେଲେ ତାହେଲେ ସେ କ'ଣ ଏମିତି ଅକ୍ଷିଆ ଅପିଆ ପଡ଼ି ରହିବେ? ସେ ଯେମିତିକା ଜିତି ଲୋକ, କ'ଣ ନାଇଁ କ'ଣ କରିବସିବେ? ଯଦି ତାଙ୍କର କିଛି ହେଇଯାଏ ନା, ମୁଁ ଜୀବନ ହାରିଦେବି।
0: ନା ମା ନା, ତୁ ଆଉ କାନ୍ଦ, ପ୍ରଭୁ ନୀଳମାଧବଙ୍କର ଇଚ୍ଛା ପୂର୍ଣ୍ଣ ହଉ। ବାପା ବିଦ୍ୟାପତି, ତୁମେ ପ୍ରସ୍ତୁତ ହୋଇ ରହ, ଆଜି ରାତିରେ ମୁଁ ସେଇ ସ୍ଥାନକୁ ତୁମକୁ ନେଇଯିବି।

0: ବିଦ୍ୟାପତି, ମୋ ହାତ ଧରି ଗୁହା ଭିତରକୁ ଆସ। ହଁ, ଏଇଠି ରୁହ, ମୁଁ ତୁମ ଆଖିରୁ ଅନ୍ଧପୁଟୁଳି ଖୋଲିଦିଏ।
1: ଓହ, ଏ କି ଅଦ୍ଭୁତ ଦୃଶ୍ୟ! ଅନ୍ଧକାର ଗୁହା ଭିତରେ ଅପୂର୍ବ ଦିବ୍ୟ ଜ୍ୟୋତି, ସମଗ୍ର ଗୁହାଟି ନୀଳ ଆଲୋକରେ ଝଲସି ଉଠୁଛି। ବାବା, ଏ କି ଆଚମ୍ବିତ କଥା!
0: ଆସ ଆସ ବିଦ୍ୟାପତି, ଏଇ ଦିଗକୁ ଆସ, ଦେଖ ସେଇ ବେଦି ଉପରକୁ ଦେଖ।
1: ଏ ନୀଳମଣି ବିଗ୍ରହ, ଏଇ ବିଗ୍ରହଙ୍କ ତେଜରେ ସମଗ୍ର ଗୁହାଟି ଝଲସି ଉଠୁଛି।
0: ହଁ, ଏଇ ସେଇ ନୀଳମଣି, ମୋର ନୀଳମାଧବ, ଯାହାଙ୍କ ସେବାରେ ମନ ପ୍ରାଣ ସବୁକିଛି ସମର୍ପି ଦେଇଛି। ହେ ପ୍ରଭୁ ନୀଳମାଧବ, ମୋର ଅପରାଧ କ୍ଷମା କର ପ୍ରଭୁ।
1: ଧନ୍ୟ ତୁମେ ବାବା, ଧନ୍ୟ। ଆହ, କି ମନୋହର ଦିବ୍ୟ ରୂପ! କର୍ଣ୍ଣରେ ମକର କୁଣ୍ଡଳ, କଣ୍ଠରେ ଦିବ୍ୟ ମନୋହର ଆଭୂଷଣ, ଗଳାରେ କୌସ୍ତବ ମଣି, ଚତୁର୍ବାହୁରେ

0: ଲଢ଼ିଥେ, ତୁମେ ଏମିତି ଅଧେର ହେଲେ ଚଳିବ? ଥରେ ଧର, ତିନି ଚାରି ମାସ ମଧ୍ୟରେ ଚାଲି ଆସିବି, ଏଇ ଚାହୁଁ ଚାହୁଁ ଦିନ ଗୁଡାକ ବିତିଯିବ।
1: କଣ ହେଇଛି ମା, ଏମିତି କାନ୍ଦୁଛୁ ଯେ?
2: ବାପା ଇଏ କହୁଛନ୍ତି ତାଙ୍କ ଦେଶକୁ ଚାଲିଯିବେ ବୋଲି।

0: ଦେବତୀ, ଏ କଣ ସତ?
1: ହଁ ବାବା, ଅନେକ ଦିନ ହେଲା ବିଦେଶ ଆସିଲେ ଘର କଥା ମନେ ପଡ଼ୁଛି। ତମେ ଦୁଃଖ କରିବନି ବାବା, କଥା ଦଉଛି ଅତି ଶୀଘ୍ର ଫେରି ଆସିବି।
0: ହଉ ବାପ, ଯା। ନୀଳମାଧବ ତୁମର ମଙ୍ଗଳ କରନ୍ତୁ, ହେଲେ ହେଲେ ଲଳିତାକୁ ମୋର ଯେମିତି ଭୁଲି ନ ଯାଅ।
1: ନା ନା, ଏମିତି କୁହନି ବାବା, ମୋ ଉପରେ ବିଶ୍ୱାସ ରଖ।
0: ସେଇ ବିଶ୍ୱାସରେ ତୁ ଝିଅକୁ ତମ ହାତରେ ଟେକି ଦେଇଛି।
1: ମୁଁ ନୀଳମାଧବଙ୍କ ନାମରେ ଶପଥ କରୁଛି ବାବା, ତମମାନଙ୍କ ନିକଟକୁ ଶୀଘ୍ର ଫେରି ଆସିବି।
0: ଠିକ ଅଛି, ତମର ଶପଥ ଯେମିତି ଭୁଲି ନ ଯାଅ।
1: ଲଳିତେ ଯାଉଛି, ମନ ଦୁଃଖ ନ କରି ମେଲାଣି ଦିଅ।
2: ଚଞ୍ଚଳ ଫେରି ଆସିବ ଗ୍ରାମ ଦେବତୀ, ମୋ ସ୍ୱାମୀଙ୍କୁ ସହାୟ ହୁଅ ମା।

0: ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କର ଜୟ ହେଉ।
1: କିଏ ବିଦ୍ୟାପତି? ତୁମର ସର୍ବକୁଶଳ ତ, ଆସ ଆସନ ଗ୍ରହଣ କର।
0: ମୋର ପରିଶ୍ରମ ସାର୍ଥକ ହୋଇଛି ମଣିମା।
1: ସାର୍ଥକ ହୋଇଛି ମାନେ ତୁମେ ସଚକ୍ଷରେ ସାକ୍ଷାତ ବିଷ୍ଣୁଙ୍କ ଦର୍ଶନ ଲାଭ କରିଛ?
0: ହଁ ମହାରାଜ, ଆପଣଙ୍କର ଆଦେଶ ଅନୁଯାୟୀ ମୁଁ ପୂର୍ବ ଦିଗକୁ ଯାତ୍ରା କଲି। ବିଷ୍ଣୁ ପ୍ରତିମାର ସନ୍ଧାନ କରୁ କରୁ ପହଞ୍ଚିଲି ଏକ ଶବରପଲ୍ଲୀ। ସେଠାରେ ରହୁଛନ୍ତି ଶବରରାଜ ବିଶ୍ୱାବସୁ, ତାଙ୍କର ଅତିଥି ହୋଇ ରହିଲି। ପରିଶେଷରେ ତାଙ୍କର ଏକମାତ୍ର କନ୍ୟା ଲଳିତାକୁ ବିବାହ କଲି। ଗୁପ୍ତରେ ଲଳିତାଠୁ ଜାଣିଲି ଯେ ବିଶ୍ୱାବସୁ ନୀଳମାଧବ ମୂର୍ତ୍ତିଙ୍କୁ ପୂଜା କରୁଛନ୍ତି। ଉପାୟ କଲି କିପରି ଦର୍ଶନ କରିବି ବୋଲି, ଶେଷକୁ ସଫଳ ହେଲି। ଆଉ ବିଶ୍ୱାବସୁ ମୋତେ ସାଥିରେ ନେଇଗଲେ ସେଇ ଗୁହା ଭିତରକୁ, ଯେଉଁଠି ସ୍ୱୟଂ ବିଷ୍ଣୁ ନୀଳମାଧବ ରୂପେ ବିଜେ ହୋଇଛନ୍ତି।
1: ଧନ୍ୟ ଧନ୍ୟ ତୁମେ ବିଦ୍ୟାପତି, ତ୍ରୈଲୋକ୍ୟନାଥ ବିଷ୍ଣୁଙ୍କ ଦର୍ଶନ ଲାଭ କରି ପବିତ୍ର ହୋଇଗଲ। ଚାଲ ମୁଁ ମଧ୍ୟ ସେଠାକୁ ଯିବି, ପ୍ରଭୁଙ୍କ ଦର୍ଶନ ଲାଭ କରି ସକଳ ପାପରୁ ମୁକ୍ତ ହେବି। ଆଉ ତାଙ୍କୁ ଆଣି ମୋର ଦିବ୍ୟ ମନ୍ଦିରରେ ପ୍ରତିଷ୍ଠା କରି ଶେଷ ଜୀବନ ପର୍ଯ୍ୟନ୍ତ ସେବା କରିବି।
0: ହଁ ମହାରାଜ, ଜ୍ୟେଷ୍ଠ ମାସ ଶୁକ୍ଳ ପଞ୍ଚମୀ ଶୁକ୍ରବାର ପୁଷ୍ୟା ନକ୍ଷତ୍ରରେ ଯାତ୍ରା କରିବା, ସେଦିନ ଅତି ଶୁଭକାରକ।
1: ତୁମରି କଥା ରହୁ, ତୁମରି କଥା ରହୁ ବିଦ୍ୟାପତି।

0: ଶୁଣୁଛ ଶୁଣୁଛ ବିଦ୍ୟାପତି, ପ୍ରଭୁଙ୍କର ଆଦେଶ ଶୁଣୁଛ? ତାଙ୍କର ଇଚ୍ଛା ନୀଳଶୈଳରେ ବିଜେ ହେବା ପାଇଁ।
1: ପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ ମହାରାଜ।
0: ଧନ୍ୟ ତୁମେ ବିଶ୍ୱାବସୁ, ଆପଣାର ଭକ୍ତି ଡୋରରେ ପ୍ରଭୁଙ୍କୁ ବାନ୍ଧି ରଖିଥିଲ। ମୁଁ ଅଜାଣତରେ ତୁମକୁ ଅପମାନିତ କରିଛି, ହେ ଭକ୍ତ ପ୍ରଧାନ, ମୋତେ କ୍ଷମା କର।
2: ଏକ କଥା କହୁଛନ୍ତି ମହାରାଜ, ଏ ଅକିଞ୍ଚନ କେବା କ୍ଷମା ଦେବ। ମୋ ପ୍ରଭୁଙ୍କ ଦୟାରୁ ଆପଣଙ୍କର ଭାଗ୍ୟ ଉଦୟ ହେଲା। ଏଥର ଆପଣ ପ୍ରଭୁଙ୍କ କରୁଣା ଲାଭ କରିବେ ମହାରାଜ।

0: ମୋତେ ବିଦାୟ ଦିଅ ବିଶ୍ୱବସୁ। ହଁ ବିଦ୍ୟାପତି, ତୁମେ ଲଳିତାକୁ ସାଥିରେ ନେଇ ଆସ।
1: ଯଥାଜ୍ଞା ମହାରାଜ।

0: ବିଦ୍ୟାପତି, ପ୍ରଭୁଙ୍କ ପାଇଁ ତ ଦେଉଳ ନିର୍ମାଣ କାର୍ଯ୍ୟ ସରିଲା, ଅଶ୍ୱମେଧ ଯଜ୍ଞର ଶେଷ ଆହୁତି ଦିଆଗଲା, କିନ୍ତୁ ମନରେ ପ୍ରଶ୍ନ ଉଠେ, ଏହି ମନ୍ଦିରରେ ବିଷ୍ଣୁଙ୍କର କିଭଳି ମୂର୍ତ୍ତି ପ୍ରତିଷ୍ଠା କରାଯିବ?
1: ମହାରାଜ, ଆପଣ ସେହି ପରମ ପୁରୁଷ ବୈକୁଣ୍ଠ ବିହାରୀଙ୍କୁ ଧ୍ୟାନ କରନ୍ତୁ, ସେ ହିଁ ଆପଣଙ୍କୁ ଏ ବିଷୟରେ କିଛି ନିର୍ଦ୍ଦେଶ ଦେବେ।
0: ଠିକ କହିଛ, ଆଜିଠାରୁ ମୁଁ କୁଶ ସଜ୍ଜା କରି ପ୍ରଭୁଙ୍କୁ ସ୍ମରଣ କରିବି। ଓମ୍ ନମଃ ଭଗବତେ ବାସୁଦେବାୟ, ଓମ୍ ନମଃ ଭଗବତେ ବାସୁଦେବାୟ, ଓମ୍ ନମଃ ଭଗବତେ ବାସୁଦେବାୟ।
2: ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମ ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି, ଉଠ, ରାତ୍ରିର ଶେଷ ପ୍ରହର ଆଗତ ପ୍ରାୟ। ନିର୍ମଳ ସୂର୍ଯ୍ୟମଣ୍ଡଳ ଉଦିତ ହେବା କ୍ଷଣି ସୈନ୍ୟବଳ ନେଇ ବାଙ୍କି ମୁହାଣରେ ଉପସ୍ଥିତ ହୁଅ। ସେଠାରେ ଏକ ଦାରୁ ଭାସୁଛି, ତାହାକୁ ଆଣି ମୂର୍ତ୍ତି ନିର୍ମାଣ କରି ମନ୍ଦିରରେ ପ୍ରତିଷ୍ଠା କର।
0: ବିଦ୍ୟାପତି, ବିଦ୍ୟାପତି, ପ୍ରଭୁଙ୍କର ଆଦେଶ ହେଇଛି। ବିଭିନ୍ନ ବାଦ୍ୟବାଜଣା ଆଲଠ ଚାମର ସହ ସୈନ୍ୟବଳ ଧରି ବାଙ୍କି ମୁହାଣକୁ ଚାଲ, ସେଠାରେ ପ୍ରଭୁ ଦାରୁ ରୂପେ ବିଜେ ହେଉଛନ୍ତି।

ଏଇ ଦାରୁଙ୍କୁ ଉଠାଇବାକୁ ସମସ୍ତ ସୈନ୍ୟବଳ ଲାଗି ପାଦେ ମାତ୍ର ଟେକି ଆଣିପାରିଲେ ନାହିଁ। ହେ ପ୍ରଭୁ, ମୁଁ ଏବେ କି ଉପାୟ କରିବି।

0: ଆସ ଆସ ଭକ୍ତ ପ୍ରବର ବିଶ୍ୱାବସୁ, ତୁମ ପାଇଁ ପ୍ରଭୁଙ୍କର କି ଅପାର କରୁଣା! ଧନ୍ୟ ତୁମେ, ତୁମେ ହିଁ ଏ ଦାରୁଙ୍କୁ ଉଠାଇପାରିବ।
1: ପ୍ରଭୁ, ଏହି ତୁମର ଲୀଳା, ପ୍ରଭୁ ଏହି ତୁମର ଲୀଳା। ଏ ଅକିଞ୍ଚନ ପ୍ରତି ଏତେ ଦୟା ବୋଲି ଜାଣିନଥିଲି ପ୍ରଭୁ, ଜାଣିନଥିଲି। ଉଠ ଉଠ ପ୍ରଭୁ, ଭକ୍ତର ମାନ ରକ୍ଷା କର। ଉଠ ଉଠ।

0: ପୁଣି ପ୍ରଭୁଙ୍କ ପରୀକ୍ଷା। ଶହ ଶହ ବଢ଼େଇ ମୂର୍ତ୍ତି ତିଆରି ପାଇଁ ଆସିଲେ, ହେଲେ ହେଲେ ଦାରୁ ଦେହରେ ନିହଣ ଚାଲୁନି। ମୁଁ କି ବୁଦ୍ଧି କରିବି? ହେ ପ୍ରଭୁ ନାରାୟଣ, ଏ ମନ୍ଦିର କ'ଣ ଶୂନ୍ୟ ହୋଇ ରହିବ ପ୍ରଭୁ?
1: ମହାରାଜ, ଆପଣ ଚିନ୍ତା କରନ୍ତୁନି, ଆମର ସୌଭାଗ୍ୟକୁ ଜଣେ କୁଶଳୀ ବୃଦ୍ଧ ବଢ଼େଇ ଆସିଛନ୍ତି। ସେ କହୁଛନ୍ତି ରାଜାଙ୍କ ଆଦେଶ ହେଲେ ଠାକୁର ଗଢ଼ିଦେବେ।
0: ଆଉ ବିଳମ୍ବ କରନା ବିଦ୍ୟାପତି, ସସମ୍ମାନେ ତାହାଙ୍କୁ ଏଠାକୁ ନେଇ ଆସ।
2: ମହାରାଜାଙ୍କର ଜୟ ହେଉ।
0: ଶିଳ୍ପୀ, ତୁମ ନାଁ କ'ଣ?
2: ଅନନ୍ତ ମହାରଣା।
0: ତୁମେ ତ ଅତି ବୃଦ୍ଧ ହୋଇଯାଇଛ, ଏ ଦାରୁରେ ବିଗ୍ରହ ତିଆରି ନିମନ୍ତେ ତୁମର କ'ଣ ଶକ୍ତି ଅଛି?
2: ମହାରାଜ, ଆମେ ହେଲୁ ବିଶ୍ୱକର୍ମାଙ୍କ ବଂଶଧର। କାରିଗରୀ କୌଶଳରେ ଆମକୁ ଆଜି ପର୍ଯ୍ୟନ୍ତ କେହି ଟପି ପାରିନାହାନ୍ତି। ଆପଣ ଯଦି ଆଦେଶ ଦିଅନ୍ତି, ମୁଁ ଥରେ ଏ ଦାରୁ ପରୀକ୍ଷା କରିବି।
0: ନିଶ୍ଚୟ ନିଶ୍ଚୟ, ଏଇ ସେଇ ଦାରୁ ଗରୁଡ଼ ଖମ୍ବ ନିକଟରେ ରଖାଯାଇଛି, ତୁମେ ଥରେ ନିହଣ ଲଗେଇ ପରଖି ନିଅ।
2: ନିହଣ ଚଳେଇବା ଦରକାର ନାହିଁ ମହାରାଜ, ଦେଖିଲେ ହିଁ ଆମେ ପରଖି ନେବୁ।
0: ତାହେଲେ ବିଗ୍ରହ ତିଆରି କରିବାକୁ ତୁମେ ସକ୍ଷମ ହେବ ବୋଲି ଭାବୁଛ?
2: ଭାବିବି କ'ଣ ମହାରାଜ, ମୁଁ ତ ନିଶ୍ଚିତ ଭାବରେ ବିଗ୍ରହ ତିଆରି କରିଦେବି।
0: ଯା ହଉ, ମୋ ମନରୁ ସମସ୍ତ ଦୁଃଖ ଅବସାଦ ଦୂର ହୋଇଗଲା। ଅନନ୍ତ, ତାହେଲେ ଏ ଦାରୁଙ୍କୁ ମନ୍ଦିର ଭିତରକୁ ନେଇଯିବା। ଆସ ସମସ୍ତେ, ଦାରୁରେ ହସ୍ତ ଲଗାଅ।
2: ରୁହନ୍ତୁ ମଣିମା, ମୋର କିଛି କହିବାର ଅଛି।
0: କୁହ ଅନନ୍ତ।
2: ଆଜି ମିଥୁନ ମାସ ପଞ୍ଚମୀ, ଶ୍ରବଣା ନକ୍ଷତ୍ର ଗୁରୁବାର। ଏଇ ଦିନଠାରୁ ଏକୋଇଶ ଦିନ ପର୍ଯ୍ୟନ୍ତ ମନ୍ଦିର ଗମ୍ଭୀରା ଭିତରେ ମୁଁ କାମ କରିବି। ସେତିକି ଦିନ ମଧ୍ୟରେ କେହି ହେଲେ ଯେମିତି ଦ୍ୱାର ଖୋଲିବେ ନାହିଁ ମହାରାଜ।
0: ତୁମର ନିତ୍ୟକର୍ମ, ଭୋଜନ ଇତ୍ୟାଦି?
2: ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ ମହାରାଜ, ପ୍ରଭୁଙ୍କ କରୁଣା ଥିଲେ ସବୁକିଛି ଅସମ୍ଭବ ସମ୍ଭବ ହୋଇପାରିବ।
0: ତମର ଯାହା ଇଚ୍ଛା।
2: ପାଖେଇ ଯାଆନ୍ତୁ ମହାରାଜ, ପାଖେଇ ଯାଆନ୍ତୁ, ଭିତର ଗମ୍ଭୀରକୁ ମୁଁ ଦାରୁ ନେଇଯିବି।
0: ତୁମେ ଏକଲା ଏ ଦାରୁ ଉଠାଇ ପାରିବ?
2: ଏଇ ଏଇ ଦେଖନ୍ତୁ।
3: ଏ କି ଆଚମ୍ବିତ କଥା, ଯେଉଁ ଦାରୁ ସମୁଦ୍ରକୂଳରୁ ଏଠାକୁ ଆଣିବାକୁ ଆମ ସମସ୍ତଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ

0: ପଡ଼ିଥିଲା ତାକୁ ଏ ବୃଦ୍ଧ ବଢ଼ି ଏକା ନିଶ୍ୱାସକେ ଟେକି ନେଇ ଗମ୍ଭୀରାକୁ ଚାଲିଗଲେ। ଏହାଙ୍କ ନିକଟରେ କିଛି ଐଶ୍ୱରିକ ଶକ୍ତି ଅଛି ମହାରାଜ।
1: ହଁ ବିଦ୍ୟାପତି, ତାହା ତ ମୁଁ ଅନୁମାନ କରୁଛି। ଆଚ୍ଛା ବର୍ତ୍ତମାନ ଗମ୍ଭୀରା ଦ୍ୱାର ମୁଁ ଦେଖର। ଏଥର ମୋର ସନ୍ତକ ଛୁରୀ ଖଣ୍ଡା ମୁଦ ଦିଅ। ଶୁଣ ବିଦ୍ୟାପତି, ଏକୋଇଶ ଦିନ ପର୍ଯ୍ୟନ୍ତ କେହି ଯେମିତି ଏଇ ମନ୍ଦିର ମଧ୍ୟକୁ ପ୍ରବେଶ ନ କରନ୍ତି। ମୋର ଆଦେଶ ଯିଏ ଅବଜ୍ଞା କରିବ ତାର ଶିରଚ୍ଛେଦ ହେବ।
0: ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ ମଣିମା।

0: ସକାଳୁ ସକାଳୁ କ'ଣ ଏତେ ଚିନ୍ତା କରୁଛନ୍ତି ମହାରାଜ?
1: ହଁ ମହାରାଣୀ ଗୁଣ୍ଡିଚା, ସେଇ ବୃଦ୍ଧ ଅନନ୍ତ ମହାରାଣାଙ୍କ କଥା ଚିନ୍ତା କରୁଛି। ଆଜକୁ 15 ଦିନ ହୋଇଗଲା, ଅଖିଆ ଅପିଆ ମୁଦ ଗମ୍ଭୀରା ମଧ୍ୟରେ ସେ କାମ କରୁଛନ୍ତି। ଯଦି ତାଙ୍କର କିଛି ହେଇଯାଏ?
0: ମୋର ମଧ୍ୟ ସେଇ ସନ୍ଦେହ ହେଉଛି ମହାରାଜ। ଗତକାଲି ଠାରୁ ମୋ ମନ ମଧ୍ୟ ଅଥୟ ହେଲାଣି।
1: ମୋତେ କିଛି ଅନ୍ୟ ଉପାୟ ଦିଶୁନି ରାଣୀ, କେବଳ ଚିନ୍ତା କରି କରି ହନ୍ତସନ୍ତ ହେଉଛି।
0: ପ୍ରଭୁ ଚାଲନ୍ତୁ ମନ୍ଦିର ଭିତରକୁ ଯିବା।
1: କିନ୍ତୁ
0: କ'ଣ ମହାରାଜ, ମନ୍ଦିର ଭିତରକୁ ଗଲେ ସିନା ସବୁକିଛି ଜଣାପଡ଼ିବ।
1: ଠିକ୍ ଅଛି ରାଣୀ, ଚାଲ, ମନ ଭାରି ଅସ୍ଥିର ହେଲାଣି।
0: ମହାରାଜ କିଛି ବାରି ପାରୁଛନ୍ତି?
1: ନା,
0: ଗମ୍ଭୀରା ଭିତରୁ ତ କିଛି ଶବ୍ଦ ଶୁଣାଯାଉନି।
1: ସେଇ କଥା ତ ମୁଁ ଭାବୁଛି,
0: ବୋଧହୁଏ ବୃଦ୍ଧ ମହାରଣା ଆଉ ଇହ ଜଗତରେ ନାହାନ୍ତି।
1: କ'ଣ କହୁଛ ରାଣୀ?
0: ହଁ ମହାରାଜ, ମୁଁ ଠିକ କହୁଛି, ଚଞ୍ଚଳ ଦ୍ୱାର ଖୋଲିବାକୁ ଆଦେଶ ଦିଅନ୍ତୁ।
1: କିନ୍ତୁ ମହାରଣା କହିଥିଲେ 21 ଦିନ ପରେ ଦ୍ୱାର ଖୋଲିବାକୁ।
0: ସେ ଯାହା କହିଥାନ୍ତୁ, ଜଣେ ବୃଦ୍ଧ ଲୋକକୁ ରୁଦ୍ଧ ଗମ୍ଭୀରା ଭିତରେ ଭର୍ତ୍ତି କରି ନିରାହାରରେ ମାରିଦେବା କ'ଣ ଉଚିତ ହେବ ମହାରାଜ?
1: ନା ନା, ଏହା ଅସମ୍ଭବ। ବିଦ୍ୟାପତି, ବିଦ୍ୟାପତି
2: କୁହନ୍ତୁ ଛାମୁ,
1: ଶୀଘ୍ର ଗମ୍ଭୀରା ଦ୍ୱାର ଖୋଲ।
2: କିନ୍ତୁ ମହାରାଜ,
1: ମୁଁ କିଛି ଶୁଣିବାକୁ ପ୍ରସ୍ତୁତ ନୁହେଁ। ମୋର ସନ୍ଦେହ ଅନନ୍ତ ମହାରଣା ଆଉ ଇହ ଜଗତରେ ନାହାନ୍ତି। ଚଞ୍ଚଳ ଦ୍ୱାର ଖୋଲ।
2: ଯଥା ଆଜ୍ଞା ପ୍ରଭୁ।
1: ବୃଦ୍ଧ ଅନନ୍ତ ମହାରଣା କାହାନ୍ତି? ଇଏ କ'ଣ, ସିଂହାସନ ଉପରେ 3 ଗୋଟି ଦିଅ ଅଧା ଗରା ହୋଇ ବସିଛନ୍ତି, ହସ୍ତ ପଦ ନାସା କର୍ଣ୍ଣ କିଛି ନାହିଁ। ହେ ଭଗବାନ, ମୁଁ ଅଧମ କି କାର୍ଯ୍ୟ କଲି? ଦ୍ୱାର ଖୋଲି ନଥିଲେ ବୋଧହୁଏ ବିଗ୍ରହ ଗୁଡ଼ିକ ସମ୍ପୂର୍ଣ୍ଣ ହେଇଥାନ୍ତେ। ହାୟରେ ଦୁର୍ଭାଗ୍ୟ,
0: ଏମିତି ଅଧୀର ହୁଅନ୍ତୁନି ମହାରାଜ, ବୋଧହୁଏ

0: ଠାକୁରଙ୍କର ଏହା ହିଁ ଇଚ୍ଛା। ତା ନା ହୋଇଥିଲେ ଅନନ୍ତ ମହାରଣା ଅନ୍ତର୍ଦ୍ଧାନ ହୋଇଗଲେ କିପରି? ସେ ନିଶ୍ଚୟ କୌଣସି ଦେବତା ମାନବ ଶରୀର ନେଇ ଠାକୁର ନିର୍ମାଣ କରିବାକୁ ଆସିଥିଲେ।
1: ନା ନା, ଏହି ଅସମ୍ପୂର୍ଣ୍ଣ ମୂର୍ତ୍ତି ପାଇଁ ମୁଁ ହିଁ ଦାୟୀ। ଘୋର ଅପରାଧ କରିଛି ପ୍ରଭୁ, ଘୋର ଅପରାଧ କରିଛି।
2: ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମେ ମନରେ ଦୁଃଖ କର ନାହିଁ। ମୋର ନିଜ ଇଚ୍ଛାରେ ଏହି ରୂପ ସବୁ ଗଠିତ ହୋଇଛି। କଳିଯୁଗରେ ଆମ୍ଭର ଏହି ରୂପ ହେବ। ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ, ସୁଦର୍ଶନ ଏ ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ସିଂହାସନରେ ବିଜେ ହୋଇ ପୂଜା ପାଇବେ। ପତିତ ଉଦ୍ଧାର ପାଇଁ ପତିତ ପାବନ ବାନା ନୀଳଚକ୍ରରେ ଉଡ଼ିବ। ପ୍ରତି ବର୍ଷ ଜଗତ ଜନକୁ ଦର୍ଶନ ଦେବା ପାଇଁ ଆମ୍ଭେ ତିନି ରଥରେ ଘୋଷଯାତ୍ରା କରିବୁ।

0: ନିସ୍ତରିଲି ପ୍ରଭୁ, ତୁମର ଅବ୍ୟକ୍ତ ରୂପକୁ ଦର୍ଶନ କରି କୃତାର୍ଥ ହେଇଗଲି।
1: ହେ ରାଜନ, ତୋର ଭକ୍ତିରେ ମୁଁ ସନ୍ତୁଷ୍ଟ, ଇଚ୍ଛା ମତେ ମାଗିନିଅ ବର।
0: ହେ ପ୍ରଭୁ, କି ବର ଅବାବୁ ମାଗିବି, ଯଦି ଆପଣଙ୍କର କରୁଣା ଥାଏ ତାହେଲେ ମୋତେ ଏଇ ବର ଦିଅ ପ୍ରଭୁ। ବୃଦ୍ଧ ବଢ଼େଇ ସନ୍ତାନ ଯୁଗେ ଯୁଗେ ଥିବେ, ବରଷକେ ତିନି ରଥ ନିର୍ମାଣ କରିବେ। ରାତ୍ର ଅର୍ଦ୍ଧ ମାନେ ତୁମ କବାଟ ପଡ଼ିବ, ରାତ୍ର ପାଞ୍ଚ ଘଡ଼ି ଥାଉ କବାଟ ଫିଟିବ, ସବୁ ହୋଇ ତିନି ଘଡ଼ି ଶୟନ କରିବ, ଖାଉ ଭୁଞ୍ଜୁ ଜଗନ୍ନାଥ ହାତନ ଶୁଖିବ, ଦିନକ ଯାକର ଭୋଗ ଭୁଞ୍ଜୁଥିବ ରହି। ଏଇ ବର, ଏଇ ବର ମୋତେ ଦିଅ ତ୍ରୈଲୋକ୍ୟ ଗୋସାଇ।
1: ହେ ମୋର ପରମ ଭକ୍ତ, ନିଜ ପାଇଁ ତୁମେ କିଛି ବର ପ୍ରାର୍ଥନା କର।
0: ହେ ପ୍ରଭୁ ପୁରୁଷୋତ୍ତମ, ମୋ ପାଇଁ ଏଇ ବର ଦିଅ ପ୍ରଭୁ, ମୋ ବଂଶରେ କେହି ନ ରହିବ।
1: ଏଇ କଥା କୁହଇନ୍ଦ୍ର ଦିନ।
0: ହଁ ପ୍ରଭୁ, ମୋତେ ଏଇ ବର ହିଁ ଦିଅନ୍ତୁ, ମୁଁ ଚାହେଁ ନା ମୋର ପୁତ୍ର ପୌତ୍ର ଏ ମନ୍ଦିର ତାଙ୍କର ବୋଲି ଗର୍ବ କରନ୍ତୁ। ହେ ପ୍ରଭୁ, ମୋର ଇଚ୍ଛା ତମର ନୀଳ ଚକ୍ର ବାନା ହିଁ ଜଗତରେ ଉଡ଼ୁଥବ।
1: ତଥାସ୍ତୁ, ଧନ୍ୟ ରାଜା, ଧନ୍ୟ ତୁମର ଭକ୍ତି, ଧନ୍ୟ ତୁମର ପ୍ରଭୁ ପ୍ରୀତି। ଆଜିଠାରୁ ପ୍ରତିବର୍ଷ ଗୁଣ୍ଡିଚା ଯାତରେ ମୁଁ ଜଗତକୁ ଦର୍ଶନ ଦେବି।

ଶୁଣୁଥିଲେ ସଙ୍ଗୀତ ରୂପକ ନୀଳାଦ୍ରି ବିହାରୀ, ରଚନା କଲେ ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା କଲେ ଲକ୍ଷ୍ମୀଧର ସାହୁ, ସଙ୍ଗୀତ ପରିଚାଳନା କଲେ ପ୍ରଦୀପ ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସମୟ ହେଉଛି ଶୁଣିବା ପାଇଁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ, ଦମ୍ ଲଗାକେ ହେଇସା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଏହି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ପପୁନ, ଗୀତିକାର ବରୁଣ ଗ୍ରୋଭେର, ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ। କଥାଚିତ୍ର ଦମ୍ ଲଗାକେ ହେଇସା।

ପରବର୍ତ୍ତୀ ଗୀତଟି ଆମେ ନେଇଛୁ ହ୍ୟାପି ଏଣ୍ଡିଂ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଏବଂ ପ୍ରିୟା ସରିଆ। ସଙ୍ଗୀତ ଦେଇଛନ୍ତି ସଚିନ ଜିଗର।

ବର୍ତ୍ତମାନ ଆସନ୍ତୁ ଶୁଣିବା ସିଟି ଲାଇଟ୍ ଚଳଚ୍ଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ଗୀତ ରଚନା କରିଛନ୍ତି ରଶ୍ମି ମିଶ୍ର, ସଙ୍ଗୀତ ଦେଇଛନ୍ତି ଜିତ୍ ଗାଙ୍ଗୁଲି। କଥାଚିତ୍ର ସିଟି ଲାଇଟ୍।

ଟିକେ ଯାଦେ ଚଳଚ୍ଚିତ୍ରରୁ ଗୀତଟି ଶୁଣିଲେ। ଶିଳ୍ପୀ ଥିଲେ ସଲମଲି ଫୁଲଗାଡି। ପ୍ରଚାର କଲୁ ଗୀତଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି। ସମୟ ଦିନ 12:30। ପ୍ରଚାର କରୁଛୁ ସୌରା ଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଯ୍ୟ।

ଶୁଣୁଥିଲେ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ବିଷ୍ଣୁପ୍ରିୟା କାର୍ଯ୍ୟ ଏବଂ ଗାଗାରିନ୍ ସବର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ଭକ୍ତିଗୀତ। ପ୍ରଥମେ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ଗୀତିକାର ସଂଗ୍ରାମ କେଶରୀ ମଲ୍ଲିକ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଏଥର କଣ୍ଠଶିଳ୍ପୀ ଦିବାକର ମହାନ୍ତି, ଗୀତ ରଚନା କରିଛନ୍ତି ସୁଦର୍ଶନ ଦାସ।

କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା ଦେଉଛୁ। ଆଜି ଦିନ ଗୋଟିଏ ବାଜି 20 ମିନିଟ୍ରେ ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ରହିଛି ସାହିତ୍ୟ ପ୍ରସ୍ତ କାର୍ଯ୍ୟକ୍ରମ ଆଲେଖିକା। ଆଲେଖିକାରେ ଆଜି ଶୁଣିବେ ଭାରତୀ ଦେବୀଙ୍କର କବିତା, ଡକ୍ଟର ସୁନିତା ବେହେରାଙ୍କର କ୍ଷୁଦ୍ର ଗଳ୍ପ ମାମା ତୁ ମୁଛ କହିଲୁ, ଏବଂ ଗାଳ୍ପିକ କବୟିତ୍ରୀ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ସହ ଅନ୍ତରଙ୍ଗ ଆଳାପ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ଏତିକିରେ ଶେଷ ହେଲା।

ପ୍ରଚାରକଲୁ ଗୀତଟି ହିନ୍ଦୀ ସୁଗମ ସଙ୍ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ସମୟ ଦିନ ଗୋଟାଏ ବାଜି 20 ମିନିଟ୍ ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ

0: ସାହିତ୍ୟ ମନକୁ ଆହ୍ଲାଦିତ କରେ ଆଉ ପ୍ରାଣରେ ଭରିଦିଏ ଉଷ୍ମତା। ସାହିତ୍ୟର ପୃଷ୍ଠାରେ ଆମେ ନିଜକୁ ଆବିଷ୍କୃତ କରି ଚମତ୍କୃତ ହେଉ, ବିସ୍ମିତ ବି ହେଉ।
1: ହଁ ଶ୍ରୋତା ଭଉଣୀ, ସେହି ସାହିତ୍ୟର ପୃଷ୍ଠାରେ ହଜିଯିବା, ଗଳ୍ପର ମାଦକତାରେ ଝୁମିବା, ତ କେଉଁଠି କବିତାର ମହୁଲି ନିଶାରେ ବିହୋଳିତ ହେବା, ଆଉ ପୁଣି ସେହି ସାହିତ୍ୟ ସଜନାକାରୀର ମନ୍ତ୍ରମୁଗ୍ଧ କାହାଣୀ ଭିତରେ ନିଜକୁ ସମର୍ପି ଦେବାର ବେଳ ଆସିଛି ଏବେ। ଆଜିର ଘର ଓଘରଣୀର ଆଲିଖିକାର ଅଗଣାକୁ ଆପଣ ସଭିଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ,
0: ମୁଁ ଅନୁପମା ରାଜୁ
1: ଆଉ ମୁଁ ଅପର୍ଣ୍ଣା ପଟ୍ଟନାୟକ। ନମସ୍କାର।

ଆଜି ଆଲେଖିକାର କବିତା ପୃଷ୍ଠାକୁ ମଣ୍ଡନ କରିଛନ୍ତି କବୟତ୍ରୀ ଭାରତୀ ଦେବୀ। ଗଳ୍ପ ବିଭାଗକୁ ବିମଣ୍ଡିତ କରିଛନ୍ତି ଗାଳ୍ପିକା ଡକ୍ଟର ସୁମିତା ବେହେରା। ଏବଂ ଅନ୍ତରଙ୍ଗ ଆଳାପରେ ଆମେ ଭେଟିବା କବୟତ୍ରୀ ତଥା ଗାଳ୍ପିକା ରାଜଲକ୍ଷ୍ମୀ ତ୍ରିପାଠୀଙ୍କୁ, ଏଥର ସମ୍ପାଦକୀୟ।

ସାହିତ୍ୟ ହେଉଛି ମଣିଷର ଭାବନା, ଅନୁଭବ ଓ ସ୍ୱପ୍ନର ଶବ୍ଦ ରୂପ। ଏହା ଆମକୁ କେବଳ ଆନନ୍ଦ ଦିଏ ନାହିଁ, ଜୀବନକୁ ନୂଆ ଦୃଷ୍ଟିରେ ଦେଖିବାର ପ୍ରେରଣା ମଧ୍ୟ ଦିଏ। କବିତା, ଗଳ୍ପ ଓ ପ୍ରବନ୍ଧ ତଥା ଲୋକ ସାହିତ୍ୟର ସୁଗନ୍ଧକୁ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବା ହେଉଛି

ଆମର ଏହି ସାହିତ୍ୟିକ ପ୍ରୟାସର ଲକ୍ଷ୍ୟ। ଆସନ୍ତୁ ଶବ୍ଦର ଏହି ସୁନ୍ଦର ଯାତ୍ରାରେ କିଛି ସମୟ ପାଇଁ ହଜିଯିବା, ସାହିତ୍ୟର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ଓ ନିଜ ମନକୁ ଆହୁରି ସମୃଦ୍ଧ କରିବା।

0: ସାହିତ୍ୟ ମାନବ ମନର ଗଭୀରତମ ଅନୁଭୂତିର ପ୍ରତିବିମ୍ବ। ଏହା ଆମକୁ ଜୀବନର ପରମ ସତ୍ୟ, ଆତ୍ମାର ଅନ୍ତର୍ଗତ ଯାତ୍ରା ଏବଂ ଅସ୍ତିତ୍ୱର ଗଭୀର ଅର୍ଥକୁ ଅନୁଭବ କରାଇଥାଏ। ଏହି ପରିପ୍ରେକ୍ଷୀରେ ଜୀବାତ୍ମା କବିତାଟି ମାନବ ଜୀବନ ଏବଂ ଆତ୍ମାର ସମ୍ପର୍କକୁ ଗଭୀର ଓ ଦାର୍ଶନିକ ଭାବରେ ଉଦ୍ଘାଟନ କରେ। ଏହି କବିତାରେ ଜୀବନର ଚଞ୍ଚଳତା, ଆତ୍ମାର ଶାଶ୍ୱତତା ଏବଂ ମନର ଅନ୍ତର୍ଦ୍ୱନ୍ଦକୁ ସୁନ୍ଦର ଏବଂ ସଂଯମିତ ଭାବରେ ଚିତ୍ରିତ କରାଯାଇଛି। ଆସନ୍ତୁ ଶ୍ରୋତା ଭଉଣୀ, ଜୀବାତ୍ମା କବିତାର ଏହି ଭାବଗଭୀର ଯାତ୍ରାରେ ଆମେ ନିଜକୁ ନିମଗ୍ନ କରି ଆତ୍ମାର ସତ୍ୟ ସ୍ୱରୂପକୁ ଅନୁଭବିବା। କବିତା ଜୀବାତ୍ମା, କବୟିତ୍ରୀ ଭାରତୀ ଦେବୀ।
1: ଶରୀର ରୂପକ ମନ୍ଦିର ଭିତରେ ଆତ୍ମାର ଅଛି ଘର, ସୁମନ ରୂପକ ମନ୍ଦିର ଭିତରେ ଜୀବ ଚାଲେ ବାରବାର। ଶରୀର ରୂପକ ମନ୍ଦିର ଭିତରେ ଆତ୍ମାର ଅଛି ଘର, ସୁମନ ରୂପକ ମନ୍ଦିର ଭିତରେ ଜୀବ ଚାଲେ ବାରବାର। ସଂସାର ସାଗରେ ବାଲି ଗୁଡ଼ି ଧୂଳି ମୁକୁତାର ପଥ ଦ୍ୱାର, ପଙ୍କରୁ ଫୁଟେ ପଦୁଅ ପାଖୁଡ଼ା ପୁଷ୍କରିଣୀର ଗହ୍ୱର। ସଂସାର ସାଗରେ ବାଲି ଗୁଡ଼ି ଧୂଳି ମୁକୁତାର ପଥ ଦ୍ୱାର, ପଙ୍କରୁ ଫୁଟଇ ପଦୁଅ ପାଖୁଡ଼ା ପୁଷ୍କରିଣୀର ଗହ୍ୱର। ସରିତ ରୂପକ ଜଳ ମନ୍ଦିରରେ କଚ୍ଛପ ରୂପୀ ନାବିକ, ମନ ପବନରେ ହଜି ଯାଏ ଆମ ଅନୁଭବରେ ବିବେକ। ସରିତ ରୂପକ ଜଳ ମନ୍ଦିରରେ କଚ୍ଛପ ରୂପୀ ନାବିକ, ମନ ପବନରେ ହଜି ଯାଏ ଆମ ଅନୁଭବରେ ବିବେକ। ଆଦ୍ୟରେ ଶୂନ୍ୟତା ପ୍ରାନ୍ତରେ ଶୂନ୍ୟତା, ମଧ୍ୟେ ମାନସନ ମାନ ପରମ ପୁରୁଷ ଚରଣ କମଳେ ଯାଉଏ ଜୀବ ଜୀବନ। ଆଦ୍ୟରେ ଶୂନ୍ୟତା ପ୍ରାନ୍ତରେ ଶୂନ୍ୟତା, ମଧ୍ୟେ ମାନସନ ମାନ ପରମ ପୁରୁଷ ଚରଣେ କମଳେ ଯାଉଏ ଜୀବ ଜୀବନ।

ଆଚ୍ଛା, ମୁଁ ତ ମଜା କୋଉଠି ବି ପାଇଲିନି ଏଥିରେ। କୋଉ ପରୀକ୍ଷା ପରେ ବି ମଜା ପାଇଲିନି? କୋଉ ମଜା ପାଇବା କଥା ତୁ କହୁଥିଲୁ? ସବୁ ପରୀକ୍ଷା ପରେ ସେଇ ସମାନ ଚାପ ରହିଲା। ମନ ଲଗେଇ ପଢ଼ିଲେ ତାପରେ ଜୀବନ ସାରା ଶାନ୍ତିରେ ରହିବି ଆଉ ମଜା କରିବି। ସତରେ ତୁ ମୋତେ ମିଛ କହୁଥିଲୁ ପିଲାଦିନୁ, କିଛି ମଜା ଫଜା ନାହିଁ। ଭାଇ ଏତେ ବର୍ଷ ଚାକିରି କରି କେତେ ବଡ଼ ପଦବୀକୁ ଗଲାଣି, ତଥାପି ପଢ଼ୁଛି ଯେ ପଢ଼ୁଛି, ଆଗାମୀ ପଦୋନ୍ନତି ପାଇଁ, ଯୁଗ ସହିତ ଅପଡେଟ୍ ରହିବା ପାଇଁ। ତେବେ ଏଥର ତୁ କହ, ମଜା କାହିଁ ଜୀବନରେ? ମୁଁ ଏବେ କିପରି ପ୍ରତିକ୍ରିୟା ରଖିବି ବୁଝିପାରୁନଥିଲି। ଆଜିକାଲି ଚାକିରିରେ ମଧ୍ୟ କମ୍ ଚାପ ନାହିଁ, ସତରେ ତ ମଜା କେବେ କରିବେ ତେବେ ଛୁଆମାନେ।

0: ଆଜି ଆଲେଖିକାର ଅନ୍ତରଙ୍ଗ ଆଳାପ ପୃଷ୍ଠାରେ ଆମେ ଏମିତି ଜଣେ ସୁସାହିତ୍ୟିକାଙ୍କୁ ଭେଟିବା ଯାହାର ଲେଖନୀର ଯାଦୁକରୀ ସ୍ପର୍ଶରେ ଶିଶୁଠାରୁ ବୃଦ୍ଧ ସମସ୍ତେ ବିମୋହିତ। ଶିଶୁ ମନ ପରି ତାଙ୍କ ଶବ୍ଦ ସବୁ ସରଳ ତରଳ ଛନ୍ନ ଛନ୍ନ। ସେ ଏକାଧାରରେ ଜଣେ ଶିଶୁ ସାହିତ୍ୟିକା, କବୟିତ୍ରୀ, ଗାଳ୍ପିକା ଏବଂ ଔପନ୍ୟାସିକା। ସାହିତ୍ୟ ହେଉଛି ମଣିଷର ଅନୁଭବ, ଅନୁଭୂତି ଏବଂ ଚିନ୍ତନର ଏକ ସୁନ୍ଦର ପ୍ରକାଶ। କେବେ କବିତାରେ, କେବେ ଗଳ୍ପରେ, ଆଉ କେବେ ଉପନ୍ୟାସର ଦୀର୍ଘ କାହାଣୀରେ ସାହିତ୍ୟିକ ନିଜ ମନର କଥାକୁ ସମାଜ ସମ୍ମୁଖରେ ରଖିଥାନ୍ତି। ଆମ ଆଜିର ଅତିଥି ଏସବୁଥିରେ ଏକ କୁଶଳୀ ବିନ୍ଧାଣୀ। ସେ ହେଉଛନ୍ତି ରାଜଲକ୍ଷ୍ମୀ ତ୍ରିପାଠୀ। ଆଜି ଏହି ପୃଷ୍ଠାରେ ଆମେ ଭେଟିବା ତାଙ୍କ ସୃଜନଶୀଳ ଚିନ୍ତନ ସହ ତାଙ୍କ ସାହିତ୍ୟ ସାଧନା ଏବଂ ଲେଖନୀର ଅନୁଭବକୁ ଅନୁଭବିବା। ତ ଆସନ୍ତୁ ଶ୍ରୋତା ଭଉଣୀ, ଶବ୍ଦ ଓ ସୃଜନର ଏହି ସୁନ୍ଦର ଯାତ୍ରାରେ ଆମ ଅତିଥି ରାଜଲକ୍ଷ୍ମୀ ତ୍ରିପାଠୀଙ୍କୁ ସ୍ୱାଗତ କରିବା ଆଉ ହଜିଯିବା ତାଙ୍କ ସୃଜନଶୀଳ ଦୁନିଆରେ।
1: ନମସ୍କାର ମ୍ୟାଡମ୍।
2: ନମସ୍କାର।
1: ଆମ ଘର ଘରଣୀର ଆଲେଖିକା ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ଧନ୍ୟବାଦ ମ୍ୟାଡମ୍।
1: ପ୍ରଥମେ ଆମ ଶ୍ରୋତା ଭଉଣୀଙ୍କୁ ଆପଣଙ୍କର ପରିଚୟ ଆପଣଙ୍କ ମୁହଁରେ।
2: ମୁଁ ଲେଖିକା ରାଜଲକ୍ଷ୍ମୀ ତ୍ରିପାଠୀ, ବାରିପଦାରେ ରହେ, ବିଦ୍ୟାଳୟରେ ଶିକ୍ଷୟିତ୍ରୀ।
1: ଏଇ ଲେଖାଲେଖି କରିବାର ଝୁଙ୍କଟା କେବେଠାରୁ ଆପଣଙ୍କ ମନରେ ଆସିଲା?
2: ଏଇଟା ମ୍ୟାଡମ୍ ମୋର ସ୍କୁଲ ପଢିଲା ବେଳୁ, ସ୍କୁଲରେ ପଢିଲା ବେଳେ ଆପଣଙ୍କର ନିଶ୍ଚୟ ଗୋଟେ ଗୋଟେ ପତ୍ରିକା ବାହାରେ, ଆନୁଆଲ ଫଙ୍କସନ ମାଗନ୍ତି ମାଗାଜିନ୍ରେ, ସେଇବେଳୁ ଆଉ ପ୍ରତିବେଳୁ ମୋ ବାବାଙ୍କ ଠାରୁ ଏଇଟା ଆସିଛି। ସେ ବର୍ଣ୍ଣନା କରନ୍ତି, ଲେଖନ୍ତି, ବିଭିନ୍ନ ପୁରୁଣା କବିମାନଙ୍କର ରଚନା ଗୁଡିକୁ ଶୁଣାନ୍ତି, ସେବେଠୁ ମୋର ଯୋଉ ଲେଖାଲେଖି ପ୍ରତି ଆଗ୍ରହ।
1: କୋଉ କ୍ଲାସରୁ ଆପଣଙ୍କୁ ସେଟା ମାନେ ଆପଣ କଣ୍ଟିନ୍ୟୁ ଆରମ୍ଭ କଲେ ଲେଖାଲେଖି?
2: ମୁଁ ଜାଣିବା ପରଠାରୁ ଛୋଟ ଛୋଟ ଫୁଲ, ମହୁମାଛି, କେମିତି ପିମ୍ପୁଡିଆକୁ ଦେଖି ଲେଖୁଥିଲି, କିନ୍ତୁ ନବମ ଶ୍ରେଣୀରେ ମୋର ପ୍ରକୃତରେ ମାଗାଜିନ୍ରେ ବାହାରିଲା ନବମ ଦଶମ। ତାପରେ ଯେତେବେଳେ ପ୍ଲସ୍ ଟୁ ପଢ଼ୁଥିଲି ଭୁବନେଶ୍ୱରରେ ହିଁ ମୁଁ ରହୁଥିଲି, ଭୁବନେଶ୍ୱରରେ ହିଁ ବାବା ତାଙ୍କର ଚାକିରି, କଳା କେନ୍ଦ୍ର ଛଅ ନମ୍ବର ପାଖରେ ଗୋଟେ କବିତା ଆସର ହେଲା, ସେଠି ଯାଇ ପ୍ରଥମ କବିତା ପଢିଲା ପରେ ମଧ୍ୟ ପ୍ରଶଂସା ପାଇକି ମୋ ଆଗ୍ରହ ଆଉ ଟିକେ ବଢିଥିଲା ମ୍ୟାଡମ୍।
1: ପ୍ରଥମ ପ୍ରଶଂସା କେମିତି ଲାଗିଥିଲା, ଆପଣଙ୍କ ମନରେ କଣ ଭାବନା ଆସିଥିଲା, କାହା ପାଖରେ ସେୟାର କରିଥିଲେ ପ୍ରଥମେ?
2: ହଁ, ଏଇ ସାଙ୍ଗମାନଙ୍କ ପାଖରେ ଆସିଗଲା ଲେଖିକା, କିଏ ଗୋଟେ କଣ ତାର ଦରକାର ହେଲେ ମୋ ପାଇଁ ଟିକେ ଲେଖିଦେଲୁ, ମୋ ପାଇଁ ଟିକେ ଲେଖିଦେଲୁ, ମତେ ମଜା ଲାଗେ, ମୁଁ ଆଉ ଟିକେ ଲେଖିଦିଏ। ଏଇ ଯୋଉ କବିତା ଗୁଡା ଦେଖିବା ପରେ ଆଉ ମାଗାଜିନ୍ରେ ବାହାରିଥିବାର ମତେ ଆମର ସେତେ ଶିକ୍ଷୟିତ୍ରୀ ଏମାନେ ସବୁ କହିଲେ, କୋଉଠି ଲେଖିଲୁ ଏତେ ସୁନ୍ଦର ବର୍ଣ୍ଣନା, ଆଉ ସ୍କୁଲରେ ମଧ୍ୟ ପ୍ରତି ଜଣ ଜଣ ନାଁରେ ବି ମଧ୍ୟ ମୁଁ ଲେଖି ଦେଉଥିଲି। ଏଇଗୁଡାକ ଭାରି ଆଗ୍ରହ ସାଙ୍ଗମାନେ ପ୍ରଥମେ, ଆଉ ମୋ ବାବା ଟିକେ ଆଉ ଭଲ ଲେଖ, ତାଙ୍କ ସବୁବେଳେ ଆଉ ଭଲ ଲେଖ, ଏଇଟା ହେଲାନି ଶବ୍ଦର ଟିକେ ଆଉ ନୂତନ ଶବ୍ଦ ସହିତ ଯୋଡି ହଉ, ସେଥିପାଇଁ ଭୟରେ ବାବାଙ୍କ ପାଖକୁ ନଯାଇ ସାଙ୍ଗମାନଙ୍କ ପାଖକୁ, ସାଙ୍ଗମାନଙ୍କ ପାଖକୁ ପ୍ରକୃତରେ ମୋର ପ୍ରଶଂସା ମୁଁ ପାଇଥିଲି ଆଜ୍ଞା। ତାପରେ ମୋର ପ୍ରେରଣା ସେଇମାନେ ହିଁ ହେଇଯାଇଥିଲେ।
1: କବିତା ଲେଖିବାରୁ ଆରମ୍ଭ କଲେ, ତ ଗଳ୍ପକୁ କେମିତି ଆସିଲେ?
2: ଗଳ୍ପ ହଉଛି ଅନୁଭବର ଷ୍ଟୋରି। ଆମର ଜଣେ ଅଜା ସେଠି ଥାନ୍ତି, ସେ ଅଜା ପ୍ରତିଦିନ ଆମକୁ ପାଞ୍ଚଟା ବାଜିଲେ ଆମେ ତାଙ୍କ ପାଖକୁ ଯିବୁ, ଗେରୁଆ ବସ୍ତ୍ର ସେ ପିନ୍ଧିଥାନ୍ତି, ଆମେ ତାଙ୍କ ସହିତ ଖେଳୁ, ମାନେ ସେ ଆଖି ଛୁଁ

0: ଛୁଙ୍କ ଆମେ ସେମିତି କରନ୍ତୁ, ଆରେ ଗପ ଶୁଣିବ ମନେ ମନେ ଭାବେ କି ଗପ ଶୁଣିଲା ପରେ ସେ ବିଭିନ୍ନ ଆଧ୍ୟାତ୍ମିକ ଗପ କହନ୍ତି, କିନ୍ତୁ ମୋ ମନ ଛୋଟ ପିଲାକୁ ଦେଇ ଯୋଉ ପଞ୍ଚତନ୍ତ୍ର ବହି ଆଉ ଜହ୍ନ ମାମୁଁ ଆମେ ପ୍ରଚୁର ପରିମାଣରେ ଆମ ଘରକୁ ଆସେ, ନିଶ୍ଚୟ ଆମେ ତାକୁ ପଢୁ, ବେତାଳ ଗପଟି ତ ନିଶ୍ଚୟ ପଢିବୁ। ଏଇଗୁଡା ପଢି ପଢିକି ଦେଖିକି ମୁଁ ନିଜେ ମା କେମିତି ଲେମ୍ବୁ ଗଛ ଲଗଉଛନ୍ତି ଆଚାର, ୟାପରେ ଗୋଟେ ଗୋଟେ ପାରାଗ୍ରାଫ ଭଳିଆ ମୁଁ ଗପ ଆରମ୍ଭ କରିଥିଲି ମ୍ୟାଡମ। ତାପରେ ସେ ଗପ ଲେଖାଟି କେତେବେଳେ ଯେ ବିସ୍ତାର ହେଇଯାଇଛି ମୁଁ ବେଳେବେଳେ ସେଇ ପୂର୍ବ କଥା ଭାବେ। ମୋ ଲେଖା କିନ୍ତୁ ଏଇଭଳିଆ ଆରମ୍ଭ, ଦେଖି ଦେଖି ଅନୁଭବର ଗଳ୍ପ।
1: କବିତା ବି ଆପଣଙ୍କର ପିଲାବେଳରୁ ଆରମ୍ଭ, ଗଳ୍ପ ବି ଆପଣଙ୍କର ସେଇ ପିଲାବେଳରୁ ହିଁ ଆରମ୍ଭ।
0: ଆଜ୍ଞା ଆଜ୍ଞା, ଉପନ୍ୟାସ ଟିକେ ବହୁତ ବୟସ ଭଳିଆ ଉପନ୍ୟାସ ଲେଖିଲି, ଏପର୍ଯ୍ୟନ୍ତ ଚାରିଟା ଉପନ୍ୟାସ ଲେଖି ସାରିଲି। ଶିଶୁ ମନସ୍ତାତ୍ତ୍ୱିକ ଉପନ୍ୟାସ ଟି ଆଗ ଲେଖିଲି, ତାକୁ ଟିକେ କହୁଛି ମ୍ୟାଡମ ମନି ପ୍ଲାଣ୍ଟ ବୋଲି ଗୋଟେ ଉପନ୍ୟାସ। ଘରେ ମନି ପ୍ଲାଣ୍ଟ ତ ସମସ୍ତେ ଲଗାନ୍ତି, ମା ଜଣେ ଛୋଟ ପିଲାବେଳୁ ମନି ପ୍ଲାଣ୍ଟ ଲଗଉଥିଲେ, ମନି ପ୍ଲାଣ୍ଟ କୁଣ୍ଡରେ ଲଗଉଥିଲେ, ସେ ପିଲାଟି ଖାଲି ସବୁବେଳେ ସେଇଠିକି ଚାହିଁଲା, କାଇଁ ଲଗଉଛୁ ମା ଏମିତି କଣ। ଆରେ ଏଇ ମନି ପ୍ଲାଣ୍ଟ ତୁ ଜାଣୁ କି ମନି ଆସିବ, ତୁ ଯେତେ ପଢିବୁ ନା ମୁଁ କଣ ଏରୋପ୍ଲେନ କିଣିପାରିବି। ସେ କହିଲା ହଁ ଏଇ କାହାଣୀଟି ମୁଁ ଜଣେ ଗୋଟେ କଥାବାର୍ତ୍ତା ମା ଆଉ ଛୁଆର ଦେଖି ମୁଁ ଉପନ୍ୟାସଟା ଲେଖିଲି, ଶିଶୁ ମନସ୍ତାତ୍ତ୍ୱିକ ଉପନ୍ୟାସ। ଆଉ ଗୋଟେ ଟିକି ତାରା, କେମିତି ତା ଜେଜେମା ଆକାଶରେ ତାରା ହେଇଗଲେ, ସମସ୍ତେ ତାକୁ କହନ୍ତି ଆସିବେ ଆସିବେ କେବେ ଜେଜେବାପା, ନା ଆକାଶରେ ପୁରା ତାରା ହେଇଯାଇଛି, ତ ଟିକି ତାରା ମନସ୍ତାତ୍ତ୍ୱିକ ଉପନ୍ୟାସ। ଏଇଥିରୁ ମୋର ଧୀରେ ଧୀରେ ବଢିଲା ମ୍ୟାଡମ ଲେଖିବା ପ୍ରତି ଆଗ୍ରହ ଜନ୍ମିଲା, ଆଉ ପ୍ରଶଂସା ତ ନିହାତି ଟିକେ ଟିକେ ଲୋକଙ୍କୁ ପ୍ରେରଣା ଦିଏ ହେଇଥିଲା ମୋ କ୍ଷେତ୍ରରେ।
1: ଶିଶୁ ମନ ତ ନିଷ୍ପାପ, ଆପଣ ଶିଶୁଙ୍କ ଉପରେ ଯେତେବେଳେ ଲେଖାଲେଖି ଆରମ୍ଭ କରୁଛନ୍ତି ତ ନିଶ୍ଚିତ ଭାବରେ ସେମାନଙ୍କ ସ୍ତରକୁ ବି ଯାଉଥିବେ, ତ କେମିତି ଅନୁଭବ କରନ୍ତି ଗୋଟେ ଶିଶୁର ମନସତ୍ତ୍ୱକୁ ପଢିବା ବେଳେ, ଗୋଟେ ଶିଶୁ କଥା ଭାବିବା ବେଳେ ସେଠିକୁ କେମିତି ଆପଣଙ୍କ କାଗଜ କଲମରୁ ଉତ୍ତାରି ନିଅନ୍ତି?
0: ଆପଣଙ୍କୁ ବି ଶିଶୁ ଭଳିଆ ହେବାକୁ ପଡିବ, କେମିତି ସେଇ ପ୍ରକାର ଭାବଭଙ୍ଗୀରେ ଯଦି ଆପଣ କାହାଣୀଟି ଲେଖିଥିବେ, ଧର ପଣିକିଆ, ମୁଁ ଗୋଟେ ଗପ ଲେଖିଥିଲି ମିଟୁ ଓ ପଣିକିଆ, ମିଟୁ ପଣିକିଆ ଲେଖୁଛି, ପଣିକିଆ କରିବାରେ ତା ଭଉଣୀ ବହୁତ ଆଗେଇ ଯାଉଛି, ସେ ଶୁଣୁନି, ସେ ଖାଲି ବାରମ୍ବାର ତା ମାଆକୁ ଚାହୁଁଛି, ବାପା କେତେବେଳେ ଅଫିସରୁ ଫେରିଲେ ଆଗ ମା ପାଖକୁ ଯାଇ କଣ ପୁଡିଆରେ ଦେଲେ ସେ ରାଗି ଯାଉଛି, ମୁଁ କାଇଁ ପଣିକିଆ ହଉଛି, ବାପା ତ ମୋ ପାଖକୁ ଆସିନି ଆଗ ମା ପାଖେ କଣ ଦେଲେ, ସେ ରାଗିକି ଲୁଚି କହୁଛି ତମେ ଆଗ କାଇଁ ମାକୁ କଣ ଦେଲ, ମା କହୁଛି ତୁମେ ପଢିସାର ପଣିକିଆ ତୁ ପାଞ୍ଚ କ ଦେଇସାର ତାପରେ ମୁଁ ତତେ ଦେବିନି, ସେ ରାଗି ଯାଉଛି ଏମିତି ହେଇ ହେଇ ହେଇ। ତା ସାଙ୍ଗ ଯେତେବେଳେ ଆସିକି ପଣିକିଆ ସବୁ ଦେଇ କହୁଛି, ତା ବାପା ପ୍ରଶଂସା କରୁଛି ଦେଖିଲୁ ତୋ ସାଙ୍ଗ କେମିତି, ପୁଣି ଆକୁ ନେଇ ମ୍ୟାଡମ ଏତେ ସୁନ୍ଦର ଗପ ଯେ ପିଲା ପଢିକିରି ପଣିକିଆ ମଧ୍ୟ ଶିଖିଦେବ, ତା ବାପାଙ୍କୁ ସେ ଜାଣିପାରିଲା ଯେ ମୋରି ପାଇଁ ବାପା ନେଇକି ଆସିଛନ୍ତି ଖାଦ୍ୟ, ମୁଁ ପଣିକିଆ ଦେଲେ ମୁଖସ୍ଥ ମତେ ଦିଆଯିବ, କିନ୍ତୁ ସେ ଶିଶୁ ମନସ୍ତରେ ଜାଣିପାରୁନି, ସାଙ୍ଗ ଠାରୁ ପ୍ରଶଂସା ଶୁଣି ସେ କହିଥିଲା। ଏଇଭଳିଆ ଶିଶୁ ମନସ୍ତକୁ ହେଇକି ଆପଣଙ୍କୁ ସେଇ ସ୍ତରକୁ ଯିବାକୁ ପଡିବ, କହିଲା ବେଳେ କାହାଣୀ ମଧ୍ୟ ସେଇ ସ୍ତରରେ ପିଲାଳିଆ ବି ରଖି କହିଲେ ସେ ହୃଦବୋଧ କରିବେ।
1: ଆପଣଙ୍କର ଗଳ୍ପ ଯେତିକି ମୁଁ ପଢିଛି, ଆମେ ଯେତିକି ବି ଗଳ୍ପକୁ ଧ୍ୟାନ ଦେଇଛୁ, ଶିଶୁ ମନସ୍ତତ୍ତ୍ୱ କଥା କହିଲେ
0: ଆଜ୍ଞା
1: ଜୀବନର ବହୁତ ଛୋଟ ଛୋଟ କଥାକୁ ନେଇକିରି ଆପଣ ଲେଖିଛନ୍ତି, ଏଇସବୁ ଆଧାରକୁ ଆପଣ କେମିତି, ଆମେ ତ ସମସ୍ତେ ଦେଖୁଛୁ କିନ୍ତୁ ଆପଣ କେମିତି ସେଇଟିକୁ ସେଇଥିରୁ ବାଛି ପାରନ୍ତି?
0: ମତେ କାହିଁକି ଜାଣି ଦୋକାନ ଦୋକାନୀ ଦୋକାନରେ ବିକୁଥିବା ପିଲାଟି, ଛେଳି ଚରେଇଥିବା ପିଲାଟି, ତା ସହିତ କଥା ଆଦାୟ କରିବି, ବୋଧେ ସେଇଥିପାଇଁ ମତେ ଶିକ୍ଷୟିତ୍ରୀ କଲେ ସେ ପିଲାଙ୍କ ସହିତ ମିଶିବାକୁ। ଏଇଭଳିଆ ଗୋଟେ ଗପଟେ ମୁଁ କହୁଛି ଭକ୍ତି ମନକର କେମିତି, ସେଟା ମଜାଳିଆନି, ସାଧାରଣତଃ ଆମେ ଯାଉ ମନ୍ଦିରକୁ ନିଜର ଚିନ୍ତାଧାରା ବା ନିଜର ଚେତନା ଜଣେଇବାକୁ, କିନ୍ତୁ ମୁଁ ଗୋଟିଏ ଗପ କହୁଛି ଶୁଣନ୍ତୁ, ଭକ୍ତି ପତି ପତ୍ନୀ ଦୁହେଁ କାର୍ତ୍ତିକ ଡଙ୍ଗା ବସେଇ ସ୍ଥିର କଲେ ଚାଲ ମନ୍ଦିରକୁ ଯିବା ଦର୍ଶନ କରିବା ପାଇଁ, ପତି କହିଲେ ନୂଆ ଚପଲ ଆଣିଛି ଆଉ ଚୋରି ହେଇଯିବ କେମିତି ଯିବି, ପତ୍ନୀ ଉତ୍ତର ଦେଲେ ମଲା ମୁଁ ଜାଣିନି କି ଏଠି ମନ୍ଦିରରେ ଚପଲ ଚୋରି ହେବ ବୋଲି, ତମେ ଚପଲ ଦେଖିଛ ଟି ତଳକୁ ଚାହ, ଗୋଟେ ପୁରୁଣା ଆଉ ଗୋଟେ ନୂଆ ପିନ୍ଧିଛ, ଆରେ ହଁ ତ ଏପରି କିପରି, ମୁଁ ଜାଣି ଜାଣି ତମ ଚପଲ ଜାଗାରେ ରଖିଦେଇଥିଲି ନା, ଦେଖୁନୁ ମୋର ବି ସେୟା, ତମେ ସତରେ ଭାରି ବୁଦ୍ଧିଆ, ନହେଲେ ମୁଁ କଣ ମନ୍ଦିରରେ ଶାନ୍ତିରେ ପୂଜା କରିପାରିଥାନ୍ତି, ଦେଖନ୍ତୁ ଗୋଟେ ଭାରି ମଜାଳିଆ ଜିନିଷ, ତାକୁ ଗୋଟେ ଗପ ହେଲେ ଲୋକ ଏଇଟା ବ୍ୟଙ୍ଗରେ ବି ନେବେ, ମାନେ ଭକ୍ତିରେ ଆମର ଠାକୁରଙ୍କ ଠାରେ ମନ ନଥାଏ ଚପଲ ଚୋରି ହେଇଯିବ ବୋଲି ମନ, ଏଇଭଳିଆ ଚାରିଆଡେ ମୋର ନଜର ଥାଏ କୋଉଠୁ ମୁଁ ଗପର ଖୋରାକଟା ପାଇବି, ଏଇ ଆମ ତମ ପରିବେଶ ଭିତରୁ ହିଁ ମୁଁ ଗପ ଗ୍ରହଣ କରେ ମ୍ୟାଡମ।
1: ଆପଣ ତ ଗପଟିଏ କହିଲେ ତାହେଲେ ଆଉ ଗୋଟିଏ ଗପ ଶୁଣିବାକୁ ମନ ହଉଛି, କଣ ଶୁଣେଇବେ ଆପଣଙ୍କ ଗପ ପିଢ଼ିରୁ ଗୋଟେ ଗଳ୍ପ ଆମକୁ ଶୁଣାନ୍ତୁ ନା?
0: ଶୁଣନ୍ତୁ ସେଇଭଳିଆ ଅଣୁ ଗଳ୍ପ ପୁଣ୍ୟ, ଦେଖ ଆଜି ଆମ ପୁଅର ଜନ୍ମଦିନ,

0: ଆଜି ଖାଲି ଦାନ ଧର୍ମ କରିବା ଯେ ଆମକୁ ପୁଣ୍ୟ ମିଳିବ। ବ୍ରାହ୍ମଣକୁ ଦାନ ଦକ୍ଷିଣା ଦେବା, ଭଲ ଭଲ ଫଳମୂଳ ଭୋଗ କରି ମନ୍ଦିର ବାହାରେ ବାଣ୍ଟିବା, ଠାକୁରଙ୍କୁ ନୂଆ ଲୁଗା ପିନ୍ଧାଇ ସାରିଲେ ଯୋଉ କଥା, ତାହେଲେ ଆମ ପୁଣ୍ୟ ଅର୍ଜନ ହବ। ତାଙ୍କ ଘରେ କାମ କରୁଥିବା ଝିଅଟି ତାଙ୍କ ପୁଅକୁ ଗାଧେଇ ପାଧେଇ ସଜାଇ ଚନ୍ଦନ ଟିପା ଦେଇ ଆଣିଲା। କହିଲା, ମା, ମୁଁ ବାବାକୁ ସଜାଇ ଆଣିଛି, ଏବେ କେକ୍ କଟା ହବ। ହଁ, ଏବେ ତୁ ଭିତରକୁ ଯା, ଅତିଥି ମାନେ ଆସିଲେ ତୁ ଏବେ ଭିତରକୁ ଯା, ସମସ୍ତେ ଗଲା ପରେ ଆସିକି ଘର ସଫା କରିଦବୁ। ଧନ୍ୟବାଦ।
1: ଏଥର ଟିକେ ବ୍ୟକ୍ତିଗତ କଥାବାର୍ତ୍ତା କରିବା। ପରିବାରରେ କିଏ କିଏ ରୁହନ୍ତି?
0: ମୋ ପରିବାରରେ ମ୍ୟାଡାମ ମୋ ସ୍ୱାମୀ, ସେ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ଆଉ ମୋର ଗୋଟିଏ ଝିଅ ଆଉ ଗୋଟିଏ ଜ୍ୱାଇଁ।
1: ଆପଣ ପୁଣି ଶିକ୍ଷୟିତ୍ରୀ, ପରିବାର, ନିଜର କର୍ମସ୍ଥାନ, ଏସବୁ ଭିତରେ ନିଜ ରୁଚିଟାକୁ ବଜାୟ ରଖିବାକୁ ହେଲେ ଆପଣ କେମିତି ସମୟ ଦିଅନ୍ତି?
0: ବିବାହର କିଛି 4-5 ବର୍ଷ ମୁଁ ଯାହା କଣ ଟିକେ ଲେଖିଦଉଥାଏ ତାକୁ ରଖିଦଉଥାଏ। କର୍ମବଶତଃ ଭିତରେ ଏତେ ଜଞ୍ଜାଳ ଭିତରେ ଛୋଟ ଛୁଆ କିଛି କରିପାରିନଥିଲି। ତାପରେ ଝିଅ କ୍ରମଶଃ ବଡ ହେଲେ ମୁଁ ସେଠି ଲେଖାବେଳା ଲେଖି ଚାଲିଲି, ପ୍ରକାଶ କରିପାରେନି। ଏମିତି କେତେବେଳେ ଥରେ ଅଧେ କୋଉଠି ପ୍ରକାଶ କରେ, କିନ୍ତୁ ଯେତେବେଳେ ପ୍ଲସ ଟୁ ଝିଅର ସରିଗଲା, ମୋର ରୀତି ମତ ଆଉ କଲମ ନ ଧରିଲେ ଆପଣ କୌଣସି ଜିନିଷ କରୁ, ଯେମିତି ହେଲେ ଦିନକୁ ଗୋଟେ କିଛି ନା କିଛି ମୁଁ ଲେଖିବି, ସୋସାଇଟି କି ଗୋଟେ ମେସେଜ ଦେଲା ଭଳିଆ ହେଲେ ଗୋଟେ ଆର୍ଟିକିଲ ଲେଖିବି, ଏମିତି ଆଗ ଚାଲିଲା। ଆଉ ଏଇ ବିବାହ ପରେ ଆଜ୍ଞା ଯୋଉ କହିଲେ, ସୌଭାଗ୍ୟବଶତଃ ମୋ ସ୍ୱାମୀ ମତେ ପୂର୍ଣ୍ଣ ସହଯୋଗ କରନ୍ତି, ସମୟଟା ଦେବେ, ମୁଁ ଟିକେ ଏତିକି ସମୟ ଦୁଆର ବନ୍ଦ କରିକି ରହିବି, ଟିକେ ଲେଖିବି, ନିରୋଳା ଦରକାର ମ୍ୟାଡମ ଲେଖିବା ପାଇଁ, ରାତି 12 ପରେ ହଉ ଯେତେବେଳେ ହଉ ମୁଁ ଲେଖିଲେ ମତେ କେହି ବାଧା ଦିଅନ୍ତି, ଆଉ ସେଇଟାକୁ ପିଲାମାନେ ମଧ୍ୟ ଆପଣେଇ ନେଇଛନ୍ତି, ଜଗନ୍ନାଥଙ୍କ ଦୟା କହିଲେ ମଧ୍ୟ ମ୍ୟାଡମ ଏଇଟା ମୋ ପ୍ରତି ହବ।
1: ଆପଣ ସାଧାରଣତଃ କୋଉ ସମୟରେ ଲେଖିବା ପାଇଁ ବେଶୀ ପସନ୍ଦ କରନ୍ତି?
0: ମୁଁ ବେଶୀ ପସନ୍ଦ କରେ ରାତି 10 ପରେ, ସମସ୍ତ କାମ ସାରିଦେବି, ଦେଖିବି ସବୁ ଯିଏ ଯୁଆଡେ ଯେଝା କାମରେ ରହିଲେ 11 ପରେ। ଆଉ ବେଳେବେଳେ ତ ରାତି ମାନେ 1-2 ଏଇ ରାତିରେ ମତେ ଲେଖିବାକୁ ହିଁ ବହୁତ ଭଲ ଲାଗେ, ନଚେତ ନିଦ ଭାଙ୍ଗିଗଲେ ଏକଦମ ଭୋରରୁ ବସି ଲେଖୁଥିବି। ଏଇଟା ହଉଛି ମ୍ୟାଡମ ମୋର ମାନେ ଅଟୋମେଟିକ ଆସିଯିବ ତୁମ ଚିନ୍ତାଧାରା ଗୁଡାକ,
1: ମାନେ ଲେଖାଟା ଯେତେବେଳେ ମାଡେ।
0: ଆଜ୍ଞା ଆଜ୍ଞା, ଲେଖା ମାଡେ ମତେ ରାତିରେ, ଲେଖା ମାଡେ ମତେ ଏକଦମ ପ୍ରାତଃ କାଳ।
1: ପ୍ରତିଦିନ ଲେଖନ୍ତି ନା ଯେତେବେଳେ ମାଡେ?
0: ନାଇଁ, ଏଇଟା ତ ମ୍ୟାଡମ କହିବି, ମନେକର ଆଜି ବାଟରେ ଆସୁଛି କିଛି ଗୋଟେ ମୋ ମନକୁ ଖୁବ ଭାବରେ ଆବେଗ କରିଛି, ସେଟା ତ ମୁଁ ନିଶ୍ଚୟ ଲେଖିବି। ଆଉ ବି କେତେ ସମୟରେ ଆପଣ ରାତିରେ ଭାବିଥିବେ ଖୁବ ଦେହ ଭଲ ଲାଗୁନି, ଅଳସା, ସକାଳୁ ଆପଣ ଯେତେ ମ୍ୟାଡମ ଭାବନ୍ତୁ ଆଉ ସେ ମାଡିବନି ସେ ଲେଖା, କିମ୍ବା ଆପଣ ସେଇ ଭାଷା ଦେଇପାରିବେନି, କଣ ଭାବିଥିଲେ ଏକଦମ ମାନେ ଶୂନ୍ୟ ହେଇଯାଏ, ତ ସାଙ୍ଗେ ସାଙ୍ଗେ ଲେଖିଲେ ଆପଣ ସୁନ୍ଦର ବର୍ଣ୍ଣନାଟା ଆସିଯାଏ।
1: ଗଳ୍ପ ଆଉ କବିତା ଏଇ ତ ଅତି ଛୋଟ ଛୋଟ ଆପଣ ସାଙ୍ଗେ ସାଙ୍ଗେ ମାନେ ଲେଖୁଥିବେ, ଆରମ୍ଭ କଲେ କରିଯାଉଥିବ, କିନ୍ତୁ ଉପନ୍ୟାସ ତା ପାଇଁ ତ ବହୁତ ସମୟ ଲାଗେ, ଏମିତି ଆରମ୍ଭ କରିକି ସେମାନେ ଶେଷ ସାଙ୍ଗେ ସାଙ୍ଗେ ଏଟା ହେଇପାରୁନଥିବ, ତାକୁ କେମିତି ସମୟ ଦିଅନ୍ତି? କାରଣ ସାଧାରଣତଃ ସେଇ ଫ୍ଲୋଟା ରହୁଥିବାର ଅଛି, ଗୋଟେ ଉପନ୍ୟାସ ଆରମ୍ଭ କରିବେ ତ ବସିକିରି ଏତେ ସମୟ ଦେଇପାରୁନଥିବେ, ତାକୁ ଯଦି ସେଇଠି ଷ୍ଟପ୍ କରିକିରି ଆପଣ ଅନ୍ୟ କାମରେ ଗଲେ ପୁଣି ଆଉଥରେ ସେଇ ଉପନ୍ୟାସଟା ଲେଖିବା ପାଇଁ କେମିତି ମାଡେ?
0: ଉପନ୍ୟାସ ମ୍ୟାଡମ ବହୁତ ମାନେ ସମୟ ବିକୃତ, 1 ବର୍ଷରୁ ଉର୍ଦ୍ଧ ଏମିତି ହବ, କିନ୍ତୁ ଆପଣଙ୍କୁ ମନେକର ଯୋଉ ଉପନ୍ୟାସର ଯୋଉ ଚରିତ୍ର ଗୁଡାକ ଆପଣ ଲେଖିଲେ, ପ୍ରଥମେ ତ ଆପଣଙ୍କ ଚରିତ୍ର ଆସିଯିବେ, ଚରିତ୍ର ଗୁଡାକ ଆପଣ ସ୍ଥିର ରହିଲେ ତାକୁ କେମିତି କାହା ସହିତ କିଏ ଖାପ କରିକି ଅତୀତକୁ ନେବେ, ବର୍ତ୍ତମାନ, ଭବିଷ୍ୟତ, ସବୁକୁ କରି ଏଣେ ପ୍ରତି ମୁହୂର୍ତ୍ତରେ ସମାଜକୁ ଦେଖିବାକୁ ପଡିବ, ତାର ବାର୍ତ୍ତା, ତାର ପ୍ରକୃତ କଥା, କୋଉଠି ବାଧା ପାଇଛି ତା ଚରିତ୍ର, କଣ ପାଇଁ ମାନେ ଦରକାର, ୟା ପାଇଁ ମ୍ୟାଡମ ପ୍ରତିଦିନ କିଛି କିଛି ନୋଟ୍ ଦରକାର, ତାକୁ ଆପଣ ଏକ୍ସପ୍ଲେନ୍ କରିବେ, ବର୍ଣ୍ଣନା କରିବେ ସମୟ ଦେଇକି, ସେ ଦୀର୍ଘ ସମୟ ଆପଣଙ୍କୁ ବେଳେବେଳେ ଚରିତ୍ରର ବି ନାମ ସଂଯତ ରହିବା ଦରକାର, ଏପଟ ସେପଟ ହବନି, ବହୁତ ସମୟ ସାପେକ୍ଷ ଆଉ ଚିନ୍ତା କରିବାର ବହୁତ ବିଷୟ, ଉପନ୍ୟାସ ଏମିତି ଏକା ଧାରାରେ ଲେଖି ପାରିବେ ନାହିଁ, ସେ ସମୟ ସାପେକ୍ଷ ମ୍ୟାଡମ। ଆଉ ଚରିତ୍ର ନିର୍ଦ୍ଧିଷ୍ଟ ହେଇଗଲା ପରେ ଉପନ୍ୟାସ ଆଉ ନାମ ଆପଣ ଶୀର୍ଷକ, ତାପରେ ଆପଣଙ୍କୁ ବର୍ଣ୍ଣନା କରିବାକୁ ବହୁତ ଚିନ୍ତା ଦରକାର।
1: ଏଇ ଗଳ୍ପ, କ୍ଷୁଦ୍ର ଗଳ୍ପ କୁହନ୍ତୁ କି ଅଣୁଗଳ୍ପ କୁହନ୍ତୁ କି କବିତା କି ଅଣୁକବିତା, ଏଇସବୁ ଭିତରେ କୋଉଠି ଅଧିକ ଆପଣ ସହଜ ମନେ କରନ୍ତି ଲେଖିବାରେ?
0: ମତେ ଗଳ୍ପ ମାନେ ଅଣୁ

0: ଏଇଠି ଏଇଠି ଶେଷ ହୋଇଛି ଆଲେଖିକାର ସମସ୍ତ ବିଭବ। ଆଜିର ଆଲେଖିକା ଆପଣଙ୍କ ହୃଦୟକୁ କେତେ ଛୁଇଁଛି ଆମକୁ ମୋବାଇଲ ମେସେଜ ଜରିଆରେ ଜଣାନ୍ତୁ ନା। ଆପଣଙ୍କ ମେସେଜ ଆମ ସମ୍ପର୍କ ସେତୁ କାର୍ଯ୍ୟକ୍ରମରେ ସ୍ଥାନିତ ହେବ। ଆମକୁ ମେସେଜ ଦେବା ପାଇଁ ମୋବାଇଲ ନମ୍ବରଟି ହେଲା 9438268568।
1: ଆମ ମୋବାଇଲ ନମ୍ବରଟିକୁ ଆଉ ଥରେ କହି ରଖୁଛୁ 9438268568। ତ ଶ୍ରୋତା ଭଉଣୀ, ଆପଣଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହୁଛୁ।
0: ନମସ୍କାର।

ପ୍ରଚାର କଲୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓଘରଣୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଦେଶ ବନ୍ଦନା।

0: പ്രചരിക്കലു കിട്ടി ദേശബന്ധന ആകാശവാണി ജയപൂർ സമയ ദിന ഗോട്ടെ ബാജി പച്ചാസ് മിനിറ്റ് പ്രഥമെ ശുണന്തു ഓഡിയാരെ സംവാദ റിലേ കരുച്ചു ആകാശവാണി കട്ടക കേന്ദ്രരു പരെ പരെ ശുണിബേ മിഡ് ഡേ ന്യൂജ് റിലേ കരിബ ആകാശവാണി ദില്ലിരു പ്രഥമെ ശുണിബാ ഓഡിയാരെ സംവാദ ആകാശവാണി കട്ടക കേന്ദ്രരു
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତର ଅର୍ଥନୈତିକ ଅଭିବୃଦ୍ଧି ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଚତୁର୍ଥ ପର୍ଯ୍ୟାୟ ଗୋଲଟେବୁଲ ବୈଠକରେ ଯୋଗଦେବା ପାଇଁ ସିଙ୍ଗାପୁର ଗସ୍ତରେ ଗଲେ ଭାରତୀୟ ମନ୍ତ୍ରୀସ୍ତରୀୟ ପ୍ରତିନିଧି ମଣ୍ଡଳୀ। କୋଲକାତାରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି 9 ଜଣଙ୍କର ମୃତ୍ୟୁ। ନିଖୋଜ ଏବଂ ଉଦ୍ଧାର ପିଲାଙ୍କ ଚିହ୍ନଟ ପାଇଁ ଜାତୀୟ ଡିଏନ୍ଏ ଓ ବାୟୋମେଟ୍ରିକ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ସୁପ୍ରିମକୋର୍ଟଙ୍କ ପରାମର୍ଶ ଏବଂ ଗାଲି ଟେଷ୍ଟରେ ଶ୍ରୀଲଙ୍କାକୁ 165 ରନ୍ରେ ପରାସ୍ତ କଲା ଭାରତ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଅଭିବୃଦ୍ଧି ହାର 6-8% ପରିସରକୁ ବୃଦ୍ଧି ପାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀରେ ଉତ୍ତରପ୍ରଦେଶ ଜାପାନ ନିବେଶ ସମ୍ମିଳନୀ 2026କୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଅଭିବୃଦ୍ଧି 4 ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ହେଉଛି ସାମାଜିକ, ପ୍ରଯୁକ୍ତିବିଦ୍ୟା ଏବଂ ଭିଭିଭୂମି ବିକାଶ ଓ ସମାବେଶୀ ଅଭିବୃଦ୍ଧି ତଥା ଉତ୍ପାଦନ କ୍ଷେତ୍ର। ବିଭିନ୍ନ କ୍ଷେତ୍ରରେ ନିବେଶ ଦେଶର ଅଭିବୃଦ୍ଧି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରତିବର୍ଷ ଭାରତରେ 130 ବିଲିୟନ୍ ଆମେରିକୀୟ ଡଲାର ନିବେଶ ହେଉଛି। ଏହିଭଳି ବର୍ଦ୍ଧିତ ଆର୍ଥିକ କାର୍ଯ୍ୟକଳାପ ଦେଶର ଅଭିବୃଦ୍ଧି କ୍ଷେତ୍ରରେ ନିରନ୍ତରତା ବଜାୟ ରଖିପାରିଛି, ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସମାଜର ବିଭିନ୍ନ ବର୍ଗଙ୍କ ପାଖରେ ଅଭିବୃଦ୍ଧିର ସୁଫଳ ପହଞ୍ଚପାରୁଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଦେଶରେ ରେଳ ବିଦ୍ୟୁତିକରଣ କ୍ଷେତ୍ର 99.6% ସମ୍ପୂର୍ଣ୍ଣ ହୋଇଛି। ଗତ ଦଶନ୍ଧି ମଧ୍ୟରେ ପ୍ରାୟ 38,000 କିଲୋମିଟର ରେଳ ଯୋଗାଯୋଗ ବୃଦ୍ଧି ପାଇବା ସହ 162 ଅର୍ଦ୍ଧ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ କରାଯାଇଛି। ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ ସଡ଼କ ଯୋଗାଯୋଗ ରାଷ୍ଟ୍ରରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ପ୍ରାୟ 65,000 କିଲୋମିଟର ରାଜପଥ ନିର୍ମିତ ହେବା ସହ ବିମାନ ବନ୍ଦର ସଂଖ୍ୟା ମଧ୍ୟ 2 ଗୁଣ ବୃଦ୍ଧି ପାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସମାରୋହରେ ଯୋଗଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷି ଉତ୍ପାଦନ ବୃଦ୍ଧି ଏବଂ ଭାରତକୁ ବିଶ୍ୱର ଖାଦ୍ୟ ଯୋଗାଣର ଏକ ହବ୍ ଭାବେ ପରିଣତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। କୃଷି କ୍ଷେତ୍ରରେ ବୈଷୟିକ ଉପଯୋଗ ଉତ୍ପାଦନ ମୂଲ୍ୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଚାଷୀଙ୍କ ନିକଟରେ ଗବେଷଣାଲବ୍ଧ ଜ୍ଞାନ ପହଞ୍ଚାଇବା ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି।
2: जापान के साथ भारत की पार्टनरशिप केवल इन्वेस्टमेंट पार्टनरशिप नहीं है, ये डेवलपमेंट की पार्टनरशिप है, ये डिप्लोमेसी की पार्टनरशिप है और ये डिग्निटी की पार्टनरशिप है। उत्तर प्रदेश आपको केवल इन्वेस्टर नहीं मानेगा, आपको

0: इन्वेस्टमेंट पार्टनर मानेगा, क्योंकि हम मानते हैं इन्वेस्टमेंट का सर्वोत्तम रूप है जो कैपिटल के साथ साथ कैपेबिलिटी भी लाती है, टेक्नोलॉजी के साथ टैलेंट लाता है और प्रॉफिट के साथ प्रॉस्पर्टी भी लाता है और रेवेन्यू से ज्यादा रिलेशन मजबूत करता है।
1: ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ଭାରତ ଜାପାନ ସହଭାଗିତା ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ଉତ୍ତରାଖଣ୍ଡକୁ ଦୁଇଦିନିଆ ଗସ୍ତରେ ଯାଉଛନ୍ତି। ଡେରାଡୁନ୍ଠାରେ ଇନ୍ଦିରା ଗାନ୍ଧି ଜାତୀୟ ଫରେଷ୍ଟ ଏକାଡେମୀର 2025-27 ବ୍ୟାଚ୍ର ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଆସନ୍ତାକାଲି ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀରେ 2024 ବ୍ୟାଚ୍ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଚାଲିଥିବା ବୃତ୍ତିଗତ ପାଠ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଚତୁର୍ଥ ପର୍ଯ୍ୟାୟ ଗୋଲଟେବୁଲ୍ ବୈଠକରେ ଯୋଗଦେବା ପାଇଁ ଏକ ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳୀ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଶିଳ୍ପ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ପ୍ରମୁଖ ଅଛନ୍ତି। 2022 ଆରମ୍ଭ ହୋଇଥିବା ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଗୋଲଟେବୁଲ୍ ବୈଠକ ଦ୍ୱିପାକ୍ଷିକ ଅର୍ଥନୈତିକ ବିକାଶକୁ ଗତିଶୀଳ କରିଛି। ଉତ୍ପାଦନ, ଯୋଗାଯୋଗ, ପ୍ରଯୁକ୍ତିବିଦ୍ୟା, ଉପଯୋଗ, ସ୍ୱାସ୍ଥ୍ୟସେବା, ଔଷଧ, ଦକ୍ଷତା ବିକାଶ ଏବଂ ନିରନ୍ତରତା ଆଦି କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ଏକ ବୈଠକ ଏକ ମଞ୍ଚ ପ୍ରଦାନ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ସିଙ୍ଗାପୁର ପ୍ରତିପକ୍ଷ ଭିଭିଆନ୍ ବାଲକ୍ରିଷ୍ଣନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସିଙ୍ଗାପୁରସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ନୂତନ ଚାନ୍ସେରୀ କମ୍ପ୍ଲେକ୍ସର ଶିଳାନ୍ୟାସ ସମାରୋହରେ ଶ୍ରୀ ବାଲକ୍ରିଷ୍ଣନଙ୍କ ସହ ସେ ଯୋଗ ଦେଇଥିଲେ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। କୋଲକାତାରେ ଏକ ଅଗ୍ନିକାଣ୍ଡ ଘଟଣାରେ 9 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ନ୍ୟୁ ମାର୍କେଟ୍ ଅଞ୍ଚଳର ଫ୍ରି ସ୍କୁଲ୍ ଷ୍ଟ୍ରିଟ୍ଠାରେ ଥିବା ଏକ ହୋଟେଲ୍ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଅନ୍ୟ 16 ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ 5 ମହଲା କୋଠାର 3ୟ ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା। ତେବେ ହୋଟେଲ୍ରେ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାର ତଦନ୍ତ ପାଇଁ କୋଲକାତା ପୁଲିସ୍ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛି। ଡିସିଡିଡି ସ୍ପର୍ଶ ନିଲିଙ୍ଗିଙ୍କ ନେତୃତ୍ୱରେ ଏହି 7 ଜଣିଆ ଦଳ ଗଠନ କରାଯାଇଛି। ଶିଳ୍ପମନ୍ତ୍ରୀ ତାପସ ରାୟ ଏବଂ ପୌର ବ୍ୟାପାର ଓ ନଗର ଉନ୍ନୟନ ମନ୍ତ୍ରୀ ଅଗ୍ନିମିତ୍ର ପାଲ୍ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ମଧ୍ୟରେ 2 ଜଣ ମହିଳା ଏବଂ ଜଣେ ଶିଶୁ ଅନ୍ତର୍ଭୁକ୍ତ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେମାନେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ନିଖୋଜ ଏବଂ ଉଦ୍ଧାର ହୋଇଥିବା ପିଲାଙ୍କ ଚିହ୍ନଟ ପାଇଁ ଏକ ଜାତୀୟ ଡିଏନ୍ଏ ଏବଂ ବାୟୋମେଟ୍ରିକ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ଏବଂ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କଠାରୁ କୋର୍ଟ ଜବାବ ଲୋଡ଼ିଛନ୍ତି। ଏହାଦ୍ୱାରା ବୈଜ୍ଞାନିକ ଭାବେ ଚିହ୍ନଟ, ସନ୍ଧାନ ଏବଂ ଉଦ୍ଧାର ପାଇଥିବା ପିଲାଙ୍କୁ ତାଙ୍କ ପରିବାର ସହ ଯୋଡ଼ାଯାଇପାରିବ। ସୁପ୍ରିମକୋର୍ଟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କୁ ଏଥିପାଇଁ ନୋଟିସ୍ ଜାରି କରିଛନ୍ତି। ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 2 ଦିନିଆ ତାମିଲନାଡୁ ଗସ୍ତରେ ଯିବେ। ଶ୍ରୀ ଶାହା ସନ୍ଧ୍ୟାରେ ଚେନ୍ନାଇଠାରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ଚେନ୍ନାଇ ନିକଟସ୍ଥ କୋଲମ୍ଠାରେ ଆସନ୍ତାକାଲି ଶ୍ରୀ ଶାହା ଦକ୍ଷିଣ ଭାରତ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ। ଏଥିରେ ତାମିଲନାଡୁ, କେରଳମ୍, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବେ। ଜାମ୍ମୁ କାଶ୍ମୀରରେ ପ୍ରତିକୂଳ ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀମାତା ବୈଷ୍ଣବଦେବୀ ଯାତ୍ରା ପାଇଁ ନୂତନ ପଞ୍ଜୀକରଣକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଶ୍ରୀମାତା ବୈଷ୍ଣବଦେବୀ ମନ୍ଦିର ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପୂର୍ବରୁ ପଞ୍ଜୀକୃତ ଏବଂ ବୈଧ ଆର୍ଏଫ୍ଆଇଡି କାର୍ଡ ପାଇଥିବା ତୀର୍ଥଯାତ୍ରୀ ମାତାଙ୍କ ଦର୍ଶନ ପାଇଁ ଯାଇପାରିବେ। ପାଗ ପରିସ୍ଥିତି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ଆଧାରରେ ମାତା ବୈଷ୍ଣବଦେବୀଙ୍କ ମନ୍ଦିରକୁ ଗସ୍ତ କରିବାକୁ ଏହି ପଞ୍ଜୀକୃତ ତୀର୍ଥଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ପାଗ ପରିସ୍ଥିତିରେ ପରିବର୍ତ୍ତନ ହେବା ପରେ ପୁନଃ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆଜି ନୂଆଦିଲ୍ଲୀଠାରେ ଅଷ୍ଟ୍ରିଆର ରାଷ୍ଟ୍ରଦୂତ ଡକ୍ଟର ରବର୍ଟ ଜିସେକ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।

ନିର୍ବାଚନ ସଦନରେ ଅନୁଷ୍ଠିତ ଏହି ବୈଠକରେ ଉଭୟଙ୍କ ମଧ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ଉପରେ ମତ ବିନିମୟ ହୋଇଛି। ଆନ୍ତର୍ଜାତିକ ସମ୍ମିଳନୀର ଦୃଷ୍ଟିକୋଣ ଆଧାରରେ ଉଭୟ ଦେଶ ମଧ୍ୟରେ ଗଣତାନ୍ତ୍ରିକ ସହଯୋଗକୁ ସୁଦୃଢ଼ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି। ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିବା କର୍ମଚାରୀଙ୍କ ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗ ନେଇ ଉଭୟ ଦେଶ ସହମତ ହୋଇଛନ୍ତି। ଗାଲେ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଶ୍ରୀଲଙ୍କାକୁ 165 ରନ୍ରେ ପରାସ୍ତ କରି ଭାରତ ଚଳିତ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍କୁ ଜିତି ନେଇଛି। ଶ୍ରୀଲଙ୍କା ଆଜି ପଞ୍ଚମ ତଥା ଅନ୍ତିମ ଦିବସରେ ଗତକାଲିର ସ୍କୋର 4 ୱିକେଟ୍ରେ 84 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ୱିତୀୟ ୱିକେଟ୍ର ସମସ୍ତ ୱିକେଟ୍ ହରାଇ 206 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ସୋନାର ଦିନୁସା ସର୍ବାଧିକ 84 ରନ୍ ଏବଂ ଅଧିନାୟକ ଧନଞ୍ଜୟ ଡିସିଲ୍ଭା 69 ରନ୍ର ପାଳି ଖେଳିଥିଲେ। ଭାରତ ପକ୍ଷରୁ ମାଧବ ସୁତାର 55 ରନ୍ ବିନିମୟରେ 6 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ପ୍ରଥମ ଇନିଂସରେ 462 ରନ୍ ଏବଂ ଦ୍ୱିତୀୟ ଇନିଂସରେ 193 ରନ୍ ସଂଗ୍ରହ କରିଥିଲା। ଶ୍ରୀଲଙ୍କା ପ୍ରଥମ ଇନିଂସରେ 284 ଏବଂ ଦ୍ୱିତୀୟ ଇନିଂସରେ 206 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି, କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଚତୁର୍ଥ ପର୍ଯ୍ୟାୟ ଗୋଲ୍ଟେବୁଲ୍ ବୈଠକରେ ଯୋଗଦେବା ପାଇଁ ସିଙ୍ଗାପୁର ଗସ୍ତରେ ଗଲେ ଭାରତୀୟ ମନ୍ତ୍ରୀସ୍ତରୀୟ ପ୍ରତିନିଧି ମଣ୍ଡଳୀ। କୋଲକାତାରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି 9 ଜଣଙ୍କର ମୃତ୍ୟୁ। ନିଖୋଜ ଏବଂ ଉଦ୍ଧାର ପିଲାଙ୍କ ଚିହ୍ନଟ ପାଇଁ ଜାତୀୟ ଡିଏନ୍ଏ ଓ ବାୟୋମେଟ୍ରିକ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ସୁପ୍ରିମ୍କୋର୍ଟଙ୍କ ପରାମର୍ଶ ଏବଂ ଗାଲେ ଟେଷ୍ଟରେ ଶ୍ରୀଲଙ୍କାକୁ 165 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।

ପରବର୍ତ୍ତୀ ଗୀତଟିଏ ଆମେ ନେଇଛୁ ଦିୱାନା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଆଲକା ୟାଗ୍ନିକ। ଗୀତିକାର ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

0: ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର, ସମୟ ଦିନ 2:30। ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଜସ୍ୱ ଅଭିଯୋଗର ସମାଧାନ ପାଇଁ ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ର ହେଲା ଶୁଭାରମ୍ଭ। ଆପ୍ରେ ଉପଲବ୍ଧ ହେବ ବିଭାଗର 16 ସେବା, କହିଲେ ରାଜସ୍ୱ ମନ୍ତ୍ରୀ। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ 4 ଆଇନଜୀବୀଙ୍କ ନାମ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ। ଜୀବନରେ ଫଟୋର ମହତ୍ୱ ଓ ଫଟୋଗ୍ରାଫରଙ୍କ କଳାକୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଫଟୋଗ୍ରାଫି ଦିବସ। ଏବଂ ସକ୍ରିୟ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ ମାଧ୍ୟମରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପୂଜାରୀ କହିଛନ୍ତି, ରାଜସ୍ୱ ବିଭାଗର 16 ସେବା ଏଥିରେ ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଅନ୍ୟ 2 ସେବାକୁ ଏଥିରେ ସାମିଲ କରାଯିବ। କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ମ୍ୟୁଟେସନ, ଜାତି, ଆୟ, ଆବାସିକ ପ୍ରମାଣପତ୍ର ଏହି ଆପ୍ରେ ଉପଲବ୍ଧ ହେବ। ବିପର୍ଯ୍ୟୟ ସମୟରେ ମଧ୍ୟ ଜନସାଧାରଣ ଘରେ ରହି ବିଭାଗର ବିଭିନ୍ନ ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ 4 ଆଇନଜୀବୀଙ୍କ ନାମ ସୁପାରିଶ କରିଛନ୍ତି। ସେମାନେ ହେଲେ ଆଇନଜୀବୀ ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରଜିତ ରାୟ ଏବଂ ଗୌତମ ମିଶ୍ର। ଏମାନଙ୍କୁ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ ଗତକାଲି କଲେଜିୟମ ବୈଠକରେ ଅନୁମୋଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ପରେ ବିଚାରପତି ନିଯୁକ୍ତି ସଂକ୍ରାନ୍ତ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା 33 ଥିବାବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ 17 ବିଚାରପତି ରହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି। ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଅଧିନିୟମ 2005 ଓ ଯୌତୁକ ନିଷେଧ ଅଧିନିୟମ 1961 ସମ୍ପର୍କରେ ଶିବିରରେ ଆଲୋଚନା କରାଯାଇଛି। ମହିଳାଙ୍କ ଅଧିକାର, ସୁରକ୍ଷା ଓ ନ୍ୟାୟ ପାଇଁ ଉପଲବ୍ଧ ଆଇନଗତ ବ୍ୟବସ୍ଥା ସମ୍ବନ୍ଧରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଏକ ସୁରକ୍ଷିତ, ସମ୍ମାନଜନକ ଓ ସଶକ୍ତ ସମାଜ ଗଠନ ଦିଗରେ ଏଭଳି ପ୍ରୟାସ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଜୀବନରେ ଫଟୋର ମହତ୍ୱ ଓ ଫଟୋଗ୍ରାଫରଙ୍କ କଳାକୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଇଥାଏ। ଚିତ୍ର ଉତ୍ତୋଳନରେ ରୁଚି ରଖୁଥିବା ତଥା ଏହାକୁ ବୃତ୍ତି ଭାବରେ ଆପଣାଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଦେବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ପୁରୁଣା ସ୍କୃତିକୁ ସାଇତି ରଖିବାର ଏକ ଉତ୍କୃଷ୍ଟ ମାଧ୍ୟମ ହେଉଛି ଫଟୋ ବା ଛବି। ଏକ ଫଟୋ ମୂଲ୍ୟବାନ ମୁହୂର୍ତ୍ତକୁ କଏଦ କରିବା ସହ ପୁରୁଣା ସ୍କୃତିକୁ ସତେଜ କରି ରଖିଥାଏ। ଯେତେବେଳେ ଶବ୍ଦ ଭାବନାକୁ ପ୍ରକାଶ କରିବାରେ ଅସମର୍ଥ ହୁଏ ସେହି ସମୟରେ ଏକ ଫଟୋ ହଜାରେ ଶବ୍ଦ ବୟାନ କରିବାର କ୍ଷମତା ରଖେ। ଚିତ୍ର ଉତ୍ତୋଳନ ବା ଫଟୋଗ୍ରାଫି ଏକ କଳା ଭାବେ ସମାଜରେ ମାନ୍ୟତା ପାଇଛି। ଏହି କଳା ଯାହା ଆବେଗ, ଉତ୍କଣ୍ଠା, କୌତୁହଳ ଓ ସୃଜନଶୀଳତାର ମିଶ୍ରିତ ପ୍ରତିଫଳନ। 1849 ଜାନୁଆରୀ 9 ତାରିଖରେ ଫ୍ରାନ୍ସର ଜୋସେଫ୍ ନାଇସ୍ପୋର ଏବଂ ଲୁଇସ୍ ଡାଗ୍ଲିଏରେ ମିଳିତ ଭାବେ ଏହି ଦିବସକୁ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ଫଟୋଗ୍ରାଫି କେବଳ ଏକ ଫ୍ରେମ୍

0: ଏହା ଆମ ଲୋକ ସ୍ଥାନ ସଂସ୍କୃତି ଓ ଭାବନାର ଚିରନ୍ତନ ପ୍ରତିଫଳନ। ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡ଼ିଶାର ସୌନ୍ଦର୍ଯ୍ୟ ଐତିହ୍ୟ ଓ ପ୍ରେରଣାଦାୟୀ କାହାଣୀଗୁଡ଼ିକୁ ପ୍ରତିଟି ମୁହୂର୍ତ୍ତରେ କ୍ୟାମେରାରେ କଏଦ କରୁଥିବା ଫଟୋଗ୍ରାଫରର ସମ୍ମାନ ଜଣାଇବା ପାଇଁ ଶ୍ରୀ ମାଝୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ପ୍ରତ୍ୟେକ ଫଟୋ ଅସରନ୍ତି କାହାଣୀ କହିଥାଏ। କ୍ୟାମେରା ଫ୍ରେମ୍ରେ ଓଡ଼ିଶାକୁ ଆହୁରି ଅଧିକ ସୁନ୍ଦର ଭାବେ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ସେ ସମସ୍ତ ଫଟୋଗ୍ରାଫରକୁ ଆହ୍ୱାନ ଦେଇଛନ୍ତି। ଫଟୋଗ୍ରାଫି କେବଳ ଏକ ଚିତ୍ରର ଉତ୍ସବ ନୁହେଁ, ବରଂ ଆମ ଜୀବନ ସଂସ୍କୃତି ଭାବାବେଗ ଏବଂ ସୃଜନଶୀଳତାର ଗଭୀର ଅଭିବ୍ୟକ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାଡ଼ଖଣ୍ଡ ଓ ତତ୍ସଂଲଗ୍ନ ଉତ୍ତର ଗଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଅବପାତ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶାରେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ 1380ରୁ ଊର୍ଦ୍ଧ୍ୱ ଗ୍ରାମର 9,40,000 ଲୋକ ପ୍ରଭାବିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଲଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,
2: ସମ୍ଭାବନା ଅଛି। ବାଲେଶ୍ୱର ଜିଲ୍ଲାକୁ ସ୍ୱତନ୍ତ୍ର ଭାବରେ ସତର୍କ କରାଯାଇଛି ଏବଂ ଆନୁଷଙ୍ଗିକ ପଦକ୍ଷେପ ନେବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ସ୍ୱତନ୍ତ୍ର ଭାବରେ ସୂଚିତ କରାଯାଇଛି। ଭଦ୍ରକ, ଯାଜପୁର ଏମାନଙ୍କୁ ମଧ୍ୟ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
1: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ଡେରାବିଶ, ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଏବଂ ରାଜକନିକା ବ୍ଲକରେ ବନ୍ୟା ସ୍ଥିତି ଲାଗି ରହିଛି। 68 ଗ୍ରାମ ପଞ୍ଚାୟତର 155 ଗ୍ରାମ ଓ ପଟାମୁଣ୍ଡାଇ ପୌରପାଳିକାର 11 ୱାର୍ଡ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି, ଫଳରେ ମୋଟ 2,40,460 ଲୋକ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ 5,090 ଜଣଙ୍କୁ 28 କେନ୍ଦ୍ରରେ ଥଇଥାନ କରାଯାଇଛି। ବନ୍ୟା ଯୋଗୁଁ ଖୋଲାଯାଇଥିବା 22 ରିଲିଫ୍ କେନ୍ଦ୍ର ମଧ୍ୟରୁ ବର୍ତ୍ତମାନ 10 କେନ୍ଦ୍ର ଚାଲୁ ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ଏବଂ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 620.35 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,546 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 17 ଗେଟ୍ ଦେଇ 2,66,866 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଜି ବିଶ୍ୱ ମାନବିକତା ଦିବସ। ବିପତ୍ତି, ଯୁଦ୍ଧ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନକୁ ବାଜି ଲଗାଇ ଅନ୍ୟର ପ୍ରାଣରକ୍ଷା କରୁଥିବା ପରୋପକାରୀ ବା ସ୍ୱେଚ୍ଛାସେବୀଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶହୀଦ ମାନବତାବାଦୀଙ୍କୁ ସମ୍ମାନ ଓ ସ୍ୱାସ୍ଥ୍ୟ ସେବାର ସୁରକ୍ଷା। 2003 ଅଗଷ୍ଟ 19 ଇରାକ ରାଜଧାନୀ ବାଗଦାଦରେ ହୋଇଥିବା ବୋମା ବିସ୍ଫୋରଣରେ ଜାତିସଂଘର ବିଶେଷ ପ୍ରତିନିଧି ସର୍ଜିଓ ଭିଏରା ଡି ମେଲୋଙ୍କ ସହ 22 ସେବାକାରୀ ପ୍ରାଣ ହରାଇଥିଲେ। ସେମାନଙ୍କ ସ୍କୃତିରେ ଜାତିସଂଘ 2008 ବିଶ୍ୱ ମାନବିକତା ଦିବସ ପାଳନ ନେଇ ଘୋଷଣା କରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ଅବସରରେ କହିଛନ୍ତି, ସଙ୍କଟ ସମୟରେ ଲୋକଙ୍କ ସହାୟତା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଥିବା ସମସ୍ତ କର୍ମୀଙ୍କ ସେବା ମାନବିକତାର ପ୍ରକୃତ ଭାବନାକୁ ପ୍ରତିଫଳିତ କରେ। ବିଶେଷକରି ରାଜ୍ୟରେ ବର୍ତ୍ତମାନ ସମୟରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ତୃଣମୂଳ ସ୍ତରରେ ନିରନ୍ତର କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଲଳିତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଶାମୁକ୍ତ ଭାରତ ଅଭିଯାନରେ ସମସ୍ତେ ସାମିଲ ହୋଇ 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଢ଼ିବା ଲାଗି ସଂକଳ୍ପ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ନିଶା ନିବାରଣ ଉପରେ ଶପଥପାଠ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପିଏମ୍ ଶ୍ରୀ ଅନ୍ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନିଆ ବ୍ଲକସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅନ୍ତର୍ଗତ ପ୍ରଧାନ ଶିକ୍ଷକ ଓ ସର୍ଭେରମାନଙ୍କ କର୍ମଶାଳା ଆରମ୍ଭ ହୋଇଛି। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି ପ୍ରମୁଖ ଯୋଗଦେଇ କହିଛନ୍ତି, 15 ବୟସରୁ ଉର୍ଦ୍ଧ୍ୱ ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ନିରକ୍ଷରଙ୍କୁ ଚିହ୍ନଟଠାରୁ ଆରମ୍ଭ କରି ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପର୍ଯ୍ୟନ୍ତ ଶିକ୍ଷକମାନେ ନିରନ୍ତର ପ୍ରୟାସ ଜାରି ରଖିବାକୁ କାର୍ଯ୍ୟକ୍ରମରେ ଅତିଥିମାନେ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ଦିନ ଜନ ଅଭିଯୋଗର ଶୁଣାଣି କରିବେ। ଏଥିପାଇଁ ଆଜି ପୂର୍ବାହ୍ନ 11

ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବାକୁ ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି ପରିଷଦର ତତ୍କାଳୀନ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କର ଆଜି 55 ବର୍ଷ ବୟସରେ ପରଲୋକ ଘଟିଛି। 2009ରୁ 2014 ମସିହା ପର୍ଯ୍ୟନ୍ତ ସେ ଲାଞ୍ଜିଗଡ଼ର ବିଧାୟକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁରର ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ସେ ଅନେକ କାର୍ଯ୍ୟ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି ପରିଷଦ ଗଠନ ହେବା ପରେ ସେ ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇ ଦିବଂଗତ ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି। ରାଜସ୍ୱ ବିଭାଗର ସମାଧାନ ପାଇଁ ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ର ହେଲା ଶୁଭାରମ୍ଭ। ଆପ୍ରେ ଉପଲବ୍ଧ ହେବ ବିଭାଗର 16 ସେବା, କହିଲେ ରାଜସ୍ୱ ମନ୍ତ୍ରୀ। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ 4 ଆଇନଜୀବୀଙ୍କ ନାମ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ୍। ଜୀବନରେ ଫଟୋର ମହତ୍ତ୍ୱ ଓ ଫଟୋଗ୍ରାଫରଙ୍କ କଳାକୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଫଟୋଗ୍ରାଫି ଦିବସ ଏବଂ ସକ୍ରିୟ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଥିଲେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ରହିଛି ଆମ ସମୟର ଯୁବବାଣୀ। ପରେ ଶୁଣିବେ ଜାଣିବା କଥା। ହ୍ୟାଲୋ ସର୍ଦ୍ଦାର ଲାଗବାର ଗୀତ ପ୍ରଚାରିତ ହେବ ଅପରାହ୍ନ 5:30। ସନ୍ଧ୍ୟା 6:10ରେ ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ।

0: ସନ୍ଧ୍ୟା 6:20 6:30 ଉଜ୍ଜଳ ଆମ ଦେଶ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ। 7:05 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। ରାତି 7:25 ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ କୃଷିରେ ଡ୍ରୋନ୍ ଓ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର, ଏ ସମ୍ପର୍କରେ ସ୍ଥିତ ପ୍ରଜ୍ଞା ବେହେରାଙ୍କ ସହ ଏକ ସାକ୍ଷାତକାର ଶୁଣିବେ। ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଚିର ସବୁଜ ପ୍ରଚାରିତ ହେବ ରାତି 8:00। 8:15 ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ମୂର୍ଚ୍ଛନାର କଣ୍ଠଶିଳ୍ପୀମାନେ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଗୀତ ରଚନା କରିଛନ୍ତି ସୌରାଂଶୁ ପଟ୍ଟନାୟକ, ସଙ୍ଗୀତ ଦେଇଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିବେ ସୀତାର ବାଦନ, ପରିବେଷଣ କରିଛନ୍ତି ପଣ୍ଡିତ ନିଖିଲ ବେନାର୍ଜୀ, ରାଗ ମିଶ୍ରାଗରା ରାତି 8:30। ରାତି 9:15 ସ୍ପଟ୍ ଲାଇଟ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30 ଖେଳ ଓ ଖେଳାଳି କାର୍ଯ୍ୟକ୍ରମ। ରାତି 10:30 ପ୍ରଚାରିତ ହେବ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:47:32। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।
1: अपने सहज और सरल अभिनय से दर्शकों का दिल जीतने वाले अभिनेता, थिएटर आर्टिस्ट, कहानीकार और डबिंग आर्टिस्ट जॉय सेन गुप्ता।
2: जब आप कैमरे के सामने अभिनय करते हैं तो कैमरा बहुत कुछ पकड़ लेती है आपकी शक्ल, आपकी आंखों में। तो आपको वाचक अभिनय करने की भी जरूरत नहीं है। अगर आप साइलेंट अभिनय भी करते हैं तो कैमरा पकड़ लेती है।
1: आवाज, अभिनय और अनुभव से जुड़ी एक खास मुलाकात जॉय सेन गुप्ता के साथ 26 अगस्त आज के मेहमान ठीक 4 बजे विविध भारती।

0: ଚାହିଁ ମୁଁ ରହିଛି ସାଥୀ, ତମର ସେଇ ବାଟକୁ କେବେ ଆସିବ କହିଦିଅ ମୋ ଜୀବନର ଘରକୁ।
1: ଲାଗେ ଭାରି ଏକା ଏକା, ତମ ବିନା ସାଥୀ ଏ ମନ, ତମେ ଆସିଲେ ଜୀବନେ ହୋଇଯିବ ପୁରା ସମ୍ପୂର୍ଣ୍ଣ। ଶୁଭ ସନ୍ଧ୍ୟା ସାଥୀ, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସମ୍ଭାର କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଅଂଶୁଲ ପାତ୍ର
0: ଆଉ ମୁଁ ସରୋଜିନୀ ମଣ୍ଡଳ।
1: ନମସ୍କାର।

0: ତାହେଲେ ସାଥୀ, କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଶୁଣି ରଖିବା ଆଜିର ବିଚାର ସମ୍ପର୍କରେ।
1: ଜୀବନରେ ସଫଳତା ପାଇଁ ପରିଶ୍ରମ, ଧୈର୍ଯ୍ୟ ଓ ସକାରାତ୍ମକ ଚିନ୍ତା ଆବଶ୍ୟକ। ଅସୁବିଧା ଆସିଲେ ହାର ନ ମାନି ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବା ହିଁ ଜୀବନର ସଫଳତାର ମନ୍ତ୍ର।
0: ହଁ ସାଥୀ, ପରିଶ୍ରମ ଓ ଧୈର୍ଯ୍ୟ ହିଁ ସଫଳତାର ମୂଳ ମନ୍ତ୍ର। ଜୀବନରେ ଆସୁଥିବା ଅସୁବିଧାକୁ ଭୟ ନ କରି ସାହସର ସହ ସାମ୍ନା କରିବା ଉଚିତ। ସକାରାତ୍ମକ ଚିନ୍ତା ଓ ଆତ୍ମବିଶ୍ୱାସ ଆମକୁ ଆଗକୁ ବଢ଼ିବାର ଶକ୍ତି ଦିଏ। ତେଣୁ କେବେ ହାର ନ ମାନି ନିଜ ଲକ୍ଷ୍ୟ ଦିଗରେ ଆଗେଇବା ହିଁ ସଫଳ ଜୀବନର ପରିଚୟ।
1: ହେଲେ ଅଂଶୁଲ, ଆଜି କଣ ଅଛି ଜାଣିଛୁ ନା ନାଇଁ?
0: ନାଇଁ ଦିଦି, ଆଜି କଣ?
1: ଏରେ ଜାଣିନୁ କି ଆଜି ହଉଛି ବିଶ୍ୱ ଫଟୋଗ୍ରାଫି ଦିବସ। ବିଶ୍ୱ ଫଟୋଗ୍ରାଫି ଦିବସ ପ୍ରତିବର୍ଷ ଅଗଷ୍ଟ 19 ତାରିଖରେ ପାଳନ କରାଯାଏ। ଫଟୋଗ୍ରାଫି ମାଧ୍ୟମରେ ଆମେ ଜୀବନର ସୁନ୍ଦର ମୁହୂର୍ତ୍ତ, ପ୍ରକୃତି, ସଂସ୍କୃତି ଓ ଇତିହାସକୁ ସ୍ମୃତି ଭାବେ ସାଇତି ରଖିପାରୁ। ଏହି ଦିବସ ଫଟୋଗ୍ରାଫର ମାନଙ୍କ ସୃଜନଶୀଳତା ଓ ପରିଶ୍ରମକୁ ସମ୍ମାନ ଦେବାର ଏକ ସୁଯୋଗ। ଗୋଟିଏ ଫଟୋ ବେଳେବେଳେ 1000 ଶବ୍ଦଠାରୁ ଅଧିକ କଥା କହିଥାଏ। ଆଜିର ଡିଜିଟାଲ ଯୁଗରେ ମୋବାଇଲ କ୍ୟାମେରା ଯୋଗୁଁ ଫଟୋଗ୍ରାଫି ସମସ୍ତଙ୍କ ପାଇଁ ସହଜ ହୋଇଛି। ତେଣୁ ଏହି ଦିବସ ଫଟୋଗ୍ରାଫିର ଗୁରୁତ୍ୱ ଓ କଳାତ୍ମକ ମୂଲ୍ୟକୁ ସ୍ମରଣ କରାଏ।
0: ବିଶ୍ୱ ମାନବିକତା ଦିବସ ପ୍ରତିବର୍ଷ ଅଗଷ୍ଟ 19 ତାରିଖରେ ପାଳନ କରାଯାଏ। ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଭିକ୍ଷ ଓ ବିଭିନ୍ନ ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ମାନବିକ କର୍ମୀମାନଙ୍କୁ ଏହି ଦିନ ସମ୍ମାନ ଦିଆଯାଏ। ଏହି ଦିବସ ଆମକୁ ମାନବିକତା, ଦୟା, ସହାନୁଭୂତି ଓ ପରସ୍ପର ସହଯୋଗର ମହତ୍ତ୍ୱ ବୁଝାଏ। ସମାଜର ଅସହାୟ ଓ ବିପଦଗ୍ରସ୍ତ ଲୋକଙ୍କ ପାଖରେ ଠିଆ ହେବା ଆମ ସମସ୍ତଙ୍କ ଦାୟିତ୍ୱ। ମାନବିକତା ହିଁ ମାନବ ସମାଜର ସବୁଠାରୁ ବଡ଼ ଶକ୍ତି।
1: ହଁ ସାଥୀ, ବିଶ୍ୱ ଫଟୋଗ୍ରାଫି ଦିବସ ଆମକୁ ଜୀବନର ସୁନ୍ଦର ମୁହୂର୍ତ୍ତକୁ ଛବି ମାଧ୍ୟମରେ ସାଇତି ରଖିବାକୁ ଶିଖାଏ। ମାନବିକତା ଦିବସ ଆମକୁ ଦୟା, ସହାନୁଭୂତି ଓ ମାନବିକତାର ବାର୍ତ୍ତା ଦିଏ। ଏହି ଦୁଇ ଦିବସ ଆମକୁ ସମାଜ ପ୍ରତି ସଚେତନ ଓ ଦାୟିତ୍ୱବାନ ହେବାକୁ ପ୍ରେରଣା ଦିଏ।
0: ହଁ ସାଥୀ, ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଆମ ସମୟର ଯୁବବାଣୀରେ ଆମେ ଫେରିଯିବା ସେହି ସୁନ୍ଦର ସମୟକୁ, ଯେତେବେଳେ ଯୁବବାଣୀ ଅନେକ ଯୁବ ପ୍ରତିଭାଙ୍କ ପାଇଁ ନିଜର ସ୍ୱର ଓ ପ୍ରତିଭା ପ୍ରକାଶ କରିବାର ଏକ ସୁନ୍ଦର ମଞ୍ଚ ଥିଲା। ସେହି ସମୟର ଯୁବବାଣୀ ସହ ଦୀର୍ଘ 8 ବର୍ଷ ଧରି ଜଡ଼ିତ ରହିଥିବା ଆମର ପୂର୍ବତନ କମ୍ପାରର ସ୍ମିତାରାଣୀ ଜେନା ଭଉଣୀ ଆଜି ଆମ ସହ ଉପସ୍ଥିତ ଅଛନ୍ତି। ତାଙ୍କ ସ୍ମୃତିରୁ ଆମେ ଜାଣିବା ସେହି ସମୟର ଯୁବବାଣୀ କେମିତି ଥିଲା, ଜଣେ କମ୍ପାରର ଭାବେ ତାଙ୍କ ଅନୁଭୂତି କ'ଣ ଥିଲା ଏବଂ ସେହି ଦିନଗୁଡ଼ିକର କେଉଁ ସ୍ମୃତି ଆଜି ବି ତାଙ୍କ ମନରେ ସତେଜ ଅଛି। ତାହେଲେ ସାଥୀ, ସ୍ମିତାରାଣୀ ଜେନା ଭଉଣୀଙ୍କୁ ଆମ କାର୍ଯ୍ୟକ୍ରମକୁ ହାର୍ଦ୍ଦିକ ସ୍ୱାଗତ। ତେବେ ଆସନ୍ତୁ ସାଥୀ, ତାଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ଜାଣିବା ଆମ ସମୟର ଯୁବବାଣୀର ସେହି ସୁନ୍ଦର କାହାଣୀ।

0: ଆଜି ଆମ ପାଖରେ ଅଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର ପୂର୍ବତନ ଯୁବବାଣୀର ଉପସ୍ଥାପିକା ସ୍ମିତା ରାଣୀ ଜେନା। ଆଜି କଥା ହେବା ତାଙ୍କର ଯୁବବାଣୀ ସମୟର ଯେଉଁ ଅନୁଭୂତି ଅଭିଜ୍ଞତା, ସେ କେମିତି ଯୁବବାଣୀକୁ ଉପସ୍ଥାପନା କରୁଥିଲେ ଏବଂ ଯୁବବାଣୀରେ କେମିତି ପ୍ରବେଶ କଲେ ସେ ସମ୍ପର୍କରେ। ସ୍ମିତା, ତମକୁ ଆମର ଏଇ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ ସାର୍। ଆଉ ଯୁବବାଣୀରେ ଆଜି ଏତେ ଦିନ ପରେ ଆମକୁ ଆଜି ଇନଭାଇଟ୍ କରିଛନ୍ତି ଆଉ ଏତେ ସୁନ୍ଦର ପ୍ରୋଗ୍ରାମ ପାଇଁ, ସେଥିପାଇଁ ଆକାଶବାଣୀକୁ ଆଉ ଆମ ଯୁବବାଣୀର ସମସ୍ତ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ବି ବହୁତ ବହୁତ ଧନ୍ୟବାଦ।
0: ୟାର ଭିତରେ ଆମର ଶ୍ରୋତାଙ୍କୁ କହି ରଖିବା, ସ୍ମିତା ମାନେ ଯୁବବାଣୀ

0: କାର୍ଯ୍ୟକ୍ରମ ଉପସ୍ଥାପନ କରିବା ପରେ ବର୍ତ୍ତମାନ ଆମର ଘର ଆଉ ଘରଣୀ କାର୍ଯ୍ୟକ୍ରମ ଏବଂ ବନମଲ୍ଲିକା କାର୍ଯ୍ୟକ୍ରମ ଆଉ କେତେବେଳେ କେମିତି ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଉପସ୍ଥାପନା କରନ୍ତି। ତେବେ ସ୍ମିତା, ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ ବିଭାଗରେ କେବେ ପ୍ରବେଶ କଲା ଏବଂ କେମିତି ପ୍ରବେଶ ହେଲା?
1: ଆମେ ପ୍ରଥମେ 2017 ମସିହାରେ ମାନେ ଯୁବବାଣୀରେ ଆପ୍ଲାଏ କରିଥିଲୁ। 2017ରେ ଯେତେବେଳେ ଫାର୍ଷ୍ଟ ଆମର ଯୁବବାଣୀ ପାଇଁ ଏଣ୍ଟ୍ରି ହେଲା ସେତେବେଳେ ଫର୍ମ ବାହାରିଥିଲା। ଫର୍ମରେ ଆମେ ଗୋଟେ ରିଟର୍ନ ଏକ୍ଜାମ୍ ଦେଇଥିଲୁ, ତାପରେ ରିଟର୍ନ ଏକ୍ଜାମ୍ ପାସ୍ ହେଲା ପରେ ଗୋଟେ ଭଏସ୍ ଟେଷ୍ଟ ହେଇଥିଲା। ଭଏସ୍ ଟେଷ୍ଟରେ ପାସ୍ ହେଲା ପରେ ଆମକୁ ସେପ୍ଟେମ୍ବର ମାସ ଥିଲା ଯେଉଁଥିରେ କି ଆମେ ଫାର୍ଷ୍ଟ ପ୍ରୋଗ୍ରାମ ପାଇଥିଲୁ। ଆମେ ଯେତେବେଳେ ଇଣ୍ଟର୍ଣ୍ଣସିପ୍ କରୁଥିଲୁ, ଯେତେବେଳେ ଆମର ଟ୍ରେନିଂ ପିରିୟଡ୍ ଚାଲିଥିଲା, ଉପସ୍ଥାପକ ଉପସ୍ଥାପିକା ମାନେ କେମିତି କହୁଛନ୍ତି ରେଡିଓରେ, ସେତେବେଳେ ଗୋଟେ ଆଲୋଚନା ଆମେ ଟ୍ରାଏଲ ବେସିସ୍ରେ ନେଇଥିଲୁ। ସେ ଟ୍ରାଏଲ ବେସିସ୍ ମଧ୍ୟ ମୋର ଫାର୍ଷ୍ଟରେ ବ୍ରଡ଼କାଷ୍ଟ ହେଇଥିଲା, ଆଉ ମତେ ବହୁତ ହି ଖୁସି ଲାଗିଥିଲା ଯେ କେବେ ବି ଫାର୍ଷ୍ଟ ଟ୍ରାଏଲଟା ମଧ୍ୟ ମୋର ରେଡିଓରେ ବ୍ରଡ଼କାଷ୍ଟ ହେଇଛି ବୋଲି ବହୁତ ଖୁସି ଲାଗିଥିଲା। ତାପରେ ଯୁବବାଣୀ ଆମେ ଆରମ୍ଭ କଲୁ, ସେପ୍ଟେମ୍ବରରୁ ଷ୍ଟାର୍ଟ କଲୁ। 2025 ଜୁନ୍ ମାସ ଯାଏ ମୁଁ ଯୁବବାଣୀ ଉପସ୍ଥାପନା କରିଛି।
0: ଆକାଶବାଣୀ ଜୟପୁର ସମ୍ପର୍କରେ କିଛି ଧାରଣା ଥିଲା କି, କାହିଁକି ଆଗ୍ରହ ହେଲା?
1: ମୋର ଅଜା ଜଣେ ମାନେ ପାଲା ଗାୟକ ଥିଲେ, ସେ ମାନେ ସବୁବେଳେ ରେଡିଓ ଶୁଣନ୍ତି। ତାଙ୍କର 24 ଆୱାର ଗୋଟେ ରେଡିଓ ଥିଲା, ରେଡିଓ ସବୁବେଳେ ଶୁଣନ୍ତି। ତ ସେ ସବୁବେଳେ କହନ୍ତି ଯେ ତାଙ୍କୁ ରେଡିଓରେ କହିବା ପାଇଁ ବହୁତ ପସନ୍ଦ, କାହିଁକିନା ରେଡିଓରେ ଯେଉଁମାନେ ଉପସ୍ଥାପନା କରନ୍ତି ସେମାନଙ୍କର ଭଏସ୍ ବହୁତ ହି ଭଲ ଥାଏ। ସେଇଟା କହିବାରେ ସେତିକି ଏକ୍ସପିରିଏନ୍ସ ଦରକାର, ସେତିକି ଶବ୍ଦକୁ ବୁଝିବା ଦରକାର। ତ ତାଙ୍କର ଇଚ୍ଛା ଥିଲା ଯେ ସେ ରେଡିଓରେ କହିବେ, କିନ୍ତୁ ମୁଁ ଯେତେବେଳେ ରେଡିଓକୁ ଆସିଲି ସିଏ ବହୁତ ଖୁସି ହେଲେ ଯେ ନାଇଁ, ଆମ ଘରେ ଆକ୍ଚୁଆଲି କିଏ ବି ରେଡିଓ ସହିତ ଜଡ଼ିତ ହେଲେ ବୋଲି, ଆଉ ସେଥିପାଇଁ ମୁଁ ରେଡିଓକୁ ପଳେଇ ଆସିଲି। ଏଇଟା ମୋର ଭାଗ୍ୟ ବି କହିପାରନ୍ତି, ଆଉ ମୋ ଭାଗ୍ୟରେ ସାଇଡ୍ ଲେଖା ହେଇଥିଲା, ସେଥିପାଇଁ ମୁଁ ପଳେଇ ଆସିଲି।
0: ତା ପୂର୍ବରୁ ମନ ଭିତରେ ଥିଲା କି ଯେ ମୁଁ ଆକାଶବାଣୀ ଜୟପୁରରେ ନିଶ୍ଚୟ ଯୁବବାଣୀ କାର୍ଯ୍ୟକ୍ରମ ଉପସ୍ଥାପନା କରିବି ବୋଲି?
1: ଆକ୍ଚୁଆଲି କହିଲି ଯେ ମୋର ଫ୍ୟାମିଲିରେ କେହି ମଧ୍ୟ ରେଡିଓ ସହିତ ମାନେ କେବେ ବି ଆସିନାହାନ୍ତି, କେବେ ବି କୌଣସି ବାଇଟ୍ ଦେଇନାହାନ୍ତି, ଟକ୍ ଦେଇନାହାନ୍ତି। ଯେତେବେଳେ ମୁଁ ମାନେ ରେଡିଓରେ ପାଇଲି ସେତେବେଳେ ଭାଷା ଶବ୍ଦ ଆଉ ସେସବୁ ବିଷୟରେ ମୋର କୌଣସି ଜ୍ଞାନ ନଥିଲା ଯେ କେମିତି କହନ୍ତି, କେମିତି ଉପସ୍ଥାପନା କରନ୍ତି, କେମିତି ଆମ ଭଏସ୍କୁ ଆମେ ପ୍ରେଜେଣ୍ଟ କରିବା। ସେତେବେଳେ ମୋର ରଞ୍ଜନ ସାର୍ଙ୍କ ସହିତ ଦେଖା ହେଇଥିଲା, ସେ ଆମକୁ ଆସିଷ୍ଟ କରୁଥିଲେ। ସାର୍ ଆମକୁ ଡେ ୱାନ୍ରେ ହୁଏ ଯେମିତି ABCD ଶିଖାନ୍ତି, ସେମିତି ଭାଷା ଆଉ ଶବ୍ଦ ବିଷୟରେ ଆମକୁ ଶିଖେଇଥିଲେ। ତାପରେ ଧୀରେ ଧୀରେ ସାର୍ଙ୍କ ସହିତ କାମ କରିକି ସାର୍ଙ୍କ ପାଇଁ ହିଁ ଆମେ ଯୁବବାଣୀରେ ସମସ୍ତେ, କେବଳ ମୁଁ ବୋଲି ନୁହେଁ, ସମସ୍ତେ ଯେଉଁମାନେ ବି ଯୁବବାଣୀରେ ଅଛନ୍ତି ଆଉ ଯେଉଁମାନେ ବି ଏବେ ଜେନେରାଲ ପ୍ରୋଗ୍ରାମ କରୁଛନ୍ତି, ସେମାନେ ଜଷ୍ଟ ବିକଜ ଅଫ୍ ରଞ୍ଜନ ସାର୍।
0: ପ୍ରଥମ ଦିନର ଅନୁଭୂତି, ଯେମିତିକି ମାଇକ୍ରୋଫୋନକୁ ସାମ୍ନା କଲ, ପ୍ରଥମ କାର୍ଯ୍ୟକ୍ରମ, ସେତେବେଳେ କେମିତି ସ୍କ୍ରିପ୍ଟ ପ୍ରସ୍ତୁତ କଲ, ଯାହାକୁ କୁହାଯାଏ ଉପସ୍ଥାପନା କରିବା ପାଇଁ ଯେଉଁ କାଗଜ ଦରକାର, ଯେଉଁ ଲେଖା ଦରକାର, ତାହା କେମିତି ଥିଲା, ଏବଂ ଯେତେବେଳେ ପ୍ରଥମ ଦିନରେ ମାଇକ୍ରୋଫୋନକୁ ସାମ୍ନା କଲ ସେତେବେଳେ ମନ ଭିତରେ କେମିତି ଗୋଟେ ଆଗ୍ରହ, ଗୋଟେ ଇଚ୍ଛା ଶକ୍ତି, ଗୋଟେ ଆନନ୍ଦ କେମିତି ଜାଗ୍ରତ ହେଇଥିଲା?
1: ମାଇକ୍ରୋଫୋନକୁ ସାମ୍ନା ଯେତେବେଳେ କଲି ସେତେବେଳେ ଆମର ସ୍କ୍ରିନ୍ରେ ଯେତେବେଳେ ଭଏସ୍ ଟେଷ୍ଟ ହେଇଥିଲା ସେବେ ମୋର ଫାର୍ଷ୍ଟ ଥିଲା। ତ ସେତେବେଳେ କେହି ମଧ୍ୟ କାହାର ଫେସ୍ ଦେଖିପାରନ୍ତିନି, ଯେତେବେଳେ ଭଏସ୍ ଟେଷ୍ଟ ହୁଏ ସ୍କ୍ରିନ୍ର ସେପଟେ ସାର୍ ବସିଥିବେ, ସାର୍ ଯାହା ପଚାରିବେ ଆମେ ତାଙ୍କୁ ଦେଖିପାରିବୁନି, ସିଏ ଆମକୁ ଦେଖିପାରିବେନି, ସିଏ ଯାହା ପଚାରିବେ ଆମେ ତାଙ୍କୁ ଆନ୍ସର୍ ଦେବା ପାଇଁ ବାଧ୍ୟ। ତ ସେତେବେଳେ ସିଏ ମୋତେ ଗୋଟେ କ୍ୱେଶ୍ଚିନ୍ ପଚାରିଥିଲେ ଆଉ ମୁଁ ବ୍ଲାଇଣ୍ଡଲି ହେଇକି ଗୋଟେ ଆନ୍ସର୍ ଦେଇଦେଇଥିଲି, ଆଉ ମୁଁ କେବେ ବି ଭାବିନଥିଲି ଯେ ସେ ଆନ୍ସର୍ଟା କ୍ଲିକ୍ କରିଯିବ ଆଉ ମୁଁ ପାଇଯିବି ବୋଲି। ଆମର ଫାର୍ଷ୍ଟ ସେଇଟା ହିଁ ମାନେ ମାଇକ୍ ସ୍କ୍ରିନିଂ ଥିଲା, ଯୋଉଟାକି ବହୁତ ହି ନର୍ଭସ୍ ଲାଗୁଥିଲା, କିନ୍ତୁ ପରେ ପରେ ମାନେ ମୁଁ ଯେତେବେଳେ ସ୍କୁଲ ପଢୁଥିଲି, କଲେଜ ପଢୁଥିଲି, ସେତେବେଳେ ମୁଁ ଟିକେ ଟିକେ କବିତା ଲେଖେ, ତ କବିତା ଲେଖିବାରେ ମୋର ବହୁତ ଇଣ୍ଟରେଷ୍ଟ ଥିଲା। ସେଇ କବିତା ଲେଖା ହିଁ ମୋତେ ସ୍କ୍ରିପ୍ଟ ଲେଖିବାରେ ସାହାଯ୍ୟ କଲା। ତାପରେ ଏତେ ବି ପଲିସି ନଥିଲା, ଯେତେବେଳେ ଆମେ ସ୍କ୍ରିପ୍ଟ ନେଇକି ରଞ୍ଜନ ସାର୍ଙ୍କ ପାଖକୁ ଯାଉଥିଲୁ ସେତେବେଳେ ସାର୍ ଆମକୁ ସ୍କ୍ରିପ୍ଟ ଲେଖିବା ମଧ୍ୟ ଶିଖେଇଥିଲେ, ଯୋଉଟାକି ଆମେ ନର୍ମାଲ ଡେ ଟୁ ଡେ ଲାଇଫ୍ରେ ଯୋଉଟା ସବୁ ଲେଖୁ କିମ୍ବା ପ୍ରେଜେଣ୍ଟ କରୁ, କିନ୍ତୁ ରେଡିଓରେ ତାର ଟିକେ ଅଲଗା ଥାଏ, ତାର ସିଷ୍ଟମେଟିକ ଅଲଗା, ରେଡିଓର ପ୍ରେଜେଣ୍ଟେସନ ଅଲଗା ଥାଏ, ସେ ବିଷୟରେ ଆମର କିଛି ବି ଜ୍ଞାନ ନଥିଲା। ଆଉ ସାର୍ ହିଁ ଆମକୁ ସ୍କ୍ରିପ୍ଟିଂ କେମିତି କରନ୍ତି ଶିଖେଇଥିଲେ, କୋଉ କୋଉ ୱାର୍ଡ ଗୁଡ଼ା ରେଡିଓରେ ଯିବ, କୋଉଟା ଯିବନି, ଏମିତି ବି ବହୁତ ୱାର୍ଡ ଅଛି ଯୋଉଟାକି ଯିବନି, ତ ସେଇସବୁ ବିଷୟରେ ନଲେଜ ତ ଆମକୁ କେବଳ ରଞ୍ଜନ ସାର୍ ହିଁ ଦେଇଛନ୍ତି।
2: କୁହାଯାଏ ପ୍ରତ୍ୟେକ ଜିନିଷ ସୀମିତ ଅବସ୍ଥାରେ ସମସ୍ତଙ୍କ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ତାହା ଅତ୍ୟଧିକ ହୋଇଥାଏ ତାହା ସମସ୍ତଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଆମ ନିତ୍ୟ ବ୍ୟବହାର୍ଯ୍ୟରେ ଆମେ ଯେତେ ଜୈବିକ ବସ୍ତୁ ବ୍ୟବହାର କରିବା ତାହା ଆମ ଭବିଷ୍ୟତ ନିମନ୍ତେ ସେତିକି ଲାଭଦାୟକ ହୋଇଥାଏ। ଆଜି ଆମେ କଥା ହେବା ସେହି ଜିନିଷ ବିଷୟରେ ଯାହା ଆମ ଜୀବନକୁ ଅତି ସହଜ କରିଦେଇଛି ସତ, କିନ୍ତୁ ତାର ପରିଣାମ ହୁଏତ

0: ଭୁଲି ଯାଇଛେ। ହଁ ଠିକ ବୁଝିଲେ, ମୁଁ କହୁଛି ଥରେ ମାତ୍ର ବ୍ୟବହୃତ ପ୍ଲାଷ୍ଟିକ ସମ୍ପର୍କରେ।
1: ତେବେ ପ୍ରଥମ ଦିନ ମାନେ ଯେମିତିକି ଯୁବବାଣୀରେ ଭଏସ ଦେଲ, ଭଏସ ସରିଲା ପରେ ପ୍ରୋଗ୍ରାମ ହେଲା ପରେ ଯେତେବେଳେ ନିଜର ଭଏସକୁ ରେଡିଓରେ ଶୁଣିଲ, ସେଦିନର ଅଭିଜ୍ଞତା ବା ସେଦିନର ଅନୁଭୂତି କ'ଣ?
0: ବହୁତ ହି ଖୁସି ଲାଗିଥିଲା। ତାକୁ ମୁଁ ନିଜେ ମୋ ଫୋନରେ ରେକର୍ଡ କରିକି ନେଇଥିଲି। ସେତେବେଳେ ପେନ୍ଡ୍ରାଇଭ୍ ଥିଲା, ପେନ୍ଡ୍ରାଇଭ୍ ଦ୍ୱାରା ଫୋନରେ ନେଇକି ଯାଇଥିଲି ମୁଁ, ଆଉ ମୋ ମାମୁଁ ଘରେ ଶୁଣେଇଥିଲି। ସମସ୍ତେ ବହୁତ ହି ଖୁସି ହେଇଥିଲେ। ମୋ ମାମୁଁଙ୍କର ଗୋଟେ କାର୍ ଥିଲା, ସେ କାର୍ରେ ସମସ୍ତେ ସବୁବେଳେ ଟ୍ରାଭେଲ କରନ୍ତି, ତ ସେ

0: ରେକର୍ଡ କରିକି ନେଇଥିଲି, ସେତେବେଳେ ପେନ୍ଡ୍ରାଇଭ୍ ଥିଲା, ପେନ୍ଡ୍ରାଇଭ୍ ଦ୍ୱାରା ଫୋନ୍ରେ ନେଇକି ଯାଇଥିଲି ମୁଁ, ଆଉ ମୋ ମାମୁଁ ଘରେ ଶୁଣେଇଥିଲି, ସମସ୍ତେ ବହୁତ ହି ଖୁସି ହେଇଥିଲେ। ମୋ ମାମୁଙ୍କର ଗୋଟେ କାର୍ ଥିଲା, ସେ କାର୍ରେ ସମସ୍ତେ ସବୁବେଳେ ଟ୍ରାଭେଲ୍ କରନ୍ତି, ତ ସେ କାର୍ରେ ସବୁବେଳେ ସେ ପ୍ରୋଗ୍ରାମ୍ ଗୁଡ଼ା ବାଜେ, ତ ସେପଟ ଏରିଆ ମାନେ ପୁରୀ ଡିଷ୍ଟ୍ରିକ୍ଟ ଏରିଆରେ ମାନେ ରେଡିଓ ଶୁଣୁଥିଲେ, ମୋ ଭଏସ୍କୁ ହିଁ ସମସ୍ତେ ମାନେ କାର୍ରେ ବଜେଇ ବୁଝେଇ ଶୁଣୁଥିଲେ, ବହୁତ ଖୁସି ଲାଗୁଥିଲା। ଆଉ ଜୀବବାଣୀ କହିଲେ ତ ୟଙ୍ଗଷ୍ଟର୍ସ ମାନଙ୍କୁ ହିଁ ବୁଝାଏ, ଯେତେ ଏଜ୍ ଜଣଙ୍କର ହେଉଥାଉ ନା କାହିଁକି, ଯଦି ଯୁବବାଣୀ ମାନେ ଆମେ ଜୀବିତ ଅଛୁ ବୋଲି ଆମେ ଅନ୍ୟକୁ ଦର୍ଶାଇବା ହେଉଛି ଯୁବବାଣୀ। ବହୁତ ହି ଖୁସି ଲାଗିଥିଲା ଫାର୍ଷ୍ଟ ଟାଇମ୍ ନିଜ ଭଏସ୍କୁ ମୁଁ ରେଡିଓରେ ଶୁଣିଲା ପରେ।
1: ଯୁବବାଣୀ ଏମିତି ଏକ ମହାମଞ୍ଚ ଯେଉଁଥିରେ କି ବିଭିନ୍ନ ବିଷୟ ସବୁ ରହିଥାଏ, ଯେମିତିକି ନାଟକ ହଉ, ସାହିତ୍ୟ ହଉ, କଳା ହଉ, ବିଜ୍ଞାନ ହଉ, ରୂପକ ହଉ, ଏତେ ସବୁ ଯେଉଁ ଯୁବବାଣୀରେ ଭରି ରହିଥିଲା। ତମେ ପ୍ରକୃତରେ କୋଉ କୋଉ କାର୍ଯ୍ୟକ୍ରମ ଉପସ୍ଥାପନ କରୁଥିଲ, ଏବଂ ଯୁବବାଣୀର ଯେମିତିକି ନାଟକ ହଉ, ରୂପକ ହଉ, ଏସବୁଥିରେ କେବେ ନିଜର ଉପସ୍ଥାପନ କରିଛୁ?
0: ଯୁବବାଣୀରେ ଏଇ ଯୋଉ 9 ବର୍ଷ ଆମର କଟିଛି, ସବୁଠାରୁ ହାଏଷ୍ଟ ଡ୍ରାମା ବୋଧେ ମୁଁ ହିଁ କରିଛି, ମାନେ ସବୁ ଡ୍ରାମାରେ ମୋର କିଛି ନା କିଛି ରୋଲ୍ ଥିବ, ଯାହା ରହିଲା ଗୀତି କଥା, ରୂପକ କଥା, ରୂପକ ମଧ୍ୟ ମୁଁ ହିଁ ସବୁଠାରୁ ଅଧିକା କରିଛି ବୋଲି ମୁଁ ଭାବୁଛି। ସବୁବେଳେ ରୂପକଟା ମତେ ହିଁ ମିଳିଯାଏ କେମିତି, ଅନଫର୍ଚୁନେଟଲି। ଆଉ ବହୁତ ଖୁସି ଲାଗେ ଯେ ଗୀତି କଥାରେ ମତେ ଆକ୍ଚୁଆଲି ଗୀତ ଗୁଡା ବହୁତ ପସନ୍ଦ, ତ ଗୀତି କଥାରେ କିଛି କଥା କହିକି କିଛି ଗୀତ ଦେବା, ଆଉ ତାକୁ ନେଇକି ପ୍ରେଜେଣ୍ଟ କରିବା, ତାକୁ ନେଇକି ଘରେ ମୋବାଇଲରେ ଶୁଣିବା, ସେ ତାର ଗୋଟେ ଏକ୍ସପିରିଏନ୍ସ ବହୁତ ଅଲଗା ଥିଲା। ଆଉ ରୂପକ ଯେତେବେଳେ ମୁଁ କରିଥିଲି, ଜଗନ୍ନାଥ ସାଗର ଉପରେ କରିଥିଲି, ରାଜମହଲ ଉପରେ କରିଥିଲି, ଯୁବବାଣୀରେ ମୁଁ ଫାଷ୍ଟ ଉପସ୍ଥାପିକା ଥିଲି, ଯାହାକୁ କି ଜେନେରାଲ ପ୍ରୋଗ୍ରାମ ମଧ୍ୟ ମିଳିଥିଲା, ମୁଁ ହିଁ ଫାଷ୍ଟ ଥିଲି ବୋଧେ ସାର୍, ତ ଜେନେରାଲ ପ୍ରୋଗ୍ରାମ ମଧ୍ୟ ମିଳିଥିଲା। ତାପରେ ସବୁଠାରୁ ଗୋଟେ ଇମ୍ପୋର୍ଟାଣ୍ଟ ପ୍ରୋଗ୍ରାମ ଆମେ 2023ରେ କରିଥିଲେ ବୋଧେ, କୋଟିଆ କହୁଛି କଥାର 21ଟା ପ୍ରୋଗ୍ରାମ ମତେ ମିଳିଥିଲା କରିବା ପାଇଁ, ଯୋଉଥିରେ କି ମୁଁ କୋଟିଆର ଲୋକଙ୍କର ଯୋଉ ପ୍ରୋବ୍ଲେମ ରହିଛି ତାକୁ ମଧ୍ୟ ମୁଁ ପ୍ରେଜେଣ୍ଟ କରିଥିଲି। ତା ସହିତ ସଂଯୋଗ ପ୍ରୋଗ୍ରାମ ମଧ୍ୟ ମୁଁ କରିଥିଲି, ପେପର ମିଲ୍ ଇସ୍ୟୁ ଉପରେ କରିଥିଲି, ମୁଁ ଫାଷ୍ଟ ଜୁନିୟର ଥିଲି ଯାହାକୁ କି ଜେନେରାଲରେ ମଧ୍ୟ ଚାନ୍ସ ମିଳିଥିଲା।
1: ତେବେ ଉପସ୍ଥାପନ କରିବା ସମୟରେ ନିଜକୁ କେମିତି ପ୍ରସ୍ତୁତ କରିଥିଲ, ମାନେ ଆଗରୁ ଯେମିତି ପ୍ରାକ୍ଟିସ କରାଯାଏ କି ଘରେ କିଛି ତାର ହୋମୱାର୍କ କରାଯାଏ, ସେମିତି କିଛି କରୁଥିଲ କି?
0: ସତ କହିବାକୁ ଗଲେ ମୁଁ କେବେ ମଧ୍ୟ ହୋମୱାର୍କ କରିନି ଆଜି ପର୍ଯ୍ୟନ୍ତ, କାହିଁକି ନା ଯେତେବେଳେ ଆମେ ମିଶିଲୁ, ଆମର ମେଣ୍ଟର ଥିଲେ ରଞ୍ଜନ ସାର୍, ସେତେବେଳେ ସିଏ ଆମକୁ ଶିଖେଇଥିଲେ ଯେ ତମେ ଯାହା ଓରିଜିନାଲ, ତମ ଭଏସ୍ ଯାହା ଓରିଜିନାଲ, ତାକୁ ନେଇକି ହିଁ ତମେ ଦେଖେଇବ, କୌଣସି ତାକୁ ମଡୁଲେସନ ଓନ୍ଲି ଭଏସ୍ରେ ହିଁ କରିବ, କିନ୍ତୁ ଯାହା ତମେ ଅଛ, ଯାହା ତମର ଥିଙ୍କିଂ, ତାକୁ ତମେ ଯାହା ଅଛ ସେମିତି ହିଁ ପ୍ରେଜେଣ୍ଟ କରିବ, ତ ଏତେ କାମ କରିବାକୁ ଆମକୁ ପଡ଼ିନି। ଆଉ ତା ଫଳରେ ମଧ୍ୟ ଆଜି ମଧ୍ୟ ଆମେ ଗୋଟେ ଟପିକ୍ ଦେଲେ ସାଙ୍ଗେ ସାଙ୍ଗେ ତା ବିଷୟରେ ଆମେ ଲେଖିପାରୁଛୁ, ମାନେ ଜେନେରାଲ ପ୍ରୋଗ୍ରାମ ପ୍ରେଜେଣ୍ଟ କରିପାରୁଛୁ, ସେଇଟା ସାର୍ ଆମକୁ ହିଁ ଶିଖେଇଥିଲେ।
1: ଯେହେତୁ ଯୁବବାଣୀ କାର୍ଯ୍ୟକ୍ରମ ନିୟମିତ ଉପସ୍ଥାପନ କରୁଥିଲ, ଅନେକ ଶ୍ରୋତାଙ୍କ ସହିତ ତମର ସମ୍ପର୍କ ଥିଲା, ଯେମିତିକି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତାଙ୍କ ନିକଟରୁ ଯେତେବେଳେ ଅଭିଯୋଗ ଆସୁଥିଲା କିମ୍ବା ପ୍ରଶଂସା ଆସୁଥିଲା, ସେତେବେଳେ କେମିତି ଲାଗୁଥିଲା?
0: ମାନେ ସେତେବେଳେ ଆମ ପିରିୟଡ଼ରେ ହିଁ ଷ୍ଟାର୍ଟ ହେଲା, ଯୋଉଟାରେ କି ଆମେ ଶ୍ରୋତାମାନଙ୍କଠୁ ମେସେଜ ଆଉ ଭଏସ୍ ମେସେଜ ରିସିଭ୍ କଲେ, ତ ସେତେବେଳେ ଆମେ ଲାଇଭ୍ ପ୍ରୋଗ୍ରାମ ଯେତେବେଳେ କରୁ ଆମକୁ ସବୁବେଳେ ଡର ଥାଏ ଯେ ଆମକୁ ହ୍ୟାଲୋ ଗୁଞ୍ଜନରେ କିମ୍ବା ହ୍ୟାଲୋ ସ୍ପନ୍ଦନରେ କିଏ କମ୍ପ୍ଲେନ୍ ନ କରନ୍ତୁ ଯେ ନାଇଁ ପ୍ରୋଗ୍ରାମଟା ଏମିତି ହେଇଛି, ତ ଆମ ମନରେ ଗୋଟେ ଡର ଥିଲା ଯେ କାଳେ ଆମେ ଓଲଟା ସିଧା କିଛି କହିଦେବୁ, ତାକୁ ନେଇକି କିଛି ଗୋଟେ କମ୍ପ୍ଲେନ୍ ହେଇଯିବ, ତ ସବୁବେଳେ ଗୋଟେ ନର୍ଭସନେସ୍ ସେତେବେଳେ ଥିଲା ଆମ ମନ ଭିତରେ।
1: ତଥାପି ଶ୍ରୋତାଙ୍କ ନିକଟରୁ ଯେତେବେଳେ ଗୋଟେ ପ୍ରଶଂସା ଆସେ, ସେତେବେଳେ କେମିତି ଲାଗେ?
0: ବହୁତ ଖୁସି ଲାଗେ, ମାନେ ଯେମିତି ମୁଁ ଆଜି ଭାବିଲି, ଆଜି ଗୋଟେ ଜିନିଷ ଲେଖିଲି ଆଉ ଗୋଟେ ଜିନିଷ ବୁଝେଇବାକୁ ଚାହୁଁଥିଲି, ଏ 3ଟା ଜିନିଷ ସାର୍ଥକ ହେଇଗଲା ଭଳି ଆମକୁ ଫିଲ୍ ହୁଏ, ଆଉ ବହୁତ ହି ଖୁସି ଲାଗେ।
1: ଗୁଡ଼ାଏ କାର୍ଯ୍ୟକ୍ରମ ତ ମାନେ ଯୁବବାଣୀରେ ପ୍ରେଜେଣ୍ଟ କରିସାରିଛ, ସେମିତି କିଛି ସ୍ମରଣୀୟ ଅନୁଭୂତି, ମାନେ ଯେମିତିକି କିଛି ଗୋଟେ କାର୍ଯ୍ୟକ୍ରମ ଭୁଲ ହେଇଯାଇଛି କି ତମେ ଲେଟ୍ରେ ଆସିଯାଇଛ କିମ୍ବା କ'ଣ ଗୋଟେ ସ୍କ୍ରିପ୍ଟ ଲେଖିବାରେ ଗଡ଼ବଡ଼ ହେଇଯାଇଛି, ତମର ମେଣ୍ଟର ହଉ ବା ଆଉ କିଏ କାର୍ଯ୍ୟକ୍ରମ ଶୁଣିଛି ତମକୁ ଗାଳି କରିଛନ୍ତି, ତମେ କାନ୍ଦି ପକେଇଛ?
0: ସତ କହିବାକୁ ଗଲେ ମାନେ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ମତେ ଗାଳି ପଡ଼ିନି, କାହିଁକି ନା ଆମ ମେଣ୍ଟର ହିଁ ମାନେ ଆମ ସହିତ ବହୁତ ଫ୍ରେଣ୍ଡଲି, ମାନେ ସେ ସବୁ ଜିନିଷକୁ, ସବୁ ଯାହା ବି ପ୍ରୋବ୍ଲେମ ହବ ସାର୍ଙ୍କ ପାଖରେ ସଲ୍ୟୁସନ୍ ଥିବ ଯେ, ମାନେ ସେ ଗୋଟେ 10 ମିନିଟ୍ରେ ସବୁ ସଲ୍ଭ କରିଦିଅନ୍ତି, ତ କେବେ ମଧ୍ୟ ଆମେ ସେମିତି ମାନେ ଫେସ୍ କରିନୁ ଆଜି ପର୍ଯ୍ୟନ୍ତ, ସାର୍ଙ୍କ ପାଖରେ ସବୁ ପ୍ରୋବ୍ଲେମର ସଲ୍ୟୁସନ୍ ଥାଏ।
1: କିଛି ଗୋଟେ ଖୁସିର ମୁହୂର୍ତ୍ତ,
0: ଯେତେବେଳେ ମୁଁ ରୂପକ ଗୋଟେ କରିଥିଲି ଜୟପୁର ଜଗନ୍ନାଥ ସାଗର ଉପରେ, ଯେଉଁମାନେ ବି ତାକୁ ଶୁଣିଥିଲେ ଆଉ ଯେଉଁମାନେ ବି ଜୟପୁର ଜଗନ୍ନାଥ ସାଗରର ଐତିହ୍ୟ ବିଷୟରେ କେବଳ ମାନେ ଏମିତି ଶୁଣି ହିଁ ଥିଲେ, କିନ୍ତୁ ତା ଭିତରେ କ'ଣ ଜିନିଷ ରହିଛି, ସେଇଟା କେମିତି ବନା ହେଇଥିଲା, ତାର କନଷ୍ଟ୍ରକ୍ସନ୍ କେମିତି ଥିଲା, ଯେତେବେଳେ ତାର ଇଞ୍ଜିନିୟର୍ସ ମାନେ ସେଇ ରୂପକରେ ବାଇଟ୍ ଦେଇଥିଲେ।

0: ଏଇଟା ଶୁଣିକି ମୋତେ ବହୁତ ପ୍ରଶଂସା ମିଳିଥିଲା ବାହାରେ, ଯେ ଏତେ ସୁନ୍ଦର ଭାବରେ ମୁଁ ସେ ପ୍ରୋଗ୍ରାମଟିକୁ କରିଥିଲି ବୋଲି, ଆଉ ସେଥିପାଇଁ ମୁଁ ବହୁତ ଖୁସି ହେଇଥିଲି।
1: ଜମିଦାର ମାନଙ୍କ ରାଜ୍ୟର ଉପଯୁକ୍ତ କର ନିର୍ଦ୍ଧାରଣ ପାଇଁ ବା ରେଭିନ୍ୟୁ ସିଷ୍ଟମର ତଦାରଖ ପାଇଁ ଏକ ପରିକ୍ରମା ସମିତି ଯଥା ସର୍କିଟ କମିଟି ଗଠନ କଲେ।
2: ଜଗନ୍ନାଥ ପାତ୍ର ସେ ଜଣେ ଇଞ୍ଜିନିୟର, ତାଙ୍କୁ ରାଜା ଆଣିକରି ଏଠି କହିଲେ କେମିତି ଜଳ ହବ, ତେଣୁ ସିଏ ଇଏ କଲେ ଯେ ଜଗନ୍ନାଥ ସାଗର ଚାରିପଟେ ପାଣି ଗେଦର କରିକି ଗୋଟେ ଡ୍ୟାମ କରେ। ଇଟ୍ ଇଜ୍ ନା ଏଇଟା ଜଳାଶୟ, ଏଇଟା ଗୋଟେ ଡ୍ୟାମ, ଏଇଟା ବନ୍ଧ ନୁହେଁ।
3: ଆକାଶବାଣୀ ଜୟପୁର କେନ୍ଦ୍ରରେ ଯୁବବାଣୀ କାର୍ଯ୍ୟକ୍ରମ ପ୍ରସ୍ତୁତ କଲା ସମୟରେ କେବେ କେମିତି ବାଧା ଆସିଥିବ ନିଶ୍ଚୟ, ସେହି ବାଧା ସବୁ ଆସିଲା ବେଳେ ନିଜକୁ କେମିତି ପ୍ରସ୍ତୁତ କରି ନଉଥିଲେ?
0: ଆକ୍ଚୁଆଲି ଯେଉଁମାନେ ସବୁ ରେଡିଓ ପ୍ରେଜେଣ୍ଟ କରନ୍ତି, ଆମକୁ ଗୋଟେ ରୁମ୍ ମିଳେ, ରୁମ୍ରେ ଗୋଟେ ମାଇକ୍ ମିଳିବ, ମାଇକ୍ରେ ଆମ ସାମ୍ନାରେ କିଏ ନଥିବ, ଆମେ ନିଜର ଇମୋସନକୁ ଅନ୍ୟ ଆଗରେ ଆମେ ପ୍ରେଜେଣ୍ଟ କରୁ ଯେ ମୋତେ ଏଇଟା କହିବାର ଅଛି, ଆଉ ଆମକୁ ଏମିତି କହିବାକୁ ପଡ଼ିବ ଯେ ସେ ସାମ୍ନା ଲୋକ ମଧ୍ୟ ଜାଣିବ ଯେ ସେ ମୋତେ ହିଁ କହୁଛନ୍ତି ବୋଲି। ତ 2022 ଡିସେମ୍ବର ମାସରେ ମୋତେ ସବୁବେଳେ ନ୍ୟୁ ଇୟର ପ୍ରୋଗ୍ରାମଟା ମିଳେ, ମାନେ ଇୟର ରାଉଣ୍ଡ ଅପ୍ ମିଳିବ, ନହେଲେ ନୂଆ ବର୍ଷ ପ୍ରୋଗ୍ରାମଟା ମୁଁ କରେ। ମାନେ ଆଜି ପର୍ଯ୍ୟନ୍ତ ଯେତିକି ବି ମୁଁ ଯୁବବାଣୀରେ ଅଛି, ମୁଁ 31 ଡିସେମ୍ବର ନହେଲେ 1 ଜାନୁଆରୀ ପ୍ରୋଗ୍ରାମଟା କରେ। ତ 31 ଡିସେମ୍ବର ପ୍ରୋଗ୍ରାମ ପାଇଁ ମୁଁ ବସିଥାଏ ମାନେ ରୁମ୍ ଭିତରେ। ଆମ ଘରେ ଗୋଟେ ପ୍ରୋବ୍ଲେମ ହେଇଯାଇଥିଲା ଯୋଉଟା ପାଇଁ କି ମୋତେ ଇମିଡିଏଟ୍ ଯିବାର ଥିଲା, କିନ୍ତୁ ମୋତେ ସେଦିନ ହିଁ ରେଡିଓ ମାନେ ବଜେଇବାର ଥିଲା ବୋଲି ମୁଁ ବହୁତ କିଛି ସାକ୍ରିଫାଇସ୍ କରିକି ସେ ପ୍ରୋବ୍ଲେମକୁ ଯାଇପାରିଲିନି। ମାନେ ଆଖିରୁ ସେ ଜିନିଷ ତ କହିହେବନି, କିଛି ପର୍ସନାଲ ଥିଲା, ତ ଆଖିରୁ ଏପଟେ ଲୁହ ଝରୁଥିଲା। ତା ବାଦ ମଧ୍ୟ ମୁଁ ରେଡିଓରେ ଖୁସିରେ କହୁଥିଲି ଯେ ନୂଆ ବର୍ଷକୁ ସମସ୍ତଙ୍କୁ ସ୍ୱାଗତ କରୁଛି ବୋଲି, ଆଉ ସେତେବେଳେ ମୋତେ ବହୁତ କଷ୍ଟ ହେଇଥିଲା, କିନ୍ତୁ ସେଇଟା ହିଁ ଗୋଟେ କଳାକାରର ଜୀବନ ବୋଧେ। ମନ ଭିତରେ ଯାହା ଥିଲେ ବି, ନିଜ ସହିତ ଯାହା ହଉଥିଲେ ମଧ୍ୟ, ଆମେ ଲୋକଙ୍କ ପାଇଁ ସବୁଦିନ କାମ କରିବା।
3: ସାଧାରଣ ଜୀବନରେ ଯେମିତି ନିଜର ଭଏସ୍ ଥିଲା, ଆକାଶବାଣୀ ଜୟପୁର କେନ୍ଦ୍ରରେ ଯୁବବାଣୀରେ ଉପସ୍ଥାପନ କରିସାରିଲା ପରେ ନିଜର ଭଏସ୍ର କିଛି କଲଚର ଲାଗି, ମାନେ ଭଏସ୍ର ମଡୁଲେସନ, କଥା କହିବାର ଶୈଳୀ, ଉପସ୍ଥାପନ କରିବା ଶୈଳୀ କିଛି ବଦଳିଲା କି?
0: ନିହାତି ଭାବରେ ସାର୍, ମାନେ ପ୍ରଥମେ ଆମେ କେବଳ କଥା ହିଁ କହୁଥିଲୁ, କିନ୍ତୁ କଥାକୁ କେମିତି କୁହାଯାଏ, କେମିତି ପ୍ରେଜେଣ୍ଟ କରାଯାଏ, ଆମକୁ ରେଡିଓ ଜଏନ୍ ହେଲା ପରେ ହିଁ, ଇଭେନ୍ କି ଯେଉଁମାନେ ବି ଆଜି ଯୁବବାଣୀରେ ମଧ୍ୟ ପିଲାମାନେ ପ୍ରେଜେଣ୍ଟ କରୁଛନ୍ତି, ସେମାନେ ସବୁ ପାଠ ପଢୁଛନ୍ତି, ସେମାନେ ବି ନିହାତି ଭାବରେ ଜାଣିପାରୁଥିବେ ଯେ ରେଡିଓରେ କହିବା ଆଉ ନର୍ମାଲ ଲାଇଫ୍ରେ କହିବାଟା ବହୁତ ହି ଅଲଗା ଜିନିଷ, କିନ୍ତୁ ରେଡିଓରେ କହିଲା ପରେ ଭାଷା ଆଉ ଶବ୍ଦଟା ଜୀବନରେ କେତେ ଇମ୍ପୋର୍ଟାଣ୍ଟ, ସେଇଟା ରେଡିଓରେ କହିଲା ପରେ ହିଁ ଜଣେ ଜାଣିପାରିବ।
3: ଯେଉଁ ଶ୍ରୋତାମାନେ ବର୍ତ୍ତମାନ ସୁଦ୍ଧା ସ୍ମିତାକୁ ମନେ ରଖିଛନ୍ତି, ସେଇ ଶ୍ରୋତାମାନଙ୍କୁ କ'ଣ କହିବ?
0: ବହୁତ ବହୁତ ଧନ୍ୟବାଦ, ଆପଣ ଅଛନ୍ତି ବୋଲି ମୁଁ ଆଜି ଏଠି ଅଛି, ନହେଲେ ସ୍ମିତାର ରେଡିଓ ସହିତ କୌଣସି ରିଲେସନ ନଥିଲା କେବେ ମଧ୍ୟ। ଆପଣମାନେ ଶୁଣିଲେ, ମୁଁ ଯେତେବେଳେ ଯୁବବାଣୀ କରୁଥିଲି ସେତେବେଳେ ମୋତେ ବହୁତ ପ୍ରଶଂସା ମିଳିଥିଲା ଆଉ ବହୁତ ସ୍ନେହ ଦେଇଥିଲେ, ମୋର ଭଏସ୍କୁ ସେତେବେଳେ ବହୁତ ପସନ୍ଦ କରାଯାଉଥିଲା, ଏବେ ମୁଁ ଜାଣିନି କ'ଣ, କିନ୍ତୁ ସେତେବେଳେ ମୋତେ ବହୁତ ପ୍ରଶଂସା ମିଳିଥିଲା ଆଉ ଆପଣମାନେ ସେତିକି ପ୍ରଶଂସା କରିଥିଲେ ବୋଲି ମୁଁ ଆଜି ଏଠି ଅଛି, ଆଉ ବହୁତ ବହୁତ ଧନ୍ୟବାଦ ସେଥିପାଇଁ।
3: ଯେଉଁ ଯୁବବାଣୀର ଉପସ୍ଥାପକ ଉପସ୍ଥାପିକାମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଉପସ୍ଥାପନ କରୁଛନ୍ତି, ସେମାନଙ୍କୁ ତମେ କ'ଣ ବାର୍ତ୍ତା ଦେବ?
0: ଏହା ହିଁ ବାର୍ତ୍ତା ଦେବି ଯେ ଏଇଟା ଗୋଟେ ଲାଇଫ, ରେଡିଓରେ ଚାନ୍ସ ମିଳିବାଟା ବହୁତ ଭାଗ୍ୟରେ ଥିଲେ ହିଁ ମିଳେ, ଆଉ ଯେତେଦିନ ଆମକୁ ଚାନ୍ସ ମିଳିଛି ଲୋକଙ୍କୁ କହିବାର, ଲୋକଙ୍କ ପାଖରେ ନିଜ କଥାକୁ ପହଞ୍ଚାଇବାର, ନିଜର ଫିଲିଙ୍ଗସ୍କୁ କହିବାର, ସେଇ ସମୟକୁ ଆପଣ ବହୁତ ଭଲ ଭାବରେ ଉପଯୋଗ କରନ୍ତୁ। ଏଇ ଲାଇଫଟା ବାର ବାର ଆମକୁ ମିଳିବନି, ଆଗାମୀ ଟାଇମ୍ରେ ସମସ୍ତେ ଆଗକୁ ବଢ଼ିବେ, କିଏ ଥିବ କିଏ ନଥିବ, ଯେମିତିକି ଆମେ ଗୋଟେ ଗ୍ରୁପ୍ ଥିଲୁ ସାର୍ ଯୁବବାଣୀରେ, ସମସ୍ତେ ବହୁତ ହି ସାଙ୍ଗ ଥିଲୁ, ଟାଇମ୍ ଆସିଲା ସମସ୍ତେ ପଳେଇଲେ, ଅନ୍ୟ ଅନ୍ୟ ବିଭାଗରେ ମଧ୍ୟ ଅଛନ୍ତି, ମାନସ ଭାଇ ଥିଲେ, ଶୁଭ୍ରାଂଶୁ କୌଶିକ ଥିଲା, ଅଭିଷିକ୍ତା ଦିଦି ଥିଲେ, ନିବେଦିତା ଦିଦି ଥିଲେ, ସୁବ୍ରତ ଭାଇ ଥିଲେ, ଆମେ ସମସ୍ତେ ବହୁତ ହି ଭଲ ଭାବରେ ଆମ ଯୁବବାଣୀ ପିରିୟଡ୍କୁ ଖୁସିରେ ଖୁସିରେ ସାରିଛୁ ସାର୍।
4: ଆରେ ଏକଥା ସତ ଯେ ମୁଁ କାଳିଆକୁ ଭଲ ପାଏ, କଥା ହୁଏ, ତା ଗାଡିରେ କେବେ କେବେ ପଳଉଛି, ତା ମାନେ କଣ ମୁଁ ତାକୁ ବାହା ହେଇଯିବି ନା କଣ? ସିଏ ମନେ ମନେ ଭାବିଥିବ ମତେ ବାହା ହବ ବୋଲି, କିନ୍ତୁ ନା ବାବା ନା, ମୁଁ ସେ ଭୁଲ ବିଲକୁଲ କରିବିନି।
5: ଆରେ ବାପରେ, ହଠାତ ପାଣିପାଗ ବଦଳି ଗଲା। ଆଚ୍ଛା ସୋନାଲି, ଆଜି ସକାଳୁ ସକାଳୁ ଏତେ ଭଲ ଚିନ୍ତାଧାରା ତୋର ମୁଣ୍ଡକୁ କେମିତି ଆସିଲା? ଯୋଉ ସୋନାଲି ଦିନେ କାଳିଆ ପାଇଁ ପାଗଳିନୀ ସାଜିଥିଲା, କ୍ଲାସ ଛାଡି ଘଣ୍ଟା ଘଣ୍ଟା ବାହାରେ ଗପସପ କରୁଥିଲା, ସେ ଆଜି କହୁଛି କଣ ନା, ମୁଁ କେବଳ ତାକୁ କଲେଜ ସାଙ୍ଗ ଭାବରେ ଭଲ ପାଉଥିଲି।

0: ଆକାଶବାଣୀ ଜୟପୁର କେନ୍ଦ୍ରରେ ଯୁବବାଣୀର ଉପସ୍ଥାପନା କଲା ପରେ ଜୀବନର ମୂଳ କିଛି ପରିବର୍ତ୍ତନ ହୋଇଥିଲା କି?
1: ନିହାତି ଭାବରେ ସାର୍, ମୁଁ ଯେତେବେଳେ ଏଲ୍ଏଲ୍ବି ପାଠ ପଢୁଥିଲି ସେତେବେଳେ ହୁଏତ ମୋତେ ବହୁତ ଲୋକ ଚିହ୍ନି ନଥିଲେ, କିନ୍ତୁ ଆକାଶବାଣୀରେ ମୁଁ ଯେତେବେଳେ ମାନେ ଯୁବବାଣୀ କଲି, କଲା ପରେ ମୋତେ ଧୀରେ ଧୀରେ ଧୀରେ ଧୀରେ ଅନ୍ୟାନ୍ୟ ଆଡ଼ଭର୍ଟାଇଜମେଣ୍ଟ ଗୁଡ଼ାକରେ ଡାକିଲେ, ତାପରେ ମୋତେ ସବୁଠାରୁ ବଡ଼ କଥା ହେଲା ମୋତେ ଷ୍ଟେଜ୍ ମିଳିଥିଲା, ମୋତେ ପରବରେ ହୋଷ୍ଟ କରିବାର ଚାନ୍ସ ମିଳିଥିଲା, ରାହାଗିରି ହୋଷ୍ଟ କରିବାର ଚାନ୍ସ ମିଳିଥିଲା, ତାପରେ ଅନ୍ୟାନ୍ୟ ଯେତିକି ବି କଲଚରାଲ ପ୍ରୋଗ୍ରାମ ଅଛି ସବୁବେଳେ ମୋତେ ହିଁ ଫାଷ୍ଟ କଲ୍ ଆସେ, ଇଭେନ୍ ଇଫ୍ କି ମୋତେ ଗୋଟେ ମୁଭି ଡବିଂ କରିବାର ବି ଚାନ୍ସ ମିଳିଛି, ଆଉ ଆଗକୁ ମଧ୍ୟ ବହୁତ ସାରା ପ୍ରୋଜେକ୍ଟ ଅଛି ମୁଭି ଡବିଂ ପାଇଁ, ସେଥିପାଇଁ ମୁଁ ସମସ୍ତଙ୍କୁ ବି ବହୁତ ଧନ୍ୟବାଦ ଦେବାକୁ ଚାହିଁବି ସାର୍। ସବୁଠାରୁ ବେଷ୍ଟ ପର୍ସନ ଆମ ସହିତ ଥିଲେ ଆମ ମେଣ୍ଟର ରଞ୍ଜନ ସାର୍, ତାଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍, ମାନେ ତାଙ୍କେ ଅଛନ୍ତି ବୋଲି ଆଜି ଆମେ ନିଜର ଗୋଟେ ଇମେଜ୍ କ୍ରିଏଟ୍ କରିପାରିଲୁ, ନିଜର ଗୋଟେ ଡିଗ୍ନିଟି କ୍ରିଏଟ୍ କରିପାରିଲୁ, ଆଉ ସ୍ମିତାରାଣୀ ଜେନା ବୋଲି ଗୋଟେ ଯୋଉ ନେମ୍ଟା ତାର ଟୋଟାଲ କ୍ରେଡିଟ୍ ମୁଁ ରଞ୍ଜନ ସାର୍ଙ୍କୁ ହିଁ ଦେବି, କାହିଁକି ନା ମୋତେ ଆକ୍ଚୁଆଲି ସେ ବନେଇଛନ୍ତି, କେମିତି କଥା କୁହନ୍ତି, କେମିତି ପ୍ରେଜେଣ୍ଟ କରନ୍ତି, କେମିତି ଷ୍ଟେଜ୍ରେ ଯାଆନ୍ତି, କେମିତି ବେଫିକ୍ର ଭାବେ ଗୋଟେ ଜିନିଷକୁ ନ ଡରିକି ମାନେ ସାଙ୍ଗେ ସାଙ୍ଗେ ତାକୁ ରେଡି କରିକି ପ୍ରେଜେଣ୍ଟ କରିବା ସାର୍ ମୋତେ ଶିଖେଇଛନ୍ତି, ଆଉ ମୁଁ ତାଙ୍କୁ ଯେତେ ବି ଧନ୍ୟବାଦ ଦେବି ମୋ କ୍ୟାରିୟର ପାଇଁ ମୋର ଆଜି ସକ୍ସେସ ପାଇଁ କେବଳ ରଞ୍ଜନ ସାର୍ଙ୍କୁ ହିଁ, ଆଉ ବହୁତ ବହୁତ ଧନ୍ୟବାଦ ସାର୍।
0: ଯା ହଉ ସ୍ମିତା, ତମର ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ଆମର ଯୁବାଣୀର ଏଇ ଯୋଉ ଆମ ସମୟର ଯୁବାଣୀରେ ଆଜି ଆସିଲ, ନିଜର ଅଭିଜ୍ଞତା ଆମର ଶ୍ରୋତାଙ୍କୁ ଆମର ଯୁବାଣୀର ସମସ୍ତ ଉପସ୍ଥାପକ ଉପସ୍ଥାପିକାଙ୍କୁ ସେୟାର କଲ, ଭଗବାନ ତମର ମଙ୍ଗଳ କରନ୍ତୁ। ତମେ ଏବେ ବି ଆକାଶବାଣୀ ଜୟପୁର କେନ୍ଦ୍ରରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପସ୍ଥାପନ କରୁଛ, ତମର ଉପସ୍ଥାପନା ଶୈଳୀ ଆହୁରି ବଳିଷ୍ଠ ହଉ, ତମେ ଶ୍ରୋତାଙ୍କ ନିକଟରେ ଯେମିତି ପରିଚିତ ଥିଲ ତାହାଠୁ ଆହୁରି ଅଧିକ ପରିଚୟ ପାଅ, ବହୁତ ଧନ୍ୟବାଦ।
1: ସମସ୍ତଙ୍କୁ ବି ବହୁତ ବହୁତ ଧନ୍ୟବାଦ ସାର୍, ଯେଉଁମାନେ ମୋତେ ଡାକିଲେ ଏଜ୍ ଏ ଗେଷ୍ଟ, ସବୁବେଳେ ତ ପ୍ରେଜେଣ୍ଟର ହିସାବରେ ଆସୁ, ଆଜି ଗେଷ୍ଟ ହିସାବରେ ଡାକିଲେ, ସେଥିପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି, ଆଉ ଆମ ଶ୍ରୋତାବନ୍ଧୁମାନଙ୍କୁ ବି ବହୁତ ବହୁତ ଧନ୍ୟବାଦ ଦେଉଛି, ଆପଣ ଶୁଣିଲେ ବୋଲି ମୁଁ ଆଜି ଏଇଠି ପହଞ୍ଚିଲି। ରଞ୍ଜନ ସାର୍ ଆପଣଙ୍କୁ ବି ବହୁତ ବହୁତ

0: ତାହେଲେ ସାଥୀ ବର୍ତ୍ତମାନ ଶୁଣିବା କିଛି ଜଣା ଅଜଣା ସମ୍ପର୍କରେ।
1: ବାଘା ଯତୀନ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅସାଧାରଣ ବୀର ପୁରୁଷ ଥିଲେ। ତାଙ୍କର ଜନ୍ମ 1879 ବର୍ତ୍ତମାନର ବାଂଲାଦେଶ ଅନ୍ତର୍ଗତ କୁଷ୍ଟିଆ ଜିଲ୍ଲାରେ ହୋଇଥିଲା। ଯତୀନ୍ଦ୍ରନାଥ ଖାଲି ହାତରେ ଏକ ହିଂସ୍ର ବାଘକୁ ମାରି ନିଜର ବୀରତ୍ୱର ପ୍ରମାଣ ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ଲୋକେ ବାଘା ଯତୀନ ନାମରେ ସମ୍ବୋଧନ କଲେ। ସେ ବ୍ରିଟିଶ ଶାସନ ବିରୋଧରେ ସଶସ୍ତ୍ର ବିପ୍ଳବ କରିବା ପାଇଁ ଯୁଗାନ୍ତର ଦଳରେ ନେତୃତ୍ୱ ନେଇଥିଲେ ଏବଂ ଅରବିନ୍ଦ ଘୋଷଙ୍କ ଆଦର୍ଶରେ ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବିଦେଶରୁ ଅସ୍ତ୍ରଶସ୍ତ୍ର ଆଣି ଦେଶକୁ ମୁକ୍ତ କରିବା ପାଇଁ ସେ ଏକ ବିରାଟ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଯୋଜନା ଅନୁଯାୟୀ ସେ ଓଡ଼ିଶାର ବାଲେଶ୍ୱରକୁ ନିଜ କର୍ମକ୍ଷେତ୍ର ଭାବେ ବାଛିଥିଲେ। ତାଙ୍କର ଅସୀମ ତ୍ୟାଗ, ବଳିଦାନ ଏବଂ ଦେଶପ୍ରେମ ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିଛି।
0: ବିଜୟଲକ୍ଷ୍ମୀ ପଣ୍ଡିତ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରମୁଖ ମହିଳା ନେତ୍ରୀ ଥିଲେ। ସେ 18 ଅଗଷ୍ଟ 1900 ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ। ସେ ମୋତିଲାଲ ନେହେରୁଙ୍କ କନ୍ୟା ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭଉଣୀ ଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଅସହଯୋଗ ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି

0: ବହୁବାର କାରାବରଣ କରିଥିଲେ। ସ୍ୱାଧୀନତା ପୂର୍ବରୁ 1937 ମସିହାରେ ସେ ଯୁକ୍ତପ୍ରଦେଶ ବର୍ତ୍ତମାନର ଉତ୍ତରପ୍ରଦେଶର ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇ କ୍ୟାବିନେଟ୍ ପଦବୀ ହାସଲ କରିବାରେ ମଧ୍ୟ ପ୍ରଥମ ଭାରତୀୟ ମହିଳା ଥିଲେ। ସେ 1953 ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ସେ ସମଗ୍ର ବିଶ୍ୱରେ ଭାରତକୁ ଗୌରବ କରିଥିଲେ।
1: ପ୍ରଫୁଲ୍ଲ ଚାକି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅତ୍ୟନ୍ତ ସାହସୀ ଓ ଅମର ବିପ୍ଳବୀ ଥିଲେ। ସେ ବର୍ତ୍ତମାନର ବାଂଲାଦେଶ ଅନ୍ତର୍ଗତ ବଗୁରା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଏବଂ କମ୍ ବୟସରୁ ହିଁ ଯୁଗାନ୍ତର ବିପ୍ଳବୀ ସଂଗଠନରେ ଯୋଗ ଦେଇ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ଭାରତୀୟ ଦେଶପ୍ରେମୀଙ୍କ ଉପରେ କଥନୀୟ ଅତ୍ୟାଚାର କରୁଥିବା ବ୍ରିଟିଶ ମାଜିଷ୍ଟ୍ରେଟ୍ ଡଗ୍ଲାସ୍ କିଙ୍ଗ୍ସଫୋର୍ଡଙ୍କୁ ଦଣ୍ଡ ଦେବା ପାଇଁ ପ୍ରଫୁଲ୍ଲ ଚାକି ଏବଂ ଖୁଦିରାମ ବୋଷଙ୍କୁ ଦାୟିତ୍ୱ ଦିଆଯାଇଥିଲା। 30 ଏପ୍ରିଲ 1908ରେ ବିହାରର ମୁଜାଫରପୁରଠାରେ ସେମାନେ କିଙ୍ଗ୍ସଫୋର୍ଡଙ୍କ ଗାଡ଼ି ଭାବି ବୋମା ମାଡ଼ କରିଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ସେଥିରେ ଅନ୍ୟ 2 ଜଣ ଇଂରେଜ ମହିଳା ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଖସି ପଳାଉଥିବା ସମୟରେ ମକାମା ଘାଟ ରେଳ ଷ୍ଟେସନରେ ପୋଲିସ ତାଙ୍କୁ ଘେରି ଯାଇଥିଲା। 1908 ମସିହାରେ ମାତ୍ର 19 ବର୍ଷ ବୟସରେ ସେ ନିଜକୁ ଗୁଳି କରି ଶହୀଦ ହୋଇଥିଲେ।
0: ତାହେଲେ ସାଥୀ, ସମୟ ତ ହେଇଗଲାଣି, ବିଦାୟ ନେବା ପୂର୍ବରୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ନୂତନ ପ୍ରତିଭା ଏବଂ କିଛି ଜାଣିବା କଥା। ତାହେଲେ ଏ ତ ଥିଲା ସାଥୀ ଆଜିର ସୋମବାର କାର୍ଯ୍ୟକ୍ରମ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣଙ୍କ ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆପଣଙ୍କ ମତାମତ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ଦ୍ୱାରା ଆମକୁ ପଠାଇ ପାରିବେ। ଆମ ପାଖକୁ SMS ଭଏସ୍ SMS ପଠାଇବା ପାଇଁ ଆମ ନମ୍ବରଟି ହେଉଛି
0: 9438268568
1: ଏବଂ ଇମେଲ ଆଇଡିଟି ହେଉଛି
0: airjaipur@gmail.com। ତାହେଲେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ଅଂଶୁଲ ପାତ୍ର
1: ଆଉ ମୁଁ ସରୋଜିନୀ ମଣ୍ଡଳ।
0: ରହିଲୁ ସାଥୀ,
1: ନମସ୍କାର।

ଭେଟିଦେଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ଅଂଶୁଲ ପାତ୍ର ଏବଂ ସରୋଜିନୀ ମଣ୍ଡଲ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନ। ଏହି କ୍ରମରେ ଆଜି ଏଥିରେ ଶୁଣନ୍ତୁ ହ୍ୟାଲୋ ସାରଦା ଲଗବା ଗୀତ। ଉପସ୍ଥାପନା କରିଛନ୍ତି ମନୀଷା ପ୍ରଧାନୀ ଏବଂ ପଞ୍ଚାନନ ଦାସ।

0: ହ୍ୟାଲୋ ଶାରଦା ଲାଗବା ଗୀତ
1: ଜୁହାର ଲାଗ ବାପା
0: ଜୁହାର ଲାଗ ନା ଲୋକ କହିଦିଆ
1: ତୁମେ କଣ କହୁଛ ଜୟପୁର ନୁହେଁ
0: ପଙ୍କଜ ବାବୁ ଭଲା ଚାଷ କି ଜୟପୁର ବାଟେ ଅଧିକ ପାଣି ମାରିଲାନି ପୁଣି
1: ଜବର ମାରିଲା ବେଲେ ବାରଟା ବେଳେ ପାଣି ହେଲା
2: ଏବେ ଟେବୁଲୁକ ମିଶା ପାଣି ନାଇଁ
1: ମାରେ ନାଇଁ
0: ଘର ଭିତରେ ପାଣି ମାରସି ତା କି ପଙ୍କଜ ବାବୁ
2: ସେଟାର ପାଇଁ କାହିଁକି ପାଦାଇ ବାହାରିଲା ସେ ଚିହ୍ନା ପଡ଼ୁଛି କାହିଁକି ଶୁଣଛା ଭାଇ ଆଇବାଇ ସେ ଯେମିତି ପାଣି ମାରିଲାନି
0: ଆଲେ ତମର ମନ କରିଲା ଗୀତ ଶୁଣାଇ ଦବୁ ପଙ୍କଜ ବାବୁ ଏମିତି ସେ ଫୋନ କରତେ ରୁହା ଆମର ସଙ୍ଗେ କାତା ଏତେ ରୁହା ହେଁ ହାଲେ ପଙ୍କଜ ବାବୁ ରହିଲୁନି ତେବେ ଜୁହାର ଲାଗ।

0: ଜୁହାର ନାଗୁ,
1: ଜୁହାର ଜୁହାର, କିଏ କହିଲାସ ନି ବାବୁ?
0: ମୁଁ ନାଗୁ ପାତ୍ର କହିଲିନି, ଜିଲ୍ଲା କଲା ଆଣିନି
1: ଆଲେ ନାଗୁ ବାବୁ ବୋଲା ଚାଷ କି ଜବର ଦିନ କେ କଥା ହେଲି ତମର ସାଙ୍ଗେ।
0: ହଁ ଏପରେ ଏଟା ବହୁତ ଦିନ କଥା ହଉଛି ଆଜି।
1: କେନ ଯାଇ ରହିଲାସ କି? ଫୋନ ନାଇଁ ପାନ ନାଇଁ କାଇ ନାଇଁ।
0: ଏଟା ମୋର ଚାଷ କାମ ଟିକେ ଜାଣିଛି କି ନାଇଁ ଆମର ପଟେ।
1: ଆଲେ ଆଲେ କାଇ ଚାଷ କରଲାସ ନି?
0: ଧାନ ତ ରୁଆ ରୁଇ ଚାଲିଛି ଏଟା।
1: ଆଇବେ ତେଲ ରୋଇ ଗଲାସ ନି?
0: ହଁ ଏଟା ତ ଜବର ବର୍ଷା ବି ଜବର ପାଣି ମାରୁଛି।
1: ଓଏ ପାଣି ମାରିଲା ନି କି ଏବେ? କାର୍ଯ୍ୟକ୍ରମ ଶୁଣତେ ରୁହା, ଆରେ ଯେବେ ମିଶା ଟାଇମ ମିଲ୍ସି ଆଚେ ବୋଲେ ଆମକେ ଫୋନ କରତେ ରୁହା।
0: ଠିକ ଅଛେ।

0: ହ୍ୟାଲୋ ଶାରଦା ଲାଗବା ଗୀତ
1: ଜୁହାର ଆଜ୍ଞା
0: ଜୁହାର କିଏ କହିଲାସନି ବାବୁ କୋନ ଦିନ କହିଲାସନି
1: ମୁଇଁ ରେଡ଼ିଓ ପାଟନା ଚିତ୍ର ସମ୍ପର୍କିନି କଳାହାଣ୍ଡି ଥିଲା ବାକି ପାଟନା ଜଗନ୍ନାଥପୁର
0: ହଁ ଚିତ୍ର ବାବୁ ଏନିକ କି ସବୁ
1: ହଁ ପୁରା ଆଜ୍ଞା
0: ହଁ ଆଲେ କାଇ ଗୀତ ଶୁଣବା ଗାଜି ହେତା କରି ଫୋନ କଲାସ
1: ହଁ ଚନ୍ଦ୍ର ମା ମାଉସୀ
2: ଏବେ
0: ସେ ମାଉସୀ ହେତା ଥିଲା
1: ଆଚେ
2: କି ନାଇଁ ହେଲେ ଗୀତ ଅଲପ କୁଜି କରି ବାଜାଇ ଦେବୁ
1: ଆମର
2: ମାମା କେ ବର୍ଥଡେ ସାରଦା ଏ ଗୀତ ବୋଲେ
1: ହଉ ରହିଲି
2: ଆଲେ ଆଲେ
1: ଜୁହାର
2: ଜୁହାର।

ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଜ୍ଜଳାମ ଦେଶ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ଜାଣିବେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ ମିଶନ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:05 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଶୁଣିବେ। କୃଷିରେ ଡ୍ରୋନ୍ ଓ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କରେ ସ୍ଥିତି ପ୍ରଜ୍ଞ ବେହେରାଙ୍କ ସହ ସାକ୍ଷାତକାର। ଚିରସବୁଜ କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15। ଶିଳ୍ପୀ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ରଚନା ସୌରାଂଶୁ ପଟ୍ଟନାୟକ। ସ୍ୱର ସଂଯୋଜନା ଧୀରେନ୍ ମୋହନ ପଟ୍ଟନାୟକ। ରାଗ ସଙ୍ଗୀତ ଶୁଣିବେ ରାତି 8:30। ଶିଳ୍ପୀ ପଣ୍ଡିତ ନିଖିଲ ବାନାର୍ଜୀ। ଶିଳ୍ପୀ ପରିବେଷଣ କରିବେ ରାଗ ମିଶ୍ରକାରା। ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଖେଳାଳି ଶୁଣିବେ ରାତି 9:30। ଏଥିରେ ଶୁଣିବେ ସାକ୍ଷାତକାର ଖେଳାଳି କବିତା ତାଡ଼ିଙ୍ଗୀଙ୍କ ସହ। ପରେ ଶୁଣିବେ ଆଲୋଚନା ଚେସ୍ ଖେଳର ଜନ୍ମ ସମ୍ପର୍କରେ। ଲୋକଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ଏକକ କଣ୍ଠଶିଳ୍ପୀ କ୍ରମରେ

ଶିଳ୍ପୀ ଅରମାନ ମଲିକ ଗାଇଥିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ସକାଳ 6 ବଜେ 5 ମିନିଟ୍ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ, ଇତିଶ୍ରୀ ବେହେରା, ବାଣୀକଣ୍ଠ ନିମାଇ, ଚରଣ ହରିଚନ୍ଦନ, ନିହାରିକା ମହାନ୍ତି, ନୀଳମାଧବ ଦାସ। ଶ୍ରୀ ରାମଚରିତ ମାନସ ପ୍ରଚାର କରିବେ ସକାଳ 6 ବଜେ 25 ମିନିଟ୍ରେ। ସକାଳ 6 ବଜେ 35 ମିନିଟ୍ ଶୁଣିବେ ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୁଡ଼ି ଶୁଣିବେ ସକାଳ 6 ବଜେ 45 ମିନିଟ୍ରେ। ଏଥିରେ ଡିଡାଇ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଭାଲୁଖିଡ଼ିଙ୍ଗା ଏବଂ ସାଥୀ। ସକାଳ 7 ବଜେ 25 ମିନିଟ୍ରେ ବର୍ଣ୍ଣାଳୀରେ ପ୍ରଚାର କରିବ କାର୍ଯ୍ୟକ୍ରମ ଗବାକ୍ଷ, ବିଷୟ ମମତା, ଏହାର ପ୍ରଥମ ଭାଗ। ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ଶୁଣିବେ ସକାଳ 8 ବଜେ 30 ମିନିଟ୍ରେ। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8 ବଜେ 35 ମିନିଟ୍ରେ। ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର ଏବଂ ପ୍ରୀତି ପଣ୍ଡା। ସକାଳ 8 ବଜେ 45 ମିନିଟ୍ରେ ପ୍ରଚାର କରିବ କେତୋଟି ଲଘୁ ସଙ୍ଗୀତ। ଶିଳ୍ପୀ କୁମାର ବାପି, ନନ୍ଦିତା ଭଞ୍ଜ ଏବଂ ଶ୍ୱେତା ଲୀନା। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ ଆକାଶବାଣୀ ଶୁଣିବେ ସକାଳ 9ଟାରେ। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05 ଦିନ 12ଟା ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମାଙ୍ଗ ଶୁଣିବେ ସକାଳ 10:30। ପୂର୍ବାହ୍ନ 11ଟାରେ ପ୍ରଚାର କରିବୁ ବିଚିତ୍ରା କାର୍ଯ୍ୟକ୍ରମ। ଏଥିରେ ଦେଶଭକ୍ତି ଗୀତ, ଓଡ଼ିଶୀ ଗୀତ ଏବଂ ଛାନ୍ଦ। ଶିଳ୍ପୀ ଶୈଳଭାମା ମହାପାତ୍ର, ଭାରତୀ ଭୂୟାଁ, କାନୁଚରଣ ପ୍ରଧାନ ଏବଂ ଉର୍ମିଳା ଲେଙ୍କା। ଦିନ 11:30 ଲୋକଗୀତରେ ପ୍ରଚାର କରିବୁ ଦାସକାଠିଆ ରାଧାକୃଷ୍ଣଙ୍କ ଦରବାର। ପରିବେଷଣ କରିଛନ୍ତି ଉପେନ୍ଦ୍ର ପାଣିଗ୍ରାହୀ ଏବଂ ସାଥୀ। ସୌରଭାଷୀର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଦିନ 12:50 ପ୍ରଚାର କରିବୁ ଓଡ଼ିଆ ଭକ୍ତି ଗୀତ। ଶିଳ୍ପୀ ନବକିଶୋର ଭତ୍ରା, ଗୀତା ପଣ୍ଡା ଏବଂ ଗୁରୁପ୍ରସାଦ ଦାସ। ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗଜଲ ଶୁଣିବେ ଦିନ 1:05। ଶିଳ୍ପୀ ଉସ୍ତାଦ ଅହମ୍ମଦ ହୁସେନ ଏବଂ ଉସ୍ତାଦ ମହମ୍ମଦ ହୁସେନ ଓ ହରିହରନ୍। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ରାଜା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ଶେଷରେ ଶୁଣନ୍ତୁ ବେଟା ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 174ତମ ଭାଗ।

ବୃଦ୍ଧାସୁରର ଭୟଙ୍କର ଗର୍ଜନ ଏବଂ ଆସ୍ଫାଳନରେ ଦେବଗଣ ମୂର୍ଚ୍ଛିତ ହୋଇ ତଳେ ପଡ଼ିଛନ୍ତି। ସେ ତାଙ୍କୁ ପାଦରେ ମର୍ତ୍ତିଛି। ଦେବ ତାଙ୍କୁ ବିପଦଗ୍ରସ୍ତ ଦେଖି ଇନ୍ଦ୍ର ତାଙ୍କୁ ଆକ୍ରମଣ କରନ୍ତେ ବୃତ୍ରାସୁର ଗଦାଘାତରେ ତାଙ୍କ ଐରାବତ ହସ୍ତିକୁ ଆହତ କରି ଦୂରକୁ ନିକ୍ଷିପ୍ତ କରିଦେଇଛି। ଅବଶ୍ୟ ସେ ପୁନରାୟ ଇନ୍ଦ୍ରଙ୍କୁ ଆଘାତ କରିନାହିଁ। ଭାବିଛି ଯୁଦ୍ଧରେ ଜୟୀ ହେଲେ ଭଗବତ ପ୍ରାପ୍ତିରେ ବିଳମ୍ବ ଘଟିବ, ସେ ମୃତ୍ୟୁ ଚାହିଁଛି, ମୃତ୍ୟୁ ହେବ ଭଗବତ ପ୍ରାପ୍ତିର ସହାୟକ। ସେ ତେଣୁ ଇନ୍ଦ୍ରଙ୍କୁ ପ୍ରାର୍ଥନା କରି କହିଛି, ସେ ତାକୁ ବଜ୍ର ଦ୍ୱାରା ସଂହାର କରନ୍ତୁ।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 174ତମ ଭାଗ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବିଦ୍ୟା ଅଟଇ ମହାଧନ ବାଳକେ କରେ ଉପାର୍ଜନ, ଏକଥା ଆମେ ସମସ୍ତେ କହିଥିବାର ଶୁଣିଥାଉ। ପ୍ରକୃତରେ ପାଠ ପଢ଼ିଲେ ଆମେ ଅନେକ କଥା ଜାଣିପାରିବା, ଶିଖିନଥିବା କଥା ମଧ୍ୟ ଆମେ ପାଠ ପଢ଼ିବା ଦ୍ୱାରା ଶିଖିପାରିଥାଉ। ତେବେ ଯେତେ ଅଧିକ ଆମେ ପଢ଼ିବା ସେତେ ଆମର ଜାଣିବାର ଆଗ୍ରହ ବଢ଼ିବ। ବିଦ୍ୟା ହେଉଛି ଅମୂଲ୍ୟ, ବିଦ୍ୟାକୁ ଆମେ କାହା ସହିତ ତୁଳନା କରିପାରିବା ନାହିଁ। ସମାଜ ଓ ସଭ୍ୟତାର ଅଗ୍ରଗତି ବିଭିନ୍ନ ସ୍ତର ଦେଇ ସଂଗଠିତ ହୋଇଛି। ବିକାଶର ଆଧାର ଓ ପ୍ରେରକ କେବେ କୃଷି, କେବେ ଶିଳ୍ପ, ତ କେବେ ଆଉ କିଛି ହୋଇଥିବା ବେଳେ ବର୍ତ୍ତମାନ ଆମେ ପହଞ୍ଚିଛେ ଜ୍ଞାନଭିତ୍ତିକ ସମାଜ ବ୍ୟବସ୍ଥାରେ। ଜ୍ଞାନ ହିଁ ବର୍ତ୍ତମାନ ପ୍ରଗତିର ମୂଳ ପୁଞ୍ଜି। ଯାହା ପାଖରେ ଜ୍ଞାନ ଅଛି ତା ପାଖରେ ସବୁ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟା ହିଁ କରିପାରିବ ବ୍ୟକ୍ତିକୁ ବିଶ୍ୱ ବିଜୟୀ। ଜ୍ଞାନକୁ ଗ୍ରହଣ କରିବା ହିଁ ବିଦ୍ୟାର ମୂଳ ଲକ୍ଷ୍ୟ। ଜଣେ ଜ୍ଞାନ ହାସଲ କଲେ ବାସ୍ତବରେ ସେ ନିଜର ଅଜ୍ଞାନତାକୁ ବେଶୀ ଚିହ୍ନିପାରେ। ଯେଉଁ ଜ୍ଞାନ ଅଜ୍ଞାନତାକୁ ଦେଖାଇପାରେ ଏବଂ ତାର ବିକାଶ ପାଇଁ ସଶକ୍ତ ଓ ସକ୍ଷମ କରାଏ ତାହା ହିଁ ଅସଲ ଜ୍ଞାନ, ଏବଂ ଏହି ଜ୍ଞାନ ପ୍ରାପ୍ତି ପରେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଘଟେ। ତେଣୁ ସମସ୍ତେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା। ତେବେ ଖାଲି ଯେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା ତା ନୁହଁ, ତା ସହିତ ନିଜେ ନିଜ ଶରୀରର ଯତ୍ନ ନେବା ଆଉ ଆଖପାଖକୁ ସଫା ସୁତୁରା ବି ରଖିବା ଦରକାର। କହିବା କଥା ହେଲା ସ୍ୱଚ୍ଛତା ପ୍ରତି ବି ଧ୍ୟାନ ଦେବା। ତେବେ ଆଜି ଆସନ୍ତୁ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ ଏ ସମ୍ପର୍କରେ କଥା ହେବା ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କ ସହିତ।
2: ସାର୍ ନମସ୍କାର।
3: ନମସ୍କାର ମ୍ୟାଡମ୍,
2: କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ସାର୍।
3: ଧନ୍ୟବାଦ ମ୍ୟାଡମ୍।
1: ତ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ?
3: ବର୍ତ୍ତମାନ ସମୟରେ ଏଇଟା ବହୁତ ଜରୁରୀ ହେଇଯାଇଛି। ସମସ୍ତେ ସ୍ୱଚ୍ଛ ପରିବେଶରେ ଯଦି ସମସ୍ତେ ନ ବଢ଼ିବେ ତାହେଲେ ନିଶ୍ଚିତ ଭାବେ ସେମାନେ ବିଭିନ୍ନ ପ୍ରକାର ରୋଗ ବୈରାଗ ଭିତରେ ଗତି କରିବେ। ଏଇଟା ପିଲାବେଳୁ ଆମ ଘରେ ଆମର ପିତାମାତା ଶିଖିଥାନ୍ତି, ପରବର୍ତ୍ତୀ ସମୟରେ ଆମେ ଏହାକୁ ଶିଖିଗଲା ପରେ ଆମ ନିଜ ଜୀବନରେ ଆମେ ଏହାକୁ ପ୍ରୟୋଗ କରୁ। ତା ସହିତ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ନିୟମିତ ଭାବେ ପିଲାମାନଙ୍କୁ ଏହି ସ୍ୱଚ୍ଛତା ବିଷୟରେ ଶିକ୍ଷା ଦିଆଯାଉଛି। ଯୋଉ ରୋଗ ଜୀବାଣୁ ହୁଅନ୍ତି ପାଣି ଜମିବା ଦ୍ୱାରା, ମାନେ କୋଉଠି ମଳମୂତ୍ର ଜମିବା ଦ୍ୱାରା ଯୋଉ ରୋଗ ଜୀବାଣୁ ଆମ ଶରୀରକୁ ପଳେଇ ଆସନ୍ତି ତାହା ଆଉ ଆସିପାରିବ ନାହିଁ। ଯୋଉଟା ଆମେ କରୋନା ସମୟରେ ଆପଣ ଦେଖିଥିବେ ମ୍ୟାଡମ୍, ଯେମିତିକି ଆମେ ସ୍ୱଚ୍ଛତାକୁ ମୁଖ୍ୟ ଭାବରେ ସେଠି ଗ୍ରହଣ କରାଯାଇଥିଲା। ଆମର ସ୍ୱଚ୍ଛତା ଯଦି ଆମେ କ୍ଲିନ୍ ରହିବା ତାହେଲେ ଆମକୁ କରୋନା ଜୀବାଣୁ ଆମ ପାଖକୁ ଆସିବ ନାହିଁ। ତେଣୁ ସେହି ପରିପ୍ରେକ୍ଷୀରେ ମୁଁ କହିବି ଶାରୀରିକ ଏବଂ ମାନସିକ ସହିତ ପରିବେଶକୁ ସଫା ରଖିବାକୁ ମୁଁ ସ୍ୱଚ୍ଛତା ବୋଲି ବୁଝେ।
2: ସାର୍, ଆପଣ ଯୋଉ ସ୍କୁଲରେ ପାଠ ପଢ଼ାଉଛନ୍ତି ପିଲାଙ୍କୁ, ସେଇଠି ସ୍ୱଚ୍ଛତା ବିଷୟରେ କେମିତି କଣ ବୁଝାଉଛନ୍ତି? ତାପରେ ସ୍ୱଚ୍ଛତା ପାଇଁ କି କଣ ସବୁ ମାନେ ସେମାନଙ୍କୁ ଶିକ୍ଷା ଦିଆଯାଉଛି? ପ୍ରକୃତରେ କଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଦରକାର କି?
3: ନିଶ୍ଚିତ ଭାବେ ପିଲାମାନଙ୍କର ପରିବାର ପରେ ସେମାନେ ବିଦ୍ୟାଳୟକୁ ଆସନ୍ତି, ଯୋଉଟାକି ତାଙ୍କର ଶିକ୍ଷଣ ଯୋଉ କାର୍ଯ୍ୟକ୍ରମ ତାଙ୍କର ଆରମ୍ଭ ହୁଏ, ଜୀବନ ଆରମ୍ଭ ହୁଏ ସେଇ ବିଦ୍ୟାଳୟ ହିଁ ଆରମ୍ଭ ହୁଏ। ତେଣୁ ପ୍ରାଥମିକ ସ୍ତରରୁ ଯଦି ପିଲାଟି ପରିବେଶ କୁ ସଫା ରଖିବା, ସ୍ୱଚ୍ଛତା

0: ବିଷୟରେ କିଛି ଜାଣିବ ନିଶ୍ଚିତ ଭାବେ ପରବର୍ତ୍ତୀ ସମୟରେ ସିଏ ତାଙ୍କୁ ଆମର କାର୍ଯ୍ୟକାରୀ କରିବ ଏବଂ ନିଜେ ସଫା ସୁତୁରା ରହିବା ସହିତ ଆମ ପରିବେଶକୁ ସଫା ସୁତୁରା ରଖିବ, ଯାହାଦ୍ୱାରା ଆମେ ସୁରକ୍ଷିତ ରହିପାରିବା ଏବଂ ମାନବ ସମାଜ ବହୁତ ଦିନ ବଞ୍ଚି ରହିପାରିବ। ତେଣୁ ଏହି ବିଷୟକୁ ବିଶେଷ ଭାବରେ ବିଭିନ୍ନ ପୁସ୍ତକ ମାଧ୍ୟମରେ ଦିଆଯାଇଛି ବିଦ୍ୟାଳୟରେ ପାଠ୍ୟକ୍ରମରେ। ତା ସହିତ ଆମର ନିୟମିତ ସାପ୍ତାହିକ କାର୍ଯ୍ୟକ୍ରମ ସବୁ ରହୁଛି। ବିଦ୍ୟାଳୟ ସ୍ତରୀୟ ଯୋଉ ପିଲାମାନଙ୍କର ମନ୍ତ୍ରୀମଣ୍ଡଳ କରାଯାଇଛି ସେଥିରେ ବିଭିନ୍ନ ପ୍ରକାରର ସ୍ୱଚ୍ଛତା ଉପରେ ଅଭିଭାଷଣ କାର୍ଯ୍ୟକ୍ରମ ରହୁଛି, ଡିବେଟ୍ କମ୍ପିଟିସନ ଯୋଉଟା ଆମର କହୁଛନ୍ତି, ତା ସହିତ ପିଲାମାନଙ୍କୁ କୁଇଜ୍ କମ୍ପିଟିସନ କରୁଛୁ, ଚିତ୍ରାଙ୍କନ ପ୍ରତିଯୋଗିତା କରୁଛୁ ଏବଂ ପ୍ରତ୍ୟେକ ଶନିବାର ପ୍ରେୟାର କ୍ଲାସରେ ନିୟମିତ ଭାବେ ତାଙ୍କର ଶାରୀରିକ ଭାବେ ସୁସ୍ଥ ଅଛନ୍ତି ନା ନାହିଁ, ପରିଷ୍କାର ଅଛନ୍ତି ନା ନାହିଁ, ତାଙ୍କର କପଡ଼ା ସଫା ଅଛି ନା ନାହିଁ, ତାଙ୍କର ନଖ ଚୁଟି ତାଙ୍କର କାଟିଛନ୍ତି ନା ନାହିଁ, ତେଣୁ ଏ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ ନିୟମିତ ଭାବେ ଚେକ୍ କରନ୍ତି, ଯାହାକି ପିଲାମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଛି। ଆମେ ମଧ୍ୟ ଲକ୍ଷ୍ୟ କରୁଛୁ ଧୀରେ ଧୀରେ ସ୍କୁଲ ପରିସର ସହିତ ସେମାନେ ମଧ୍ୟ ଏହାକୁ ଭଲ ଭାବରେ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ମାନେ ଯେଉଁମାନେ ରହିଛନ୍ତି ସେମାନେ ସେମାନଙ୍କର ଚେକ୍ କରନ୍ତି, ବିଶେଷ କରି ଆମର ପିଟି ସାର୍ ଯିଏ ଅଛନ୍ତି ସିଏ ପ୍ରତ୍ୟେକ ଶନିବାର ପିଲାଙ୍କର ଚେକ୍ କରନ୍ତି। ତା ସହିତ କ୍ଲାସରୁମ୍ରେ ଆମେ ନିୟମିତ ଭାବେ ପାଠ୍ୟକ୍ରମ ପଢିଲା ସମୟରେ ଯଦି ସେଇ ଟପିକ କିଛି ଆସୁଛି ଆମେ ପିଲାମାନଙ୍କୁ ସେ ବିଷୟରେ ମଧ୍ୟ କହିଥାଉ। ଯଦି କୌଣସି ସମୟରେ କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ, ସ୍କୁଲ ପରିସରରେ ଅପରିଷ୍କାର ଦେଖାଯାଏ, ଆମକୁ ଲାଗେ ଅପରିଷ୍କାର, କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି, ତେଣୁ ତାଙ୍କୁ ଆମେ କହିଥାଉ ନିୟମିତ ଭାବରେ ଆମେ ତାଙ୍କୁ ସଚେତନ କରୁ ଯେ ତୁମେ ପରିଷ୍କାର ରୁହ, ଭଲ କପଡ଼ା କାଲି ଚେଞ୍ଜ କରି ପିନ୍ଧିକି ଆସିବ, ମା କହିବ ସଫା କରିଦେବେ, ଆଉ ଶୁଖେଇକି ଶୁଖିଲା ପିନ୍ଧିକି ଆସିବ। ଆଉ ତା ସମୟରେ ଆମ ସ୍କୁଲରେ କ୍ୟାମ୍ପସ ଡ୍ରାଇଭ ଯେତେବେଳେ କ୍ଲିନନେସ ଡ୍ରାଇଭ କରାଯାଏ, ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି ତାକୁ ନେଇ ଡଷ୍ଟବିନ୍ରେ ପକେଇବା, ଏସବୁ ଶିକ୍ଷା ଆମେ ବାରମ୍ବାର ପିଲାମାନଙ୍କୁ ଦେଇ ଆସୁଛୁ।
1: ତେବେ ସାର୍ ଆଉ ଗୋଟେ ଜିନିଷ ବି ଆମେ ଶୁଣୁଛୁ ଯେ ବିଦ୍ୟାଳୟ ମାନଙ୍କର ସବୁ ହାତ ଧୁଆ ବା ହ୍ୟାଣ୍ଡୱାସ ଏ ସମ୍ପର୍କରେ ମଧ୍ୟ କୁହାଯାଉଛି, ତ ସେଟା କଣ ସାର୍ କେମିତି କଣ କରିବେ ପିଲାମାନେ, କେମିତି ସେମାନଙ୍କୁ ବୁଝା ହଉଛି?
0: ହାତ ଧୁଆ ଯୋଉ କରାଯାଇଛି, କାରଣ ହାତ ହଉଛି ଆମର ସବୁଥିରେ ବ୍ୟବହାର ଲାଗୁଥାଏ, ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ, ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି ମଧ୍ୟ, ଭଲ ଭାବରେ ହାତକୁ ସାବୁନରେ ପରିଷ୍କାର ଭାବେ ଧୋଇବା, ଯୋଉ କରୋନା ସମୟରେ ମଧ୍ୟ ବିଭିନ୍ନ ସମୟରେ ଚିତ୍ର ସବୁଆଡେ ମରାଯାଇଛି, କିଭଳି ଭାବରେ ଆମେ ହାତକୁ ପରିଷ୍କାର ରଖିବା ଯାହାଦ୍ୱାରା ଯୋଉ ବାହାର ଜୀବାଣୁ ଆମ ଶରୀରକୁ ଯିବେ ନାହିଁ, କାହିଁକି ନା ହାତଟା ଆମର ଡାଇରେକ୍ଟ କଣ୍ଟାକ୍ଟରେ ଆମେ ଆଖିରେ ହାତ ମାରୁଛେ, ପାଟିରେ ଆମେ ଖାଉଛେ ହାତ ଦ୍ୱାରା, ଯାହାଦ୍ୱାରା ସେ ହାତ ଧୁଆ ଦିବସଟା ପିଲାମାନେ ପାଳନ କରନ୍ତି। 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ରଗଡ଼ି ରଗଡ଼ି ସାବୁନରେ ସଫା କଲୁ, ହାତର ଯୋଉ ଆମର ଆଙ୍ଗୁଠି ଅଛି ଆଙ୍ଗୁଠି ସନ୍ଧି ଭିତରେ ଭଲ ଭାବରେ ପରିଷ୍କାର ଭାବରେ ହାତକୁ ଘଷିଲୁ ଏବଂ ତାପରେ ଆମେ ହାତକୁ ପରିଷ୍କାର ଭାବରେ ଧୋଇକି ତାପରେ ପୋଛିଲୁ।
1: ଆପଣ ଯାହା ଶିଖେଇଛନ୍ତି ସେମାନେ କରୁଛନ୍ତି?
0: ଆଜ୍ଞା ମ୍ୟାଡାମ, ନିଶ୍ଚିତ ଭାବେ ଆଚରଣ ଏବଂ ଉଚ୍ଚାରଣ, ଆମେ କହିବା ଏବଂ କାର୍ଯ୍ୟରେ କରିବା ଏ ଦୁଇଟା ଜିନିଷ ନିହାତି ଭାବରେ ଆମର ଜାଣିବା ଦରକାର। ତା ସହିତ ମୁଁ ମଧ୍ୟ ପିଲାମାନଙ୍କ ଘରକୁ ବହୁତ ଥର ଯାଇଛି ଏବଂ ତାଙ୍କ ପରିବେଶ ମଧ୍ୟ ବହୁତ ସୁନ୍ଦର, ଆପଣ ଯଦି ଆସିବେ ନିଶ୍ଚିତ ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକଉଛି, ସ୍ୱଚ୍ଛତା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ ମଧ୍ୟ। ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରୁଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର, ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି, ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ, ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହେଇପାରିବ। ଶେଷରେ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା ଯେମିତି ଆମେ ଆଲୋଚନା କରିଥିଲେ, ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ ସେ ଆମ ପରିବେଶ ହଉ କିମ୍ବା ଆମ କପଡ଼ା ଥିବ ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ

0: ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମ୍ୟାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା, ଆମ ପରିବେଶ, ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ, ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ, ଯେତେବେଳେ ମୁଁ ଦେଖିଲି ଗୋଟେ ଜରିତ ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପାଡ଼ି ଦେବି, ତା ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର୍ ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
0: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା। ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା। ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯା ହଉ ସାର୍, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
2: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ। ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।
3: ଶୁଣିଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳା ମଦେଶ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ ଚାରୋଟି ରାଜ୍ୟରେ ରେଳ ଯୋଗାଯୋଗର ବିକାଶ ପାଇଁ ଚାରୋଟି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ, ଏହା ଯାତାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବ୍ୟବସାୟ ଓ ପର୍ଯ୍ୟଟନକୁ ନୂତନ ଗତି ଦେବ କହିଲେ ପ୍ରଧାନମନ୍ତ୍ରୀ। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଭିଭିଭୂମି ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଆୟବର୍ଗର ଲୋକଙ୍କ ପାଇଁ ସୁଲଭ ଆବାସ ସୁବିଧା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚଶିକ୍ଷାମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ ସହ ସମ୍ପର୍କିତ ପ୍ରାୟ 9,450 କୋଟି ଟଙ୍କା ମୂଲ୍ୟର ଚାରୋଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ରେଳ ଭିତ୍ତିଭୂମି ଓ ସଂଯୋଗ ବ୍ୟବସ୍ଥା ବିକଶିତ ହେବ। ଏଥିରେ ଲକ୍ଷ ଲକ୍ଷ ଲୋକ ଲାଭାନ୍ୱିତ ହେବା ସହ ଯାତାୟତ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ ବ୍ୟବସାୟ ଓ ପର୍ଯ୍ୟଟନକୁ ମଧ୍ୟ ନୂତନ ଗତି ମିଳିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରସ୍ତାବିତ ପ୍ରକଳ୍ପରେ 75 କିଲୋମିଟର ପର୍ଯ୍ୟନ୍ତ ଭଦ୍ରକ ହରିଦାସପୁର ଚତୁର୍ଥ ଲାଇନ୍, 72 କିଲୋମିଟର ପର୍ଯ୍ୟନ୍ତ କଟକ ପାରାଦୀପ ବଡ଼ବନ୍ଧ ତୃତୀୟ ଓ ଚତୁର୍ଥ ଲାଇନ୍ ଏବଂ 173 କିଲୋମିଟର ପର୍ଯ୍ୟନ୍ତ ଖଡ଼ଗପୁର ଭଦ୍ରକ ରାଣୀତାଲ ଚତୁର୍ଥ ଲାଇନ୍କୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାର ଅଂଶବିଶେଷ। ଏହାର ଲକ୍ଷ୍ୟ ହେଉଛି ବ୍ୟାପକ ବିକାଶ ମାଧ୍ୟମରେ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ଓଡ଼ିଶାର କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ମା ଭଦ୍ରକାଳୀ ମନ୍ଦିର, ଚାନ୍ଦିପୁର ବେଳାଭୂମି ଆଦି ପର୍ଯ୍ୟଟନସ୍ଥଳୀକୁ ରେଳ ଯୋଗାଯୋଗରେ ସୁଧାର ଆସିବ। ଏହି ଚାରୋଟି ପ୍ରକଳ୍ପ ଭାରତୀୟ ରେଳବାଇର ନେଟ୍ୱର୍କକୁ ପ୍ରାୟ 410 କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରିବ। ଏହାସହ 6,428 ଗ୍ରାମରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: अप्रूव की थी माननीय प्रधानमंत्री जी ने, तो जो झारखंड और नॉर्थ उड़ीसा का ट्रैफिक है वो ट्रैफिक मोस्टली पैरादीप पहुंचेगा, जखपुरा हरिदासपुर पैरादीप इस लाइन से। पैरादीप पोर्ट ईस्ट कोस्ट पे और देश के भी अभी सबसे बड़े पोर्ट्स में से एक है। अभी करीब 250 मिलियन टन का इसका कार्गो की कैपेसिटी है और जितना तेजी से इसका एक्सपेंशन हो रहा है, दिस पोर्ट विल बी कैरिंग इन फ्यूचर 450

0: ମିଲିୟନ୍ ଟନ୍ସ ଅଫ୍ କାର୍ଗୋ।
1: କେନ୍ଦ୍ର କ୍ୟାବିନେଟ୍ର ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍କିଟାଲରେ ଚାଲିଥିବା ବିକାଶ ଏବଂ ଭିଭିଭୂମି ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ପ୍ରମୁଖ ଭିଭିଭୂମି ପ୍ରକଳ୍ପର ଅଗ୍ରଗତି, ଚିକିତ୍ସା ସେବାର ସୁଦୃଢ଼ୀକରଣ ଏବଂ ରୋଗୀ ସେବାରେ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ଡିସେମ୍ବର ମାସରେ ଏସ୍ସିବିର ନୂତନ ଅଟ୍ଟାଳିକା ଉଦ୍ଘାଟନ ସହ ଜାନୁଆରୀ ମାସରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଦ୍ୱିତୀୟ କ୍ୟାମ୍ପସରେ ନୂତନ ଦ୍ୱିତୀୟ ଭେଷଜ ବିଭାଗ କାର୍ଯ୍ୟ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେ ସିନ୍ଧେ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଘରୋଇ ହିଂସା ଏବଂ ଯୌତୁକ ନିରୋଧ ଆଇନ ଉପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌତୁକ ମୁକ୍ତ ଓଡ଼ିଶା ଏବଂ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଅଧିକାର ସମ୍ପର୍କରେ ସଚେତନତା ହିଁ ମହିଳା ସଶକ୍ତିକରଣର ମୂଳ ଦୁଆ ବୋଲି ମନ୍ତ୍ରୀ କହିଛନ୍ତି। ଆଇନଗତ ପ୍ରାବଧାନ, ବିଭିନ୍ନ ଅଂଶୀଦାରଙ୍କ ଭୂମିକା ଓ ଉତ୍ତରଦାୟିତ୍ୱ ଏବଂ ଘରୋଇ ହିଂସା ଓ ଯୌତୁକ ଜନିତ ଅପରାଧ କ୍ଷେତ୍ରରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଘରୋଇ ହିଂସାର ସମ୍ମୁଖୀନ ହେଉଥିବା ମହିଳାମାନଙ୍କ ସମୟ ସୀମା ମଧ୍ୟରେ ସୁରକ୍ଷା, ଆଇନଗତ ସହାୟତା ମିଳିବା ନେଇ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ନଗର ଉନ୍ନୟନ ଓ ସହରାଞ୍ଚଳରେ ଗମନାଗମନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହାସହ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା, ସହରାଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଓ ବରାଦ କରାଯାଇଥିବା ଅର୍ଥର ସୁବିନିଯୋଗ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ବୈଠକ ପରେ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ଆୟ ବର୍ଗର ଲୋକଙ୍କ ପାଇଁ ସରକାର ସୁଲଭ ଆବାସ ସୁବିଧା ଉପରେ ଗୁରୁତ୍ୱ ଦେଉଛନ୍ତି। ସବୁ ବର୍ଗଙ୍କ ପାଇଁ ନୂତନ ଆବାସ ମଡେଲ ବିକଶିତ କରିବା ସହ ସହରାଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଡ଼ା ଆବାସ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଥିଲା। ନିଶାମୁକ୍ତ ଭାରତ ଗଠନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଭାଗର କର୍ମଚାରୀଙ୍କ ଏକ 40-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଏହି ପ୍ରଶିକ୍ଷଣରେ ଅବକାରୀ ଆଇନ ଓ ନିୟମ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ, ଏନ୍ଡିପିଏସ୍ ଆଇନ ଓ ସରକାରୀ କର୍ମଚାରୀ ଆଚରଣ ନିୟମ ଆଦି ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ବେଆଇନ ନିଶା ଓ ମାଦକଦ୍ରବ୍ୟ କାରବାରକୁ ରୋକିବା ଓ ନିୟମିତ ଚଢ଼ାଉ କରିବା ଦିଗରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଗତ 2 ବର୍ଷ ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରି ଓଡ଼ିଶାକୁ ବେଆଇନ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ତଳିଆ ଅଞ୍ଚଳରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କସାପାଠାରେ କାଣୀ ନଦୀ ଘାଇ ବୁଲି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏଥିସହିତ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି କରିବା ଓ ନଦୀବନ୍ଧକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଜନସାଧାରଣଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ସୁରଜ କହିଛନ୍ତି। ଏଥିସହିତ ମନ୍ତ୍ରୀ ଶ୍ରୀ ସୁରଜ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଖଡ଼ିପଦା, ସୋହଡ଼ା ଆଦି ବିଭିନ୍ନ ପଞ୍ଚାୟତରେ ପହଞ୍ଚ ବନ୍ୟାସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀ ଓ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ବନ୍ୟା ବିପନ୍ନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ସରପଞ୍ଚ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ସୁରଜ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆସିଥିବାରୁ ଶତାଧିକ ଗ୍ରାମ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ରାଜ୍ୟ ବିଧାନସଭାର ଗୃହ କମିଟି ଉପସ୍ଥାପନ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଗ୍ଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ।

0: କୃଷିମାନେ ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ଡ୍ୟାମ୍ ବିଭିନ୍ନ ଜଳସେଚନ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପଦ୍ମପୁରଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଛି। ଶିବିରରେ 244 ଜଣ ଭିନ୍ନକ୍ଷମଙ୍କର ପଞ୍ଜୀକରଣ କରାଯାଇ ବିଭିନ୍ନ ସହାୟତା ଯନ୍ତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ଆସନ୍ତା ମାସ 12 ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଜନସାଧାରଣ ଏହାର ସୁଯୋଗ ନେବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟ, ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ, ଭିଭିଭୂମି ବିକାଶ ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରାଯାଇଥିଲା। ଏଥର ଶୁଣନ୍ତୁ କିଛି ଖବର ସଂକ୍ଷେପରେ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଚାଷୀ ପଞ୍ଜୀକରଣ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ରଥ ବିଭିନ୍ନ ଗ୍ରାମ ପରିକ୍ରମା କରି ଖରିଫ ଋତୁରେ ଧାନ ଫସଲର ପଞ୍ଜୀକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନଜୀବୀଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟସ୍ତରୀୟ କୁର୍ମୀରୋଗ ନିରୀକ୍ଷଣ ଓ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କ ବିଭିନ୍ନ ନମୁନାର ପରୀକ୍ଷା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଶାସନ ଓ ମିଲିଟାରୀ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଝାଡ଼ଖଣ୍ଡ ତତ୍ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଅବପାତ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶା ସମେତ 4 ରାଜ୍ୟର ରେଳ ଯୋଗାଯୋଗର ବିକାଶ ପାଇଁ 4 ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଏହା ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବ୍ୟବସାୟ ଓ ପର୍ଯ୍ୟଟନକୁ ନୂତନ ଗତି ଦେବ, କହିଲେ ପ୍ରଧାନମନ୍ତ୍ରୀ। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍କିଟାଲର ଭିଭିଭୂମି ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଆୟୁବର୍ଗର ଲୋକଙ୍କ ପାଇଁ ସୁଲଭ ଆବାସ ସୁବିଧା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ, ହଜାର ଶବ୍ଦର ସମାହାର ଗୋଟିଏ ଫଟୋ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିନା ଶବ୍ଦ ଏବଂ ବିନା ଭାଷାରେ କଥା କହୁଥିବା ଚିତ୍ରଟି ହେଉଛି ଫଟୋ। ପୁରୁଣା ସ୍କୃତିକୁ ସାଇତି ରଖିବାର ଏହା ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ। ସମୟ ଆଗକୁ ବଢ଼ିଚାଲେ କିନ୍ତୁ ଅତୀତର ସାଥୀ ହୋଇ ରହିଯାଏ ଫଟୋ। ଆଜିର ଡିଜିଟାଲ ଓ ସ୍ମାର୍ଟଫୋନ୍ ଯୁଗରେ ସମସ୍ତେ ଫଟୋଗ୍ରାଫର ହେଉଥିଲେ ମଧ୍ୟ ଚିତ୍ର ଉତ୍ତୋଳନ ବା ଫଟୋଗ୍ରାଫି ଏକ କଳା ଭାବେ ସମାଜରେ ମାନ୍ୟତା ପାଇଛି। ଏହା ହେଉଛି ଏଭଳି ଏକ କଳା ଯାହା ଆବେଗ, ଉତ୍କଣ୍ଠା, କୌତୁହଳ ଓ ସୃଜନଶୀଳତାର ମିଶ୍ରିତ ପ୍ରତିଫଳନ ହୋଇଥାଏ। ସମସ୍ତଙ୍କ ଜୀବନରେ ଫଟୋ ଏକ ସୁନ୍ଦର ମୁହୂର୍ତ୍ତ, ଆବେଗକୁ ସ୍ମରଣ କରାଇଥାଏ। ଚିତ୍ର ଉତ୍ତୋଳନ ବା ଫଟୋଗ୍ରାଫିରେ ରୁଚି ରଖୁଥିବା ତଥା ଏହାକୁ ବୃତ୍ତି ଭାବେ ଆପଣାଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ 19 ତାରିଖକୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଇଥାଏ। ଗୋଟିଏ ସଭ୍ୟତାର ଇତିହାସକୁ ପ୍ରକାଶ କରୁଥିବା ଫଟୋର ଇତିହାସ ମଧ୍ୟ ବହୁ ପ୍ରାଚୀନ। 1837 ମସିହାରେ ଲୁଇ ଡାଗୁଏରାଙ୍କ ଦ୍ୱାରା ଫଟୋଗ୍ରାଫି ପ୍ରକ୍ରିୟାକୁ ବିକଶିତ କରାଯିବା ସହ ଏହାକୁ ସାର୍ବଜନୀନ କରାଯାଇଥିଲା। ଡାଗୁଏରା ଟାଇପ୍ ପ୍ରଣାଳୀକୁ ଉଦ୍ଭାବନ କରାଯିବା ସହ ଫଟୋଗ୍ରାଫିର ଯାତ୍ରା ଆରମ୍ଭ ହୋଇଥିଲା। 1939 ମସିହା ଜାନୁଆରୀ 9 ତାରିଖରେ ଫ୍ରାନ୍ସର ଜୋସେଫ୍ ନାଇସ୍ ସ୍ପୋର୍ ଏବଂ ଲୁଇ ଡାଗୁଏରେ ମିଳିତ ଭାବେ ଏହି ଦିବସକୁ ଆରମ୍ଭ କରିଥିଲେ। ଫ୍ରାନ୍ସ ସରକାର ଏହି ଉଦ୍ଭାବନ ସମ୍ପର୍କରେ 1839 ଅଗଷ୍ଟ 19 ତାରିଖରେ ଘୋଷଣା କରିଥିଲେ। ଏହାକୁ ସ୍ମରଣ କରି ପ୍ରତ୍ୟେକ ବର୍ଷ ଆଜିର ଦିନରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ହୋମ୍ ବା ଘର, ବ୍ୟକ୍ତିଗତ ସ୍ଥାନ, ସଂସ୍କୃତି, ଐତିହ୍ୟ ଏବଂ ଆତ୍ମଭାବନାକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଫଟୋଗ୍ରାଫି ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗ ସେମାନଙ୍କର ଇତିହାସକୁ ଖୋଜନ୍ତି ଓ ବୁଝନ୍ତି, କାରଣ ସେମାନଙ୍କ ପାଇଁ ଫଟୋଟି କିଛି ନା କିଛି ସ୍ୱତନ୍ତ୍ର ହୋଇଥାଏ। ଏକ କାହାଣୀକୁ ଗତିଶୀଳ କରିବା ଏବଂ ଏହାକୁ ସମ୍ପୂର୍ଣ୍ଣ କରିବାରେ ମଧ୍ୟ ଫଟୋ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏପରିକି ଫଟୋ ସାମ୍ବାଦିକତା ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାରିୟର ଭାବେ ପ୍ରତିଷ୍ଠିତ ହୋଇପାରିଛି। ଗଣମାଧ୍ୟମ ସାମ୍ବାଦିକତାରେ ଫଟୋର ଗୁରୁତ୍ୱ ଅପରିସୀମ। ସତ୍ୟ ଘଟଣାକୁ ପ୍ରମାଣିତ କରିବା ଏବଂ ଘଟଣାସ୍ଥଳର ବାସ୍ତବ ଚିତ୍ର ପାଠକଙ୍କ ପାଖରେ ପହଞ୍ଚାଇବାରେ ଫଟୋ ସାମ୍ବାଦିକତା ସବୁଠାରୁ ବଡ଼ ତଥା ବିଶ୍ୱସନୀୟ

0: ଡାଗୁଆରେ ଟାଇପ୍ ପ୍ରକ୍ରିୟାଠାରୁ ଆରମ୍ଭ କରି ବର୍ତ୍ତମାନର କୃତ୍ରିମ ବୁଦ୍ଧିମତା ଆଧାରିତ ସ୍କାର୍ଟଫୋନ୍ କ୍ୟାମେରା ପର୍ଯ୍ୟନ୍ତ ଫଟୋଗ୍ରାଫି ଏକ ବୈପ୍ଳବିକ ପରିବର୍ତ୍ତନ ଦେଇ ଗତି କରୁଛି। ତେବେ ଏହାର ମୂଳ ଉଦ୍ଦେଶ୍ୟ ଏବେ ମଧ୍ୟ ଅପରିବର୍ତ୍ତିତ ରହିଛି, ଅର୍ଥାତ୍ ଅଭିଜ୍ଞତା, ଆବେଗ, ଉତ୍କଣ୍ଠା, କୌତୁହଳ ଏବଂ ସୃଜନଶୀଳତାକୁ ଲେନ୍ସ ମାଧ୍ୟମରେ କଏଦ କରି ରଖିବା। ଭାବନା ଏବଂ ଆଲୋକ ମାଧ୍ୟମରେ ନିଜର ଆବେଗ ଏବଂ ସୌନ୍ଦର୍ଯ୍ୟକୁ ଜାଗ୍ରତ କରିବାର କଳା ହେଉଛି ଫଟୋଗ୍ରାଫି। ସେହିଭଳି ଇତିହାସ, ସଂସ୍କୃତି ଓ ପରମ୍ପରାକୁ ପିଢ଼ି ପରେ ପିଢ଼ି ସ୍କରଣ କରାଇବାରେ ଏହା ଏକ ପ୍ରକୃଷ୍ଟ ମାଧ୍ୟମ। ସାମ୍ପ୍ରତିକ ପରିସ୍ଥିତିକୁ ସମୀକ୍ଷା କଲେ ସାମାଜିକ ସମସ୍ୟା, ପାରିପାର୍ଶ୍ୱିକ ପରିସ୍ଥିତି, ପରିବର୍ତ୍ତନ ଏବଂ ଯୁଦ୍ଧର କରାଳ ବିଭୀଷିକାକୁ ଲୋକଲୋଚନକୁ ଆଣିବାରେ ଫଟୋଗ୍ରାଫି ଏକ ବଳିଷ୍ଠ ମାଧ୍ୟମ ହୋଇଛି। ବ୍ୟକ୍ତିଗତ ଦୃଷ୍ଟିକୋଣକୁ ସାମାଜିକ ଚିନ୍ତାଧାରାରେ ପରିବର୍ତ୍ତନ କରିବାରେ ଏହା ଏକ ସହାୟକ ହୋଇଥାଏ। ଯଦିଓ ଫଟୋଗ୍ରାଫି ଏବେ ଏକ ବୃତ୍ତି ଭାବେ ମାନ୍ୟତା ଲାଭ କରିଛି, ତଥାପି ସମୟକୁ ବାନ୍ଧି ରଖିବାରେ ଏହା ହେଉଛି ଏକ ଅବିସ୍କରଣୀୟ ମାଧ୍ୟମ। ଶିଶୁର ପ୍ରଥମ ହସଠାରୁ ଆରମ୍ଭ କରି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମନର ନିବୃତ କୋଣରେ ଫଟୋ ସ୍ମୃତି ସାଇତି ରଖିଥାଏ। ଏକ ଉତ୍କୃଷ୍ଟ ଭାବନାତ୍ମକ ଫଟୋ ଦର୍ଶକଙ୍କୁ କେବଳ ସନ୍ତୋଷ ବା ଆତ୍ମତୃପ୍ତି ଦେଇନଥାଏ, ବରଂ ଚିତ୍ର ଉତ୍ତୋଳନକାରୀଙ୍କ ପାଇଁ ଅର୍ଥ ଉପାର୍ଜନର ଏକ ମାଧ୍ୟମ ମଧ୍ୟ ହୋଇଥାଏ। ଜଣେ ଫଟୋଗ୍ରାଫର ବା ଚିତ୍ର ଉତ୍ତୋଳନକାରୀ ନିଜର ଦୃଷ୍ଟିକୋଣ, ଚିନ୍ତାଧାରା ଏବଂ ସୃଜନଶୀଳତାକୁ ଏହା ମାଧ୍ୟମରେ ପ୍ରକାଶ କରିଥାଏ। ଜଣେ ସଫଳ ଫଟୋଗ୍ରାଫର ନିଜସ୍ୱ ଚେଷ୍ଟାରେ ସମାଜକୁ ସଚେତନ କରିବା, ପରିବର୍ତ୍ତନ ଆଣିବା ଏବଂ ସତ୍ୟକୁ ଉପସ୍ଥାପନ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ। ବିଭିନ୍ନ କ୍ଷେତ୍ରରେ ଫଟୋ ବିନା ଭାଷା ଏବଂ ବିନା ଶବ୍ଦରେ ଯାହା କହିଥାଏ ତାହା ଅବର୍ଣ୍ଣନୀୟ ସାବ୍ୟସ୍ତ ହୋଇଥାଏ। ସାଂସ୍କୃତିକ ଏକତା, ସମ୍ପର୍କର ଦୃଢ଼ତାକୁ ଏହା ପରିପ୍ରକାଶ କରିଥାଏ। କ୍ୟାମେରା ଲେନ୍ସ ପଛପାଖରେ ଥିବା ଆଖିଟି ଯେତେବେଳେ କୌଣସି ଦୃଶ୍ୟକୁ କଏଦ କରେ, ସେତେବେଳେ ତାହା ଭବିଷ୍ୟତ ପାଇଁ ଇତିହାସ ପାଲଟିଯାଏ। ବିଶ୍ୱ ଫଟୋଗ୍ରାଫି ଦିବସ ଆମକୁ ସେହି ଫଟୋଗ୍ରାଫରମାନଙ୍କୁ ସମ୍ମାନ ଜଣାଇବାର ସୁଯୋଗ ଦିଏ, ଯେଉଁମାନେ ନିଜର ଧୈର୍ଯ୍ୟ ଓ ସୃଜନଶୀଳତା ବଳରେ ଆମ ପୃଥିବୀ ଏବଂ ପରିବେଶକୁ ନୂଆ ରୂପରେ ପ୍ରଦର୍ଶନ କରିଥାନ୍ତି।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
3: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
3: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
2: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
2: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
3: ତେବେ ଆବେଦନ କିପରି କରାଯିବ?
2: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026

0: ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନ କରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
4: ଏତେବେଳେ ଯାଏ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ଆପଣମାନେ ଶୁଣୁଛନ୍ତି ପ୍ରେମ୍ ୱେଡ୍ସ ପ୍ରିୟା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ବସନ୍ତରାଜ। ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ବାଳୁଙ୍ଗା ଟୋକା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଗୀତ ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

ଶେଷରେ ଶୁଣନ୍ତୁ ହେଲା ମୋତେ ପ୍ରେମଚୋର ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ବସନ୍ତରା ସାମଲ। ସଙ୍ଗୀତ ପ୍ରେମ ଆନନ୍ଦ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଓ ପରେ ପରେ ଜିଲ୍ଲା ହାଲଚାଲ।
1: ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ। 13,041 କୋଟି ଟଙ୍କା ବ୍ୟୟ ଅଟକଳରେ 4 ରେଳବାଇ ଓ 1 ରାଜପଥ ପ୍ରକଳ୍ପକୁ ମିଳିଲା ଅନୁମୋଦନ। ସାମାଜିକ ଗଣମାଧ୍ୟମ ଦ୍ୱାରା ଜନସାଧାରଣଙ୍କୁ କେବଳ ସରକାରଙ୍କ ନୀତି ସମ୍ପର୍କରେ ଅବଗତ ନ କରାଇ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ। ଜାମ୍ମୁ କାଶ୍ମୀର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏବଂ ଏହାର ସୁରକ୍ଷା ଲାଗି ଉଭୟ କେନ୍ଦ୍ର ଓ ସ୍ଥାନୀୟ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ବୋଲି ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତଙ୍କ ମତବ୍ୟକ୍ତ। ଏବଂ କଲମ୍ବିଆ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 312କୁ ବୃଦ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ରେ 5 ପ୍ରକଳ୍ପକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଜି ଅନୁମୋଦିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ 4 ରେଳବାଇ ଏବଂ 1 ରାଜପଥ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ଲାଗି ମୋଟ 13,041 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। 4 ରେଳ ପ୍ରକଳ୍ପ ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର 8 ଜିଲ୍ଲାର 6,448 ଗ୍ରାମର ପ୍ରାୟ 60 ଜନସାଧାରଣ ଉପକୃତ ହୋଇପାରିବେ। ଖଡ଼ଗପୁର ଭଦ୍ରକ ଚତୁର୍ଥ ଲାଇନ୍, ଭଦ୍ରକ ହରିଦାସପୁର ଚତୁର୍ଥ ଲାଇନ୍, ଗୁମିଟିପୁଣ୍ଡି ଗୁଦୁର ତୃତୀୟ ଓ ଚତୁର୍ଥ ଲାଇନ୍ ଏବଂ କଟକ ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ କରାଯିବ। ଏହାଦ୍ୱାରା ଭାରତୀୟ ରେଳ ନେଟ୍ୱର୍କରେ ଅଧିକ 410 କିଲୋମିଟର ସଂଯୋଗ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି 2030-31 ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଲାଗି ମୋଟ 9,450 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଅଧିକ ରେଳ ଲାଇନ୍ ନିର୍ମାଣ କରାଯିବା ଦ୍ୱାରା ରେଳ ଗମନାଗମନ କ୍ଷମତା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ। ଏତଦ୍ବ୍ୟତୀତ ରେଳବାଇର କାର୍ଯ୍ୟଦକ୍ଷତା ଏବଂ ସେବା ବିଶ୍ୱସନୀୟତାରେ ଉନ୍ନତି ପରିଲକ୍ଷିତ ହେବ। ଆଜିର କ୍ୟାବିନେଟ୍ରେ ନିଆଯାଇଥିବା ରେଳବାଇ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି
2: और एक है कटक से पारादीप रेलवे लाइन का क्वाड्रुप्लिक थर्ड एंड फोर्थ और पांचवा प्रोजेक्ट है मुजफ्फरपुर से सीतामढ़ी होते हुए सोनपुर साइड ये फोर लेन टोटल 30,041 करोड़ के प्रोजेक्ट का कैबिनेट अप्रूव।
1: ରେଳମନ୍ତ୍ରୀ କହିଛନ୍ତି ଭାରତୀୟ ରେଳବାଇ କ୍ଷେତ୍ରରେ ଏହି ପ୍ରସ୍ତାବିତ ସମ୍ପ୍ରସାରଣ ଦ୍ୱାରା କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ମା ଭଦ୍ରକାଳୀ ମନ୍ଦିର, ମା ଧାମାରୀ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ପୁଲିକାଟ ହ୍ରଦ, ନେଲାପାଟୁ ପକ୍ଷୀ ଅଭୟାରଣ୍ୟ, ଭଗବାନ ଭୀରରାଘବ ପୁରୁମାଲ ମନ୍ଦିର, ଧବଳେଶ୍ୱର ମନ୍ଦିର ଏବଂ ଲଳିତଗିରି ଭଳି ଅନେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ରେଳ ସଂଯୋଗ ସମ୍ଭବ ହୋଇପାରିବ। ଏତଦ୍ବ୍ୟତୀତ ଏହି ପ୍ରକଳ୍ପଗୁଡ଼ିକ କୋଇଲା, ଲୁହା, ସିମେଣ୍ଟ, ଖାଦ୍ୟଶସ୍ୟ ଭଳି ପ୍ରାଥମିକ ସାମଗ୍ରୀ ମଧ୍ୟ ଗମନାଗମନରେ ସହାୟକ ହେବ। ଶ୍ରୀ ବୈଷ୍ଣବ କହିଛନ୍ତି ଆଜି କେନ୍ଦ୍ର କ୍ୟାବିନେଟ୍ରେ ବିହାରର ଜାତୀୟ ରାଜପଥ 22ର ମୁଜାଫରପୁର, ସୀତାମାଢ଼ି, ସୋନାବର୍ଷା ସେକ୍ସନକୁ 4 କରାଯିବା ସମ୍ପର୍କିତ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି। 82.57 କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ହାଇବ୍ରିଡ୍ ଆନ୍ୟୁଇଟି ମୋଡ୍ ମାଧ୍ୟମରେ 3,590 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ କରାଯିବ। ଏହି ପ୍ରକଳ୍ପ ସମ୍ପର୍କରେ

0: ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ବିଶ୍ୱସ୍ତରରେ ଅତ୍ୟାଧୁନିକ ଜ୍ଞାନକୌଶଳ, ଗଣମାଧ୍ୟମ, ଅର୍ଥବ୍ୟବସ୍ଥା ଏବଂ ସାଧାରଣ ନୀତିରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହେଉଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନଠାରେ ଭାରତୀୟ ସୂଚନା ସେବା ଏବଂ ଭାରତୀୟ ପରିସଂଖ୍ୟାନ ସେବାର ତାଲିମପ୍ରାପ୍ତ ଅଧିକାରୀମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହା କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ନେବାକୁ ଥିବା ନିଷ୍ପଭି, ନିଜର ଆଚରଣ ତଥା ଦେଶର ସମ୍ମାନ ବଜାୟ ରଖିବା ଦିଗରେ ଅଧିକ ଯତ୍ନବାନ ହେବାକୁ ଏହି ଅବସରରେ ରାଷ୍ଟ୍ରପତି ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଉନ୍ନତମାନର ସୁଶାସନ ଏବଂ ଜନସାଧାରଣଙ୍କୁ ସେବା ଯୋଗାଇଦେବା କ୍ଷେତ୍ରରେ ଉଭୟ ସେବାର ଅଧିକାରୀଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିଥାଏ। ତେଣୁ ଏକ ଚଳଚଞ୍ଚଳ ତଥା ସମୃଦ୍ଧ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଉପଯୁକ୍ତ ଯୋଗାଯୋଗ ଏବଂ ସମୃଦ୍ଧ ସୂଚନା ବ୍ୟବସ୍ଥା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଲାଗି ଶ୍ରୀମତୀ ମୁର୍ମୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଦ୍ୱାରା କେବଳ ଜନସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ନୀତି ତଥା ତଥ୍ୟ ସମ୍ପର୍କରେ ଅବଗତ ନ କରାଇ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଏହି ତାଲିମ ନେଉଥିବା ଅଧିକାରୀମାନଙ୍କୁ ରାଷ୍ଟ୍ରପତି କହିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ବୋଲି ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗର୍ଗ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଏବଂ ସ୍ଥାନୀୟ ସରକାର ଏହି କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ଲାଗି ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମଥର ଲାଗି ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ଶ୍ରୀ ଗର୍ଗ ଶ୍ରୀନଗରଠାରେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନାକୁ ସେ ଅତ୍ୟନ୍ତ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ଭବିଷ୍ୟତରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସମ୍ପ୍ରସାରିତ କରିବା ଲାଗି ଉଭୟ ପକ୍ଷ ପ୍ରମୁଖ କ୍ଷେତ୍ର ଚିହ୍ନଟ କରିଛନ୍ତି ବୋଲି ଶ୍ରୀ ଗର୍ଗ କହିଛନ୍ତି। ଜାମ୍ମୁ କାଶ୍ମୀର ଏକ ସୁନ୍ଦର ସ୍ଥାନ ହୋଇଥିବା ଦୃଷ୍ଟିରୁ ଆମେରିକାର ଅନେକ ନାଗରିକ ଏଠାକୁ ଗସ୍ତ କରିବାକୁ ଇଚ୍ଛୁକ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା କହିଛନ୍ତି ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଏହି ସକାରାତ୍ମକ ଆଲୋଚନା କରାଯାଇଛି ଏବଂ ଜାମ୍ମୁ କାଶ୍ମୀରରେ କେଉଁ କେଉଁ କ୍ଷେତ୍ରରେ ଆମେରିକା ସହଯୋଗ କରିପାରିବ ସେଭଳି କ୍ଷେତ୍ର ମଧ୍ୟ ଚିହ୍ନଟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଲଭ ମୂଲ୍ୟରେ ଉଚ୍ଚମାନର ଭିତ୍ତିଭୂମି ଯୋଗାଇଦେବା ଉପରେ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଟନେଲ୍ସ ଆଣ୍ଡ ବ୍ରିଜ୍ କନ୍ଫରେନ୍ସ 2026ର ଚତୁର୍ଥ ସଂସ୍କରଣରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଭିତ୍ତିଭୂମି ବିକାଶର ମାନ ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଶ୍ରୀ ଗଡ଼କରୀ ଏହି ଅବସରରେ ସ୍ୱଷ୍ଟ କରିଛନ୍ତି। ଆନ୍ତର୍ଜାତିକ ମାନର ଭିତ୍ତିଭୂମି ସୁନିଶ୍ଚିତ କରାଇବା ଲାଗି ତଥ୍ୟ ସମ୍ଭଳିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଡିପିଆର୍ର ଆବଶ୍ୟକତା ଉପରେ ଆଲୋକପାତ କରି ଶ୍ରୀ ଗଡ଼କରୀ କହିଛନ୍ତି ନିମ୍ନମାନର ଡିପିଆର୍ ଓ ଅପର୍ଯ୍ୟାପ୍ତ ଭୂତାତ୍ତ୍ୱିକ ତଥ୍ୟ ଯୋଗୁଁ ପ୍ରାୟତଃ ଭିତ୍ତିଭୂମିଜନିତ ପ୍ରକଳ୍ପଗୁଡ଼ିକର ଖର୍ଚ୍ଚ ବୃଦ୍ଧି ହେବା ସହିତ ବିଳମ୍ବିତ ହୋଇଥାଏ। ତେଣୁ ଏ କ୍ଷେତ୍ରରେ ବିଫଳତାକୁ ରୋକିବା ଲାଗି ଉତ୍ତମ ସର୍ଭେ, ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ବିକଶିତ କରାଯାଇଥିବା ଯନ୍ତ୍ରାଂଶ ଓ ବ୍ୟବସ୍ଥାର ଉପଯୋଗ କରିବା ଉପରେ ଶ୍ରୀ ଗଡ଼କରୀ ଗୁରୁତ୍ୱାରୋପ କରିଛନ୍ତି।
1: और क्वालिटी ऑफ कंस्ट्रक्शन अच्छी रहे और इसमें ये जो दिक्कतें आती है हमारे नियमों का फायदा लेकर जो चल रहा है सभी डिपार्टमेंट में आता है तो कहीं ना कहीं इसको रोकना पड़ेगा और कोई ना कोई टूल तो मिल ही जाता है और जब हाथ में मिलता है तो अब तो मैं तो बिल्कुल इसके बारे में मैं बड़ा हेल्पिंग नेचर का व्यक्ति हूं।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକ ତାମିଲନାଡୁର ମହାବଳୀପୁରମ୍ରେ ଅନୁଷ୍ଠିତ ହେବ। ଏହି ପରିଷଦରେ ତାମିଲନାଡୁ, କେରଳମ୍, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନା ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପାଞ୍ଚଳ ଏବଂ ଲାକ୍ଷାଦ୍ୱୀପ ସଦସ୍ୟ ଅଛନ୍ତି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦକ୍ଷିଣାଞ୍ଚଳର ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଶାସକଙ୍କ ସମେତ ପ୍ରତ୍ୟେକ ରାଜ୍ୟର ଦୁଇଜଣ ଲେଖାଏଁ ବରିଷ୍ଠ ମନ୍ତ୍ରୀ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଜୋନାଲ ପରିଷଦ ପକ୍ଷରୁ ସଦସ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ରାଜ୍ୟଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ବିଭିନ୍ନ ପ୍ରସଙ୍ଗର ସମାଧାନ ଲାଗି

0: ଏହି କମିଟିରେ ବିସ୍ତୃତ ଆଲୋଚନା କରାଯିବ। ଏହି କମିଟି ଦ୍ୱାରା ସମାଧାନ ହୋଇପାରିନଥିବା ପ୍ରସଙ୍ଗଗୁଡ଼ିକ ପରେ ଜୋନାଲ ପରିଷଦ ବୈଠକରେ ସ୍ଥାନ ପାଇବ। ସଂଘୀୟ ସହଯୋଗ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ଜୋନାଲ ପରିଷଦଗୁଡ଼ିକର ଅବଦାନ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। କଲମ୍ବିଆଠାରେ ଏକ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା 312ରେ ପହଞ୍ଚିଛି। ରିକ୍ଟର ସ୍କେଲ୍ରେ 7.4 ତୀବ୍ରତା ଥିବା ଏହି ଭୂକମ୍ପ ଯୋଗୁଁ 4600ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିବାବେଳେ ପ୍ରାୟ 290 ଜଣ ନିଖୋଜ ଥିବା ଜଣାପଡ଼ିଛି। ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ୟୁନିଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏଥିରେ ପ୍ରାୟ 270ରୁ ଉର୍ଦ୍ଧ୍ୱ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ସହିତ ପ୍ରାୟ 30,000ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ରାଷ୍ଟ୍ରପତି ଆବେଲାଡୋ ଡି ଲା ଏସ୍ପ୍ରିଲା ଦେଶରେ ଏଥିଲାଗି ଅର୍ଥନୈତିକ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ। ସାମାଜିକ ଗଣମାଧ୍ୟମ ଦ୍ୱାରା ଜନସାଧାରଣଙ୍କୁ କେବଳ ସରକାରଙ୍କ ନୀତି ସମ୍ପର୍କରେ ଅବଗତ ନ କରାଇ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ ଏବଂ କଲମ୍ବିଆ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 312କୁ ବୃଦ୍ଧି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ବାଲେଶ୍ୱର ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ବାଲେଶ୍ୱର ଜିଲ୍ଲାରେ 80ତମ ସ୍ୱାଧୀନତା ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ଉଡ଼ିଥିବାବେଳେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଜିଲ୍ଲାସ୍ତରୀୟ ସମାରୋହ ପୁଲିସ ଲାଇନ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ସ୍କରଣ କରିବା ସହ ଯୁବପିଢ଼ିକୁ ସ୍ୱାଧୀନତା ସଂଗ୍ରାମର ଇତିହାସ ଜାଣିବାକୁ ସେ ଆହ୍ୱାନ ଦେଇଥିଲେ।
3: ଏ ଯୋଉ ସ୍ୱାଧୀନତା ଆମେ ପାଇଛେ, ଏହାକୁ ଆମେ ସହଜରେ ଉପଲବ୍ଧ ପାଇଯାଇନୁ। କେତେ ଲୋକଙ୍କର ବଳିଦାନ, ତ୍ୟାଗ, ତାକୁ ଆମେ କଷ୍ଟ କରି ସ୍ୱାଧୀନତାକୁ ପାଇଛେ। ଆମେ ଭାରତକୁ କେମିତି ଏକ ଅଖଣ୍ଡ ଭାରତ ବନେଇବା, ଭାରତକୁ ପ୍ରଗତି ପଥ ଆହୁରି ସ୍ପିଡ୍ରେ ଆଗେଇ ନେବା, ଆର୍ଥିକ ସ୍ଥିତିରେ ହଉ, ସାମରିକ ହଉ, ଶିକ୍ଷାରେ ହଉ, ସ୍ୱାସ୍ଥ୍ୟରେ ହଉ, ଗମନାଗମନ ହଉ, ସବୁଥିରେ ଭାରତ ସାରା ବିଶ୍ୱରେ ଯେମିତି ବିଶ୍ୱଗୁରୁ ରୂପରେ ପ୍ରତିପାଦିତ ହେବ ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା। ଏବଂ ଯୋଉ ବଳିଦାନ ଲୋକମାନଙ୍କର, ମହାନ ପୁରୁଷମାନଙ୍କର ବଳିଦାନ ଆଜି ଆମେ ଇଏ ସ୍ୱାଦ ଚାଖୁଛେ, ସେମାନଙ୍କୁ ମଧ୍ୟ ଆମେ ସବୁବେଳେ ମନେ ରଖିବା ଉଚିତ। ଏବଂ ସମସ୍ତଙ୍କୁ ଅନୁରୋଧ କରୁଛି, ଆମେ ଏକ ହୋଇ ରହିବା, ଅଖଣ୍ଡ ଭାରତ ବନେଇବା ଏବଂ ବିଶ୍ୱରେ ବିଶ୍ୱଗୁରୁ ହେବା।
2: ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବୁଢ଼ାବଳଙ୍ଗ, ସ୍ୱର୍ଣ୍ଣ ଓ ଜଳକା ନଦୀରେ ବନ୍ୟା ଆସି ତଳିଆ ଅଞ୍ଚଳ ଓ ଚାଷ ଜମି ଜଳମଗ୍ନ ହୋଇଛି। ଧାନତଳି ନଷ୍ଟ ହେବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସହରାଞ୍ଚଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବିତଙ୍କ ପାଇଁ ମାଗଣା ରୋଷେଇ ବ୍ୟବସ୍ଥା ସହ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଦଳ ମୁତୟନ କରାଯାଇଛି। ଏ ସମ୍ପର୍କରେ ଆଇନଜୀବୀ ବେଣୁଧର ରାଉଳ କହିଛନ୍ତି,
4: ବର୍ତ୍ତମାନ ତ ବର୍ଷା ଋତୁରେ ଅହେତୁକ ଲଘୁଚାପ ଯୋଗୁଁ ବର୍ଷା ହୋଇଛି। ବର୍ଷା ଫଳରେ ଚାଷୀ ତ ପ୍ରଥମ ଚାଷୀ କୂଳ ବର୍ତ୍ତମାନ ହତାଶ ଅବସ୍ଥାରେ ରହିଯାଇଛନ୍ତି, କାହିଁକିନା ତଳି ଧାନ ଯେଉଁ ଦେଇଥିଲେ, ତଳି ଧାନ ପକାଇଥିଲେ, ସିଏ ବି ନଷ୍ଟ ହୋଇଗଲାଣି। ତାପରେ ଧାନ ରୁଆ ବି ବ୍ୟାଘାତ ସୃଷ୍ଟି କରିଛି। ରବି ଫସଲ ତ ନାହିଁ ନଥିବା ଅବସ୍ଥାରେ ଅଛି ବର୍ତ୍ତମାନ, ସବୁ ଯେଉଁ ପାଣି ମାଡ଼ି ଯାଇକି ହେଇଛି। ଇଏ ସବୁ ସତ୍ୟ ମଧ୍ୟ ଆଉ ଗୋଟିଏ ବଡ଼ ଇମ୍ପୋର୍ଟାଣ୍ଟ ଜିନିଷ ରହିଛି, କ'ଣ ନା ବାଲେଶ୍ୱର ସହରରେ ଏବଂ ବିଭିନ୍ନ ସହରରେ ମଧ୍ୟ ଯେଉଁ କୃତ୍ରିମ ମାନେ ବନ୍ୟା ଜଣାପଡ଼ୁଛି, ସତେ କି ସହରଟା ନଦୀର ପରିଣତ ହେଇଛି, ଏକ ନଦୀ ସୃଷ୍ଟି ହେଇଛି। ତାର କାରଣ ହେଉଛି ଖାଲି ଆମେ ଡ୍ରେନେଜ୍କୁ ଦୋଷ ଦେଲେ ହେବନି, ଡ୍ରେନେଜ୍ ସିଷ୍ଟମ୍ ତ ସବୁବେଳେ ରହିବ, କିନ୍ତୁ ଯେଉଁ ପ୍ଲାନିଂ ହେବା କଥା, ଯେଉଁ ପ୍ଲାନିଂ ଅନୁସାରେ ଲୋକ ଯେଉଁ ଆଜିକାଲି ଚାଷ ଜମିକୁ କନଭର୍ଟ କରିକି ଘରବାଡ଼ି କରୁଛନ୍ତି, ଘରବାଡ଼ି କରିସାରିବାରେ ବାଲେଶ୍ୱର କଥାକୁ ଆମେ ଟାଉନ୍ ପ୍ଲାନିଂ ଅଛି, ଟାଉନ୍ ପ୍ଲାନିଂ ଯେତେବେଳେ ପାସ୍ କରାଉଛି ଘର ଗୁଡ଼ାକ, ସେ ପାଣି ଯିବା ପାଇଁ ସୁବନ୍ଦୋବସ୍ତ ଅଛି ନାହିଁ ତାକୁ ଦେଖୁନାହାନ୍ତି। ତେଣୁ ଏହାକୁ ସୁଧାରିବା ପାଇଁ ହେଲେ ଏକ ସୁଚିନ୍ତିତ ଗୋଟେ ପ୍ଲାନିଂ କରାଯିବ। ପ୍ଲାନିଂର ଯେଉଁ ମେମ୍ବର ରହିବେ, ଟେକ୍ନିକାଲ ଏକ୍ସପର୍ଟ ରହିବେ, ଏକ୍ସପର୍ଟ ରହିକି କେମିତି ସହରକୁ ପାଣି ସୁବିଧାରେ ନିଷ୍କାସିତ ହେବ, ନହେଲେ କିଛି ଦିନ ଆଗକୁ ହେଲେ ଲୋକଙ୍କର ଏକତାଲା କ'ଣ ଦିତାଲା ବୁଡ଼ିବାର ସମ୍ଭାବନା ରହିଛି, ଏ ଦିଗରେ ସରକାର ଦୃଷ୍ଟି ଦେବା ଉଚିତ।
2: ଅଗଷ୍ଟ 14 ଜିଲ୍ଲାପାଳଙ୍କ ଅଡିଟୋରିୟମରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଥିଲା। ସାଂସଦ ପ୍ରତାପ

0: ଷଡ଼ଙ୍ଗୀଙ୍କ ସମେତ ବହୁ ଅତିଥି ଯୋଗଦେଇ ଦେଶ ବିଭାଜନର ଦୁଃଖଦ ସ୍କୃତି ଓ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ସ୍କରଣ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋପ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ସଂକ୍ରମଣ ଆକଳନ ସର୍ଭେ ପାଇଁ ତାଲିମ ଦିଆଯାଇଛି। ଶିଶୁଙ୍କ ମଧ୍ୟରେ ରକ୍ତହୀନତା ଓ କୃମି ସଂକ୍ରମଣ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱଚ୍ଛତା ଓ ନିୟମିତ କୃମିନାଶକ ଔଷଧ ସେବନ ପାଇଁ ପରାମର୍ଶ ଦିଆଯାଇଛି। ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ କିଶୋରୀମାନଙ୍କୁ କମ୍ପ୍ୟୁଟର ଜ୍ଞାନ, ଡିଜିଟାଲ ସୁରକ୍ଷା, ଯୋଗାଯୋଗ ଓ ବୃତ୍ତିଗତ ଦକ୍ଷତା ସମ୍ପର୍କରେ ତାଲିମ ଦିଆଯାଇଥିଲା। ହର୍ ଘର ତିରଙ୍ଗା 2026 ଓ ବିଭାଜନ ବିଭୀଷିକା ସ୍କୃତି ଦିବସ ଉପଲକ୍ଷେ ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟରେ ଚିତ୍ରକଳା ଓ ଭାସ୍କର୍ଯ୍ୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଅଗଷ୍ଟ 11-14 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କର୍ମଶାଳାରେ ପ୍ରସ୍ତୁତ କଳାକୃତି ଅଗଷ୍ଟ 15 ପ୍ରଦର୍ଶିତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରିଛନ୍ତି ଶିଳ୍ପା ରଥ ଏବଂ ଅନିତା ଦାସ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ହେଟି ଆଇଲ କି?
2: ହଁ ଆସିଲି, ବସିଛି। ଆଉ
1: କଣ ହେଲା, ଏତେ ଉଦାସ ଉଦାସ କି ପାଇଁ ଅଛ ଆଜି?
2: ଉଦାସ ବୋଲେ ଆଉ କଣ କହିବି କୁହ। ଦେଖୁଛ ତ ଚାଷବାସ କାମ, ସବୁର ବାଟେ ବର୍ଷା ହଉଛି, ଆମର ଗାଁ ବାଟେ ବର୍ଷା ଆକା ହଉନି। ଏତେ ବର୍ଷା ହଉଛି ଯେ କଣ କରିବି, ଜଳସେଚନର ବ୍ୟବସ୍ଥା ନାହିଁ, ସେଟା ପାଇଁ ତ ଖରାଦିନିଆ ଚାଷ ମିଶା କରୁନାହିଁ। ଆର ଏ ବର୍ଷା ଦିନିଆ ଚାଷ ଯଦି ଏବେ ଖରାପ ହେଇଯିବ କଣ କରିବି, ବର୍ଷା ଯାକର ଚିନ୍ତା ମତେ ଏବେ।
1: ସେଟା ତ ଏଇ ବର୍ଷର ବର୍ଷା ମିଶା ଆଉ କହିବାକୁ ନାହିଁ, ନ ହେଲା ଯାକ ନାହିଁ, ଏମିତି ଖରା ହଉଛି ଯେ ଖରାଦିନର ଭଳିଆ କା, ଆହୁରି ମାରିଲେ ଛାଡୁ ନାହିଁ, ଏକାଥରେ ଲଘୁଚାପ କା ପଳେଇ ଆଉଛି।
2: ହଇ ପରା ଦେଖ, ଏଇ ବାଟେ ଆଇଲି, ହେଟି ମୁଁ କେମିତି ଉଦା ହେଇକିନା ଆଇଛି ଦେଖ, ତମେ ମିଶା କେମିତି ଆଇଛ, ଆମର ଗାଁ ବାଟେ ଟିକେ ମିଶା ବର୍ଷା ନାହିଁ, ଆଉ ଚିନ୍ତାର କାରଣ ଏଇଟା ହବ କି ନାହିଁ କୁହ ତ।
1: ଦେହ ଖରାପ ହବ ବୋଲି ଚିନ୍ତା କି ଯେ, ଆମେ ଜମି ଜମା ଲୋକ, ଆହୁରି ପାଣି ବେଶୀ ହେଲେ ମିଶା ସବୁ ଫସଲ ଧୋଇ ହେଇଯାଉଛି ନା, ସେଟା ମିଶା ତ ଗୋଟେ ଅଛି।
2: ହଇ ପରା ସେଟା ପାଇଁ କିଛି ଚିମ୍ରା ଚିମ୍ରା ଲାଗୁଛି, କିଛି ଭଲ ମିଶା ଲାଗୁନି।
1: ହେଲେ ତମେ ଜାଣିଛ କି ନାହିଁ, ଆମେ ଜଳସେଚନ ପାଇଁ ନିକି ଆମର ସୂର୍ଯ୍ୟ କିରଣକୁ ମିଶା ବ୍ୟବହାର କରିପାରିବା।
2: ସୂର୍ଯ୍ୟ କିରଣ ତ ଖରା ହବ, ଆର ଜଳସେଚନ ପାଇଁ କେମିତି ବ୍ୟବହାର କରିବି, ତମେ ମିଶା ମଜା ଥଟା କର ନ ତ ମତେ ଏବେ।
1: ହେଇଟି ଜାଣିନ ନା?
2: ନା ମୁଁ ଏଇଟା ମାନେ ଜାଣିନି।
1: ଅଛି ହୋ, ପିଏମ୍ କୁସୁମ ବୋଲି ଗୋଟେ ଯୋଜନା ଅଛି, ସେଟାରେ ନିକି ଆମେ ସୌରଶକ୍ତିକୁ ବ୍ୟବହାର କରିକିନା ଜଳସେଚନ କରିପାରିବା, ଯାଇଁ କି ଆମର ଡିଜେଲ ଉପରେ ନିର୍ଭରତା କମିଯିବ, ଆହୁରି ଆମର ଭଳିଆ ଚାଷୀମାନଙ୍କର ଆୟ ମିଶା ବଢିବ।
2: ହଇକି ବଢିଆ ଜିନିଷ ଗୋଟେ କହିଲ ତ।
1: ହଁ ଆହୁରି ଏ ବିଷୟରେ ଆଗକୁ କଥା ହବା ଯେ, ଆଗ ଆମର ବୈଠକ ଘରକୁ ଆମର ମା ଭଉଣୀ ସବୁକୁ ସ୍ୱାଗତ କରିଦେବା।
2: ହଇ ହଇ ଚାଲ ଚାଲ ଜଲ୍ଦି ସ୍ୱାଗତ କରିକି ଆମର କାର୍ଯ୍ୟକ୍ରମ ଆଗକୁ ଆଣବା ତ।
1: ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ, SHG ମା ଭଉଣୀ।

0: ମାନଙ୍କୁ ଆମ ତରଫରୁ
1: ଜୁହାର। ହଇ ହେଲା, ତମେ ତ କହିଲ ସ୍ୱାଗତ ଜଣାଇବା ଆରମ୍ଭ କଲ, ମତେ ଟିକେ କୁହ ତ ସେ କି ଯୋଜନା, ପିଏମ ନା କି ଯୋଜନା କହୁଥିଲ?
0: ପିଏମ କୁସୁମ ଯୋଜନା। ହଁ,
1: ପିଏମ କୁସୁମ ଯୋଜନା ହେଲେ କଣଟା? ସେଟା ପିଏମ କୁସୁମ ଯୋଜନା କିଏ କରିଛି ସେଟା?
0: ପିଏମ କୁସୁମ ବୋଲେ ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିୟାନ। ଆମର ଭଳିଆ କୋରାପୁଟିଆ ଜାଗାରେ ନେଇକି ସବୁବେଳେ ଚାଷୀମାନେ ବର୍ଷା ଉପରେ ନିର୍ଭର କରିକିନା ଚାଷ କରିଥାଉଛନ୍ତି। ହେଲେ ଯୋଉ ସମୟରେ ବର୍ଷା ହଉନି ସେ ସମୟରେ ତ ପାଣି ଦବାଟା ଜମିରେ ବଡ଼ ସମସ୍ୟା କି ନାହିଁ?
1: ସମସ୍ୟା କେମିତି ନାହିଁ, କି ବଡ଼ ଟେନସନ ଆକା।
0: ସେଟା ପାଇଁ ଆମେ କଣ କରୁଛେ, ଡିଜେଲ ପମ୍ପରେ ପାଣି ଉଠେଇକିନା ପାଣି ଦଉଛେ, ଯୋଉଟା ପାଇଁ କି ଆମର ଡିଜେଲର ଖର୍ଚ୍ଚ ମିଶା ବଢିଯାଉଛି। ଆହୁରି ବିଜୁଳି ପମ୍ପ ଥିଲେ ମିଶା ସବୁବେଳେ ବିଜୁଳି ଯୋଗାଣ କଣ ଚାଷୀମାନଙ୍କର ସୁବିଧା ଅନୁସାରେ ମିଳିପାରୁ ନାହିଁ ନା? ସେଟା ପାଇଁ ସୌର ପମ୍ପ ହଉଛି ଆମର ଭଳିଆ ଚାଷୀମାନଙ୍କର ପାଇଁ ଗୋଟେ ବିକଳ୍ପ, ଯୋଉଟା କି ପିଏମ କୁସୁମ ଯୋଜନାରେ ଆମକୁ ମିଳିପାରିବ।
1: ହଇ ହଇ, ସତ କଥା ନେଇ କି ପିଏମ କୁସୁମ ଯୋଜନାରେ କଣ ଜାଣିଛ କି ନାହିଁ, ତିନିଟା କମ୍ପୋନେଣ୍ଟ ଥାଏ। ମୁଁ ମିଶା ଏବେ ଟିକେ ଟିକେ ମନେ ପଡିଲା, ମୁଁ ମିଶା ଶୁଣିଥିଲି ଏଇଟା ଯେ ଏତେ ଆଉ ମୁଣ୍ଡରେ ନଥିଲା, ଆମେ କିନ୍ତୁ ଭୁଲି ଯାଉଛେ। ଦେଖ ତ
0: କମ୍ପୋନେଣ୍ଟ ମାନେ ହେଲେ
1: ତାର ଫାଷ୍ଟ କମ୍ପୋନେଣ୍ଟ ହଉଛି ନାଇକି ଜମିରୁ ସୌର ବିଦ୍ୟୁତ, ସେଟା କଣଟା କୁହ ତ? ସେଟା ବୋଲେ ନାଇକି ଚାଷୀ, ଚାଷୀ ଗୋଷ୍ଠୀ, ସମବାୟ ସମିତି, ପଞ୍ଚାୟତ ସବୁଠି ନାଇକି ସୌର ବିଦ୍ୟୁତ ପ୍ଲାଣ୍ଟ ବସେଇ ପାରିବେ। ଆଉ ସେଠି କଣ ଜାଣିଛ ନା, 500 କିଲୋୱାଟରୁ 2 ମେଗାୱାଟ ପର୍ଯ୍ୟନ୍ତ ଏନର୍ଜି ପ୍ଲାଣ୍ଟ ସ୍ଥାପନ କରିବାର ବ୍ୟବସ୍ଥା ଅଛି। ଆହୁରି ଉତ୍ପାଦିତ ବିଦ୍ୟୁତ ନାଇକି DICOM କିଣିପାରିବ, ଯାହା ଚାଷୀଙ୍କ ପାଇଁ ଅତ୍ୟନ୍ତ ଆୟ ମାଧ୍ୟମ ହୋଇପାରିବ।
0: ସହଜ ଭାଷାରେ କୁହ ପରା।
1: ଶୁଣ, ଚାଷୀ ନିଜର ପଡିଆ ବା ଚାଷ ନ ହଉଥିବା ଜମିରେ ସୋଲାର ପ୍ଲାଣ୍ଟ ବସେଇ ପାରିବ, ଯୋଉଠିକି ବିଜୁଳି ନେଇପାରିବ। ବିଜୁଳି ନେଲେ ଆମର କଣ ହବ, ସେଇ ବିଜୁଳି ବିକିକି ଆୟ କରିପାରିବେ, ମାନେ ସେ ବିଜୁଳି ନେଇକି ଆମର ଜମି ପାଖକୁ ଯିବ, ଆହୁରି ସେଠୁ ସହଜରେ ପାଣି ଯାଇପାରିବ।
0: ଓହୋ, ଏମିତି କି?
1: ଆର ଗୋଟେ କମ୍ପୋନେଣ୍ଟ କୁହ ତ କଣ, ସୋଲାର ପମ୍ପ। ସୋଲାର ପମ୍ପ ବୋଲି କିଛିଟା କୁହ ତ, ଯେଉଁ ଜାଗାରେ ଗ୍ରିଡ୍ ଇଲେକ୍ଟ୍ରିସିଟି ନାହିଁ ସେଠି ଷ୍ଟାଣ୍ଡ ଏଲୋନ୍ ସୋଲାର ଏଗ୍ରିକଲଚର ପମ୍ପ ଲଗେଇବାର ବ୍ୟବସ୍ଥା ଅଛି, ଯୋଉଠିକି ନିର୍ଦ୍ଦିଷ୍ଟ ନିୟମ ଅନୁସାରେ 7.5 ହାଇଡ୍ରୋପାୱାର ପର୍ଯ୍ୟନ୍ତ ପମ୍ପକୁ ସାହାଯ୍ୟ କରାଯାଇପାରେ, ସହାୟତା ଦିଆଯାଇପାରେ। ମାନେ ଦିନବେଳା ନେଇକି ସୂର୍ଯ୍ୟ ଥିଲେ ସୋଲାର ପ୍ୟାନେଲ ବିଜୁଳି ବନେଇବ, ଆଉ ସେଥିରେ ପମ୍ପ ଚାଲିକି ପାଣି ଆପେ ଆପେ ଆମର ଜମିକୁ ଯିବ। ଜାଣିଛ କି ନା ଆମର କୋରାପୁଟିଆ ଭାଷାରେ କଣ କହିବାକୁ, ଡିଜେଲ ପମ୍ପରେ ତେଲ ପକେଇବା ଦରକାର ନାହିଁ, ସୂର୍ଯ୍ୟ ଆଲୁଅରେ ପମ୍ପ ଚାଲିବ, ଚାଷ ଜମିକେ ପାଣି ଦେଇଦେବ।
0: ଓହୋ, ବଢିଆ କଥା ତ। ଆହୁରି ଗୋଟେ କମ୍ପୋନେଣ୍ଟ କିଛିଟା ହେଲେ,
1: ଆହୁରି ଗୋଟେ ମାନେ ଶେଷ କମ୍ପୋନେଣ୍ଟ ହଉଛି ଥିବା ବିଜୁଳି ପମ୍ପ କେ ସୋଲାର କରିବା। ଯେଉଁ ଚାଷୀ ଆଗରୁ ଗ୍ରିଡ୍ କନେକ୍ଟେଡ୍ ଏଗ୍ରିକଲଚର ପମ୍ପ ଅଛି ସେଇ ପମ୍ପକୁ ସୋଲାରାଇଜ୍ କରିବା ପାଇଁ କମ୍ପୋନେଣ୍ଟ ସି ବା ଏଇ ଯୋଉ ଥାର୍ଡ କମ୍ପୋନେଣ୍ଟ ବୋଲି ତାର ଅଛି। ସୋଲାର ପ୍ୟାନେଲ ତିଆରି କରୁଥିବା ବିଜୁଳି ପ୍ରଥମେ ଚାଷୀ ନିଜର ଇରିଗେସନ ବା ଯୋଉ ପାଣି ଦେବ ସେଥି ପାଇଁ ବ୍ୟବହାର କରିବେ। ଅଧିକ ବିଜୁଳି ହେଲେ DICMକୁ ବିକ୍ରି କରିବାର ସୁଯୋଗ ମଧ୍ୟ ଅଛି। ମାନେ ଏଇଟା କଣ ଜାଣିଛ କି ନାହିଁ, ଗୋଟେ ଅଞ୍ଚଳର କୃଷି ବିଜୁଳି ଫିଲ୍ଡରକୁ ସୋଲାର ସହିତ ଯୋଡ଼ି କରିବା।
0: ହେଲେ ପିଏମ କୁସୁମ ଯୋଜନାରେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କଣ ଲାଭ ହବା ଟିକେ କହିଦବା କି? ଆଇରେ ନେଇକି ସୂର୍ଯ୍ୟ ଶକ୍ତିର ବ୍ୟବହାର ବଢିବ, ଆମର ଡିଜେଲ ଖର୍ଚ୍ଚ କମିବ, ଜମିରେ ଇରିଗେସନ କରିବାଟା ସହଜ ହବ, ଆହୁରି ଆମର ଚାଷୀ ଭାଇ ମାନଙ୍କର ଖର୍ଚ୍ଚ କମିବ, ଅଧିକ ସୋଲାର ପାୱାର ବିକ୍ରି କରି ଆମର ଅଧିକ ପଇସା ମିଶା ଆମେ ଆୟ କରିପାରିବା। ଆଜି ଆହୁରି ଗୋଟେ ବଢିଆ କଥା ଧରିକି ନାଇଛି ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦ୍ୱିପଦ କଥାରେ। ଚାଷ କାମ ଯୋଉ କରୁନି କି, ତାଇରେ ଡ୍ରୋନ୍ କୁ କେମିତି ବ୍ୟବହାର କରିପାରିବା, ଆହୁରି ଆମର ଡିଜିଟାଲ ପ୍ରଯୁକ୍ତି କେମିତି ବ୍ୟବହାର କରିକିନା ଆମର ଚାଷବାସକୁ ଆହୁରି ଭଲସେ କରିପାରିବା, ସେ ଉପରେ ଗୋଟେ ମ୍ୟାଡମଙ୍କର ସୁନ୍ଦର କଥାବାର୍ତ୍ତାକୁ ରେକର୍ଡିଂ କରିକି ଆଣିଛି।
2: ନମସ୍କାର ମ୍ୟାଡମ, ଆକାଶବାଣୀ ଜୟପୁରକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
3: ଆଜ୍ଞା, ଧନ୍ୟବାଦ।
2: ପ୍ରଥମେ ଆପଣଙ୍କ ପରିଚୟ ଜାଣିବା।
3: ମୋ ନାଁ ହଉଛି ସ୍ଥିତି ପ୍ରଜ୍ଞା ବେହେରା, ମୁଁ କୋରାପୁଟର କୋଟପାଡ ବ୍ଲକରେ ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଅଛି।
2: ମ୍ୟାଡମ, ଆଜିକାଲି କୃଷିରେ ଡ୍ରୋନ୍ ଓ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ବିଷୟରେ ବହୁତ ଶୁଣିବାକୁ ମିଳୁଛି, ତ ପ୍ରଥମେ ଆମ ଶ୍ରୋତାମାନଙ୍କୁ ଟିକେ ସରଳ ଭାବରେ କହିବେ କି ଯେ କୃଷିରେ ଡ୍ରୋନ୍ ଓ ଡିଜିଟାଲ ଟେକ୍ନୋଲୋଜି ମାନେ କ'ଣ?
3: ଆଜ୍ଞା, ଦେଖନ୍ତୁ, ଡ୍ରୋନ୍ ହେଉଛି ମାନେ ଗୋଟେ ମାନବ ବିହୀନ ଯନ୍ତ୍ର, ମାନେ ସେ ଯନ୍ତ୍ରରେ ବିଭିନ୍ନ ପ୍ରକାର ସେନ୍ସର ବା କ୍ୟାମେରା ଇତ୍ୟାଦି ଲାଗିଥାଏ, କି ଛୋଟ ଛୋଟ ସ୍ପ୍ରେୟର, ନୋଜଲ ସ୍ପ୍ରେୟର, ଏଇସବୁ ଜିନିଷ ଲାଗିଥାଏ, ଯୋଉଟା କି ଆମେ ରିମୋଟ ସେନ୍ସିଂ ବା ଗୋଟେ ରିମୋଟ ଦ୍ୱାରା ନିୟନ୍ତ୍ରଣ କରିପାରିବୁ, ତାକୁ ଆମ କ୍ଷେତ୍ରରେ ବିଭିନ୍ନ ଜାଗାରେ ଉଡେଇ ପାରିବୁ ଏବଂ ଦୂରରୁ ନିୟନ୍ତ୍ରଣ କରିପାରିବୁ। ସେହି ପ୍ରକାର ଡିଜିଟାଲ ଟେକ୍ନୋଲୋଜି କ'ଣ ନା, କୃଷି ଓ କୃଷକ କ୍ଷେତ୍ରରେ ମୋବାଇଲ ଆପ୍ ହଉ କିମ୍ବା ଇଣ୍ଟରନେଟ୍ ହଉ ବା AI ହଉ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହଉ, GPS ସିଷ୍ଟମ ହଉ, ସାଟେଲାଇଟ ଟେକ୍ନୋଲୋଜି, ଏହିସବୁ ବିଭିନ୍ନ

0: ପ୍ରକାରର ଟେକ୍ନୋଲୋଜି ଦ୍ୱାରା ଆମେ ଡିଜିଟାଲି ଆମର ଚାଷକୁ ନିୟନ୍ତ୍ରଣ କରିପାରିବା।
1: ଜଣେ ସାଧାରଣ ଚାଷୀ ଏହି ଡ୍ରୋନ୍କୁ ନିଜ ଚାଷ ଜମିରେ କେଉଁ କେଉଁ କାମରେ ବ୍ୟବହାର କରିପାରିବେ?
0: ଡ୍ରୋନ୍ର ଅନେକ ପ୍ରକାରର ବ୍ୟବହାର ଅଛି। ପ୍ରଥମେ ଦେଖନ୍ତୁ, ଆପଣ ନିଜ ଫସଲର ନିରୀକ୍ଷଣ କରିପାରିବେ। ମୋ ଫସଲ କେଉଁ ସ୍ଥିତିରେ ଅଛି, କେତେ ତାର ଗ୍ରୋଥ ହେଇଛି ବା କିମ୍ବା ରୋଗ ପୋକ କିଛି ଲାଗିଛି କି, ଏଥି ଅଥବା ଆମେ ମ୍ୟାପିଂ କରିପାରିବା ବା କେଉଁ କେତିକି ଅଞ୍ଚଳ ଯାଏ ଆମର ଚାଷ ଜମି ଅଛି, କେଉଁ କେଉଁ ଫସଲ ଲାଗିଛି, ସେସବୁ ଜିନିଷ ଡ୍ରୋନ୍ ଉଡେଇକି ଆମେ ମ୍ୟାପିଂ କରିପାରିବା କିମ୍ବା ଆମେ ଆକଳନ କରିପାରିବା କି ଆମ ଫସଲର କେତିକି ଉତ୍ପାଦନ ହେବ। ଏହି ପ୍ରକାର ବିଭିନ୍ନ ୟୁଜ୍ ରହିଛି ଆମ ଡ୍ରୋନ୍ର।
1: ଆପଣ ଯେମିତି କହିଲେ ଯେ ଆମେ ଡ୍ରୋନ୍ ବ୍ୟବହାର କରିକି କୀଟନାଶକ ଔଷଧ ସ୍ପ୍ରେ କରିପାରିବା, ତ ଏମିତି କଲେ କଣ ଲାଭ ମିଳିବ ଚାଷୀଙ୍କୁ? ଔଷଧର ପରିମାଣ, ଶ୍ରମ ଆଉ ଖର୍ଚ୍ଚ କଣ କମିପାରିବ କି?
0: ସମୟ ଭିତରେ ବହୁତ ଅଧିକା ଜମି ସେମାନେ ସେଥିରେ ସ୍ପ୍ରେ କରିପାରିବେ। ଆଉ ତାପରେ ଦ୍ୱିତୀୟ କଥା ହେଲା, ଆମେ ଦେଖୁଛେ ଏବେ କି ଆମର ଶ୍ରମ ଅଭାବ ରହୁଛି ବା ଶ୍ରମିକ ମିଳୁନାହାନ୍ତି ଏତେ ଚାଷ ଜମିରେ, ସେଥିପାଇଁ ଆମର ଧୀରେ ଧୀରେ ଆଖୁ ଏରିଆ ମଧ୍ୟ କମି କମି ଆସୁଛି। ତ ଏହିସବୁ ଫସଲ ଯେପରିକି ମକା କିମ୍ବା ଆଖୁ ଯେଉଁଥିରେ ଅଧିକା ଶ୍ରମ ବା ଶ୍ରମିକର ଆବଶ୍ୟକତା ଅଛି, ଏହିସବୁ ଜାଗାରେ ଡ୍ରୋନ୍ ୟୁଜ୍ କଲେ ଆମର ବହୁତ ମାନେ ସମୟ ମଧ୍ୟ ବଞ୍ଚିବ ଏବଂ ଶ୍ରମିକ ମଧ୍ୟ ସେତିକି ଆମକୁ ଆବଶ୍ୟକତା ହେବ ନାହିଁ।
1: ଆଉ ଗୋଟେ କଥା ମ୍ୟାଡାମ, ଚାଷ ଜମିରେ କୀଟ ଆକ୍ରମଣ, ରୋଗ କିମ୍ବା ଫସଲର ଅବସ୍ଥା ଚିହ୍ନଟ କରିବାରେ ଏହି ଡ୍ରୋନ୍ କିପରି ସାହାଯ୍ୟ କରୁଛି?
0: ଆଜ୍ଞା, ଦେଖନ୍ତୁ, ମୁଁ ଡ୍ରୋନ୍ରେ କହିଲି କି ଆପଣଙ୍କୁ ଆମେ ବିଭିନ୍ନ ପ୍ରକାର କ୍ୟାମେରା ଆଟାଚ୍ କରିପାରୁଛୁ। ଏସବୁ କ'ଣ ନା, ବିଭିନ୍ନ ପ୍ରକାର ଗବେଷଣା ଓ ପ୍ରଯୁକ୍ତି ବିଦ୍ୟାର ଆମର ବିକାଶ ଦ୍ୱାରା ଆମେ ଆଜିକାଲି ଡ୍ରୋନ୍ରେ ଥର୍ମାଲ କ୍ୟାମେରା ବା ମଲ୍ଟିସ୍ପେକ୍ଟ୍ରାଲ କ୍ୟାମେରା, ଛୋଟ ଛୋଟ ସେନ୍ସର୍ସ କ୍ୟାମେରା ରହୁଛି, ଯାହାଦ୍ୱାରା କ'ଣ ହେଉଛି ନା, ଡ୍ରୋନ୍କୁ ଯେତେବେଳେ ଆମେ ବଡ଼ ବଡ଼ ଅଞ୍ଚଳରେ ବଡ଼ ବଡ଼ ଚାଷ ଜମିରେ ବୁଲାଉଛୁ, ସେ ସେନ୍ସର୍ସ ଦ୍ୱାରା ସେ ଦେଖିପାରିବ କି ଗଛ ଆପଣଙ୍କର ଗଛର ସ୍ୱାସ୍ଥ୍ୟ ବା ଅବସ୍ଥାରେ କ'ଣ ଡିଫରେନ୍ସ ଆସିଛି ବା କଣଟା ହିଁ କ୍ଷୟକ୍ଷତି ଘଟିଛି। ଆମେ ଦେଖିବା ରୋଗ ପୋକ ଲାଗିଲେ କୋଉ କୋଉ ଜାଗାରେ ପତ୍ର ଝଡି ପଡିଥାଏ କି ଗୋଟେ ଗୋଟେ ଜାଗାରେ ହିଁ ବଡ ବଡ଼ ଚାଷ ଜମି ମଧ୍ୟରେ ମଝି ମଝିରେ କୋଉଠି ଗଛ ଗୋଟିଏ ପ୍ୟାଚରେ ମରିଯାଇଥିବ, କିମ୍ବା ଦେଖିବା କି ପତ୍ରରେ ରଙ୍ଗ ବଦଳି ଯାଇଛି, ହଳଦିଆ ପଡିଯାଇଛି କିଛି କିଛି ଜାଗାରେ। ତ ଏହିସବୁ ଜିନିଷ ଯୋଉ ସେନ୍ସର୍ସ ବା କ୍ୟାମେରା ଦ୍ୱାରା ଆମ ଡ୍ରୋନ୍ ଦୂର ଦୂର ଯାଏ ବୁଲିକି ଦେଖିପାରିବ କି କୋଉଠି କ୍ଷୟକ୍ଷତି କେତେ ପରିମାଣରେ ଘଟିଛି। ଆମେ ଯଦି ଚାହିଁବା ଟାର୍ଗେଟେଡ୍ ସେହି ଜାଗାରେ, ଯେମିତି ମୁଁ କହିଲି ସ୍ପ୍ରେୟର ଲାଗିଥିବ, ତ ସେହି ଜାଗାରେ ହିଁ ଯାଇକି ସେ କୀଟନାଶକ ଔଷଧ ବା ଯାହା ବି କି କୋଉ ବି ସାରର ଯଦି ଆବଶ୍ୟକତା ଅଛି, କୋଉ ବି ପୋଷକ ତତ୍ତ୍ୱ ଯଦି ସେଠି କମିଯାଇଛି, ତ ସେହି ଟାର୍ଗେଟେଡ୍ ସ୍ପ୍ରେ ସେହି ଜାଗାରେ ସେତିକି ଯେତିକି ପରିମାଣରେ ଆପଣ ଡୋଜ୍ ଫିଟ୍ କରିବେ ସେହି ପରିମାଣରେ ସେ ଯାଇକି ସେଠି ସ୍ପ୍ରେ କରିପାରିବ।
1: ମାନେ ପାରମ୍ପରିକ ଭାବରେ ଔଷଧ ସିଞ୍ଚନ ଆଉ ଏଇ ଡ୍ରୋନ୍ ମାଧ୍ୟମରେ ଔଷଧ ସିଞ୍ଚନ, ଏ ଦୁଇଟି ମଧ୍ୟରେ ବହୁତ ଗୁଡ଼ିଏ ତଫାତ୍ ରହିଛି।
0: ଆଜ୍ଞା ଆଜ୍ଞା।
1: ଏବେ ତାହେଲେ ମ୍ୟାଡାମ ଆମେ ଡିଜିଟାଲ ଟେକ୍ନୋଲୋଜି କଥାକୁ ଆସିବା। ମୋବାଇଲ ଫୋନ ଆଉ ବିଭିନ୍ନ ଆପ୍ସ ମାଧ୍ୟମରେ ଚାଷୀମାନେ କେଉଁ କେଉଁ କୃଷି ସୂଚନା ପାଇପାରିବେ?
0: ଦେଖନ୍ତୁ, ଏବେ ଆମର ମୋବାଇଲ ଆପ୍ସରେ ବିଭିନ୍ନ ପ୍ରକାର ଆପ୍ସ ରହିଛି। ପ୍ରଥମେ ମୁଁ କହିବି ଆମ କୃଷି ଆପ୍, ଯୋଉଟା କି ପ୍ରତ୍ୟେକଟି ଚାଷୀଙ୍କ ପାଖରେ ରହିବା ଦରକାର। ଚାଷୀ ଭାଇ ଓ ମା ମାନଙ୍କ ପାଖରେ ଫୋନ ରହୁଛି ବା କିମ୍ବା ତାଙ୍କ ପରିବାରରେ ଗୋଟେ ମଧ୍ୟ ଫୋନ, ସ୍ମାର୍ଟଫୋନ ରହୁଛି, ତ ଏଇଥିରେ ଯୋଉ ବିଭିନ୍ନ ପ୍ରକାର ଆପ୍ ସେମାନେ ଡାଉନଲୋଡ କରିପାରିବେ, ଆମ କୃଷି ଆପ୍ ହଉ, ଯାହାଦ୍ୱାରା କ'ଣ ନା ସ୍ଥାନୀୟ ଭାଷାରେ ସେମାନେ ସବୁ ଆଡଭାଇଜରି ଯାହା ବି ଆମର ସରକାରୀ ସହାୟତା ହଉ, ବିଭିନ୍ନ ପ୍ରକାର ସ୍କିମ ହଉ କି କେଉଁ ରୋଗ ପୋକ ନିରାକରଣ କେମିତି କ'ଣ କରିପାରିବେ, ସବୁ ପ୍ରକାରର ସୁବିଧା ପାଇପାରିବେ। ତା ଛଡ଼ା ଏବେ ଆପଣ ଦେଖିବେ କି ଆମର ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା ସବୁ ଯୋଉ ବିଭିନ୍ନ ଗଭର୍ଣ୍ଣମେଣ୍ଟ ୱେବସାଇଟକୁ ଯାଇକି କୃଷକ ଓଡ଼ିଶା ପଞ୍ଜୀକରଣ ହଉ ବା ସିଏମ୍ କିଷାନ ତାଙ୍କର ମାନେ କେତିକି କିସ୍ତି ପାଇଲେଣି କି ସେଇଟା ଯୋଉ ଆପ୍ଲାଏ କରିଥିଲେ ସେଇଟା ହେଲାଣି ନା ନାହିଁ, ଏହିସବୁ ଜିନିଷ ମଧ୍ୟ ସେମାନେ ବାସ୍ ନିଜର ଆଧାର ନମ୍ବର ଦେଇକି ନିଜେ ହିଁ ଯାଞ୍ଚ କରିପାରିବେ। ଏଥି ଅଥବା ଆମର ବିଭିନ୍ନ ପ୍ରକାରର ରୋଗ ପୋକ ଚିହ୍ନଟ କରିବା ପାଇଁ ଆପ୍ ରହୁଛି, ଏନ୍ପିଏସ୍ଏସ୍ ଆପ୍ ହଉ କିମ୍ବା ପ୍ଲାଣ୍ଟିକ୍ସ ଆପ୍, ଯୋଉଥିରେ ସେ କେବଳ ଯାଇକି ଯଦି ଗୁଗଲରେ ସିମ୍ପଲି ସର୍ଚ୍ଚ କରୁଛନ୍ତି କି ରୋଗ ପୋକ ନିରାକରଣ ପାଇଁ ଆପ୍ ସଜେଷ୍ଟ କରନ୍ତୁ, ତାହେଲେ ବିଭିନ୍ନ ପ୍ରକାର ଆପ୍ସ ଆସିବ ଯୋଉଥିରେ ସେମାନେ ସେଇ ଯୋଉ ମାନେ ଜମିକୁ ଯାଇକି ଯଦି ଯୋଉ ଜାଗାରେ ରୋଗ ପୋକ ଲାଗିଛି ସେଇଟାର ଫଟୋ ଉଠେଇକି ଦେଲେ ତାଙ୍କୁ ତାଙ୍କ ଆଞ୍ଚଳିକ ଭାଷାରେ କ'ଣ ତାର ନିରାକରଣ ପାଇଁ କ'ଣ ସବୁ ତାଙ୍କୁ କରିବା କଥା ସବୁ ଜିନିଷର ତାଙ୍କୁ ରିପୋର୍ଟ ମିଳିପାରିବ।
1: ଏଥିସହିତ ମ୍ୟାଡାମ ପାଣିପାଗର ପୂର୍ବାନୁମାନ ମଧ୍ୟ ଚାଷୀମାନଙ୍କ ପାଇଁ ବହୁତ ଜରୁରୀ, ତ ଏହି ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଚାଷୀମାନେ କିପରି ପାଣିପାଗର ସୂଚନା ପାଇଁ ଠିକ୍ ସମୟରେ ଚାଷ କାମ କରିପାରିବେ?
0: ଗୋଟେ ମେଘଦୂତ ଆପ୍ ରହୁଛି, ହେଲେ ଆମର ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ ଦ୍ୱାରା ଏଇ ଯୋଉ ମେଘଦୂତ ଆପ୍ ରହିଛି, ଏଥିରେ ସେମାନେ

0: ପ୍ରତିଦିନ ତାଙ୍କର କେତିକି ଖରା ହେବ କି ବର୍ଷା କେତିକି ହେବ କି କୋଉ ଦିନ ହେବ ଏଇସବୁ ଜିନିଷ ଜାଣିପାରିବେ, ପବନ ଆଜି କେତେ ଜୋର ଦେବ। ତା ଛଡା ସେ ତାଙ୍କୁ ବିଭିନ୍ନ ପ୍ରକାର ମାନେ ଫସଲ ଭିତ୍ତିକ କୃଷି ପରାମର୍ଶ ମଧ୍ୟ ଦେବ। ମାନେ ଯଦି ବର୍ଷା ହେବାକୁ ଅଛି ତାହେଲେ ସେ ଆପ୍ରେ ସେ ଜାଣିପାରିବେ କି କେତେ ଦୁଇ ଦିନ ମଧ୍ୟରେ ବର୍ଷା ହେବାକୁ ଅଛି, ତାହେଲେ ସେମାନେ କିଛି ଔଷଧ ବା ସାର ସ୍ପ୍ରେ ନ କରନ୍ତୁ ତାଙ୍କ ଜମିରେ, ନହେଲେ ସେସବୁ କଣ ବର୍ଷାରେ ଭାସି ଆସିବ, ଜମିକୁ ପଳେଇବ। କେତେ ମାତ୍ରାରେ ବର୍ଷା ହେବ, କେବେ ବର୍ଷା ହେବ, ତ ସେହି ହିସାବରେ ସେମାନେ ନିଜ ଜମି ପ୍ରସ୍ତୁତ କରିବେ ବୁଣିବା ପାଇଁ ହଉ କି କୋଉଦିନ ସେମାନେ କ୍ରପ କଟିଂ ବା ଫସଲ ଅମଳ କରିବେ। ଯଦି ସେତିକି ବେଳେ ବର୍ଷା ହଉଛି ସେମାନେ ତା ଆଗରୁ କରିଦେବେ କି ଯଦି ଅମଳ କରିସାରିଛନ୍ତି ତାକୁ ନିଜ ଜମିରୁ ଉଠେଇ ଆଣିବେ କି ବର୍ଷା ହେଲେ ନଷ୍ଟ ନ ହଉ, ଏହି ପ୍ରକାର ବିଭିନ୍ନ ସହାୟତା ସେମାନେ ପାଇପାରିବେ।
1: ଛୋଟ ଓ ମଧ୍ୟମ ଚାଷୀଙ୍କ ମନରେ ହୁଏତ ପ୍ରଶ୍ନ ଥିବ ଯେ ଡ୍ରୋନ୍ କିଣିବା ବହୁତ ଖର୍ଚ୍ଚାନ୍ତ କି, ଆଉ ସରକାରଙ୍କ ପକ୍ଷରୁ କୌଣସି ସହାୟତା ବା ସବସିଡି ମିଳୁଛି କି?
0: ଆଜ୍ଞା, ଦେଖନ୍ତୁ ଆମର କୃଷି ଯାନ୍ତ୍ରିକରଣ ବିଭାଗ ମାନେ ଫାର୍ମ ମେକାନାଇଜେସନ ଡିପାର୍ଟମେଣ୍ଟରେ ଡ୍ରୋନ୍ କିଣିବାର ସବସିଡି ଅଛି। ଜେନେରାଲ ମେଲ୍ଙ୍କ ପାଇଁ 40% ସବସିଡି, ଏସ୍ସି ଏସ୍ଟି କିମ୍ବା କୌଣସି ମହିଳା କି ଆମର ସେଲ୍ଫ ହେଲ୍ପ ଗ୍ରୁପ ସେଇ ସମସ୍ତଙ୍କ ପାଇଁ କି 50% ସବସିଡି ଉପଲବ୍ଧ ଅଛି, ଯାହାଦ୍ୱାରା କି ସେମାନେ ଅଳ୍ପ ଖର୍ଚ୍ଚରେ ଡ୍ରୋନ୍ ଟେକ୍ନୋଲୋଜି କିଣିପାରିବେ। କିନ୍ତୁ ଆମର ପରାମର୍ଶ ରହିବ କି ଯେଉଁମାନେ ଛୋଟ ଚାଷୀ ଅଛନ୍ତି କି ମଧ୍ୟମ ଧରଣର ଚାଷୀ ଅଛନ୍ତି, ସେମାନେ ଡ୍ରୋନ୍କୁ ଚାହିଁଲେ ଯଦି ଗୋଟେ ଗୋଷ୍ଠୀ ଗଠନ କରିକି ବା ଗ୍ରୁପ ହିସାବରେ ଯାଇକି ସେମାନେ ମଧ୍ୟ ସେଇଟାକୁ କିଣିପାରିବେ। ଏଫ୍ପିଓ ହଉ କି ଆମର ବିଭିନ୍ନ ପ୍ରକାର କଷ୍ଟମ ହାୟରିଂ ସେଣ୍ଟର୍ସ ରହୁଛି ସବୁ ରୁରାଲ ଏରିଆରେ, ସେଥିରୁ ମଧ୍ୟ ସେମାନେ ଆଣିପାରିବେ। ଏଥି ଅଥବା ସେମାନେ ଆଜିକାଲି ଡ୍ରୋନ୍ ସର୍ଭିସ ଆମର ରହୁଛି ବିଭିନ୍ନ ଜାଗାରେ, ଯେତିକ ପ୍ରୋଗ୍ରେସିଭ ଫାର୍ମର କି ବଡ ଚାଷୀ ଅଛନ୍ତି ସେମାନେ ଡ୍ରୋନ୍ ଆଣିକି ଡ୍ରୋନ୍ ଟ୍ରେନ୍ ଗୋଟେ ଲୋକ ରଖୁଛନ୍ତି ଯେ ଯାଇକି ତାଙ୍କୁ ସେ ଡ୍ରୋନ୍ ସର୍ଭିସ ଦେଇପାରିବ। ଯଦି ଗୋଟେ ଜାଗାରେ ଅଞ୍ଚଳରେ 4-5 ଜଣ ଚାଷୀ ମିଶିକି ଯାହାଙ୍କର ଜମି ଆଖପାଖରେ ମିଶିକି ଲାଗିକି ଅଛି, ସେମାନେ ସେଇ ଜାଗାରେ କଣ କରିପାରିବେ କି ଯାଇକି କୋଉ ବି ସିଏଚ୍ସି ସେଣ୍ଟର ହଉ ବା ଟ୍ରେନ୍ ଡ୍ରୋନ୍ ସର୍ଭିସ ଯିଏ ଦଉଛନ୍ତି ତାଙ୍କ ପାଖରୁ ମିଶିକି ଯାଇକି ଯଦି ସେମାନେ ଆଣିବେ ଗୋଟେ ଡ୍ରୋନ୍, ଅଳ୍ପ ସମୟ ମଧ୍ୟରେ ଯଦି ସେମାନେ 2-3 ଘଣ୍ଟା ପାଇଁ ବି ମଧ୍ୟ ହାୟର କରନ୍ତି, ସେତିକି ଜାଗାରେ ବହୁତ ପରିମାଣରେ ବଡ଼ ପରିମାଣରେ ତାଙ୍କର ଜମିରେ ସ୍ପ୍ରେ କରିପାରିବ ବା ବୁଲେଇ ପାରିବ। ତ ସେଥିରୁ କଣ ହବ ନା ତାଙ୍କର ଅଳ୍ପ ଖର୍ଚ୍ଚରେ ତାଙ୍କ କାମ ଅଳ୍ପ ସମୟରେ କମ୍ ଶ୍ରମିକ ଦ୍ୱାରା ବି ହେଇଯିବ ଆରାମସେ।
1: ଆମ ଓଡ଼ିଶାର ଗ୍ରାମାଞ୍ଚଳରେ ଏବେ ମଧ୍ୟ ଅନେକ ଚାଷୀ ଏହି ଟେକ୍ନୋଲୋଜି ବିଷୟରେ ଜାଣିନାହାନ୍ତି, ତ ସେମାନଙ୍କୁ ଏହି ଟେକ୍ନୋଲୋଜି ସହିତ ପରିଚିତ କରିବା ପାଇଁ କୃଷି ବିଭାଗ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଉଛି?
0: ଦେଖନ୍ତୁ, କୃଷି ବିଭାଗ ପକ୍ଷରୁ ପ୍ରତି ଗ୍ରାମ ପଞ୍ଚାୟତରେ ଆମର କୃଷକ ସେବକ ରହୁଛନ୍ତି କିମ୍ବା କୃଷକ ସାଥୀ ବୁଲୁଛନ୍ତି, ତା ଛଡା ଗ୍ରାମ ସେବକ ବା ଗ୍ରାମ ସେବିକା ବୁଲୁଛନ୍ତି, ଯେଉଁମାନେ କି ଗାଁରୁ ଗାଁ ଯାଇକି କଣ ଏବେ ସରକାରଙ୍କର ସ୍କିମ ଚାଲିଛି କି ଯଦି କିଛି ପାଣିପାଗ ସମ୍ବନ୍ଧୀୟ ସୂଚନା ହଉ କି ଯେପରିକି ଏବେ ଏଲ୍ନିନୋ ଚାଲିଛି, ତ ଆମର କୃଷକ ସାଥୀମାନଙ୍କର ପ୍ରଥମ କାମ ହଉଛି କି ଏଇ ବର୍ଷ ବର୍ଷା କମ୍ ହେଇପାରେ କି ସଠିକ୍ ପରିମାଣରେ ହେବନି, ତ ସେଇ ପ୍ରକାର ସେମାନେ ଯାଇକି ଫସଲ ବୀମା କରଉଛନ୍ତି, ତାଙ୍କୁ ଜଣଉଛନ୍ତି କି କେତେବେଳେ ଆପଣ ଟ୍ରାନ୍ସପ୍ଲାଣ୍ଟିଂ କରିବେ, ଏଇ ସମୟରେ ଏଇ ରୋଗ ପୋକ ଲାଗିପାରେ ଆପଣ କଣ କରିବେ, ସେମାନେ ବୁଲି ବୁଲି ମଧ୍ୟ ସେଇ ସୂଚନାକୁ ଦଉଛନ୍ତି। ଏଥି ଅଥବା ଏବେ କଣ ହଉଛି ନା ଆମର ବିଭିନ୍ନ ଗ୍ରାମାଞ୍ଚଳରେ ଅନଏମ୍ପ୍ଲଏଡ୍ ୟୁଥ ରହୁଛି, ତାଙ୍କୁ ମଧ୍ୟ ଇନଭଲ୍ଭ କରାହଉଛି, କେମିତି ନା ତାଙ୍କୁ ସହାୟକ ରୂପେ ସରକାର କଣ କରୁଛନ୍ତି, ତାଙ୍କୁ ସହାୟକ ରୂପେ ବିଭିନ୍ନ ପ୍ରକାର ଡିଜିଟାଲ କ୍ରପ ସର୍ଭେ ହଉ ବା ଏବେ ଫାର୍ମର ରେଜିଷ୍ଟ୍ରି ଚାଲିଛି ସରକାରଙ୍କ ଦ୍ୱାରା, ତ ଏଇସବୁ ଜିନିଷରେ ସହାୟକ ହିସାବରେ ସେମାନେ ଯୋଉ ଅଞ୍ଚଳରେ, ଯେହେତୁ ସମସ୍ତେ ସବୁ ଜାଗାରେ ପହଞ୍ଚି ପାରିବେନି, ଯୋଉ ଅଞ୍ଚଳରେ ଆମର କୃଷକ ସାଥୀ ବା ଗ୍ରାମ ସେବକ ପହଞ୍ଚି ପାରୁନାହାନ୍ତି ସେମାନେ ମଧ୍ୟ ତାଙ୍କୁ ସେଇ ଯୋଉ ସହାୟକ ଅନଏମ୍ପ୍ଲଏଡ୍ ୟୁଥ କି ଯୋଉ ବି ଭଲ ପଢିଥିବା ଲୋକ ଅଛନ୍ତି ସେମାନଙ୍କୁ ଆମେ ଟ୍ରେନ୍ କରିକି ପଠାଉଛୁ କି ଯାଇକି ତମର ଅଞ୍ଚଳରେ ଯୋଉମାନେ ଜାଣିନାହାନ୍ତି ତାଙ୍କୁ ହେଲ୍ପ କରନ୍ତୁ କି ତାଙ୍କୁ ସବୁ ସୂଚନା ପହଞ୍ଚାନ୍ତୁ।
1: ଶେଷରେ ମ୍ୟାଡାମ, ଯେଉଁ ଚାଷୀମାନେ ଏବେ ମଧ୍ୟ ପାରମ୍ପରିକ ପଦ୍ଧତିରେ ଚାଷ କରୁଛନ୍ତି ସେମାନଙ୍କୁ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଆମର ଯେଉଁମାନେ ପୁନା ଚାଷୀ ଅଛନ୍ତି ତାଙ୍କର ଜ୍ଞାନ ଅଭିଜ୍ଞତାକୁ ଆମେ କେବେ ବି ପାରିପାରିବୁନି କି ସେତିକି ଆମର ଅଭିଜ୍ଞତା ନାହିଁ, କିନ୍ତୁ କି ଆମର ପରିବେଶ ଏବେ କେତେ ହିଁ ବଦଳୁଛି, ଧୀରେ ଧୀରେ ବିଭିନ୍ନ ପ୍ରକାରର ପ୍ରଦୂଷଣ ହଉ, ଗ୍ଲୋବାଲ ୱାର୍ମିଂ ହଉ କି ଅସ୍ଥାୟୀ ବର୍ଷା ଯେପରିକି ମୁଁ ଆପଣଙ୍କୁ ଏଲ୍ନିନୋ କଥା କହୁଥିଲି, ଏହିସବୁ ପ୍ରକାରର ବିଭିନ୍ନ ବିପର୍ଯ୍ୟସ୍ତ ପରିସ୍ଥିତି ଆସୁଛି, ଯାହାର ମୁକାବିଲା କରିବା ପାଇଁ ଆମର ଗବେଷଣା ଦ୍ୱାରା ହଉ ଆମେ ସବୁ ବିଭିନ୍ନ ଆଧୁନିକ ପ୍ରଣାଳୀରେ କେମିତି ଆମେ ଚାଷ କରିପାରିବା ସେହିସବୁ

0: ବାହାର କରୁଛୁ। ତ ମୁଁ ଆମର ଯୋଉ ମାନେ ପୁରୁଣା ଚାଷୀ ଅଛନ୍ତି, ଅଭିଜ୍ଞତା ଚାଷୀ ଅଛନ୍ତି, ତାଙ୍କୁ ମୁଁ ପ୍ରୋତ୍ସାହିତ କରିବି କି ସେମାନେ ଧୀରେ ଧୀରେ ନିଜର ଅଭିଜ୍ଞତାକୁ ଆଉ ବଢେଇବା ପାଇଁ କି ଆଧୁନିକ କୃଷି ପ୍ରଣାଳୀକୁ ମଧ୍ୟ ଗ୍ରହଣ କରନ୍ତୁ। କାହିଁକି ନା ଆମର ପରିବେଶ ବଦଳୁଛି, ତ ସେହି ହିସାବରେ ଆମକୁ ନିଜ ଚାଷ ପ୍ରଣାଳୀ ମଧ୍ୟ ବଦଳିବାକୁ ପଡିବ।
1: ଧନ୍ୟବାଦ ମ୍ୟାଡାମ, ଆପଣ ଏତେ ସୁନ୍ଦର ସୁନ୍ଦର ବାର୍ତ୍ତା ଦେଲେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ, ଯେ ସେମାନେ କିପରି କୃଷି କାର୍ଯ୍ୟରେ ଡ୍ରୋନ୍ ଆଉ ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର କରିକି ଲାଭବାନ ହୋଇପାରିବେ। ଆପଣ ଆପଣଙ୍କର ବ୍ୟସ୍ତବହୁଳ ଜୀବନରୁ ଏତେ ସମୟ ଦେଲେ ଆଉ ଏତେ ସୁନ୍ଦର ସୁନ୍ଦର ଉପଦେଶ ଦେଲେ, ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
2: ହଇ ସତ କଥା ନେଇକି ମ୍ୟାଡାମ କେତେ ସୁନ୍ଦର କହିଲେ, ମୁଇଁ ଡ୍ରୋନ୍ ବୋଲେ ଫଟୋ ଏକା କାଢ଼ବାଟା ଜାଣିଥିଲି, ଆମର ଚାଷ କାମରେ ବ୍ୟବହାର କଲେ ସବୁ ଜିନିଷ କେତେ ସୁନ୍ଦର ଜାଣି ହେବ। ତ
3: ସେତେବେଳଠୁ ତ ଏତେ ଯାକ କଥା ହଉଛେ, ଆମର ଚାଷୀ ଭାଇ ମାନଙ୍କ ପାଇଁ ଗୀତ ଗୋଟେ ଶୁଣେଇ ଦବା କି?
2: ହଇ ଶୁଣବା ଶୁଣବା ଚାଲ ତ।

0: ଗୀତ ତ ଶୁଣିଲ, ହେଲେ ଏବେ ଆଉ କଣ
1: କଣ କଣ ତମେ କାଣିଛ କି? ମୁଇଁ ମିଶା ଆମର ଚାଷୀ ଭଉଣୀ ଗୁଟେ କଣ କହିଛନ୍ତି ଦେଖ, ସେ କିନ୍ ତାଙ୍କର ବାପା ନେଇକି ଛୋଟବେଳୁ ତାଙ୍କ ବାପାଙ୍କର କିଛି କାମ ନାହିଁ, ତାଙ୍କର ମା ଆଖିକୁ ଦୁଶୁ ନାହିଁ, ହେଲେ ମିଶା ନେଇକି ସେ 18 ବର୍ଷରୁ କିନ୍ ଚାଷ କରିଛନ୍ତି ସବୁ କହିଛନ୍ତି। ଭଉଣୀ ପ୍ରଥମେ ଆମ ଆକାଶବାଣୀକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
2: ନମସ୍କାର ଆଜ୍ଞା।
1: ଚାଲନ୍ତୁ ବର୍ତ୍ତମାନ ଆପଣଙ୍କ ପରିଚୟ ଆପଣଙ୍କ ମୁହଁରୁ ଜାଣିବା।
2: ମୁଁ ବିକ୍ରମପୁରର ରାଜକୁମାରୀ ଦଳେଇ।
1: ତାହେଲେ ବିକ୍ରମପୁରଟା କୋଉଠି କଣ ଅଛି ମ୍ୟାଡମ?
2: ନବରଙ୍ଗପୁର ଡିଷ୍ଟ୍ରିକ୍ଟ ଦେଉଳା ପାଖରେ ବିକ୍ରମପୁର।
1: ଆପଣଙ୍କ ଘରେ କିଏ କଣ ରୁହନ୍ତି?
2: ମୋ ମା ଅଛନ୍ତି, ମୋ ଝିଅ ଅଛି, ମୋର ଭଉଣୀ ଗୋଟେ ଅଛି।
1: ଆପଣ ଏଇ ଯେ ପରିବାର ପୋଷିବା ପାଇଁ କଣ କଣ କରନ୍ତି?
2: ଧାନ ଚାଷ କରେ ମ୍ୟାଡମ, ଏସଏସି ଗ୍ରୁପରେ ମିଶି
1: ଧାନ ଚାଷ କରନ୍ତି। ତାହେଲେ ଏଇ ଯେ ଧାନ ଚାଷ ଆପଣ କେବେଠୁ କଣ ଆରମ୍ଭ କଲେଣି?
2: ମୋତେ 18 ବର୍ଷ ହେଇଥିଲା ମ୍ୟାଡମ, ମୁଁ ଚାଷ କରୁଛି। ସେତେବେଳେ ତ ବାହାରୁ ନଥିଲା ଏମିତି ସରକାରୀ ଧାନ, କିଛି ଦେଶୀ ଧାନ ବାହାରୁଥିଲା, ସେତେବେଳେ ଦେଶୀ ଧାନ କରା ହଉଥିଲା। ଏମିତି ସାର ଫାର ୟୁରିଆ ପଟାସ ଏମିତି ଡିଏପି କିଛି ବାହାରୁ ନଥିଲା ସେତେବେଳେ, ସେତେବେଳଠୁ ମୁଁ କରୁଛି।
1: ଆପଣ କାହିଁକି ଚିନ୍ତା କଲେ କି ଧାନ ଚାଷ କରିବା କଥା?
2: ଧାନ ଚାଷ ଜମି ଅଛି, ଜମି ଥିବା ଯୋଗୁଁ ଜମିଟାକୁ କାହାକୁ ଦେବୁ? ଚାଷ ତ କରିବାକୁ ପଡିବ, ବାପାଙ୍କର ଜମି ଅଛି।
1: ଆପଣ ଯୋଉ ଧାନ ଚାଷ କରନ୍ତି, କେମିତି କଣ ପ୍ରଣାଳୀରେ ଧାନ ଚାଷ କରନ୍ତି?
2: ବିହନ କିଣିକିରି ଆଣୁ ମ୍ୟାଡମ, ବିହନ କିଣିକିରି ଆଣୁ ନବରଙ୍ଗପୁର ଯାଇକିରି ସିଲିଂ ଦୋକାନରୁ ତଳି ପକେଇବୁ। ତଳି ପକେଇଲା ପରେ ତାକୁ ବର୍ଷା ଦେଖିକିରି ତାକୁ 20 ଦିନ କି 22 ଦିନ କି 21 ଦିନ ଯାହା ଥିବ ତାର ନିୟମ ହିସାବରେ ଡିଏପି ସାର ତଳେ ଦେଇ ତାକୁ ଆମେ ରୁଆ କରୁ।
1: ଆଚ୍ଛା, ତାହେଲେ ଦେଖନ୍ତୁ ଆପଣ ଯୋଉ ସେଇ ସମୟରେ 18 ବର୍ଷରୁ ଧାନ ଚାଷ କରୁଥିଲେ, ଏବେ ଧାନ ଚାଷ କରୁଛନ୍ତି, କଣ ଆପଣ ପାର୍ଥକ୍ୟ ଲକ୍ଷ୍ୟ କରୁଛନ୍ତି?
2: ସେତେବେଳେ ମ୍ୟାଡମ ଖାଲି ଗୋବର ସାର ପକଉଥିଲେ, ସେତେବେଳେ ଏମିତି ସବୁ ଡିଏପି ୟୁରିଆ ପଟାସ ଏମିତି ସବୁ କିଛି ନଥିଲା, ସେତେବେଳେ କମ ଚାଷ ଆସୁଥିଲା। ବର୍ତ୍ତମାନ ଅଧିକ ଚାଷ ଆସୁଛି, ଏବେ ସରକାର ହିସାବରେ କରିବା ଯୋଗୁଁ ଅଧିକ ଚାଷ ଆସୁଛି। ଆଗ କଣ ହଉଥିଲା କି ଏକରାକୁ ହଉଥିଲା 10 କ୍ୱିଣ୍ଟାଲ ଧାନ ହେଲେ ବେଶୀ ହଉଥିଲା, ହେଇ ଯାଉଥିଲା ଏକରାକୁ। ବର୍ତ୍ତମାନ ଏବେ 20 କ୍ୱିଣ୍ଟାଲ 25 କ୍ୱିଣ୍ଟାଲ ବି ପାଇପାରୁଛନ୍ତି ଲୋକ।
1: ତାହେଲେ ଦେଖନ୍ତୁ ସେତେବେଳେ ଆପଣ 18 ବର୍ଷ, ମାନେ ଆପଣଙ୍କ ଏବେ କେତେ କଣ ବୟସ ହେଲାଣି?
2: ଏବେ 55 ବର୍ଷ 57 ବର୍ଷ ହେଇଗଲାଣି।
1: 18 ବର୍ଷ ମାନେ କେତେ ଆଗର କଥା, ସେତେବେଳେ ଆପଣ କିଏ ଥଟା ପରିହାସ କରୁନଥିଲେ ଝିଅଟେ ହେଇକିନା? ଏବେ ଆଜିକାଲି ଝିଅଟେ ସବୁ ଆଗକୁ ବାହାରୁଛନ୍ତି, ଚାକିରି କରୁଛନ୍ତି, ସବୁ କିଛି କରିପାରୁଛନ୍ତି। ସେତେବେଳେ ଆପଣ କିଏ ଥଟା ପରିହାସ କରୁନଥିଲେ ଝିଅଟେ ହେଇକିନା ତ ଧାନ ଚାଷ କରୁଛୁ, ବାହାରକୁ ଯାଉଛୁ, ଜମିକୁ ଯାଉଛୁ?
2: ମୁଁ ଯେତେବେଳେ ନବରଙ୍ଗପୁର ଯାଉଥିଲି ଅନେକ ଲୋକ ଅନେକ କଥା କୁହନ୍ତି, ସେସବୁ ଶୁଣିକିରି ମା ଆସିକି ଦେଖା ଯାଉ ନାହିଁ, ଆଉ ବାପା ବି ଆମର ପାରୁନଥିଲେ, ସେଇଥିପାଇଁ ମତେ ନିଜେ କରିବାକୁ ପଡିଲା। ନ କରିଲେ ଆମର ଜମିବାର ଆମେ ଖାଇବୁ କଣ, କିଣିବୁ କଣ, ଖର୍ଚ୍ଚ କରିବୁ କଣ, ଏସବୁ ଆମକୁ ମତେ ଭାବନା ରହିଲା, ସେଥିପାଇଁ ମୁଁ ଜମି ଚାଷ କଲି, ନିଜେ ହିଁ କରୁଛି।
1: ତାହେଲେ ଆପଣଙ୍କୁ ଶୁଣୁଥିବା ସମସ୍ତ ମା ଭଉଣୀ ମାନଙ୍କୁ ଆପଣ କଣ କହିବେ?
2: ସେମାନେ ଯଦି ଚଲାକି ହେଇକିରି କରିପାରନ୍ତି ବୋଲେ କୁଲି କରିବ, କିଏ ତ କଣ କରିକିରି ସେମାନେ ଜୀବିକା କରୁଛନ୍ତି ଆଉ କଣ।
1: ହେଲେ ଆପଣ କଣ କହିପାରିବେ, ଗୋଟେ ଝିଅ ପିଲାଟେ ହେଇକି ମଧ୍ୟ ଆମେ ଚାଷ କରିବା କରିପାରିବା?
2: ହଁ, କରିପାରିବା, ପ୍ରତ୍ୟେକ କାମ ଆମେ କରିପାରିବା, ଆଗେଇ ପାରିବା।
1: ଚିତ ଭାବରେ ବହୁତ ସୁନ୍ଦର କଥା ଆପଣ କହିଲେ, ଆପଣ ସମସ୍ତଙ୍କ ପାଇଁ ଗୋଟେ ପ୍ରେରଣା କହିଲେ ଅତ୍ୟୁକ୍ତି ହବ ନାହିଁ। ମା ଭଉଣୀ ମାନେ ମଧ୍ୟ ଆପଣଙ୍କୁ ଶୁଣୁଥିବେ ଏବଂ ଶୁଣିକି ମଧ୍ୟ ଉତ୍ସାହିତ ହଉଥିବେ। ତାହେଲେ ଆପଣଙ୍କର କେତେ କଣ ଏକର ଜମି ଅଛି?
2: ଆମ ବାପାର ମୋର ତ ବର୍ତ୍ତମାନ ନାହିଁ, କିନ୍ତୁ ବାପାର ନାଁ ତ ଯୋଉଟା ଅଛି କେବଳ 8 ଏକର ଜମି ଅଛି ସବୁ।
1: ଆଚ୍ଛା, 8 ଏକର ଜମି ଆପଣ ନିଜେ ଚାଷ କରନ୍ତି?

ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ ଉପସ୍ଥାପନା କରିଥିଲେ ଶିଳ୍ପା ରଥ ଏବଂ ଅନିତା ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଚ୍ଚ ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ପୁରୁଣା ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଚିର ସବୁଜ। ପ୍ରଥମେ ଶୁଣନ୍ତୁ ମଧୁମତୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଲିଲ ଚୌଧୁରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ଚୌଦବିନି କା ଚାନ୍ଦ। ଏହି ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା କରିଛନ୍ତି ସାକିର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରବି।

ଆପଣମାନେ ଶୁଣିଛନ୍ତି ପୁରୁଣା ହିନ୍ଦୀ କଥାଚିତ୍ର ଗୀତକୁ ନେଇ କାର୍ଯ୍ୟକ୍ରମ ଚିର ସବୁଜ ପ୍ୟାସା। ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ଗୀତା ଦତ୍ତ। ଗୀତ ରଚନା କରିଛନ୍ତି।

ଶେଷରେ ଶୁଣନ୍ତୁ ତାଜମହଲ ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ସାହିର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରୋଶନ।

ଶୁଣିଲେ ପୁରୁଣା ହିନ୍ଦୀ କଥା ଚିତ୍ର ଗୀତକୁ ନାଇଁ କାର୍ଯ୍ୟକ୍ରମ ଚିର ସବୁଜ ଆକାଶବାଣୀ ଜୟପୁର ଭେଟି ଦେଉଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। କଣ୍ଠଶିଳ୍ପୀ ମାନିଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଗୀତ ରଚନା କରିଛନ୍ତି ସୌରାଂଶୁ ପଟ୍ଟନାୟକ। ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ। ସ୍ୱର ସଂଯୋଜନା କରିଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ। ତାହେଲେ ପ୍ରଥମେ କଣ୍ଠଶିଳ୍ପୀ ଅସ୍ମିତା ଷଡ଼ଙ୍ଗୀ।

ଭେଟିଦେଲୁ ଏ ମାସର ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ଥିଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଗୀତ ରଚନା କରିଥିଲେ ସୌରାଂଶୁ ପଟ୍ଟନାୟକ। ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ସ୍ୱର ସଂଯୋଜନା କରିଥିଲେ ଧୀରେନ୍ ମୋହନ ପଟ୍ଟନାୟକ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ତବ୍ଲା ସୁଶାନ୍ତ କୁମାର ଅଧିକାରୀ। ମାଣ୍ଡୋଲିନ୍ ବାଦନ କେ ଈଶ୍ୱର ସରାଫ। ଭାୟୋଲିନ୍ରେ ଥିଲେ ହିମାଂଶୁ ଭୂଷଣ ଶତପଥୀ। ସାକ୍ସୋଫୋନ୍ ରାହୁଲ ଦେବ ସାମନ୍ତରାୟ। ଗିଟାରରେ ଥିଲେ ଅଲିଫରାଜ ଖୋସଲା। କିବୋର୍ଡରେ ଥିଲେ ବିଜୟ କୁମାର ଜେନା। ସ୍ପେଶିଆଲ ଇଫେକ୍ଟରେ ଥିଲେ ପିୟୁଷ ପଟ୍ଟନାୟକ। ଢୋଲକରେ ଥିଲେ ପୂର୍ଣ୍ଣ ନାୟକ। ରେକର୍ଡିଂରେ ସହଯୋଗିତା କରିଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ସୀତାର ବାଦନ। ପରିବେଷଣ କରିଛନ୍ତି ଶିଳ୍ପୀ ନିଖିଲ ବାନାର୍ଜୀ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମିଶ୍ର କାରା।

ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 2,004.5 ମିଟର ତଥା 1467 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗା ହର୍ଚ୍ଚ ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ପ୍ରଚାର କରୁଛୁ ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଉପସ୍ଥାପନା କରିଛନ୍ତି ମୈତ୍ରୀ ପ୍ରହରାଜ।

ପରିଶ୍ରମ ଓ ଅନୁଶାସନ ହିଁ ପ୍ରତ୍ୟେକ ସଫଳତାର ପ୍ରଥମ ସୋପାନ। ତେଣୁ ଅନୁଶାସନ ଏବଂ ପରିଶ୍ରମକୁ କଦାପି ଡରିବା ନାହିଁ। ଏହି ସୁନ୍ଦର ଅନୁଚିନ୍ତାର ସହିତ ଆରମ୍ଭ କରୁଛୁ ଏ ମାସର କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛି ମୁଁ ମୈତ୍ରୀ ପ୍ରହରାଜ। ନମସ୍କାର।

ଆଜିର କାର୍ଯ୍ୟକ୍ରମରେ ରହିଛି ପ୍ରଥମେ ସମ୍ପାଦକୀୟ, ଏଥିରେ ରହିଛି ବର୍ଷା ଦିନେ ଖେଳାଯାଉଥିବା ବିଭିନ୍ନ ଖେଳ, ତା ସହିତ ଶୁଣିବା ଆଥଲେଟିକ୍ ପ୍ଲେୟାର କବିତା ତାଡିଙ୍ଗୀଙ୍କ ସହିତ ସାକ୍ଷାତକାର, ଏବଂ ପରେ ଚେସ୍ ଖେଳର ଜନ୍ମ ସମ୍ପର୍କରେ କିଛି ସୂଚନା, ଶେଷରେ ଖେଳ ପରିକ୍ରମା। ପ୍ରଥମେ ସମ୍ପାଦକୀୟ, ଜୀବନରେ ଖେଳ ଏକ ଅତ୍ୟନ୍ତ ଆବଶ୍ୟକୀୟ ଅଂଶ। ଏହା ଶରୀରକୁ ସୁସ୍ଥ ରଖେ, ମନକୁ ଆନନ୍ଦ ଦିଏ ଏବଂ ବୁଦ୍ଧି ବିକାଶରେ ସାହାଯ୍ୟ କରେ। ଖେଳ ମାଧ୍ୟମରେ ମଣିଷ ଶୃଙ୍ଖଳା, ଏକତା ଓ ନେତୃତ୍ୱ ଗୁଣ ଶିଖିଥାଏ। ଶାରୀରିକ ଏବଂ ମାନସିକ ବିକାଶ ହେବା ସହିତ ଖେଳ ଶରୀରକୁ ନିରୋଗ ଏବଂ ଦୃଢ଼ ରଖେ। ରକ୍ତ ସଞ୍ଚାଳନ ଭଲ ହୁଏ, ମସ୍ତିଷ୍କର ଚିନ୍ତାଶକ୍ତି ବଢ଼େ, ମାନସିକ ଚାପ ମଧ୍ୟ କମ୍ ହୁଏ। କେବଳ ସେତିକି ନୁହେଁ, ମନୁଷ୍ୟ ଭିତରେ ବିଭିନ୍ନ ସାମାଜିକ ଗୁଣର ମଧ୍ୟ ବିକାଶ ହୋଇଥାଏ, ଯେପରି ଦଳଗତ ଭାବେ କାମ କରିବା, ପରସ୍ପର ମଧ୍ୟରେ ବନ୍ଧୁତା ସୃଷ୍ଟି କରିବା, ସମୟାନୁବର୍ତ୍ତିତା ହେବା ସହିତ ଶୃଙ୍ଖଳିତ ମନୋଭାବ ଆସିଥାଏ। ଖେଳ ମନୁଷ୍ୟକୁ ହାରିବା ଓ ଜିତିବା ଉଭୟକୁ ସମାନ ଭାବେ ଗ୍ରହଣ କରିବା ଶିଖାଏ। ତେଣୁ ପ୍ରତ୍ୟେକ ମନୁଷ୍ୟ କ୍ରୀଡ଼ାକୁ ନିଜ ଜୀବନରେ ନିହାତି ଭାବେ ସ୍ଥାନ ଦେବା ଆବଶ୍ୟକ।

ଖେଳ ବିଭିନ୍ନ ପ୍ରକାରର ବୋଲି ଆମେ ସମସ୍ତେ ଜାଣିଛେ, କିନ୍ତୁ ଋତୁ ଅନୁସାରେ ମଧ୍ୟ ଖେଳର ରୁଚି ପରିବର୍ତ୍ତନ ହୋଇଥାଏ। ବର୍ତ୍ତମାନ ତ ବର୍ଷା ଋତୁ ଚାଲିଛି ଏବଂ ଏହି ସମୟରେ ସାଧାରଣତଃ ଲୋକେ ଇଣ୍ଡୋର ଗେମ୍କୁ ପ୍ରାଧାନ୍ୟ ଦେଇଥାନ୍ତି, କିନ୍ତୁ ଆଉ କେତେକ ଯୁବଗୋଷ୍ଠୀ ଝିପ୍ଝିପ୍ ବର୍ଷାରେ ଭଲିବଲ୍ ଆଉ ଫୁଟବଲ୍ ଖେଳିବାକୁ ଅଧିକ ଭଲ ପାଆନ୍ତି। ଏହି ସମୟରେ ଏହି ଖେଳଗୁଡ଼ାକ ଯେତିକି ଖୁସି ଦିଏ ସେତିକି ସତର୍କ ମଧ୍ୟ ରହିବାକୁ ପଡ଼େ। ମାଟି ଓଦା ଥିବା ହେତୁ ପଡ଼ିବାର ଭୟ ଥାଏ, ତେଣୁ ଭଲ ଜୋତା ପିନ୍ଧିବା ସହିତ ସୁରକ୍ଷିତ ମଇଦାନ ବାଛିବା ଆବଶ୍ୟକ। ତେଣୁ ବର୍ଷା ଦିନର ଏହି ଖେଳଗୁଡ଼ାକୁ ଖେଳି ମଜା ନିଅନ୍ତୁ, କିନ୍ତୁ ସତର୍କ ମଧ୍ୟ ରୁହନ୍ତୁ।

0: ବ୍ୟକ୍ତି ନିଜର ପରିଚୟ ସୃଷ୍ଟି କରିବା ପାଇଁ ଅନେକ ମାଧ୍ୟମକୁ ଆପଣାଇଥାଏ, କିନ୍ତୁ କ୍ରୀଡ଼ା ଏପରି ଏକ ମାଧ୍ୟମ ଯେଉଁଥିରେ ପରିଚୟ ସୃଷ୍ଟି ହେବା ସହିତ ଶରୀରକୁ ସୁରକ୍ଷା ଦିଏ ଏବଂ ସ୍ୱାସ୍ଥ୍ୟବାନ କରାଇଥାଏ। ସେହିଭଳି ଗୋଟିଏ ପ୍ରମୁଖ ଖେଳ ହେଉଛି ଆଥଲେଟିକ୍ସ, ଯେଉଁଥିରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଜାଭଲିନ୍ ଥ୍ରୋ, ଡିସ୍କସ୍ ଥ୍ରୋ ଆଦି ଅନ୍ତର୍ଭୁକ୍ତ। ଏହିସବୁ ଖେଳ ଶରୀରର ଶକ୍ତି, ଗତି, ସହନଶୀଳତା ଓ ଚପଳତା ବଢ଼ାଇଥାଏ। ତେବେ ଏହି ଖେଳ ଖେଳି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଆମ ଅଞ୍ଚଳର ଜଣେ ଖେଳାଳି କବିତା ତାଡିଙ୍ଗି। ଆସନ୍ତୁ ତାଙ୍କ ସହ କଥା ହେବା।
1: ଭଉଣୀ ନମସ୍କାର।
2: ନମସ୍କାର ମ୍ୟାଡମ୍।
1: ଆମ ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଖେଳାଳିକୁ ତୁମକୁ ବହୁତ ବହୁତ ସ୍ୱାଗତ। ଭଉଣୀ ପ୍ରଥମେ ତୁମ ପରିଚୟ ଦବ।
2: ମୋ ନାଁ କବିତା ତାଡିଙ୍ଗି, ମୋ ଡିଷ୍ଟ୍ରିକ୍ କୋରାପୁଟ, ମୋ ବ୍ଲକ ନାରାୟଣପାଟନା, ମୋ ଗ୍ରାମ ହଉଛି ବାରି।
1: ତୁମେ କଣ ପଢାପଢି କର ଭଉଣୀ?
2: ମୁଁ ଏବେ +3 ସେକେଣ୍ଡ ଇୟର ପଢୁଛି। ତାପରେ ମୁଁ ଏବେ ସ୍ପୋର୍ଟସ ରେ ଅଛି, ଆଉ ସ୍ପୋର୍ଟସ ହଷ୍ଟେଲ ବି ରହୁଛି, ପ୍ରାକ୍ଟିସ କରୁଛି। ଆଉ
1: ଖେଳ ଖେଳ ଭଉଣୀ?
2: ଆଥଲେଟିକ୍ସ ଗେମ୍।
1: ତୁମେ କେବେ ଫାର୍ଷ୍ଟ ଆଥଲେଟିକ୍ ଗେମ୍ ଖେଳିଥିଲ?
2: ମୋର 2022 ମୁଁ ଆଥଲେଟିକ୍ସ ଗେମ୍ ଟା ମୁଁ ଷ୍ଟାର୍ଟ କରିଥିଲି।
1: ତ ସେତିକି ବେଳକୁ ତୁମ ବୟସ କେତେ ଥିଲା?
2: 16+ ଥିଲା।
1: ତ ଏଇ ଯୋଉ ଆଥଲେଟିକ୍ ଲାଇନ୍ କୁ ତୁମେ କେମିତି ଜାଣିଲ, ଆଥଲେଟିକ୍ ଲାଇନ୍ କୁ କେମିତି ଆସିଲ ତୁମେ?
2: ଆଥଲେଟିକ୍ସ ଲାଇନ୍ ରେ ମୁଁ ଆସିଲି, ମତଲବ ଆମକୁ, ମୁଁ ଆଗରେ ଆଶ୍ରମ ସ୍କୁଲରେ ରହୁଥିଲି, ତାପରେ ଆସିକି ଆମଠୁ ସବୁ ଟ୍ରାଏଲ ନେଲେ ହଷ୍ଟେଲରେ ରଖିବା ପାଇଁ, ତାପରେ ମୁଁ ଭଲ କଲି, ମତେ ହଷ୍ଟେଲରେ ରଖିଲେ, ତାପରେ ମୁଁ ହଷ୍ଟେଲରେ ରହିକି ପ୍ରାକ୍ଟିସ କରୁଛି, ଆଉ ଏବେ ଇଭେଣ୍ଟ ଯାକ ବି ମୁଁ ଭଲ କରୁଛି, ଆଉ ମୋ ଆଥଲେଟିକ୍ସ ରେ ମୁଁ ଫୋକସ ଦେଇକି ଟିକେ ଭଲସେ କରୁଛି, ଆଉ ମେଡେଲ ବି ଟିକେ ଟିକେ

0: ଭଲ ହିଁ କରିକି ମାରୁଛି।
1: ତ ଏବେ ପର୍ଯ୍ୟନ୍ତ କୋଉଠି କୋଉଠି ଖେଳିଛ ତୁମେ?
0: 2022ରେ ଷ୍ଟେଟ୍ ମିଟ୍ ଖେଳିଥିଲି, ତାପରେ ଆଉ କିଛି ଖେଳି ନଥିଲି। ତାପରେ 2023ରେ ବି ଷ୍ଟେଟ୍ ମିଟ୍ ଖେଳିଥିଲି, 2022-23ରେ ବି ମେଡାଲ ଥିଲା। ତାପରେ 2024ରେ ବି ଖେଳିଥିଲି କିନ୍ତୁ ସେତେବେଳେ ମେଡାଲ ହେଇନଥିଲା। 25ରେ ଖେଳିଥିଲି, ଦୁଇଟା ଇଭେଣ୍ଟରୁ ମୋର ମେଡାଲ ଥିଲା। ତାପରେ 26ରେ ଟ୍ରାଇବାଲ ଗେମ୍ ଖେଳିଲି, ସେଇଠି 100 ମିଟର ହର୍ଡଲ ସିଲଭର ଆଉ ହାଇ ଜମ୍ପ ବ୍ରୋଞ୍ଜ ଆଣିଲି।
1: ତାହେଲେ ଏବେ ରିସେଣ୍ଟଲି ତୁମେ କୋଉଠି ଖେଳିଥିଲ?
0: ଏବେ ରିସେଣ୍ଟଲି ଓଡ଼ିଶାରେ ହିଁ ଜୁନିୟର ଷ୍ଟେଟ୍ ମିଟ୍ ଥିଲା, ଖେଳିଲି। ସିନିୟର ଷ୍ଟେଟ୍ ମିଟ୍ ଥିଲା ତା ପୂର୍ବରୁ, ଜୁନ ମାସରେ ଥିଲା। 100 ମିଟର ହର୍ଡଲ୍ସ ରେ ସିଲଭର ଥିଲା ଆଉ ହାଇ ଜମ୍ପ ରେ ଗୋଲ୍ଡ ଥିଲା।
1: ମାନେ ତୁମର କୋଚ୍ କିଏ?
0: ମୋ କୋଚ୍ ଜିତେନ୍ଦ୍ର ସିଂ।
1: ସେ କୋଉଠି ରହନ୍ତି?
0: ଭୁବନେଶ୍ୱରରେ ରୁହନ୍ତି।
1: ତ ସେ ତମକୁ ଯେତେବେଳେ ମାନେ ଶିଖାନ୍ତି ଆଥଲେଟିକ୍ସ ପାଇଁ, ତାଙ୍କର ସବୁ କୋଉ କୋଉ ୱାର୍ଡସ୍ ତମକୁ ଇନସ୍ପାୟାର କରେ ଯେ ଆହୁରି ଭଲ ଖେଳିବା ପାଇଁ?
0: ସବୁଥିରେ ସାର୍ ଏଇଟା କର ସେଇଟା କର ଭଲ ହିଁ କୁହନ୍ତି, ଆଉ ଭଲ ବି ମୁଁ କରେ। ସାର୍ ବହୁତ ସପୋର୍ଟ କରନ୍ତି, ଭଲ ଆଗକୁ କେମିତି କରିବୁ ଆଉ କେମିତି ଆଥଲେଟିକ୍ସ ରେ ଫୋକସ୍ କରିବୁ ସେଇ ଅନୁସାରେ ମତେ ଟ୍ରେନିଂ ଦିଅନ୍ତି, ଆଉ ମୁଁ ବି ଭଲ କରେ ଟ୍ରେନିଂ।
1: ତ ଏତେ ସୁନ୍ଦର ସବୁ ଖେଳାଖେଳି କରିବାକୁ ତୁମେ ବାହାରକୁ ଯାଅ, ସବୁ କର, ଗୋଟେ ଝିଅ ହିସାବରେ ତୁମକୁ କେବେ କିଛି ଅସୁବିଧା ହେଇଛି କି ଖେଳାଖେଳି?
0: କିଛି ପ୍ରୋବ୍ଲେମ ଆଜି ପର୍ଯ୍ୟନ୍ତ ତ କିଛି ହେଇନି, ସବୁ ସୁବିଧା ହିଁ ହେଇଛି।
1: ତ ସରକାରଙ୍କ ତରଫରୁ ତୁମକୁ କଣ କଣ ସୁବିଧା ମିଳିଛି ଖେଳାଖେଳି ଦିଗରେ?
0: ଏମିତି କିଛି ତ କିଛି ମିଳିନି, ହଷ୍ଟେଲ ରହୁଛି, ହଷ୍ଟେଲ ରେ ବି ତତେ କିଛି ଫେସିଲିଟି ତ ନାହିଁ, ଯାହା ହଉଛି ନିଜ ଦ୍ଵାର ସବୁ କରୁଛି ଆଉ।
1: ହେଲେ ଦିନକୁ କେତେ ସମୟ ପ୍ରାକ୍ଟିସ କର?
0: ଦିନକୁ ମର୍ଣ୍ଣିଂରେ 6:30 ରୁ 8 ପର୍ଯ୍ୟନ୍ତ, ତାପରେ ଇଭିନିଂରେ 4:30 ରୁ 5:30।
1: ତାହେଲେ ଏତିକି ପ୍ରାକ୍ଟିସ କରିବା କଣ ତୁମ ପାଇଁ ମାନେ ଯଥେଷ୍ଟ ବୋଲି ଭାବୁଛ ନା ଆହୁରି ଅଧିକ ପ୍ରାକ୍ଟିସ କରିବା ଦରକାର?
0: ଆହୁରି ଅଧିକ କଲେ ବି ହେବ ମ୍ୟାମ, ଯେ ମୁଁ ବାସ୍ ଏତିକି ହିଁ କରୁଛି।
1: ଆଥଲେଟିକ ଯୋଉମାନେ ଖେଳନ୍ତି ସେମାନେ କିଛି ପ୍ରପର ଡାଏଟ ରେ ରୁହନ୍ତି କି?
0: ହଁ ମ୍ୟାମ ରୁହନ୍ତି।
1: ସେମିତି ତମର ଡାଏଟ କଣ ରହିଛି?
0: ନର୍ମାଲି ସମସ୍ତେ ଯେମିତି ଖାଆନ୍ତି ସେମିତି ହିଁ ମୋର ବି ଡାଏଟ ମ୍ୟାମ।
1: ତମ ଫ୍ୟାମିଲିରେ କିଏ କିଏ ଅଛନ୍ତି?
0: ମ୍ୟାମ ବାପା ମା ଭାଇ ମୁଁ ମ୍ୟାମ।
1: ଫାର୍ଷ୍ଟ ଖେଳିକି ଆସିଲ ତ ଘର ଲୋକ କେମିତି ତମକୁ ମାନେ ଖୁସି ହେଲେ କେମିତି?
0: ସମସ୍ତେ ବହୁତ ଖୁସି ହେଲେ ମ୍ୟାମ, ଭଲ ଖେଳିଲା, ଆଉ ଗାଁ ଲୋକ ବି ଆଉ ବ୍ଲକ ରେ ବି ବହୁତ ଖୁସି ହେଲେ ମ୍ୟାମ।
1: ତାହେଲେ ଆଗକୁ ତୁମକୁ କଣ କରିବାକୁ ଇଚ୍ଛା ଅଛି?
0: ଆଗକୁ ବି ଟ୍ରାଏ କରିବି ମ୍ୟାମ, ଭଲ କରିବି। ଏମିତି ଆର ବି କୋଚ୍ ବି ବହୁତ ଭଲ ଅଟନ୍ତି, ସବୁଥିରେ ସପୋର୍ଟ କରନ୍ତି ଆଉ ଭଲ ପ୍ରାକ୍ଟିସ ଦିଅନ୍ତି। ଆଗକୁ ଭଲ କରିବି କହିକି ବିଶ୍ୱାସ ରଖୁଛି ମ୍ୟାମ। ଟ୍ରାଇବାଲ ଗେମ୍ ରେ ବି ହଁ ଯାଇଥିଲି ମ୍ୟାମ, ଛତିଶଗଡ଼ ରେ ଟ୍ରାଇବାଲ ଗେମ୍ ଟା ହେଇଥିଲା ମ୍ୟାମ, ଆମ ଆଥଲେଟିକ୍ସ ର ଛତିଶଗଡ଼ର ଜଗଦଲପୁର ରେ ହେଇଥିଲା। ସବୁ ଷ୍ଟେଟ ପିଲା ସେଇଠିକି ଆସିଥିଲେ।
1: ତ ଆଥଲେଟିକ୍ସ ରେ କୋଉ କୋଉ ଗେମ୍ ସବୁ ଯାଏ, କେମିତି ଖେଳନ୍ତି ଏଟାକୁ?
0: ଆଥଲେଟିକ୍ସ ଗେମ୍ କହିଲେ 100, 200, 400, 600, 800 ଏଇସବୁ ଥାଏ ମ୍ୟାମ। ଲଙ୍ଗ ଜମ୍ପ, ହାଇ ଜମ୍ପ,
1: ରନିଂ ରେସ୍ ଥାଏ?
0: ଆଜ୍ଞା ମ୍ୟାମ।
1: ତାହେଲେ ଏଇ ଯୋଉ ରନିଂ ରେସ୍ ତମେ ଖେଳୁଛ, ତ ତମ ସହିତ ସବୁ ମାନେ କେତେ ସବୁ ଝିଅମାନେ ଯାଇଥାନ୍ତି ସେଠିକି?
0: ମ୍ୟାମ ସବୁ ଷ୍ଟେଟ ବାଲା ବି ଆସନ୍ତି, ଆଉ ଯେତେବେଳେ ଓଡ଼ିଶା ଷ୍ଟେଟ ହୁଏ ସେଠିକାର ବି ସବୁ ଡିଷ୍ଟ୍ରିକ୍ଟ ଛୁଆ ଆସନ୍ତି, ଆଉ ନ୍ୟାସନାଲ ଏସବୁ ଯାକରେ ବି ଅଲଗା ଅଲଗା ଷ୍ଟେଟ ବାଲା ଆସନ୍ତି ଛୁଆ ଗୁରା।
1: ଏତେ ସୁନ୍ଦର ତୁମେ ସ୍କୋପ ପାଇଲ, ଗୋଟେ ଛୋଟ ଗାଁରୁ ଥାଇକି ମଧ୍ୟ ଗୋଟେ ବାହାର ଜାଗାକୁ ଯାଇକି ଖେଳିକି ଆସିପାରୁଛ, ତ ତୁମ ଭଳି ଯୋଉ ଛୋଟ ଛୋଟ ଗାଁର ଝିଅମାନେ ରହିଯାଉଛନ୍ତି, ମାନେ ମୁଁ ଗୋଟେ ମନରେ ତାଙ୍କ ମାନଙ୍କର ଆମେ କିଛି କରିପାରିବୁନି ବୋଲି ଯୋଉ ଧାରଣା ଥାଉଛି, ତ ସେମାନଙ୍କୁ ତୁମେ କଣ କହିବ?
0: ସେମାନଙ୍କୁ ତ ଚାହିଁବେ ନା ମ୍ୟାମ ନିଜକୁ ମୋ ପରୀକ୍ଷା କରିପାରିବେ, ମୁଁ ବି ସେମିତି ହିଁ ଥିଲି ଆଗରେ, ମୁଁ ବି କିଛି ଜାଣିନଥିଲି କେମିତି କଲେ କଣ ହେବ। ତାପରେ ହଷ୍ଟେଲରେ ଗଲି, ରହିଲି, ତାପରେ ଜାଣିଲି ମୁଁ ସବୁ କିଛି କରିପାରିବି, ମୋ ଦ୍ଵାରା ସବୁ ହେବ, ମୁଁ ନିଜେ ଯଦି ଚାହିଁବି, ଭାବିକି ମୁଁ ନିଜେ କଲି। ମୁଁ ବି ଗୋଟେ ଗାଁ ଝିଅ, ଏତେ ମତେ ଜାଣିନି, ଆଉ ଏମିତି ଏମିତି ଟିକେ ଟିକେ ସେଠି ରହି ରହିକି ସବୁ ଜାଣିଦେଲି। ଆଉ ମୋ ପରୀକ୍ଷା ଯେତିକି ଗାଁ ଯାକର ଅଛନ୍ତି, ଯଦି ଟ୍ରାଏ କରିବେ ସବୁ ହେବ ମ୍ୟାମ।
1: ନିଜ କ୍ୟାରିୟର ତିଆରି କରିବା ପାଇଁ ତ କେବଳ ଖାଲି ଆଥଲେଟିକ୍ସ କୁ ତୁମେ ବାଛିଲ, ଅନ୍ୟ କିଛି କାହିଁକି ନେଲନି?
0: ମୁଁ ତ ଏବେ ପଢା ବି କରୁଛି ମ୍ୟାମ, ମୁଁ ପଢିକି ବି ତ ଆଗକୁ ବଢି ପାରୁଛନ୍ତି। କାଲି ସ୍ପୋର୍ଟସ କଲେ ତ ହେବନି ନା ମ୍ୟାମ, ପଢିକି ବି ତ କିଛି କରିହଉଛି, ତ ମୁଁ ସ୍ପୋର୍ଟସ ଛଡା ବି ଆଉ ପଢାରେ ବି ଟିକେ ଧ୍ୟାନ ଦଉଛି ମ୍ୟାମ।
1: କିନ୍ତୁ ତୁମକୁ ସ୍ପୋର୍ଟସ ଟା ତୁମର ଗୋଟେ ଭିନ୍ନ ପରିଚୟ ସୃଷ୍ଟି କରୁଛି।
0: ଆଜ୍ଞା ମ୍ୟାମ।
1: ଏବେ ଯେତେବେଳେ କେବଳ ଖାଲି ପାଠ ପଢିକି ରହିଥାନ୍ତ ତାହେଲେ ତୁମେ ନିଜ ଅଞ୍ଚଳରେ ହିଁ ରହିଥାନ୍ତ, ଗୋଟେ ସ୍କୁଲରେ କି ଗୋଟେ କଲେଜରେ ହିଁ ତୁମକୁ ଲୋକ ଚିହ୍ନିଥାନ୍ତେ। କିନ୍ତୁ ଏବେ ଯେହେତୁ ତୁମେ ଆଥଲେଟିକ୍ ଲାଇନରେ ଯାଇଛ, ସ୍ପୋର୍ଟସ ଲାଇନରେ ଯାଇଛ, ତ ତୁମକୁ ବାହାରୁ ଅନେକ ଜାଗାରୁ ଲୋକ ତୁମକୁ ଚିହ୍ନନ୍ତି ଆଉ ତୁମର ଫ୍ରେଣ୍ଡ ସର୍କଲ ବି ବଢିଯାଏ। ଏଇ ଯୋଉ ଅନୁଭୂତିଟା ତମର କେମିତି ଲାଗୁଛି ବାହାରକୁ ଗଲେ?
0: ବହୁତ ଭଲ ଲାଗୁଛି ମ୍ୟାମ, ମୁଁ ବି ବହୁତ ଆଗ

0: ଦେଖି ଆଉ ବହୁତ କିଛି ଶିଖିଲି, ବହୁତ ଦେଖି ଦେଖି ସବୁ ଜାଣିଲି, ତ ବହୁତ ଭଲ ଲାଗୁଛି।
1: ତୁମର ଫ୍ରେଣ୍ଡସିପ୍ ସର୍କଲ ବଢିଲେ?
0: ଆଜ୍ଞା ମ୍ୟାମ୍, ବଢିଲେ। ଅନ୍ୟ ଷ୍ଟେଟଟା ମାନଙ୍କ ସହିତ ମିଶିଲେ ଭଲ ଲାଗୁଛି, ତାଙ୍କ ସହିତ ମତଲବ ଟିକେ କେମିତି ତାଙ୍କର ଟ୍ରେନିଂ ବିଷୟରେ ଏସବୁରେ ଜାଣିବାର ଟିକେ ଇଣ୍ଟରେଷ୍ଟ ବି ହଉଛି। ତାପରେ ଏମିତି ସ୍ପୋର୍ଟସ ବିଷୟରେ ଟିକେ କିଛି କଥା ହେବା ପାଇଁ ବି ଭଲ ଲାଗୁଛି, ଆଉ ସେମାନେ ସହିତ ମିଶିକି ଭଲ ଲାଗୁଛି ମ୍ୟାମ୍। ସେମିତିକାର ସାଙ୍ଗ ବି ଭଲ ହେଇଯାଉଛି।
1: ଯେମିତି ତୁମେ ଏବେ ଆଗକୁ ବଢି ବଢି ଚାଲିଛ, ଆଉ ଆଶା ତ ଅଛି ବହୁତ ଆଗକୁ ତୁମେ ଯିବ, ସେମିତି ଅନ୍ୟମାନଙ୍କୁ ତୁମେ କଣ କହିବ? ନିଜର ମନୋବଳକୁ ନ ଭାଙ୍ଗିକି କେମିତି ସେମାନେ ଆଗକୁ ଯିବେ?
0: ଯେତିକି ମୋ ଉପରେ କାହିଁ ଗାଁରେ ରହୁଥିବାଟା ମାନେ ଯେତିକି ଜଣ ଅଛନ୍ତି, ସେମାନେ ବି ଯଦି ଚାହିଁବେ ସବୁ କରିପାରିବେ, ନିଜକୁ ବଦଳାଇ ପାରିବେ। ଏହି କାର୍ଯ୍ୟକ୍ରମରେ ମୁଁ କହୁଛି ଯେତିକି ବି ଗାଁ ଛୁଆ ଯାକ ଅଛନ୍ତି, ନିଜ ମନ ବଳକୁ ନ ଭାଙ୍ଗିକି ଆଗକୁ ବଢି ପାରିବେ, ସମସ୍ତେ ଟ୍ରାଏ କରିବେ। ଯଦି କିଛି ନିଜ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବା ପାଇଁ ଟ୍ରାଏ କରିବେ, ସବୁ ଅସମ୍ଭବ ସମ୍ଭବ ହେଇପାରିବ। ସେଥିପାଇଁ ନିଜର ମନକୁ ଦୃଢ ଭାବେ କରିକି ସେଇ କାମକୁ ଧ୍ୟାନ ସେ ସବୁ କିଛି କରିବେ ହେଲେ ସବୁ ଅସମ୍ଭବ ସମ୍ଭବ ହେଇପାରିବ। ଆଉ ଖରାପ ରାସ୍ତା ଚାଡିକି, ଖରାପ କାମ ଯାକ ଚାଡିକି ଯଦି ଭଲ ରାସ୍ତାରେ ଚାଲିବେ ହେଲେ ନିଶ୍ଚୟ ସେମାନେ ବି କିଛି ନା କିଛି କରିବେ। ପଢାରେ ବି ହଉ, ସ୍ପୋର୍ଟସ ରେ ବି ହଉ, ଯୋଉ କାମରେ ବି ନିଜ ମନ ଧ୍ୟାନ ଦେଇକି ଯଦି କିଛି ବି କରିବେ, ଖରାପ ରାସ୍ତାକୁ ନ ବାଛିକି ଭଲ ରାସ୍ତାକୁ ବାଛିକି ଯଦି ସେ ରାସ୍ତାରେ ଚାଲିବେ ହେଲେ ନିଶ୍ଚୟ ସେମାନେ ତାଙ୍କ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବେ।
1: ବହୁତ ବହୁତ ଧନ୍ୟବାଦ ଭଉଣୀ, ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ଆମ ଜୟପୁର ଆକାଶବାଣୀ କେନ୍ଦ୍ରକୁ ଆପଣ ଏତିକି ସମୟ ଦେଲେ। ଆଉ ଭଗବାନଙ୍କ ଠାରେ ପ୍ରାର୍ଥନା କରିବୁ ତୁମର କ୍ୟାରିୟର ଆହୁରି ଆଗକୁ ଯାଉ, ତୁମେ ଆହୁରି ଉନ୍ନତି କର, ଆଉ ତୁମ କାର୍ଯ୍ୟସ୍ଥଳରେ ତୁମେ ସଫଳ ହୁଅ। କାର୍ଯ୍ୟକ୍ରମ ତରଫରୁ ତୁମକୁ ଅଶେଷ ଅଶେଷ ଶୁଭକାମନା ରହିଲୁ। ନମସ୍କାର।
0: ନମସ୍କାର।

ପ୍ରତିବର୍ଷ ଆମ ଦେଶରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ସିଂ 1905 ଅଗଷ୍ଟ ମାସ 29 ତାରିଖରେ ଜନ୍ମ ହୋଇଥିଲେ। ଆନ୍ତର୍ଜାତୀୟ ହକିରେ ସେ ବ୍ୟକ୍ତିଗତ ଭାବେ 400 ଅଧିକ ଗୋଲ୍ ଦେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ଦଳଗତ ଭାବେ 1928, 1932 ଓ 1936 ଲଗାତାର ସ୍ୱର୍ଣ୍ଣପଦକ ଜିତିଥିଲେ। ଏହି ମହାନ ବ୍ୟକ୍ତିଙ୍କୁ ମନେ ରଖିବା ପାଇଁ 2012 ଦେଶବାସୀ ତାଙ୍କର ଜନ୍ମ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରି ଆସୁଛନ୍ତି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମ ଦୈନନ୍ଦିନ ଜୀବନରେ କ୍ରୀଡ଼ା ଏବଂ ବିଭିନ୍ନ ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ୱ ଦିଗରେ ସଚେତନ କରାଇବା। କ୍ରୀଡ଼ା ଏଭଳି ଏକ ମାଧ୍ୟମ ଯାହାଦ୍ୱାରା ଏକ ସମାବେଶୀ ତଥା ସମର୍ଥ ସମାଜ ଗଠନ ସମ୍ଭବ ହୋଇପାରିବ ଏବଂ ଏହା ଏକ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ। ତେଣୁ ଆମେ ସମସ୍ତେ ଏହି ଦିନକୁ ମାନେ ଅଗଷ୍ଟ ମାସର 29 ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରିବା ସହିତ ଏହାର ଉଦ୍ଦେଶ୍ୟକୁ ମଧ୍ୟ ବୁଝିବା।

ସମଗ୍ର ଖେଳକୁ ଦୁଇ ଭାଗରେ ଭାଗ କରାଯାଇଛି। ଗୋଟିଏ ହେଲା ଇଣ୍ଡୋର ଆଉ ଗୋଟିଏ ହେଲା ଆଉଟଡୋର। ଇଣ୍ଡୋର ଗେମ୍ସରେ ଖେଳାଯାଉଥିବା ଅନେକ ଖେଳ ମଧ୍ୟରୁ ଚେସ୍ ହେଉଛି ସମସ୍ତ ଖେଳର ରାଜା କହିଲେ ଅତ୍ୟୁକ୍ତି ହେବ ନାହିଁ। ଚେସ୍କୁ ସବୁବେଳେ ଏକ ଭଲ ଖେଳ ଭାବରେ ବିବେଚନା କରାଯାଏ, ଯେଉଁଥିରେ ଉପସ୍ଥିତ ବୁଦ୍ଧି ଥିବା ବହୁତ ଉପଯୋଗୀ ହୋଇଥାଏ। ଏହି ଖେଳ ବୁଦ୍ଧିଜୀବୀମାନଙ୍କର ଖେଳ ବୋଲି ବିବେଚନା କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଖେଳର ଉଦ୍ଭାବନ ଆଉ କେଉଁଠି ନୁହେଁ, ବରଂ ଭାରତରେ ହିଁ ହୋଇଥିଲା। ତେବେ ଆସନ୍ତୁ ଆଜି ଆମେ ଏହି ଫେମସ୍ ଚେସ୍ ଖେଳର ଆକର୍ଷଣୀୟ ଇତିହାସ ସମ୍ପର୍କରେ ଜାଣିବା। ଚେସ୍ ଖେଳିବା ଦ୍ୱାରା ମଣିଷର ମାନସିକ ଦକ୍ଷତା ବିକାଶ ହୁଏ। ଚେସ୍ ଖେଳ ଦୁଇ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତତା ଏବଂ ସହନଶୀଳତା, ପାରସ୍ପରିକ ସମ୍ମାନ ଏବଂ ନ୍ୟାୟକୁ ପ୍ରୋତ୍ସାହିତ କରେ। ଏହା ପୂର୍ବରୁ ଏହି ଖେଳ ରାଜକୀୟ ଗୃହରେ ମଧ୍ୟ ଖେଳାଯାଉଥିଲା। ବୈଜ୍ଞାନିକ ଚିନ୍ତା ଏବଂ କଳାର ଉପାଦାନଗୁଡ଼ିକୁ ମିଶାଇ ଏହି ଖେଳ ହେଉଛି ପ୍ରାଚୀନ ବୌଦ୍ଧିକ ଏବଂ ସାଂସ୍କୃତିକ ଖେଳ। ଚେସ୍ ଖେଳକୁ ବହୁତ ଶାନ୍ତିରେ ଖେଳାଯାଏ, କାରଣ ଏହା ଖେଳିବା ପାଇଁ ବୁଦ୍ଧି ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଏହି ଖେଳରେ ଖେଳାଳି ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିଥାଏ। ଏହା ଏକ ମନୋରଞ୍ଜନର ଖେଳ। ଚେସ୍ର ମହତ୍ତ୍ୱ କହିବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ମାସ 20 ତାରିଖକୁ ବିଶ୍ୱ ଚେସ୍ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି। ପୂର୍ବରୁ ଏହି ଖେଳ ରାଜାମାନଙ୍କର ଖେଳ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସମସ୍ତେ ଖେଳୁଛନ୍ତି। ଏହାକୁ ଖେଳିବା ଦ୍ୱାରା ବୁଦ୍ଧି ମଧ୍ୟ ତୀକ୍ଷ୍ଣ ହୁଏ, ଯାହାକୁ ଆମେ ବର୍ତ୍ତମାନ ଚେସ୍ ଭାବରେ ଜାଣୁଛୁ। ପୂର୍ବରୁ ଏହି ଖେଳଟି ଶତରଞ୍ଜ ନାମରେ ଜଣାଶୁଣା ଥିଲା, ତଥାପି ଏହାର ନାମ ସମୟ ସହିତ ବଦଳିବାକୁ ଲାଗିଲା। ଏହି ଖେଳ ଭାରତରେ ବହୁତ ଖେଳାଯାଇଛି। ତାପରେ ଏଠାରୁ ଏହି ଖେଳ ଇରାନରେ ବହୁତ ଲୋକପ୍ରିୟ ହେଲା, ଯାହାପରେ ଏହି ଖେଳକୁ ସମଗ୍ର ବିଶ୍ୱରେ ପସନ୍ଦ କରାଗଲା ଏବଂ ୟୁରୋପୀୟ ଦେଶ ଦ୍ୱାରା ଏହାର ନାମ ଚେସ୍ ରଖାଗଲା। ବର୍ତ୍ତମାନ ଏହା ଉଭୟ ଚେସ୍ ଏବଂ ଶତରଞ୍ଜ ନାମରେ ଜଣାଶୁଣା। ତେବେ ଆସନ୍ତୁ ଏହି ଫେମସ୍ ଚେସ୍ ଖେଳର ଆକର୍ଷଣୀୟ ଇତିହାସ ସମ୍ପର୍କରେ ଜାଣିବା। କୁହାଯାଏ ଚେସ୍ ମହାଭାରତ କାଳରୁ ଖେଳାଯାଏ, ତେବେ କ'ଣ ସତରେ ମହାଭାରତ ସମୟରେ ଚେସ୍ ଖେଳ ଥିଲା? ତେବେ ଶ୍ରୋତା ବନ୍ଧୁ, କୌଣସି ସଠିକ୍ ପ୍ରମାଣ ନଥିଲେ ମଧ୍ୟ ଚେସ୍ ଖେଳ ମହାଭାରତ ସମୟରୁ ଆରମ୍ଭ ହୋଇଥିବାର ବିଶ୍ୱାସ କରାଯାଏ। ତେବେ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହା ସବୁଠାରୁ ଲୋକପ୍ରିୟ ଘଟଣା ଗୁପ୍ତ ସାମ୍ରାଜ୍ୟ କାଳରେ ଘଟିଥିଲା। ଏହା ବ୍ୟତୀତ ମଧ୍ୟ ଭାରତରେ ଏହିପରି ଅନେକ ଖେଳ ସୃଷ୍ଟି ହୋଇଛି, କିନ୍ତୁ ଚେସ୍ ଯାହା ଭାରତରେ ଉତ୍ପନ୍ନ ହୋଇଥିଲା ଏବଂ ପରେ ତାହା ଅନେକ ମାନ୍ୟତା ଏବଂ ଖ୍ୟାତି ପାଇ ବିଶ୍ୱ ଦରବାରରେ ପରିଚିତ ହୋଇଥିଲା। ଚେସ୍ ହେଉଛି ରାଜା ଏବଂ ସୈନ୍ୟବାହିନୀର ଖେଳ। ସେହି ସମୟରେ ସେଠାରେ ଜଣେ ରାଜା ଏବଂ ସୈନ୍ୟ ଥିଲେ। ଗୋଟିଏ ରାଜ୍ୟର ରାଜା ଏବଂ ସୈନ୍ୟ ଅନ୍ୟ ରାଜ୍ୟ ସହିତ ଯୁଦ୍ଧ କରୁଥିଲେ। ଏହାକୁ ଦୃଷ୍ଟିରେ ରଖି ଏହି ଖେଳ ଉଦ୍ଭାବିତ ହୋଇଛି ବୋଲି ବିବେଚନା କରାଯାଏ। ସେହି ସମୟରେ ଲୋକମାନେ କେବଳ ଏହି ଖେଳ ମାଧ୍ୟମରେ ନିଜକୁ ମନୋରଞ୍ଜନ କରୁନଥିଲେ, ବରଂ ମାନସିକ ସ୍ତରରେ ମଧ୍ୟ ନିଜକୁ ଦୃଢ଼ କରୁଥିଲେ। ତେଣୁ ପୂର୍ବପୁରୁଷରୁ ଚାଲିଆସୁଥିବା ଏହି ଚେସ୍ ଖେଳକୁ ସମସ୍ତେ ପସନ୍ଦ କରନ୍ତି। ତେଣୁକରି ଅବସର ସମୟରେ ଏଭଳି ଚେସ୍, ଲୁଡୋ, କାଚକୌଡ଼ି ଏଭଳି ଖେଳକୁ ପ୍ରାଧାନ୍ୟ ଦେବା ଏବଂ ପାରମ୍ପରିକ ଖେଳଗୁଡ଼ିକୁ ଲୋପ ପାଇବାରୁ ବଞ୍ଚିତ କରିବା।

ବର୍ତ୍ତମାନ ଖେଳ ପରିକ୍ରମା। ଦୁଇହଜାର ଅଠେଇଶରେ କଳିଙ୍ଗ ଷ୍ଟାଡିୟମରେ ଦୁଇଟି ବଡ଼ ଆଥ୍ଲେଟିକ୍ ପ୍ରତିଯୋଗିତା ଆୟୋଜିତ ହେବ। ଜାନୁଆରୀ ମାସରେ ଏସିଆନ୍ ଇଣ୍ଡୋର ଆଥ୍ଲେଟିକ୍ସ ଏବଂ ମାର୍ଚ୍ଚ ତିନିରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜିତ ହେବା ନେଇ ସୂଚିତ ଚୂଡ଼ାନ୍ତ ହୋଇଛି। ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଡକ୍ଟର ୟାଦୁଲା ବିଜୟ କହିଛନ୍ତି, ବିଶ୍ୱ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି କମିଟି ଗଠନ ହୋଇଛି। କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ଶେଷ ହେବା ପରେ ପ୍ରସ୍ତୁତି ବୈଠକ ଆରମ୍ଭ ହେବ। ପର୍ଯ୍ୟାୟ କ୍ରମିକ ଭାବେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ହେବ। ବିଶ୍ୱର 120 ଦେଶରୁ 450 ଉର୍ଦ୍ଧ୍ୱ ପ୍ରତିଯୋଗୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଆଶା କରାଯାଉଛି। ଆସନ୍ତା ମାସ 3 ତାରିଖରୁ 6 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି। ଏହି ପ୍ରତିଯୋଗିତା ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ। ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ଖେଳାଳିମାନେ ପ୍ରତିଯୋଗିତାରେ ଭାଗ ନେବେ। ୱାର୍ଲ୍ଡ ଆଥ୍ଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ବ୍ରଞ୍ଜ ମିଟ୍ 2025ର ସଫଳ ଆୟୋଜନ ପରେ ଆସନ୍ତା 22 ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ପ୍ରଥମଥର ଏହି ପ୍ରତିଯୋଗିତା ଭାରତରେ ଆୟୋଜିତ ହେବାକୁ ଯାଉଛି। ଏହି ଦିନିକିଆ ପ୍ରତିଯୋଗିତାରେ 27 ଦେଶରୁ 187 ଜଣ ଆଥ୍ଲେଟ୍ ଅଂଶଗ୍ରହଣ କରିବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ଆୟୋଜକ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ଆଥ୍ଲେଟିକ୍ସ ସଂଘ ଏବଂ ବିଶ୍ୱ ଆଥ୍ଲେଟିକ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା। ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଲୋକସେବା ଭବନ ପ୍ରାଙ୍ଗଣରେ ଚାଲିଥିବା ଇମ୍ପା କପ୍ ଅନ୍ତଃ ବିଭାଗୀୟ ଫୁଟବଲରେ ଶକ୍ତି ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଅର୍ଥ ବିଭାଗ ଦଳ ବିଜୟୀ ହୋଇଛନ୍ତି। ଏସ୍ଆର୍ ଚେସ୍ ସେଣ୍ଟର ଏବଂ SB1 ଗ୍ରୁପ୍ ଅଫ୍ କମ୍ପାନିଜ୍ର ମିଳିତ ସହଯୋଗରେ ପହଳାସ୍ଥ ମଦର ପବ୍ଲିକ୍ ସ୍କୁଲରେ ଆୟୋଜିତ ଓଡ଼ିଶା ରାଜ୍ୟ ର୍ୟାପିଡ୍ ଏବଂ ବ୍ଲିଜ୍ ଫିଡେରେଟିଂ ଚେସ୍ ପ୍ରତିଯୋଗିତାରେ ର୍ୟାପିଡ୍ରେ କଟକର ଲଳିତ ରଞ୍ଜନ ସାହୁ ଓ ବ୍ଲିଜ୍ରେ ଯାଜପୁରର ଆର୍ୟନ ବେହେରା ଚାମ୍ପିୟନ୍ ହୋଇଛନ୍ତି। ଚାମ୍ପିୟନ୍ ଲଳିତଙ୍କ ସହ ଭୁବନେଶ୍ୱରର ସିଏମ୍ ରାଜେନ୍ଦ୍ର ସାହୁ ଦ୍ୱିତୀୟ ଓ କଟକର ପ୍ରତ୍ୟାଶା ଜେନା ତୃତୀୟ ସ୍ଥାନ ହାସଲ କରିଥିଲେ। ପ୍ରତ୍ୟେକ ଖେଳାଳି ଅପରାଜିତ 7 ବିଜୟ ଓ 2 ଡ୍ର ସହ ସମାନ 8 ପଏଣ୍ଟ ରଖି ବୁକ୍ଲୋଜ୍ ପ୍ରଣାଳୀରେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଥିଲେ। ବ୍ଲିଜ୍ରେ ଚାମ୍ପିୟନ୍ ଆର୍ୟନଙ୍କ ସହ ଚେସ୍ ପଦକ ବିଜେତା ସାତ୍ୱିକ ପ୍ରତ୍ୟେକ ସମାନ 8 ପଏଣ୍ଟ, ବ୍ଲାକ୍ ଲୋଜ୍ ପ୍ରଣାଳୀରେ ପ୍ରଥମେ ତୃତୀୟ ସ୍ଥାନ ରହିଥିଲେ।

ଏଥିଲା ଏ ମାସର କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ପୁଣି ଭେଟିବା ଆଗାମୀ ଏକ ଅଧ୍ୟାୟରେ। ତେବେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।

ପ୍ରଚାର କଲୁ ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ଉପସ୍ଥାପନା କରିଥିଲି ମୈତ୍ରୀ ପ୍ରହରାଜ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଆଞ୍ଚଳିକ ଲୋକଗୀତ। ପ୍ରଥମେ ଶୁଣନ୍ତୁ ସମ୍ବଲପୁର ଅଞ୍ଚଳର ଲୋକଗୀତ। କଣ୍ଠଶିଳ୍ପୀ ହେଲେ

ଏଥର ଶୁଣନ୍ତୁ ଝୁମର ଲୋକଗୀତ, କଣ୍ଠଶିଳ୍ପୀ ହେଲେ ସ୍ୱରୂପା ଚକ୍ରବର୍ତ୍ତୀ, ଗୀତଟି ପୁରାତନ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଝୁମର ଲୋକଗୀତଟି ଗାଇଛନ୍ତି ପ୍ରଫୁଲ୍ଲ କୁମାର ସିଂ ଦେଓ। ଗୀତ ରଚନା କରିଛନ୍ତି ସଂଗ୍ରାମ କେଶରୀ ମହାନ୍ତି।

ଆପଣମାନେ ଶୁଣିଛନ୍ତି କେତୋଟି ଆଞ୍ଚଳିକ ଲୋକଗୀତ। ଏଥର ଶୁଣନ୍ତୁ କଳାହାଣ୍ଡି ଅଞ୍ଚଳର ଲୋକଗୀତ, ପରିବେଷଣ କରିଛନ୍ତି ମାର୍କଣ୍ଡ ନାୟକ ଏବଂ ସତୀ।

মামুর জি সঙ্গে কে হে বাকটি মামুর চনা চোর পটি।

ପୁରିଥିଲା ବନଫାରି କରି ଛ ଦିନ ଜଗିଲି ବନଫାରି କରି ଛ ଦିନ ଜଗିଲି କେବେ ସେ ଫାକିବ ଗୁଲା ଯେ ଝୁରି ନିଡ଼େଗା ତୁଇ ଜିରା ମସେଲା ବଟିଛେ ମୁଇଁ

ଶୁଣିଲେ କେତୋଟି ଆଞ୍ଚଳିକ ଲୋକଗୀତ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରି 204.5 meter ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣନ୍ତୁ ଏକକ କଣ୍ଠଶିଳ୍ପୀ ଅରମାନ ମଲ୍ଲିକ ଗାଇଥିବା କେତୋଟି ଗୀତ। ପ୍ରଥମେ ଶୁଣନ୍ତୁ

ଅଜର ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତ ରଚନା କରିଛନ୍ତି ରଶ୍ମି ବିରାଗ, ସଙ୍ଗୀତରେ ସଜେଇଛନ୍ତି ଅମଲ ମଲ୍ଲିକ।

ଆପଣମାନେ ଶୁଣିଛନ୍ତି ଏକକ କଣ୍ଠଶିଳ୍ପୀ ଅରମାନ ମଲ୍ଲିକ ଗାଇଥିବା କେତୋଟି ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ହ୍ୱାଇଟ୍ ହିଟ୍ ଇଣ୍ଡିଆ ଚଳଚ୍ଚିତ୍ରରୁ। ଗୀତ ରଚନା କରିଛନ୍ତି ମନୋଜ ମୁନ୍ତାସିର। ସଙ୍ଗୀତରେ ସଜେଇଛନ୍ତି ରୋଜକ କୋହଲି।

দ্য আনটোল্ড স্টোরি। ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତ ରଚନା କରିଛନ୍ତି ମନୋଜ ମୁନ୍ତାସିର। ସଙ୍ଗୀତରେ ସଜେଇଛନ୍ତି ଆମଲ ମଲ୍ଲିକ।

ଆପଣ ଶୁଣିଛନ୍ତି ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରି ଚଳଚ୍ଚିତ୍ରର ଗୀତ ରଚନା କରିଛନ୍ତି ମନୋଜ ମୁନ୍ତାଶିର, ସଙ୍ଗୀତା ଅମଲ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ଦୋ ଲଭ୍ ଜୁଙ୍କି କାହାଣୀ ଚଳଚ୍ଚିତ୍ରରୁ। ଗୀତ ରଚନା କରିଛନ୍ତି ମନୋଜ ମୁନ୍ତାସିର, ସଙ୍ଗୀତରେ ସଜେଇଛନ୍ତି ଅମଲ ମଲ୍ଲିକ।

ଜୁନୁନିୟତ୍ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ। ଗୀତ ରଚନା କରିଛନ୍ତି ରଶ୍ମି ବିରାଗ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜିତ୍ ଗାଙ୍ଗୁଲି।

ଆମ ଚରିତ ମାନସ ପ୍ରଚାର କରିବୁ ସକାଳ 6:25। ସକାଳ 6:35 ଶୁଣିବେ ଆଜିର ଅନୁଚିନ୍ତା, ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ ଡିଡାଇ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଭାଲୁଖିଣିଙ୍ଗା ଏବଂ ସାଥୀ। ସକାଳ 7:25 ବର୍ଣ୍ଣାଳୀରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଗବାକ୍ଷ, ବିଷୟ ମମତା, ଏହାର ପ୍ରଥମ ଭାଗ। ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ଶୁଣିବେ ସକାଳ 8:30 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:35। ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର ଏବଂ ପ୍ରୀତି ପଣ୍ଡା। ସକାଳ 8:45 ପ୍ରଚାର କରିବୁ କେତୋଟି ଲଘୁ ସଙ୍ଗୀତ, ଶିଳ୍ପୀ କୁମାର ବାପି, ନନ୍ଦିତା ଭଞ୍ଜ ଏବଂ ଶ୍ୱେତା ରିନା। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ ସକାଳ 9:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ସକାଳ 10:30। ପୂର୍ବାହ୍ନ 11:00 ପ୍ରଚାର କରିବୁ ବିଚିତ୍ରା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଦେଶଭକ୍ତି ଗୀତ, ଓଡ଼ିଶୀ ଗୀତ ଏବଂ ଛାନ୍ଦ। ଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର, ଭାରତୀ ଭୂୟାଁ, କାହ୍ନୁଚରଣ ପ୍ରଧାନ ଏବଂ ଉର୍ମିଳା ଲେଙ୍କା। ଦିନ 11:30 ଲୋକଗୀତ ପ୍ରଚାର କରିବୁ ଦାସକାଠିଆ, ରାଧାକୃଷ୍ଣଙ୍କ ଦରବାର। ପରିବେଷଣ କରିଛନ୍ତି ଉପେନ୍ଦ୍ର ପାଣିଗ୍ରାହୀ ଓ ସାଥୀ। ସୌରାଭାସର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଦିନ 12:50 ପ୍ରଚାର କରିବୁ ଓଡ଼ିଆ ଭକ୍ତିଗୀତ। ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗଜଲ ଶୁଣିବେ ଦିନ 1:05। ଶିଳ୍ପୀ ଉସ୍ତାଦ ଅହମ୍ମଦ ହୁସେନ ଏବଂ ଉସ୍ତାଦ ମହମ୍ମଦ ହୁସେନ ଏବଂ ହରିହରନ୍। ଘରଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆସନ୍ତାକାଲି ସକାଳ 5:53 ଶୁଭ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର